ଆକାଶବାଣୀ ଜୟପୁର ଆଜି ବୁଧବାର 1948 ଶତାବ୍ଦ ଆଶ୍ୱିନ 24 ଦିନ 2026 ମସିହା ଅକ୍ଟୋବର ମାସର 7 ତାରିଖ ଆପଣମାନଙ୍କୁ ଅନେକ ଅନେକ ସଦିଚ୍ଛା ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ପ୍ରାତଃ 5:57 ମାଙ୍ଗଳିକ।

0: ଦୁଃଖ କଷ୍ଟ କେତେ ଭାଗ୍ୟବାନ ଅଟନ୍ତି ଯାହାକୁ ପାଇ ଲୋକେ ନିଜ ଆପଣାର ଲୋକଙ୍କୁ ମନେ ପକାନ୍ତି, ଆଉ ଧନ ସମ୍ପତ୍ତି କେତେ ହତଭାଗ୍ୟ ଅଟେ ଯାହାକୁ ପାଇ ଲୋକେ ନିଜ ଆପଣାର ଲୋକଙ୍କୁ ମଧ୍ୟ ଭୁଲି ଯାଆନ୍ତି। ଆକାଶବାଣୀ ଜୟପୁର, ସମୟ ସକାଳ 6। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: आकाशवाणी समाचार के साथ मैं देवेंद्र त्रिपाठी। प्रधानमंत्री नरेंद्र मोदी और स्विट्जरलैंड के राष्ट्रपति गी पाहामला आज भारत मंडपम में दूसरे भारत ईएफटीए समृद्ध

ସଂସ୍କୃତରେ ବନ୍ଦନା ଶୁଣିଲେ ପୁରାତନ ରଚନାରୁ ଶିଳ୍ପୀ ଥିଲେ ରଘୁନାଥ ପାଣିଗ୍ରାହୀ। ଏଥର ଆଉ ଏକ ପୁରାତନ ରଚନାରୁ ଶିଳ୍ପୀ ହେଲେ ସାଧନା ଦାସ। ଦୈବ ସବୁ ସହନ୍ତି, କିନ୍ତୁ ଗର୍ବ ଓ ଅହଙ୍କାର ନୁହେଁ। ତେଣୁ ତ ନଈ ବଢ଼ିର ଶୁଆ ଆଗରେ ଗର୍ବରେ ମୁଣ୍ଡ ଟେକି ଠିଆ ହେଉଥିବା ବଡ଼ ବଡ଼ ଗଛଗୁଡ଼ିକ ନିମିଷକେ ଧରାଶାୟୀ ହୋଇଯାଆନ୍ତି, କିନ୍ତୁ ମୁଣ୍ଡ ନୁଆଁଇ ଦେଇଥିବା ବେତଗଛର କିଛି ବି କ୍ଷତି ହୁଏନି। ତାହେଲେ ଆସନ୍ତୁ ନା ସେହି ପରମାତ୍ମାଙ୍କ ପାଖରେ ନିଜକୁ ସମର୍ପି ଦେବା, ତାଙ୍କରି ଗୁଣଗାନ କରି ଆଜିର ଦିନଟିକୁ ହସ ଖୁସିରେ ବିତେଇଦେବା।

ନିଶାକର ସାହୁଙ୍କ ରଚନାରୁ ଏଥର ଶିଳ୍ପୀ ହେଲେ ଆରତୀ ଗୋସ୍ୱାମୀ। ବାଦଲ ଯେତେ କଳା ହେଉନା କାହିଁକି, ବିଜୁଳିର ଚମକକୁ କେବେ ମଧ୍ୟ ଘୋଡ଼େଇ ରଖିପାରେ ନା। ଠିକ୍ ସେମିତି ମିଛ କେବେ ସତକୁ ଲୁଚାଇପାରେ ନା। ଦିନେ ନା ଦିନେ ଏହା ପଦାକୁ ଆସିବା ଥୟ। ଖାସ୍ ସେଇଥିପାଇଁ ତ ଆମେ ପରମାତ୍ମାଙ୍କ ଅର୍ଚ୍ଚନା କରୁ, କାରଣ ସେ ସୃଷ୍ଟି, ସେ ସ୍ରଷ୍ଟା, ସେ ଆଦି, ସେ ଅନ୍ତ, ସେ ହିଁ ସତ୍ୟ, ସେ ହିଁ ଶିବ ଆଉ ସୁନ୍ଦର, ସେ ହିଁ ସକଳ ଶକ୍ତିର ଆଧାର।

ଶେଷରେ ପ୍ରଫୁଲ୍ଲ କୁମାର ଚେନାଙ୍କ ରଚନାରୁ ଶିଳ୍ପୀ ହେଲେ ଗୋବିନ୍ଦ ଚନ୍ଦ୍ର ସେନାପତି। ମଣିଷ ସର୍ବଦା ସତ୍ୟକୁ ନିଜ ଭିତରେ ଆବିଷ୍କାର କରିବା ଦରକାର। ସେଥିଲାଗି ପ୍ରଥମେ ମନର ମଇଳାଗୁଡ଼ିକୁ ହଟେଇଦେବାକୁ ପଡ଼ିବ। ତାହେଲେ ଯାଇ ସଫା ହୋଇଥିବା ବାସନ ଭଳି, କପଡ଼ା ଭଳି ଏବଂ ପିନ୍ଧା ଲୁଗା ଭଳି ମନ ମଧ୍ୟ ଉଜ୍ଜଳ ହୋଇଯିବ। ମନରେ ଉଚ୍ଚ ଆସନ ପାଇଥିବା ଅଜ୍ଞାନ ଏବଂ ଅହଙ୍କାର ଆପେ ଆପେ ଅପସରିଯିବ। ଈଶ୍ୱରୀୟ ଭାବନାରେ ତଲ୍ଲୀନ ହୋଇଯିବ ତନୁ।

ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 161ତମ ଭାଗ।

0: ଶ୍ରେଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ପ୍ରସ୍ତୁତି ଏବଂ ଉପସ୍ଥାପନ ଅଶୋକ ମିଶ୍ର
1: ଆଚାର୍ୟାତ୍ ପାଦମାଦତେ ଶିଷ୍ୟ ସ୍ୱମେଧୟା ପାଦମ ବ୍ରହ୍ମଚାରୀଭ୍ୟ ପାଦମ କାଳ କ୍ରମେଶଚ ଅର୍ଥାତ୍ ଜଣେ ଛାତ୍ର ଗୁରୁଙ୍କଠାରୁ ଏକ ଚତୁର୍ଥାଂଶ ନିଜ ବୁଦ୍ଧି ମେଧାବଳରେ ଏକ ଚତୁର୍ଥାଂଶ ସହପାଠୀଙ୍କଠାରୁ ଏକ ଚତୁର୍ଥାଂଶ ଜ୍ଞାନ ଲାଭ କରିଥାଏ ଏବଂ ବାକି ଏକ ଚତୁର୍ଥାଂଶ ଜ୍ଞାନ ଜୀବନବ୍ୟାପୀ ସମୟକ୍ରମେ ଲାଭ କରିଥାଏ। ଜ୍ଞାନର ଅନ୍ତ ନାହିଁ। ସଂସାରରେ ଏତେ କଥା ଜାଣିବାର ବୁଝିବାର ଅଛି ଯେ କୋଟିଏ ଜନ୍ମ ନେଲେ ମଧ୍ୟ ସବୁ ଜ୍ଞାନ କେହି ବି ଲାଭ କରିବା ସମ୍ଭବ ନୁହେଁ। ସବୁ ଜ୍ଞାନ କ'ଣ କେହି ଜଣେ ଲାଭ କରିବା ସମ୍ଭବ? ଜୀବନଟା ଶିଖିବା ଜାଣିବା ବୁଝିବାର ଏକ ପ୍ରକ୍ରିୟା। ଯେତେ ଶିଖିଲେ ଯେତେ ଜାଣିଲେ ଯେତେ ବୁଝିଲେ ବି ଆହୁରି ବୁଝିବାକୁ ଶିଖିବାକୁ ବାକି ଥାଏ। ସେଇଥିରେ ଆମେ ଅତି ଅଳ୍ପ କିଛି ଜାଣି ବୁଝି ଛାତି ଫୁଲେଇବୁଲୁ, କହିବୁଲୁ ମୁଁ ହିଁ ବଡ଼ ଜ୍ଞାନୀ ବୋଲି, ମୋଠୁ ବଡ଼ ଜ୍ଞାନୀ ବଡ଼ ବୁଦ୍ଧି ଆଉ କେହି ନାହିଁ ବୋଲି। ଥରେ ପରଖି ଦେଖିବା ଆସନ୍ତୁ ଯେ ସତରେ ଆମେ କ'ଣ ଜାଣୁ। ଗୋଟିଏ ଟିଭି ଶୋରେ ଦିନେ ଦେଖୁଥିଲେ କେତେଜଣ ଅତି ମାନବଙ୍କର କାହାଣୀ, ତାଙ୍କର ଅଦ୍ଭୁତ ଶକ୍ତି ସେମାନେ ପ୍ରଦର୍ଶନ କରୁଥିଲେ। ସେହି ଶୋରେ ଜାପାନର ଜଣେ ଲୋକ ନିଜ ମାନସିକ ଶକ୍ତି ଦ୍ୱାରା ଅତି ହିଂସ୍ର ଜନ୍ତୁମାନଙ୍କୁ ତାଙ୍କଠାରୁ ବେଶ ଦୂରତାରେ ରହି ଅଙ୍ଗୁଳି ଚାଳନା କରି ଶୋଇ ଦେଇପାରନ୍ତି। ସେହି ଶୋରେ ତାଙ୍କୁ ବିଭିନ୍ନ ଜନ୍ତୁଙ୍କ ପାଖକୁ ନେଇ ପରୀକ୍ଷା କରାଗଲା ଏବଂ ସେ ସବୁଠି ପରୀକ୍ଷାରେ ସଫଳ ହେଲେ। ବାଇସନ୍ ପରି 1100 କିଲୋଗ୍ରାମ ଓଜନ ବିଶିଷ୍ଟ ଜୀବ ଯିଏକି କେବେ ବସେ ନା କି ଶୁଏ ନା, ସେଭଳି ଜୀବ ବି ଗୋଟିଏ ନୁହେଁ, 20 କି 30 ଜୀବଙ୍କୁ ସେ ତାଙ୍କଠାରୁ ବେଶ ଦୂରତାରେ ଠିଆ ହୋଇ ନିଜ ମାନସିକ ଶକ୍ତି ବଳରେ ଶୁଏଇଦେଲେ। ଆଉ ଜଣେ ଭଦ୍ରଲୋକ ବୟସ୍କ, ତାଙ୍କ ନାଁ ଫିସ୍ମ୍ୟାନ୍, ମାନେ ମାଛ ମଣିଷ, ସେ ଆମାଜନ ନଦୀକୁ ଏମୁଣ୍ଡରୁ ସେମୁଣ୍ଡ ଯାଏ ମାନେ 5-6 ହଜାର କିଲୋମିଟର ପହଁରି ପହଁରି ଯାଇଛନ୍ତି। ଏସବୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁନି ଆପଣଙ୍କୁ? ରୁଷିଆର ଜଣେ ଲୋକ ଏକାଗ୍ର ଭାବରେ ଅନେଇ ଲୁହାକୁ ବି ବଙ୍କା କରିଦେଉଥିଲେ। ଏସବୁ ସମ୍ଭବ କି ନୁହେଁ ତାର ଉତ୍ତର ଆମର ତଥାକଥିତ ବିଜ୍ଞାନ ପାଖରେ ନାହିଁ। 200 ବର୍ଷ ତଳେ ପୃଥିବୀରେ ଟ୍ରେନ୍, ଉଡ଼ାଜାହାଜ କି ବିଜୁଳି ବତୀ ପରି ଅନେକ ଜିନିଷ ଥିଲା କି? ତେବେ ସେସବୁ ପୁଣି ସମ୍ଭବ ହେଲା କିପରି? ସେସବୁ କଥା ତ ଆମ ଦ୍ୱାରା ସମ୍ଭବ ହୋଇନାହିଁ, ଆମେ ତ ସେସବୁ କରିନାହୁଁ। ଅନେକ ରୋଗର ଉତ୍ପାତ ଥିଲା ଏ ପୃଥିବୀରେ, ଯେଉଁସବୁ ରୋଗ ବ୍ୟାପି ଲକ୍ଷ ଲକ୍ଷ ଲୋକ ଆଖି ବୁଜୁଥିଲେ ପ୍ରତିବର୍ଷ ହେଲେ, ଆଜି ସେଭଳି ଅନେକ ରୋଗ ପାଇଁ ଔଷଧ ଉପଲବ୍ଧ ଅତି କମ୍ ମୂଲ୍ୟରେ ବଜାରରେ, ବଟିକା ଗିଳିଲେ ରୋଗ ଶେଷ। ଏସବୁ ହେଲା କେମିତି? ଜ୍ଞାନର ବିକାଶ ଫଳରେ। ମଣିଷର ଜ୍ଞାନ ସମୟକ୍ରମେ ବିକଶିତ ହେବାରେ ଲାଗିଛି, ସବୁ ହେଉଛି। ହେଲେ ପ୍ରତିଟି କଥା ଯାହା ସଂସାରରେ ଅଛି ସେସବୁ କ'ଣ ପ୍ରତ୍ୟେକଙ୍କୁ ଜଣା? ତଥାପି ଅନେକ ଲୋକ ବାହା ତେନ୍ତାରେ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ପ୍ରମାଣିତ କରି ବୁଲନ୍ତି। ଯିଏ ଯେତେ ବଡ଼ ଜ୍ଞାନୀ ହେଲେ ବି ସେ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଛି ଜ୍ଞାନ ଅର୍ଜନ କରିଥାଏ। ଦେଖିଥିବେ ଅନେକ ସମୟରେ ଛୋଟ ପିଲାମାନେ ବଡ଼ ଲୋକଙ୍କୁ ବୁଦ୍ଧି ଶିଖାଇ ଦିଅନ୍ତି। ଅତଏବ ଏଇ କଥାଟିରୁ ବୁଝାପଡ଼ୁଛି ଯେ ସବୁ ଜ୍ଞାନ ସମସ୍ତଙ୍କ ପାଖରେ ନଥାଏ, କେହି ଜଣେ ସର୍ବବିଦ୍ୟା ବିଶାରଦ ହେବା ସମ୍ଭବ ନୁହେଁ। ତେଣୁ ମୁଁ ସବୁକିଛି ଜାଣେ ବୋଲି କହିବାର ମଧ୍ୟ କିଛି ଅର୍ଥ ନାହିଁ। ଗୁରୁଙ୍କ ପାଖରୁ ହିଁ ସବୁ ବିଦ୍ୟା ଶିଖିବା ମଧ୍ୟ ସମ୍ଭବ ନୁହେଁ। କାହାକୁ ଅଜ୍ଞାନୀ ମୂର୍ଖ କହିବା ମଧ୍ୟ ଉଚିତ ନୁହେଁ। କେବଳ ବହି ପଢ଼ି ସବୁ ଜ୍ଞାନ ଅର୍ଜନ କରିବା ମଧ୍ୟ ସମ୍ଭବ ନୁହେଁ। ପୃଥିବୀରେ ବହୁତ କଥା ସମସ୍ତେ ପଢ଼ିଥାନ୍ତି, ଅଥଚ ବାସ୍ତବ ଜୀବନରେ ତାକୁ କିଭଳି ଉପଯୋଗ କରାଯାଇପାରିବ ସେ କଥା ଅନେକ ଜାଣିନଥାନ୍ତି। ଜୀବନଟିଏ ବଞ୍ଚୁ ବଞ୍ଚୁ ସେଇ ବଞ୍ଚିବା ପ୍ରକ୍ରିୟାରେ ଏମିତି ଅନେକ କଥା ଜାଣିହୁଏ ଯାହାକି କୌଣସି ବହିରେ ଲେଖାଯାଇନଥାଏ। ପାଣି ଭିତରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଅନେକ ଲୋକ ଅନେକ ସମୟ ରହିପାରନ୍ତି। କଥାଟି ବିଜ୍ଞାନସମ୍ମତ ନହେଲେ ମଧ୍ୟ ସମ୍ଭବ ହୁଏ। ବିଜ୍ଞାନ କହି ଆମେ ଯାହା ଏବେ ପଢ଼ୁଛେ ସେତିକି କେବଳ କିଛି ଲୋକେ ପ୍ରମାଣିତ କରିଛନ୍ତି, ହେଲେ ଏବେ ଆମେ ଯେତିକି ଜାଣିଛେ ପଢ଼ିଛେ ସେତିକି ହିଁ କ'ଣ ଶେଷ? ଲୋକେ ନିଜ ଶରୀର ଛାଡ଼ି ପୂର୍ବେ ବିଭିନ୍ନ କାୟାରେ ପ୍ରବେଶ କରୁଥିଲେ ବୋଲି ଶାସ୍ତ୍ରରେ ଲେଖାଯାଇଛି, ମିଛ ହୋଇନଥିବ। ଯଦି ଜଣେ ଲୋକ ଅଙ୍ଗୁଳି ଇସାରାରେ ଭୟଙ୍କର ହିଂସ୍ର ଅମାନିଆ ଜନ୍ତୁଙ୍କୁ ଶୁଏଇ ଦେଇପାରେ, ତେବେ ଏଇ କଥାଟି ମିଛ ବୋଲି ଆମେ କାହିଁକି କହିବା? ମାନେ ଯେଉଁ କଥାଟି କିଛି ସମୟ ଆଗରୁ ମୁଁ ଆପଣଙ୍କୁ କହୁଥିଲେ, ବରଂ ସେ ବିଷୟରେ ଆମେ ଜାଣୁନା ବୋଲି କହିବା ଉଚିତ ହେବ। ପିଲାକାଳୁ ବିଜ୍ଞାନ ବହିରୁ ଘୋଷୁଥିଲେ ଯେ 9ଟା ଗ୍ରହ ଅଛି, କିନ୍ତୁ

0: ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଦୁର୍ଲଭ ମୁଦୁଲି ଏବଂ ସାଥୀ।
1: ସାଧାରଣତଃ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପରଜା ସମ୍ପ୍ରଦାୟର ଆଦିବାସୀ ଭାଇ ଭଉଣୀମାନେ ବସବାସ କରିଥାନ୍ତି। ଯେହେତୁ ଚାଷ ପରଜା ସମ୍ପ୍ରଦାୟର ମୁଖ୍ୟ ଜୀବିକା, ତେଣୁ ଚାଷ ଜମି ସେମାନଙ୍କର ମୁଖ୍ୟ କର୍ମକ୍ଷେତ୍ର। ଏମାନେ ଜମିରେ କାମ କଲାବେଳେ ଅନେକ ଗୀତ ଗାଇଥାନ୍ତି। ସେଥିମଧ୍ୟରୁ ଆସନ୍ତୁ ଶୁଣିବା ପରଜାମାନଙ୍କର ଚାଷ ବିଷୟରେ ଗୀତଟିଏ। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲାର ବନୁଗୁଡ଼ା ଗ୍ରାମର ଦୁର୍ଲଭ ମୁଦୁଲି ଏବଂ ସାଥୀ।

ମୁଖ୍ୟତଃ ପରଜା ଧାଙ୍ଗଡ଼ା ଓ ଧାଙ୍ଗଡ଼ିମାନେ କର୍ମକ୍ଷେତ୍ରରୁ ସନ୍ଧ୍ୟାରେ ଘରକୁ ଫେରି ଗାଁ ଦାଣ୍ଡରେ ଖେଳିଥାନ୍ତି। ଏହି ଖେଳ ମଧ୍ୟରେ ସେମାନେ ମୃଦଙ୍ଗ, ଗିନି ଓ ଡୁଡୁଙ୍ଗା ବଜାଇ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ଜଣେ ଅନ୍ୟ ଜଣଙ୍କୁ ଆକ୍ଷେପ କରି ଗୀତ ଗାଇଥାନ୍ତି। ଆସନ୍ତୁ ଶୁଣିବା ଧାଙ୍ଗଡ଼ା ଧାଙ୍ଗଡ଼ି ଗୀତଟିଏ। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବନୁଗୁଡ଼ା ଗ୍ରାମର ଦୁର୍ଲଭ ମୁଦୁଲି ଏବଂ ସାଥୀ।

ସକାଳ 7:25ରେ ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ବିବିଧା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ପୁରସ୍କାର ପ୍ରାପ୍ତ ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀଙ୍କ ସହ ସାକ୍ଷାତକାର। ସକାଳ 8:30ରେ ଶୁଣିବେ ପୀଠ ପରିକ୍ରମା, ବିଷୟ ମା ସମଲେଶ୍ୱରୀ, ପ୍ରଯୋଜନା ମୁରଲୀଧର ପଣ୍ଡା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45ରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 9:00ରେ ଗୀତିଧାରା ଏବଂ 9:30ରେ ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05।

ମିନିଟ୍ରେ ଦିନ ବାରଟାରେ ଏବଂ ଦିନ 2:15 ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ପ୍ରଚାର କରିବୁ ଗୀତିନାଟ୍ୟ ନୀଳାଦ୍ରି ବିହାରୀ। ମୂଳ ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପ୍ରଦୀପ ପାତ୍ର। ଦିନ 12:30 ପ୍ରଚାର କରିବୁ ସୋରା ଭାଷାର କାର୍ଯ୍ୟକ୍ରମ ତାରୱା। ଭକ୍ତିଗୀତ ଶୁଣିବେ ଦିନ 12:50। ଦିନ 1:10 ପ୍ରଚାର କରିବୁ ଘର ଉଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର କପା ଚାଷ ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରତା। ପରେ ଶୁଣିବେ ଆଉ ଏକ ସାକ୍ଷାତକାର ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ। ଶେଷରେ ଆଗାମୀକାଲିର ଆକର୍ଷଣ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ। ଏଥିରେ ଶୁଣିବେ ଆଜିର ବିଚାର କଥାରେ ଗୀତରେ ଶୁଣିବେ ହେମଲତାଙ୍କ ସମ୍ପର୍କରେ। ପରେ ପରେ ରହିଛି ସାକ୍ଷାତକାର ବନ୍ୟଜନ୍ତୁ ସୁରକ୍ଷାରେ ଯୁବପିଢ଼ିର ଭୂମିକା। ଶେଷରେ ରହିଛି ଆଗାମୀକାଲିର ଆକର୍ଷଣ। ଅପରାହ୍ନ 5:30 ଶୁଣିବେ ହେଲୋ ସାର୍ଥଲାଗ୍ବା ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ହାଲଚାଲରେ ଶୁଣିବେ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ। ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ଉଦ୍ୟାନ କୃଷିରେ ମିଳୁଥିବା ସୁବିଧା ସୁଯୋଗ। ରାତି 8:10 ପ୍ରଚାର କରିବୁ ଚିର ସବୁଜ କାର୍ଯ୍ୟକ୍ରମ। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସୂଚନା ବିରତି ପରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶର 750 ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ କହିଛନ୍ତି ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସ୍ଆଇଆର୍ ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁଣି ଥରେ ଭୋଟର ତାଲିକାରେ

0: ସାମିଲ କରିବା ତଥା ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ 6 ମାଧ୍ୟମରେ ପଞ୍ଜୀକରଣ ପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ନାରୀ ଶକ୍ତି ନେତୃତ୍ୱ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଆୟୋଜିତ ଶୁଦ୍ଧ ଫେରସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ 1,79,809 ସ୍ୱୟଂସହାୟକ ଗୋଷ୍ଠୀକୁ 29,26,00,000 ଟଙ୍କାର ସୁଧ ଫେରସ୍ତ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଟକ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ନେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ ଗୃହ ନିର୍ମାଣ ସହ ସୁଭଦ୍ରା ଶକ୍ତି କାଫେଗୁଡ଼ିକର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନେଇ ଆଜି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥୀ ଚୟନ, ନାମାଙ୍କନ ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କରେ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆବଶ୍ୟକ ସୂଚନା ଦିଆଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ପରିବେଶ ବଜାୟ ରଖିବା ସହ ଶାନ୍ତିଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ବୈଠକରେ ଶ୍ରୀମତୀ ଗର୍ଗ ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସା ଘଟଣା ଏଡ଼ାଇବାକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆସନ୍ତା 9 ତାରିଖ ନାମାଙ୍କନ ପତ୍ର ଦାଖଲ ଏବଂ 15 ତାରିଖରେ ଭୋଟ୍ ଗ୍ରହଣ ହେବ। ଫାଇଟର ପାଇଲଟ୍ ଏୟାର ମାର୍ଶାଲ୍ ଆଶୁତୋଷ ଦୀକ୍ଷିତ୍ଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଦୀକ୍ଷିତ୍ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏସ୍ପି ସିଂଙ୍କ ସ୍ଥାନ ନେବେ। ଶ୍ରୀ ଦୀକ୍ଷିତ୍ ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଆର୍ଥିକ ପରିଚାଳନା, ବ୍ୟୟ ଅଗ୍ରଗତି, କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବିଷୟରେ ଆଲୋଚନା ହୋଇଛି। ଏଥିସହ 25 ପ୍ରମୁଖ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଏବଂ ଜ୍ଞାନର ସୁବିନିମୟ ସହ ପରସ୍କର ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଗୁଜରାଟ ଗସ୍ତ କରିଛନ୍ତି। ଗସ୍ତ କାଳରେ ରାଜ୍ୟର ବରିଷ୍ଠ ଅଧିକାରୀବୃନ୍ଦ ଗାନ୍ଧୀନଗରସ୍ଥିତ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଦିଗ ଉପରେ ଅନୁଭୂତି ବାଣ୍ଟିବା ସହ ଜ୍ଞାନ ଆହରଣ କରିଥିଲେ। ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଜଙ୍ଗଲ ବିଭାଗ ସମ୍ପର୍କିତ ସମସ୍ୟାର ସମାଧାନ ହେବା ସହ କୋଷ୍ଟାଲ ରେଗୁଲେସନ ଜୋନ୍ ବା ଉପକୂଳ ନିୟନ୍ତ୍ରଣ କ୍ଷେତ୍ର ଅନୁମତି ପତ୍ର ମିଳିଥିବା ଜଣାପଡ଼ିଛି। ପୂର୍ବରୁ ବିମାନ ବନ୍ଦର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅନୁମତି ମିଳିଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋମନା ବ୍ଲକ ଛିନ୍ନପାଣିସ୍ଥିତ ମେସର୍ସ ଚକାନୟନ ଟେକ୍ସଟାଇଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଭୁବନେଶ୍ୱରରେ 19ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ବା ସହରାଞ୍ଚଳ ଗତିଶୀଳ ଭାରତ ସମ୍ମିଳନୀ ଆୟୋଜିତ ହେବ। ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟର ଏହି ବାର୍ଷିକ ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଯୁକ୍ତି ଓ ସେବା ପ୍ରଦାନକାରୀ ସ୍ଥାୟୀ ସହରୀ ଯାତାୟତ ପାଇଁ ନୂତନ ସମାଧାନ ଓ ମିଶ୍ରଣର ସୁଯୋଗ ପ୍ରଦାନ କରିବ। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ପ୍ରୋଷ୍ଟେଟ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସଞ୍ଜୟ ଚୌଧୁରୀ।
2: ପୁରୁଷମାନଙ୍କୁ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ସମସ୍ୟା ଏକ ସ୍ୱାସ୍ଥ୍ୟ ସମସ୍ୟା, କିନ୍ତୁ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ଆପଣ ଅନେକ ଉପାୟ ଆପଣେଇ ପାରିବେ। ପ୍ରଥମେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କ'ଣ। ପ୍ରୋଷ୍ଟେଟ୍ ପୁରୁଷମାନଙ୍କ ମଧ୍ୟରେ ଏକ ଛୋଟ ଗ୍ରନ୍ଥି ଯାହା ବୀର୍ଯ୍ୟ ତିଆରି କରିବାରେ ସାହାଯ୍ୟ କରେ। ଏହା ମଳଦ୍ୱାର ସାମ୍ନାରେ ଓ ପରିସ୍ରା ଥଳୀ ତଳେ ରହିଥାଏ। ଏହା ମୂତ୍ରନଳୀକୁ ଘୋଡ଼ାଇ ଦେଇଥାଏ, ଯାହା ଶରୀରରୁ ପରିସ୍ରା ଏବଂ ବୀର୍ଯ୍ୟକୁ ବାହାର କରିଥାଏ। ବୟସ ବଢ଼ିବା ସହିତ ଏହା ବଡ଼ ହେବାକୁ ଲାଗେ। ଯଦି ପ୍ରୋଷ୍ଟେଟ୍ ବହୁତ ବଡ଼ ହୁଏ ତେବେ ଏହା ଅନେକ ସ୍ୱାସ୍ଥ୍ୟ

0: ଆଭାସୀ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତର ଦଳୀୟ ନେତା ଓ କର୍ମକର୍ତ୍ତା ଯୋଗଦେବେ। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ବିନୋଦ ତାଓଡେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପ୍ରମୁଖ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ରେ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଗତକାଲି ଏକ ସଂକଳ୍ପ ପାରିତ କରିଛି। ଶ୍ରୀ ମୋଦି 2001 ମସିହା ଅକ୍ଟୋବର 7 ତାରିଖରେ ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ 2014ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ସରକାରଙ୍କ ମୁଖ୍ୟ ଭାବେ ସେ 25 ବର୍ଷ ପୂରଣ କରିଛନ୍ତି। କ୍ୟାବିନେଟ୍ର ଏହି ନିଷ୍ପଭି ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଗତ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଶକ୍ତ କରିବାରେ ସହାୟକ ହୋଇଛି। ଏକ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ଦେଶସେବା ପ୍ରତି ନିଜକୁ ଉତ୍ସର୍ଗ କରି ଆଜି ପର୍ଯ୍ୟନ୍ତ ଏହାକୁ ଜାରି ରଖିବାରେ ସଫଳ ହୋଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ଇତିହାସ ସୃଷ୍ଟି କରିଛନ୍ତି ତାହା ଗଣତାନ୍ତ୍ରିକ ଦେଶରେ ଅନନ୍ୟ।
1: माननीय प्रधानमंत्री जी ने निरंतर सेवा देश की है, इसके लिए कैबिनेट ने अभिनंदन किया माननीय प्रधानमंत्री जी का और एक प्रस्ताव पारित किया। जिस तरह से गुजरात में प्रधानमंत्री जी ने अपने कार्यक्रमों के माध्यम से, नीतियों के माध्यम से कई ऐसे परिवर्तन किए जिसके लिए दुनिया भर में माननीय प्रधानमंत्री जी को जो काम उन्होंने किए वो सारे काम आगे जाके देश के लिए एक बड़ी टेम्पलेट बने। तो गुजरात मॉडल को दुनिया भर में पहचाना गया, सराहा गया और भारत भर में उसकी इम्प्लीमेंटेशन हुई।
0: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱିତୀୟ ଭାରତ ଇଏଫ୍ଟିଏ ସମୃଦ୍ଧି ସମ୍ମିଳନୀ 2026କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗଏ ପାର୍ମେଲିନ୍ ସମ୍ବୋଧନ କରିବେ। ଭାରତ ଇଏଫ୍ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମାର ଏବେ ପ୍ରଥମ ବାର୍ଷିକୀ ପାଳନ କରାଯାଉଛି। ସମ୍ମିଳନୀରେ ଇଏଫ୍ଟିଏ ଅନ୍ତର୍ଭୁକ୍ତ ଦେଶ ସ୍ୱିଜରଲ୍ୟାଣ୍ଡ, ନରୱେ, ଆଇସ୍ଲ୍ୟାଣ୍ଡ ଓ ଲିସେନ୍ଷ୍ଟାଇନ୍ର ବରିଷ୍ଠ ପଦାଧିକାରୀ, ଶିଳ୍ପ ନେତୃତ୍ୱ ଓ ପ୍ରମୁଖ ଅଂଶୀଦାର ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ସହ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ତଥା ବ୍ୟାବସାୟିକ ସହଭାଗିତାକୁ ପ୍ରୋହାହନ ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ନବସୃଜନ କ୍ଷେତ୍ରରେ ନୂତନ ମାର୍ଗ ଚିହ୍ନଟ କରିବା ପାଇଁ ସମ୍ମିଳନୀରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଭାରତରେ $100 ବିଲିୟନ୍ ନିବେଶ, ସହଭାଗିତା ନିର୍ମାଣ ଏବଂ ଏକନିହିତ ସୁଯୋଗ ସୃଷ୍ଟି ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଶ୍ରୀ ପାର୍ମେଲିନ୍ ଭାରତକୁ ଏବେ ତିନିଦିନିଆ ଗସ୍ତରେ ଆସିଛନ୍ତି। ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ଇଏଫ୍ଟିଏ ସହଯୋଗ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଗତବର୍ଷ ଅକ୍ଟୋବର 1ରୁ କାର୍ଯ୍ୟକାରୀ ହୋଇଥିଲା। ସମାବେଶୀ ଏବଂ ନିରନ୍ତର ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ମୋବାଇଲ୍ କଂଗ୍ରେସ ସମ୍ମିଳନୀ ପୂର୍ବରୁ ନୂଆଦିଲ୍ଲୀର ସେବାତୀର୍ଥଠାରେ ମୋବାଇଲ୍ ଯୋଗାଯୋଗ ସଂଘର ବିଶ୍ୱ ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା କାଳରେ ଗତକାଲି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପଯୋଗ ଦ୍ୱାରା ସମାଜର ପ୍ରତ୍ୟେକ ବର୍ଗର ନାଗରିକ ସମାନ ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ସେବାଗୁଡ଼ିକୁ ସୁଲଭ ମୂଲ୍ୟରେ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସାର୍ବଜନୀନ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିଗୁଡ଼ିକୁ ସମ୍ଭାବନାର ପରିବର୍ତ୍ତନକାରୀ ଶକ୍ତି ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏବେ ବର୍ଦ୍ଧିତ ଦୃଶ୍ୟ ପ୍ରାସଙ୍ଗିକତାକୁ ପ୍ରଦର୍ଶନ କରୁଛି। ଏଭଳି ବ୍ୟବସ୍ଥା ଦକ୍ଷିଣ ବିଶ୍ୱଗୁଡ଼ିକ ପାଇଁ ଏକ ସ୍ପ୍ରିଙ୍ଗ ବୋର୍ଡ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ସାଇବର ଠକେଇରୁ ନାଗରିକଙ୍କୁ ସୁରକ୍ଷିତ ରଖିବା ନେଇ ନିରନ୍ତର ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଆଜିଠାରୁ 10 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶକୁ ତିନିଦିନିଆ ଗସ୍ତରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବିଳାସପୁରଠାରେ ପହଞ୍ଚିବା ପରେ ଏମ୍ସ ବିଳାସପୁରର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଦକ ଓ ଡିଗ୍ରୀ ପ୍ରଦାନ କରିଥିଲେ। ଗସ୍ତର ଆଜି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ରୋହତାଙ୍ଗସ୍ଥିତ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ସୁଡ଼ଙ୍ଗର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱ ଉଭୟ କ୍ଷେତ୍ରକୁ ରାଷ୍ଟ୍ରପତି ପରିଦର୍ଶନରେ ଯିବେ। ଏହି ସୁଡ଼ଙ୍ଗ ସମ୍ପର୍କରେ ସୀମା ସଡ଼କ ସଂଗଠନର ଅଧିକାରୀଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିବାର ସମ୍ଭାବନା ରହିଛି। ଅପରାହ୍ନରେ ମନାଲିର ପ୍ରସିଦ୍ଧ ହିଡିମ୍ବା ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା

0: ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଗୋଆର ସାଗରମାଳା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଦେଶର ସାମୁଦ୍ରିକ କ୍ଷେତ୍ର ଏବେ ବାଣିଜ୍ୟ ବ୍ୟବସାୟ ପାଇଁ ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। 11,000 କିଲୋମିଟର ଅଧିକ ଦୀର୍ଘ ଉପକୂଳ ଅଞ୍ଚଳ ଏବଂ 14,500 କିଲୋମିଟର ସମ୍ଭାବ୍ୟ ଜଳପଥ ଯୋଗାଯୋଗ ତଥା ପ୍ରମୁଖ ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟ ମାର୍ଗର ଉପଯୋଗକୁ ଦୃଷ୍ଟିରେ ରଖି 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବ୍ୟାପୀ ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭାରତର ସାମୁଦ୍ରିକ ସମ୍ଭାବନାକୁ ବିନିଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏକ ଦୃଢ଼ ସାମୁଦ୍ରିକ ଐତିହ୍ୟ, ବ୍ୟାପକ ଜଳପଥ ଏବଂ ମୋରମୁଗାଓ ବନ୍ଦର ସହ ଗୋଆରେ ଏହି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ଦର ଭିଭିଭୂମିର ବିକାଶ ସହିତ ଆଭ୍ୟନ୍ତରୀଣ ଜଳପଥ ଓ କ୍ରୁଜ୍ ପର୍ଯ୍ୟଟନ ଅଧିକ ବ୍ୟାପକ ହୋଇଛି। ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଭାରତ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ପାକିସ୍ତାନ ବନ୍ଧୁକଧାରୀ 4 ଦିନ ଧରି ସହରର କେତେକ ଅଞ୍ଚଳକୁ କବ୍ଜା କରି ରଖିଥିଲେ। ଭାରତ ଏହାର ପ୍ରତ୍ୟୁତ୍ତରରେ ପ୍ରମାଣ ସ୍ୱରୂପ କେବଳ କାଗଜପତ୍ର ପ୍ରସ୍ତୁତିରେ ନିଜକୁ ସୀମିତ ରଖିଥିଲା। ଏହି ନଥିପତ୍ର ସୀମା ଆରପଟକୁ ଗଲା, କିନ୍ତୁ ଏହାର କିଛି ଫଳ ହେଲା ନାହିଁ। ବିଭିନ୍ନ ସମୟରେ ବାରମ୍ବାର ଆକ୍ରମଣ ଜାରି ରହିଲା ଏବଂ ପ୍ରତ୍ୟେକ ଥର ତତ୍କାଳୀନ ସରକାର ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କେବଳ କାଗଜପତ୍ର ମାଧ୍ୟମରେ ପ୍ରମାଣ ଦାଖଲ କରିବାରେ ନିଜକୁ ସୀମିତ ରଖିଥିଲେ। ତେବେ ସେପ୍ଟେମ୍ବର 2016 କ୍ଷମା ପ୍ରଦାନ କରିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା। ଭାରତୀୟ ସେନା ନିୟନ୍ତ୍ରଣ ରେଖା ପାର କରି ଆତଙ୍କବାଦୀ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରି ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ଅପରେସନ ଘୋଷଣା କରାଯିବା ସହ ଏହାର ସଫଳ ପରିଚାଳନା କରାଯାଇଥିଲା। ଆତଙ୍କବାଦ ବିରୁଦ୍ଧରେ ଏହା ଥିଲା ଭାରତର ସ୍ୱଷ୍ଟ ସୂଚନା। ଆତଙ୍କବାଦୀ ଆକ୍ରମଣର ସାମରିକ ଜବାବ ଦିଆଯାଉଛି ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ରାଷ୍ଟ୍ର ବିରୁଦ୍ଧରେ ଆନ୍ତର୍ଜାତିକ ମଞ୍ଚରେ ପଦକ୍ଷେପ ଗ୍ରହଣ କରାଯାଉଛି। ଆତଙ୍କବାଦ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ କହିଥିଲେ,
1: हमारी सेना ने वो करके दिखाया जो कई दशकों तक कभी हुआ नहीं था। सैकड़ों किलोमीटर दुश्मन की धरती पर घुस करके आतंकी हेड़ काटस को मिट्टी में मिला दिया। आतंक को और आतंकी को पालने पोसने वालों को, आतंकियों को ताकत देने वालों को अब हम अलग अलग नहीं माने। वो मानवता के समान दुश्मन है, उनके बीच कोई फर्क नहीं है। अब भारत ने तय कर लिया है, न्यूक्लियर ब्लैकमेल लंबे अरसे से चलाया, अब ब्लैकमेल नहीं सहा जाएगा।
0: ଲକ୍ଷ୍ନୌ ଟି20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କରିଛି। ଚଳିତ ପାଞ୍ଚଟିକିଆ ସିରିଜ୍ର ଗତକାଲି ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚ୍ରେ ଭାରତ ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। 19 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ ୱେଷ୍ଟଇଣ୍ଡିଜ୍ 171 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ନମନ ଧୀର 3 ୱିକେଟ୍ ହାସଲ କରିଥିଲେ। 172 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 14 ଓଭର 4 ବଲ୍ରେ 2 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 43 ବଲ୍ରୁ ଚିତ୍ତାକର୍ଷକ ଅପରାଜିତ 102 ରନ୍ ସଂଗ୍ରହ କରିଥିଲେ। ଶ୍ରେୟସ୍ ଆୟରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆସନ୍ତା ଶୁକ୍ରବାର ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ରାଞ୍ଚିଠାରେ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରାକୁ ଆଜି ପୂରିଲା 25 ବର୍ଷ। ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ସମାବେଶକୁ କରିବେ ସମ୍ବୋଧନ। ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦ୍ୱିତୀୟ ଭାରତ ଇଏଫ୍ଟିଏ ସମୃଦ୍ଧି ସମ୍ମିଳନୀ 2026କୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ଓ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି। ଏବଂ ଲକ୍ଷ୍ନୌ ଟି20 ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
2: ଓଡ଼ିଆରେ ସମ୍ବାଦ ଶୁଣିଲେ, ରିଲେ କରି ପ୍ରଚାର କଲେ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସସ୍ମିତା ପାଣିଗ୍ରାହୀ। ତାହେଲେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିବିଧା।

କିଛି ଭାବନା ଶବ୍ଦଠାରୁ ବି ଅଧିକ ଗଭୀର ହୋଇଥାଏ ଏବଂ କିଛି ଭାବନା ଦୂରତାଠାରୁ ବି ଅଧିକ ନିକଟ ହୋଇଥାଏ। ଆଉ କିଛି ମଣିଷ ଆମ ଜୀବନରୁ ଚାଲିଯାଇଥିଲେ ବି ଆମ ମନରୁ କେବେ ଚାଲିଯାଆନ୍ତି ନାହିଁ। କେତେବେଳେ ଆମେ ହସୁଥାଉ କିନ୍ତୁ ଭିତରେ ମନେ ଚୁପ୍ ହୋଇ କାନ୍ଦୁଥାଏ। କାହାକୁ ଭୁଲିବା ପାଇଁ ଆମେ ଅନେକ ଚେଷ୍ଟା କରୁ, ସ୍ମୃତିଗୁଡ଼ିକ ମନରୁ ହଟାଇବାକୁ ଚାହୁଁ, କିନ୍ତୁ ମନଟା ବି ବଡ଼ ଅଜବ, ଯେତେ ଅଧିକ ଭୁଲିବାକୁ ଚାହିଁ ସେତେ ଅଧିକ ମନେ ପକାଏ। କାହା ସହିତ ଆମର କାହାଣୀ ହୁଏତ ପୁରା ହେବ ନାହିଁ, କିଛି କଥା ହୁଏତ ଅକୁହା ରହିଯାଏ, କିଛି ଅପେକ୍ଷା ହୁଏତ ଅପେକ୍ଷା ହିଁ ରହିଯାଏ, କିନ୍ତୁ ସେହି ଅଧୁରାପଣ ଭିତରେ ବି ଗୋଟିଏ ସୁନ୍ଦର ସ୍ମୃତି ଲୁଚି ରହିଥାଏ, ଯାହାକୁ ମନ ଚାହିଁଲେ ବି ଭୁଲିପାରେ ନାହିଁ। ବୋଧହୁଏ ପ୍ରେମ ସବୁବେଳେ ପାଇପାର ନା ନୁହେଁ, କେବେ କେବେ ଦୂରରେ ରହି ମଧ୍ୟ କାହାର ଖୁସି ପାଇଁ ନିରବରେ ପ୍ରାର୍ଥନା କରିବା ହିଁ ପ୍ରେମ। ସେମିତି କିଛି ଅକୁହା ଭାବନା, ଅଧୁରା କାହାଣୀ ବୋଧହୁଏ ସମସ୍ତଙ୍କ ଭିତରେ ଥାଏ। ସେହି ସ୍ମୃତିଗୁଡ଼ିକ ସବୁବେଳେ ଆମକୁ ଜିଇଁବାକୁ ଶିଖାଏ। କିଛି ସମୟ ସେହି ସ୍ମୃତିଗୁଡ଼ିକ ସାଉଁଟିବାକୁ ଇଚ୍ଛା ହୁଏ, ଯେଉଁଥିରେ ଶବ୍ଦଠାରୁ ଅଧିକ ଅନୁଭବ କଥା କୁହେ। ତେବେ ଚାଲନ୍ତୁ ସେମିତି କିଛି ସ୍ମୃତି ସାଉଁଟିବା ଆଜିର ବିବିଧ କାର୍ଯ୍ୟକ୍ରମରେ। ଆଜି ପାଇଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଆପଣମାନଙ୍କର ସସ୍ମିତା। ନମସ୍କାର।

0: ଆମ ମାଟିରେ ଜନ୍ମ ନେଇଥିବା ଜଣେ ଯୁବ ବୈଜ୍ଞାନିକ ଯାହାଙ୍କ ଗବେଷଣା ଆଜି ଜାତୀୟ ସ୍ତରରେ ସୃଷ୍ଟି କରିଛି ଏକ ନୂଆ ପରିଚୟ। ସଫଳତାର ଶୀର୍ଷରେ ପହଞ୍ଚିବାର ସ୍ୱପ୍ନ ତ ଅନେକ ଦେଖନ୍ତି, କିନ୍ତୁ ନିଜର ଜ୍ଞାନ ଓ ଗବେଷଣା ଦ୍ୱାରା ସମାଜର ହିତରେ ବିନିଯୋଗ କରିବାର ସ୍ୱପ୍ନ ଦେଖନ୍ତି ଖୁବ୍ କମ୍। ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ କଥା ଜାଣିବା ଯିଏ ନିଜର ବୈଜ୍ଞାନିକ ଚିନ୍ତାଧାରା ଓ ନିରନ୍ତର ପ୍ରୟାସ ବଳରେ କେବଳ ନିଜ ଜିଲ୍ଲା ପାଇଁ ନୁହେଁ ସମଗ୍ର ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ହେଉଛନ୍ତି ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ। ନିଜର ଗବେଷଣା ମାଧ୍ୟମରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ସମ୍ଭାବନାର ଦ୍ୱାର ସେ ଖୋଲିଛନ୍ତି। ତେବେ ଆସନ୍ତୁ ଶୁଣିବା ତାଙ୍କ ସଫଳତାର କାହାଣୀ, ତାଙ୍କ ସଂଘର୍ଷର ଅନୁଭୂତି ଓ ତାଙ୍କ ଭବିଷ୍ୟତର ସ୍ୱପ୍ନ। ତେବେ ଆଜିର ଆମର ବିବିଧର ଅତିଥି ହେଉଛନ୍ତି ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ।
1: ସାର୍ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
2: ନମସ୍କାର ମ୍ୟାଡମ,
3: ମୁଁ ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ,
2: କୋରାପୁଟର ବାସିନ୍ଦା। ମୋର ଗୋଟେ ନିଜର କମ୍ପାନୀ ଅଛି, କମ୍ପାନୀ ନାଁ ହେଉଛି ବାୟୋ ପାଇନିୟର ପ୍ରାଇଭେଟ ଲିମିଟେଡ। କମ୍ପାନୀରେ ଆମେ ରିସର୍ଚ୍ଚ ଓରିଏଣ୍ଟେଡ୍ କାମ କରୁ, ତ ମୋ PhD ସରିବା ପରେ କମ୍ପାନୀଟାକୁ ମୁଁ ଏବେ ରନ୍ କରୁଛି, ପାଖାପାଖି 6 ବର୍ଷ ହେଇଗଲାଣି।
1: ସାର୍ ଆପଣଙ୍କର ପିଲାଦିନ ଓ ଶିକ୍ଷା ଜୀବନ ବିଷୟରେ ଆମେ କିଛି ଜାଣିବାକୁ ଚାହୁଁଛୁ, ଆଉ ବିଜ୍ଞାନ ପ୍ରତି ଯୋଉ ଆଗ୍ରହଟା କିପରି ସୃଷ୍ଟି ହେଇଥିଲା?
2: ମୁଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର। ମୋର ଜୀବବିଜ୍ଞାନ ପ୍ରତି ଆଗ୍ରହ ହେବାର କାରଣ, ଗୋଟେ ସାଇନ୍ସ ଏକ୍ଜିବିସନ୍ ଆମେ କରିଥିଲୁ, ଯୋଉ ସାଇନ୍ସ ଏକ୍ଜିବିସନ୍ରେ ଆମର ଗୋଟେ ଜିନ୍ର ରିକମ୍ବିନେସନ୍ ପ୍ରୋସେସ୍ଟା, ଅବଶ୍ୟ ମୁଁ ସେତେ ଗଭୀର ଜ୍ଞାନ ନଥିଲା, ତଥାପି ସେ ସମୟରେ ଆମେ ରିକମ୍ବିନେସନ୍ DNA ଉପରେ ଆମେ ଗୋଟେ ସାଇନ୍ସ ଏକ୍ଜିବିସନ୍ରେ ପାର୍ଟିସିପେଟ୍ କରିଥିଲୁ। ସେଇ ସାଇନ୍ସ ଏକ୍ଜିବିସନ୍ରେ ଯାହା ଯାହା ମାନେ ଇନଗ୍ରିଡିଏଣ୍ଟ ଦରକାର ଥିଲା, ଯେମିତି ଆପଣଙ୍କର କଲର୍ ହେଲା, ଡ୍ରଇଂ ସିଟ୍ ହେଲା, ଆପଣଙ୍କର ସୋଲର ଯୋଉ ଡେମୋ ପାଇଁ ଯାହା ଯାହା ଆବଶ୍ୟକ ଉପକରଣ ଥିଲା, ସେଇ ଜିନିଷ ଗୁଡା ଆମେ କେବେ ବି ମାନେ ମୁଁ ଘର ଉପରେ ଡିପେଣ୍ଡ ହେଇକି ଆମେ କିଣିନୁ। ଆମେ ମାନେ ମୁଁ ସେତେବେଳେ ବି ସେଲ୍ଫ ସଷ୍ଟେନ୍ ହିସାବରେ ମୁଁ କିଛି ଗୋଟେ ଛୋଟ ଛୋଟ ମାନେ ଷ୍ଟିକର

ସେତେବେଳେ ଥିଲା, ଟାଟୁ ଥିଲା, ସେଗୁଡ଼ା କିଣିକି ଆମେ ଏକ୍ଜିବିସନ୍ କରୁଥିଲୁ। ମୋ ସହିତ ମୋ ଗୋଟେ ସାଙ୍ଗ ଥିଲା ମଳୟକାର ନାୟକ ବୋଲି, ସିଏ ମୋ ସହିତ ବହୁତ ଆକ୍ଟିଭଲି ପାର୍ଟିସିପେଟ୍ କରେ, ଆଉ ଆମେ ଦି ଜଣ ମିଶିକି ସେଭଳିଆ ଗୋଟେ ଆକ୍ଟିଭିଟିରେ ପାର୍ଟିସିପେଟ୍ କରୁଥିଲୁ, ଯେଉଁଥିରେ କି ମୋତେ ଗୋଟେ ମୋଟିଭେସନ୍ ଆସିଥିଲା ଯେ ଆମେ କେମିତି ଆକୁ ମାନେ ସେ ଟାଇମରେ ତ ମୁଁ ଜାଣିପାରୁନଥିଲି ମାନେ ଜୀବ ବିଜ୍ଞାନର ମହତ୍ତ୍ୱ କ'ଣ, କିନ୍ତୁ ସେଇଟା ମୋତେ ଫାର୍ଷ୍ଟ ଫେଜ୍ ମୋତେ ଲାଗେ ମୋ ଜୀବନର, ଯେଉଁଟାକି ମୋତେ ସାଇନ୍ସ ପ୍ରତି ଆକୃଷ୍ଟ କରିଥିଲା।

0: ଅବଶ୍ୟ ସେ ସାଇନ୍ସ ଏକ୍ଜିବିସନରେ ଆମେ କିଛି ପ୍ରାଇଜ୍ ପାଇନଥିଲୁ, କିନ୍ତୁ ଯୋଉ ଇଗ୍ନାଇସନ୍ ବୋଲି କୁହନ୍ତି ଯୋଉଟାକୁ ଆପଣଙ୍କୁ ଗୋଟେ ଚିଙ୍ଗାରୀ ଲଗେଇ ଦିଏ, ସେଇ ପାର୍ଟଟା ମୋ ଲାଇଫରେ ବହୁତ ହେଲ୍ପଫୁଲ କରିଥିଲା। ଆଉ ସେଇଠି ଯୋଉ ଆମର ସ୍କୁଲର ଟିଚର ଥିଲେ, ସିଏ ବହୁତ ଆମକୁ ମୋଟିଭେଟ୍ କରିଥିଲେ କାହିଁକି ଏଇଟା ପାର୍ଟିସିପେସନ କରିବ। ତ ଗୋଟେ ସେଇ ପର୍ଟିକୁଲାର ମୁହୂର୍ତ୍ତଟା ବହୁତ ଜରୁରୀ ଥିଲା ମୋ ଲାଇଫରେ, ବୋଧେ ମୁଁ ଫିଲ୍ କରୁଛି।
1: ଜଣେ ବୈଜ୍ଞାନିକ ହିସାବରେ ବିଜ୍ଞାନରେ ସଫଳତା ପାଇଁ, ସକ୍ସେସ ପାଇଁ ପ୍ରତିଭା ଅପେକ୍ଷା ପରିଶ୍ରମ ଓ ଜିଜ୍ଞାସା ଭୂମିକାକୁ ଆପଣ କିପରି ଦେଖନ୍ତି?
0: ମୁଁ ଯେତେବେଳେ ଗ୍ରାଜୁଏସନରୁ ଆରମ୍ଭ କଲି, ସେତେବେଳେ ବାୟୋଟେକ୍ନୋଲୋଜି ମୁଁ ଭୁବନେଶ୍ୱରରେ ଆସିକି BSc ଅନର୍ସ ଆଜ୍ ବାୟୋଟେକ୍ନୋଲୋଜି ଯେତେବେଳେ ଆରମ୍ଭ କଲି, AMIT ଖୋର୍ଦ୍ଧାରେ ଆମ କଲେଜ ଥିଲା, କିନ୍ତୁ ଆମର ସେ ଟାଇମରେ ବହୁତ ପିଲା ମୋ ରୁମମେଟ୍ ଗୁଡା ଛାଡ଼ିଦେଲେ, କାହିଁକିନା ୟାର ସ୍କୋପ ନାହିଁ, ଫ୍ୟୁଚର ନାହିଁ, ଏମିତି କିଛି ହେଇପାରିବନି, ଲୋକଙ୍କର ଗୋଟେ ନେଗେଟିଭ ରହିଲା ପିଲାମାନଙ୍କର। କିନୁ ମୁଁ ସେଥିରେ ଷ୍ଟିକ୍ ହେଇକି ରହିଲି, ମୁଁ BSc ବାୟୋଟେକ୍ନୋଲୋଜି କମ୍ପ୍ଲିଟ୍ କଲି, MSc କଲି। ସେତିକି ଭିତରେ ମୋର ଅବଶ୍ୟ ବାୟୋଲୋଜି ପ୍ରତି ଏତେ ମାନେ ଯୋଉ ଦୁର୍ବଳତାଟା ଏତେ ନଥିଲା, ମୁଁ ବେସିକାଲି ମ୍ୟାଥମେଟିକ୍ସକୁ ବହୁତ ଭଲ ପାଉଥିଲି। କିନ୍ତୁ ଯେତେବେଳେ ବାୟୋଲୋଜି ପ୍ରତି ଗୋଟେ ଆଗ୍ରହ ଆସିଲା, ମୁଁ ସେମିତି କିଛି ଗୋଟେ ବହୁତ ବ୍ରିଲିଏଣ୍ଟ ଷ୍ଟୁଡେଣ୍ଟ ନଥିଲି, ଗୋଟେ ଏଭରେଜ୍ କ୍ଲାସ୍ର ଷ୍ଟୁଡେଣ୍ଟ ଥିଲି।

ସେ ଭିତରେ ମୋତେ ଇଣ୍ଟରେଷ୍ଟିଂ ପାର୍ଟ ଥିଲା, ଯେତେବେଳେ ମୁଁ MSc କମ୍ପ୍ଲିଟ କଲା ପରେ ମୋତେ ଗୋଟେ ଜବ୍ ଅପରଚ୍ୟୁନିଟି ମିଳିଲା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ, ଯୋଉଟାକି ଏନ୍ଜିଟିର ଇନଷ୍ଟିଚ୍ୟୁଟ୍ ମୁଁ ଭୁବନେଶ୍ୱରରେ ଅଛି, ଆଜ୍ ଏ ଲାବୋରେଟୋରୀ ଟେକ୍ନିସିଆନ୍। ଏଟା ଗୋଟେ ଗ୍ରାଜୁଏସନ୍ ପୋଷ୍ଟ ହେଲେ ବି ଆଜ୍ ଏ ପୋଷ୍ଟ ଗ୍ରାଜୁଏସନ୍ କମ୍ପ୍ଲିସନ୍ କଲା ପରେ ବି ମୁଁ କେବେ ହେଜିଟେଟ୍ କରିନଥିଲି ଯେ ମାନେ ମୁଁ ସେ ପୋଷ୍ଟରେ ଜଏନ୍ କରିବି ବୋଲି, କାରଣ ମୋତେ ଶିଖିବାର ଆବଶ୍ୟକତା ଥିଲା। ମୁଁ ସେଇଠୁ ମୋର ମାନେ ଇଣ୍ଟରେଷ୍ଟଟା ବହୁତ ବଢ଼ିଲା, କାହିଁକିନା ମୁଁ ପ୍ରୋଟିନ୍ ଉପରେ କାମ କରିବା ଶିଖିଲି, ସେଇଟା କ୍ୟାନ୍ସର ବାୟୋଲୋଜି ଭ୍ୟାକ୍ସିନ୍ ସ୍ପେଶାଲି ବାୟୋଲୋଜି ଉପରେ ମୁଁ କାମ କରୁଥିଲି। ସେଇଥିରେ ଆମର ମୋର ଯିଏ ଗାଇଡ୍ ଥିଲେ ଡକ୍ଟର ଅମୁଲ ସୂର୍ଯ୍ୟବଂଶୀ, ଡକ୍ଟର ସୋମା ଚଟ୍ଟୋପାଧ୍ୟାୟ, ସେ ବହୁତ ହେଲ୍ପ କରିଥିଲେ ସେ ଇନିସିଆଲ କ୍ୟାରିୟରରେ। ସେଇଠୁ ମାନେ ମୁଁ ଇଣ୍ଟରେଷ୍ଟ ନେଇକି ମୁଁ କାମରେ ପୁରା ଡେଡିକେଟେଡ୍ ରହେ, କାମ କମ୍ପ୍ଲିସନ୍ ନହେଲା ଯାଏ ମୁଁ ଛାଡ଼ିବାକୁ ପସନ୍ଦ କରେ ନାହିଁ। ଆଉ ଯଦି କିଛି ଗୋଟେ ଡ୍ରବ୍ୟାକ୍ସ ରହୁଛି ବା କିଛି ଫେଲିଓର ରହୁଛି, ତାର ରୁଟ୍ କଜ୍ କୁ ମାନେ ଆଇଡେଣ୍ଟିଫାଇ କରିବାକୁ ମୁଁ ବହୁତ ଚେଷ୍ଟା କରେ। ସେଥିପାଇଁ ଯେତିକି ମାତ୍ରାରେ ପଢ଼ିବାକୁ ହୁଏ ବା ସର୍ଚ୍ଚ କରିବାକୁ ହୁଏ ବା ପବ୍ଲିକେସନ ଯୋଉ ଏକ୍ଜିଷ୍ଟିଂ ପବ୍ଲିକେସନ ଅଛି, ରିଭ୍ୟୁ ଲିଟରେଚର ଅଛି, ତାକୁ ତନମନ କରିକି ପଢ଼ିବା ପାଇଁ ମୁଁ ପ୍ରୟାସ କରେ। ସେଇଟା ହିଁ ମୋତେ ଲାଗେ କି ଯେତେବେଳେ ଆପଣ ନିଜେ ରିସର୍ଚ୍ଚ ର ଡିପର ଟୁ ଡିପର କୁ ଯିବେ, ସେତେବେଳେ ଆପଣଙ୍କୁ ଗୋଟେ ମୋଟିଭେସନ ମିଳିବ, ଇଣ୍ଟରେଷ୍ଟ ଆପଣଙ୍କ ଭିତରେ ଗୋଟେ ଜାଗୃତ ହବ। ଆପଣ ଆଜ୍ ଏ ମାନେ ରିସର୍ଚ୍ଚ କୁ ଯଦି ବର୍ଡନ ଭଳିଆ ନେବେ କି ପ୍ରେସର ଭଳିଆ ନେବେ, ତାହେଲେ ଆପଣ ଆଜ୍ ଏ ଗୁଡ୍ ରିସର୍ଚର ବା ଗୁଡ୍ ସାଇଣ୍ଟିଷ୍ଟ ହେଇପାରିବେ ନାହିଁ। ତ ସେଇଟା ମୁଁ ଫିଲ୍ କରୁଛି।

0: ଜଣେ ବୈଜ୍ଞାନିକଙ୍କ ପାଇଁ ବିଫଳତାର ମାନେ କ'ଣ, ଆଉ ବିଫଳତାଟାକୁ ସେ କେମିତି ପରବର୍ତ୍ତୀ ପର୍ଯ୍ୟାୟରେ ତାକୁ ସଫଳତା ଆଡ଼କୁ ଟାଣି ନିଅନ୍ତି?
1: ବିଫଳତା ବୋଲି ମୁଁ ସେ ଶବ୍ଦକୁ ରିସର୍ଚ୍ଚରେ କହି ହବନି, କାରଣ ବିଫଳତା ହେଉଛି ଗୋଟେ ଗୋଟେ ସୋପାନ ସଫଳତା ଆଡକୁ ଯିବା ପାଇଁ। ବେସିକାଲି ଆମେ ଯେତେବେଳେ କୌଣସି ରିସର୍ଚ୍ଚ କରୁ ନା, ସେଟା ୱାନ୍ ସଟ୍ ରେ କେବେ ଆସେନି, ସେଟାକୁ ଆପଣଙ୍କୁ ବାରମ୍ବାର ଏକ୍ସପେରିମେଣ୍ଟ କରିକି ଫେଲ୍ୟୁର ହେଇକି ଫେଲ୍ୟୁରରୁ କିଛି ଗୋଟେ ଶିଖିକି ପୁଣି ଆଉ ଥରେ ଏକ୍ସପେରିମେଣ୍ଟ କରିକି ପୁଣି ଆଉ ଥରେ ଫେଲ୍ୟୁର ହେଇକି ଏମିତି କଣ୍ଟିନ୍ୟୁଅସ୍ ପ୍ରୋସେସ୍ ରେ ଆପଣଙ୍କୁ ଗୋଟେ ଷ୍ଟାଣ୍ଡାର୍ଡାଇଜ୍ କରିବାକୁ ପଡେ, ସେତେବେଳେ ହିଁ ଆପଣଙ୍କର ରେଜଲ୍ଟ ଆସେ। ମୁଁ ଯେତେବେଳେ ମୋର ପ୍ରୋଟିଓମିକ୍ସ ଉପରେ କାମ କରୁଥିଲି, ତାପରେ ମୁଁ ଯେତେବେଳେ PhD KIIT ୟୁନିଭର୍ସିଟିରେ ମୁଁ ଆରମ୍ଭ କଲି, ସେତେବେଳେ ବି ଏଇ ପର୍ଟିକୁଲାର ପ୍ରୋଜେକ୍ଟରେ ଆମେ 60 ଥର ପାଖାପାଖି ଫେଲ୍ୟୁର ହେଇଛୁ। ମୁଁ ଡକ୍ଟର ଦୀନଦୟାଲ ମଣ୍ଡଳଙ୍କ ପାଖରେ PhD କରୁଥିଲି, ସେତେବେଳେ ସେ ଇଚ୍ ଫେଲ୍ୟୁର ଆମକୁ ଗୋଟେ ନୂଆ ସକ୍ସେସ୍ ଆଡକୁ ନେଉଥିଲା, କିନ୍ତୁ ପ୍ରଥମ ଫେଲ୍ୟୁରରେ ଆମେ ମାନେ ଭାଙ୍ଗି ପଡ଼ିନି ବା ଦ୍ୱିତୀୟ ଫେଲ୍ୟୁର। ଏମିତି 60-70 ଟାଇମ୍ ମୁଁ ଫେଲ୍ୟୁର ହେଇଛି ଟୁ ମାନେ ଆଇଡେଣ୍ଟିଫାଇ ଗୋଟେ ପ୍ରପର ରେଜଲ୍ଟ। ତ ସେତେବେଳେ ବି ଆମକୁ ଲାଗୁଥିଲା କି ନାଇଁ ନାଇଁ ନାଇଁ ଏତେ ହେଲାଣି, ଏତେ ଟାଇମ୍ ଗଲାଣି, ମୁଁ କ୍ୱିଟ୍ କରିଦେଇ ପାରିବି, କିନ୍ତୁ ମୁଁ କେବେ କ୍ୱିଟ୍ କରିବାକୁ ଚାହିଁନି। ସେ ଭିତରେ ଆପଣଙ୍କୁ ଗୋଟେ ଗୋଟେ ଆଇଡିଆ ଆସିବ କି ନାଇଁ ନାଇଁ ୟା ଯୋଗୁଁ ହେଇଥାଇପାରେ ବା ନେକ୍ସଟ ପ୍ରୋସେସ୍ରେ ଠିକ୍ ହେଇଯିବ, ଗୋଟେ ଆଶା ନେଇକି ଆମେ ଆଗକୁ ଯାଉ। ତ ମୁଁ କେବେ କୌଣସି ଜିନିଷକୁ ଫେଲିଅର ଭାବେନି, ସେ ଭିତରେ ଗୋଟେ ଆଶା ଥାଏ ବା ସେ ଭିତରେ ଆପଣଙ୍କୁ ଚିନ୍ତା କରିବା ପାଇଁ ଗୋଟେ ସ୍କୋପ୍ ଥାଏ। ସେ ଚିନ୍ତା ଯିଏ କରିପାରିଲା ଆଉ ସେ ଫେଲିଅରକୁ ଯିଏ ହ୍ୟାଣ୍ଡେଲ କରିପାରିଲା ସିଏ ହିଁ ଫାଇନାଲି ରେଜଲ୍ଟଟିଏ ପାଇବ। ଆଉ ତା ପାଇଁ ସେ ପଢ଼ିବାକୁ ପଡିବ, ବହୁତ ଆବଶ୍ୟକତା ଅଛି ଜ୍ଞାନ ନେବାର। ତ ଛାଡିଦେବାଟା ହଉଛି ସବୁଠୁ ସହଜ ଉପାୟ, କିନ୍ତୁ ଧରିକି ରହିବା ଆଉ ତାକୁ ଏକ୍ଜିକ୍ୟୁଟ କରିବା ବହୁତ ଡିଫିକଲ୍ଟ ଥାଏ। ଆଉ ଯେଉଁମାନେ ସେଇ ଜିନିଷ କରିପାରନ୍ତି ସେମାନେ ହିଁ ଗୋଟେ ସକ୍ସେସଫୁଲ ରିସର୍ଚ୍ଚକୁ ଏକ୍ସପ୍ଲୋର କରିପାରନ୍ତି ସୋସାଇଟାଲ ବେନିଫିଟ ପାଇଁ।

0: ଏବେ ନିକଟରେ ଆପଣ ଯୋଉ ସମ୍ମାନରେ ସମ୍ମାନିତ ହେଇଛନ୍ତି ସେ ବିଷୟରେ ଟିକେ ଜାଣିବାକୁ ଚାହୁଁଛୁ।
1: ଏବେ ଆମେ ଗୋଟେ କଲ୍ ଆସିଥିଲା କେଭିନ୍ କେୟାର ଏମ୍ଏମ୍ଏ ମାନେ ମାଦ୍ରାସ ମ୍ୟାନେଜମେଣ୍ଟ ଆସୋସିଏସନ ଚିନି କ୍ରିଷ୍ଣ ଇନୋଭେସନ ଆୱାର୍ଡ ପାଇଁ। ଏଟା ବହୁତ ଗୋଟେ ରେପୁଟେଡ ଆୱାର୍ଡ ଯୋଉଟାକି ଅଲ୍ ଓଭର ଇଣ୍ଡିଆରେ ବହୁତ ଏହାର ନାଁ ଅଛି। କେଭିନ୍ କେୟାର ବିଷୟରେ ତ ଆପଣମାନେ ଜାଣିଥିବେ, ଗୋଟେ FMCG ପ୍ରଡକ୍ଟ କମ୍ପାନୀ, ସମ୍ ଥାଉଜେଣ୍ଡ କ୍ରୋର୍ସ ର କମ୍ପାନୀ। ସେମାନଙ୍କର ଇନୋଭେସନ ଯେହେତୁ ସେମାନେ ମାନେ ଆଫୋର୍ଡେବିଲିଟି କେମିତି କରିପାରିବେ ଗୋଟେ କମନ ମ୍ୟାନ୍କୁ, କାହିଁକିନା ଯୋଉ ଟାଇମ୍ରେ ଶାମ୍ପୁ ଲଗେଇବା ବହୁତ ଗୋଟେ ଲକ୍ଜୁରିୟସ୍ ଆଇଟମ୍ ଭଳିଆ ଥିଲା, ସେମାନେ ସାଚେଟ୍ ଇନୋଭେସନରେ ସେମାନେ 25 ପଇସା 50 ପଇସାରେ ଗୋଟେ ଗରିବ ବ୍ୟକ୍ତିକୁ ବି ସେଇ ସୁଖର ଆନନ୍ଦ ଦେବା ପାଇଁ ସେମାନେ ପ୍ରୟାସ କରିଥିଲେ। ତ ସେଇ ଛୋଟ ଇନୋଭେସନ ଆଜିକା ଟାଇମ୍ରେ ଆପଣଙ୍କୁ ଲାଗିଥାଇପାରେ, କିନ୍ତୁ ସେ ସମୟରେ ଯେତେବେଳେ ଗୋଟେ ପ୍ଲାଷ୍ଟିକର ପ୍ରପର ୟୁଜ୍ ଜଣାନଥିଲା ବା ପ୍ରପର ଆଇଡେଣ୍ଟିଫିକେସନ ପ୍ୟାକେଜିଂ ଇନୋଭେସନ ନଥିଲା ସେତେବେଳେ ସେମାନେ କରିଛନ୍ତି, ସେଥିପାଇଁ ସେମାନେ ଇନୋଭେସନର ମହତ୍ତ୍ୱଟାକୁ ବହୁତ ବୁଝିଛନ୍ତି। ସେଥିପାଇଁ ଆଜିକା ଡେଟ୍ରେ ଯେତେବେଳେ ସେମାନେ ଆମକୁ ଇନଭାଇଟ୍ କରୁଛନ୍ତି ଅଲ୍ ଓଭର ଇଣ୍ଡିଆ ଲେଭେଲ୍ରେ, ଆଉ ମୁଁ ଫର୍ଚ୍ୟୁନେଟ୍ କି ଏଇ ଇନୋଭେସନ ଆୱାର୍ଡ ପାଇଁ ଆମେ ନୋମିନେସନ ହେଲୁ। ସେମାନଙ୍କର ରିଗୋରିୟସ ଜୁରି ମେମ୍ବର ମାନଙ୍କର ମଲ୍ଟିପୁଲ ରାଉଣ୍ଡରେ ପ୍ରଥମେ ପ୍ରପୋଜାଲ ଇଭାଲୁଏସନ

ପରେ ସେମାନେ ବହୁତ ଗୁଡ଼ିଏ ଡକ୍ୟୁମେଣ୍ଟ ମାଗିଲେ, ପେଟେଣ୍ଟ ଡକ୍ୟୁମେଣ୍ଟ, ଆପଣଙ୍କର ପେଟେଣ୍ଟ ଅଛି କି ନାହିଁ, ଗ୍ରାଣ୍ଟେଡ୍ ଅଛି କି ନାହିଁ, ଯଦି ଗ୍ରାଣ୍ଟେଡ୍ ଅଛି କେମିତି ଅଛି ପ୍ରଡକ୍ଟ ଲେଭେଲରେ କି ପ୍ରୋସେସ ଲେଭେଲରେ ଯାହା ବି କିଛି, ଆଉ ଟେଷ୍ଟିମୋନିଆଲ ଆପଣ ଯେଉଁ ପ୍ରଡକ୍ଟ ବନେଇଛନ୍ତି ସେଇଟା ଅନ୍ୟ ସାଇଣ୍ଟିଷ୍ଟ ମାନଙ୍କ ଦ୍ୱାରା ଭ୍ୟାଲିଡେଟ୍ ଅଛି କି ନାହିଁ, ଡିଫରେଣ୍ଟ ପବ୍ଲିକେସନ ଉପରେ ସେମାନେ ପଚାରିଲେ, ତ ବହୁତ ଗୁଡ଼ିଏ ଡକ୍ୟୁମେଣ୍ଟ ଆମେ ସବମିଟ୍ କଲୁ। ତାପରେ ସେମାନେ ଆଉଟ ଅଫ ମୋର ଦେନ୍ 400+ ପିପୁଲ ଏଇ ପର୍ଟିକୁଲାର ଇନୋଭେସନ କ୍ୟାଟେଗୋରିରୁ ଆମକୁ ସେମାନେ 10 ନମ୍ବର ୱିଦିନ ଟପ୍ 10ରେ ସେମାନେ ସିଲେକ୍ଟ କଲେ। ତାପରେ ସେମାନେ ଆମର ଲାବରେଟୋରୀ

କେମିତି କଣ ହଉଛି, କଣ ଇମ୍ପାକ୍ଟ ସୋସିଆଲ ଇମ୍ପାକ୍ଟ ଅଛି, ଏଇ ଇନୋଭେସନ ଦ୍ୱାରା କେମିତି ଗୋଟେ କମନ ମ୍ୟାନ ଲାଷ୍ଟ ମାଇଲ ଯାଏ ସେଟା ଯାଇପାରିବ ଏଇ ଇନୋଭେସନ, ତା ଉପରେ ସେମାନେ ବହୁତ ଗୁଡ଼େ କ୍ୱେଶ୍ଚିନ୍ ପଚାରିଲେ। ସେମାନେ ପ୍ରୟାସ କଲେ ଜେନୁଇନ୍ନେସ୍ କେମିତି ଅଛି ପ୍ରଡକ୍ଟର, ବହୁତ ଗୁଡ଼େ ଜିନିଷ ଆଇଡେଣ୍ଟିଫାଇ କଲେ। ତାପରେ ସେମାନଙ୍କର 15 or 20+ ଜୁରି ମେମ୍ବରଙ୍କ ଦ୍ୱାରା ସେଇଟା ଡିସପ୍ଲେ ହେଲା। ସେମାନେ ପୁଣି 1-to-1 ଆମକୁ ଅନଲାଇନ୍ ଇଭାଲୁଏସନ୍ କଲେ, କ୍ୱେଶ୍ଚିନାରୀ ପଚାରିଲେ, ଯାହା ବି କିଛି ତାଙ୍କ ମନରେ ସନ୍ଦେହ ଥିଲା ବା କ୍ଲାରିଫାଇ ହେବାକୁ ଚାହୁଁଥିଲେ ସେମାନେ ବହୁତ କ୍ୱେଶ୍ଚିନ୍ ପଚାରିକି ଆମକୁ ତାପରେ ସିଲେକ୍ସନ୍ କଲେ। ଫର୍ଚୁନେଟ୍ କି ଆମେ ମାନେ ମୁଁ ଆଜି କୋରାପୁଟରୁ ଆସିକି ପୁଣି ଏଇଠି ମୋ କମ୍ପାନୀକୁ ଗୋଟେ ନ୍ୟାସନାଲ ଲେଭେଲରେ ପ୍ରେଜେଣ୍ଟ କରେ, ବା ଗୋଟେ ମୋ ପାଇଁ ଗୋଟେ ଗୋଟେ ଖୁସିର ମୁହୂର୍ତ୍ତ ଆଉ ଗର୍ବର ମୁହୂର୍ତ୍ତ।

0: ତେବେ ଭାଇ ଆପଣଙ୍କ କେଉଁ ଗବେଷଣା ପାଇଁ ଆପଣଙ୍କୁ ଏଇ ସମ୍ମାନରେ ସମ୍ମାନିତ କରାଗଲା?
1: ଏବେ ଯୋଉ ଆମର ଏଇଟା ବ୍ଲଡ୍ କଲେକ୍ସନ୍ ହଉଛି ଆମର ରୁରାଲ ଏରିଆରୁ, ସେଇଟା ଆନାଲିସିସ୍ ହେବା ପାଇଁ ବା ରିପୋର୍ଟ ବନେଇବା ପାଇଁ ଆମେ ଗୋଟେ ଅର୍ବାନ ଏରିଆକୁ ପଠାଉଛୁ। ଯେମିତି ଆମେ ଗୋଟେ କୋରାପୁଟରେ ରୁରାଲ ଏରିଆରୁ ବ୍ଲଡ୍ ଗୋଟେ କଲେକ୍ସନ ହେଲା, ସେଇଟା ଯାଉଛି କୋଉଠିକୁ ନା ଆମର ଏଠି ପ୍ରପରଲି ଅଟୋ ଆନାଲାଇଜର ନାହିଁ, ବହୁତ ଗୁଡ଼େ ଟେଷ୍ଟ ପାଇଁ ଆପଣଙ୍କୁ ବାହାରକୁ ପଠାଇବାକୁ ପଡୁଛି। ଆଇଦର ମୁମ୍ବାଇ ହେଲା, ବାଙ୍ଗାଲୋର ହେଲା, ହାଇଦ୍ରାବାଦ ହେଲା, ଭୁବନେଶ୍ୱର ହେଲା, ସେ ଜାଗାରେ ଯୋଉ କୋଲ୍ଡ ଚେନ୍ ଟ୍ରାନ୍ସପୋର୍ଟେସନର ସିଷ୍ଟମ ଅଛି ସେଇଟା ପ୍ରପରଲି ମେଣ୍ଟେନ୍ ହେଇପାରୁନି, ଯାହାଫଳରେ ଯୋଉ ସେରମ ପ୍ରୋଟିନ୍ ଅଛି ସେଗୁଡା ଡିଗ୍ରେଡ୍ ହେଇଯାଏ। ଆଉ ବହୁତ ଗୁଡ଼େ ପ୍ରୋଟିନ୍ ବାୟୋମାର୍କର ଯୋଉଗୁଡା ଥାଏ ଯୋଉଟାକି ଡିଜିଜ୍ କୁ ଆଇଡେଣ୍ଟିଫିକେସନ ପାଇଁ ବହୁତ ସାହାଯ୍ୟ କରନ୍ତି, ଯଦି ସେଟା ଡିଗ୍ରେଡ୍ ହେଇଯାଏ ତାହେଲେ ଆପଣଙ୍କର ରୋଗ ଚିହ୍ନଟରେ ପ୍ରୋବ୍ଲେମ ହୁଏ। ଯଦି ଆଇଡେଣ୍ଟିଫିକେସନ ପ୍ରୋବ୍ଲେମ ହେଲା ତ ଅବଭିୟସ୍ଲି ଥେରାପିଟିକ୍ସ ରେ ଆପଣଙ୍କର ଡିଲେ ହେବ ବା ଆପଣଙ୍କର ଥେରାପିଟିକ୍ସ ବି ପ୍ରପର ହେଇପାରିବନି। ସପୋଜ କ୍ୟାନ୍ସରର ଗୋଟେ ବାୟୋମାର୍କର ଟେଷ୍ଟିଂ ହଉଛି, ଆପଣଙ୍କର ଷ୍ଟେଜ୍ ୱାନ୍ ଅଛି ସପୋଜ, ସେଇଟା ଆଇଡେଣ୍ଟିଫାଇ ହେଲାନି, ତ ଡକ୍ଟର କ'ଣ କହିବେ ନା କ୍ୟାନ୍ସର ହାଜ୍ ନଟ୍ ବିନ୍ ଡିଟେକ୍ଟେଡ୍ ଅର୍ ସମଥିଂ କାଇଣ୍ଡ ଅଫ୍ ଦାଟ୍, ସେ ଲେଖିଦେଲେ ତ ରିପୋର୍ଟରେ ଆସିଲା, ତ ସିଏ କ'ଣ କରିବେ ନା କ୍ୟାନ୍ସର ତ ନାହିଁ, କ୍ୟାନ୍ସର ପାଇଁ ଟ୍ରିଟମେଣ୍ଟ ଦେବେନି। ଯଦି ସେଇଟା ତାପରେ ପୁଣି କେବେ ଆସିବ ନା ଷ୍ଟେଜ୍ ଥ୍ରୀ ଷ୍ଟେଜ୍ ଫୋର୍, ଯେତେବେଳେ ମାନେ ନେଡ଼ିଗୁଡ଼ ପହୁଣିକ ବହିଯାଇଥିବ ସେତେବେଳେ ଆପଣ ଯେତେ ପ୍ରୟାସ କଲେ ବି ଆଉ ସେଇଟାକୁ ଆପଣ କ୍ୟୁର୍ କରିବା ବହୁତ କଷ୍ଟ ହେଇଯାଏ। ତ ଏଇ ଯୋଉ ଗ୍ୟାପ୍ ଅଛି ଟୁ ଆଇଡେଣ୍ଟିଫିକେସନ, ତ କୋଲ୍ଡ ଚେନ୍ ଆପଣଙ୍କର ଫେଲିୟର ରହେ, କାହିଁକିନା ସବୁବେଳେ କୋଲ୍ଡ ଚେନ୍ ଏମାନେ ମେଣ୍ଟେନ୍ କରିପାରନ୍ତି ନାହିଁ। ଆଉ ବହୁତ ଗୁଡ଼ିଏ ଜାଗାରେ ଆମର ଏଇ ଯୋଉ କଣ୍ଡିସନ ଅଛି, ହାଇ ହ୍ୟୁମିଡିଫାଇଡ୍ କଣ୍ଡିସନ, ହାଇ ଟେମ୍ପରେଚର ଜୋନ୍ରେ ଆମେ ରହୁଛୁ, ତ ଯୋଉଟାକି ଆମ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜେସ୍। ତ ଆମେ ଏଇ ପ୍ରୋବ୍ଲେମକୁ ଆଇଡେଣ୍ଟିଫାଇ କରିକି ଆମେ ଗୋଟେ କେମିକାଲ ଯୋଉଟା ପ୍ରୋଟିଏଜ୍ ଇନହିବିଟର ଡେଭଲପ୍ କରିଥିଲୁ ତାକୁ ଆମେ ଇଣ୍ଟିଗ୍ରେଟ୍ କରିକି ଏବେ କ୍ଲିନିକାଲ ଭ୍ୟାଲିଡେସନ ଆଡ଼କୁ ନେଇକି ଯାଉଛୁ। ଯୋଉ କ୍ଲିନିକାଲ ଭ୍ୟାଲିଡେସନରେ କି ଆମେ ଦେଖିବାକୁ ଚାହୁଁଛୁ ସେରମରେ କେମିତି ପ୍ରୋଟିନ୍ ଗୁଡା ଷ୍ଟେବଲ୍ ରହୁଛି, କେତେ ଟେମ୍ପରେଚର ଯାଏଁ ସେ ସଷ୍ଟେନ୍ କରୁଛି କମ୍ପେୟାର।

0: ତେବେ ଏହି ଗବେଷଣା ସମୟରେ ସବୁଠାରୁ ଚ୍ୟାଲେଞ୍ଜିଂ କ'ଣ ଥିଲା ଆପଣଙ୍କ ପାଇଁ?
1: ହଁ, ଚ୍ୟାଲେଞ୍ଜିଂ ମ୍ୟାଡ଼ାମ, ଗବେଷଣାରେ ଯେତିକି ଚ୍ୟାଲେଞ୍ଜିଂ ନଥାଏ, ସବୁଠୁ ଅଧିକ ଚ୍ୟାଲେଞ୍ଜିଂ ଆପଣ କଲେକ୍ଟିଭଲି ଯେତେବେଳେ କାମ କରନ୍ତି ନା, ସେତେବେଳେ ବହୁତ ଚ୍ୟାଲେଞ୍ଜେସ୍ ଆସେ। ଫାର୍ଷ୍ଟ କଥା ହଉଛି ଫାଇନାନ୍ସିଆଲ ଫଣ୍ଡିଂ ହଉଛି ସବୁଠୁ ବଡ ଇମ୍ପୋର୍ଟାଣ୍ଟ। ଯଦି ଗୋଟେ ନୂଆ ଇନୋଭେସନ ପାଇଁ ଆପଣଙ୍କୁ କୋଟି କୋଟି ଟଙ୍କାର ଫଣ୍ଡିଂ ଆବଶ୍ୟକତା ପଡ଼େ, ତଥାପି ଆମ ଭାରତରେ ଏମିତି ବହୁତ ବୈଜ୍ଞାନିକ ଅଛନ୍ତି ଯେଉଁମାନଙ୍କର ବହୁତ ସ୍ୱଳ୍ପ ଫଣ୍ଡିଂରେ ବି ବହୁତ ଗ୍ରେଟ୍ ଇନୋଭେସନ ସେମାନେ କରିଛନ୍ତି। ୱି ଆର୍ ଅଲସୋ ଇନ୍ସପାୟାର୍ଡ ଫ୍ରମ୍ ଦେମ୍। ଆମେ ଚେଷ୍ଟା କରୁଛୁ, କିଛି ଫଣ୍ଡିଂ ଆମକୁ ମିଳିଥିଲା ଆଉ ସେଇ ଫଣ୍ଡିଂରେ ଆମେ ୟୁଟିଲାଇଜ୍ କରିକି ଏଇ ଗବେଷଣାଟି ଆରମ୍ଭ କରୁଛୁ। ସେଥିପାଇଁ ଆମକୁ ବାଇରାକ ଆମକୁ ସପୋର୍ଟ କରିଥିଲା, ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲୋଜି, ଷ୍ଟାର୍ଟଅପ୍ ଓଡ଼ିଶାର ବି ସେଇ ମଲିକୁଲର ଭ୍ୟାଲିଡେସନ ପାଇଁ ହେଲ୍ପ କରିଥିଲା। ଏବେ ଆମେ ଗେଟ୍ସ ଫାଉଣ୍ଡେସନର ବି କିଛି ଫଣ୍ଡିଂ ଆଣିକି ଆକୁ କ୍ଲିନିକାଲ ଭ୍ୟାଲିଡେସନ ଏବେ କରୁଛୁ। ତ ଏଇଟା ପାଖାପାଖି 10 ବର୍ଷର ପରିଶ୍ରମର ଏବେ ଆମେ କ୍ଲିନିକାଲ ଭ୍ୟାଲିଡେସନ ଆଡ଼କୁ ଯାଉଛୁ। ଆଉ ସେକେଣ୍ଡ କଥା ହେଲା ମ୍ୟାଡ଼ାମ କି ଆମର ଏଇ ଯେଉଁ ମାନେ ଏଇ ଗବେଷଣାରେ ସବୁଠୁ ବଡ଼ ସହଯୋଗୀ କାମ କରିବେ ଡକ୍ଟର, କାହିଁକିନା ଯେତେବେଳେ ଆମେ ଡକ୍ଟରଙ୍କୁ ଆପ୍ରୋଚ୍ କରୁଛୁ ସେମାନେ କୁହନ୍ତି ଆରେ ଏଇଟା ପ୍ରାଇଭେଟ୍ କମ୍ପାନୀ, ଏମାନଙ୍କୁ କାହିଁକି ଆମେ ସପୋର୍ଟ କରିବୁ ବା ଆମର କ'ଣ ବେନିଫିଟ୍ସ ହବ, କାହିଁକିନା ସେମାନେ ବି ସେମାନଙ୍କ ଜାଗାରେ ଠିକ, କାରଣ ସେମାନେ ବି ପେକ୍ ହେଇକି ଥାନ୍ତି ପେସେଣ୍ଟ ମାନଙ୍କ ଦ୍ୱାରା, ଷ୍ଟ୍ରେସ୍ଫୁଲ ସେମାନଙ୍କର ବି ଲାଇଫ୍ ଅଛି, ଆମେ ବୁଝୁଛୁ। ତଥାପି ବି ଯଦି ଗୋଟେ ସୋସାଇଟିର ଗୋଟେ ବଡ଼ ଇମ୍ପାକ୍ଟଫୁଲ୍ କାମ କରିବାକୁ ଯଦି ଆପଣ ଚାହୁଁଛନ୍ତି ନା, ତାହେଲେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ହଉ ପ୍ରାଇଭେଟ ହସ୍ପିଟାଲ ହଉ, ସେମାନଙ୍କୁ ଗୋଟେ ରିସର୍ଚର ମାନଙ୍କ ସହିତ ଗୋଟେ କୋଲାବୋରେଟିଭ ଆପ୍ରୋଚରେ କାମ କରିବାକୁ ପଡେ, ଯୋଉଟା କି ଆପଣ ୟୁଏସ୍ରେ ଦେଖିବେ। ମାୟୋ କ୍ଲିନିକ ହଉଛି ଗୋଟେ ବହୁତ ବଡ଼ ମାନେ ସାଇଣ୍ଟିଫିକ ଅର୍ଗାନାଇଜେସନ ଯେତିକି ନୁହେଁ, କ୍ଲିନିକାଲ ଅର୍ଗାନାଇଜେସନ ତାଠୁ ଅଧିକ, କିନ୍ତୁ ସେମାନେ ସାଇଣ୍ଟିଷ୍ଟ ଆଉ କ୍ଲିନିସିଆନ ମାନେ ଗୋଟେ କୋଲାବୋରେଟିଭ ଆପ୍ରୋଚରେ କାମ କରନ୍ତି। କିନ୍ତୁ ଆମର ସେଇଭଳିଆ ବହୁତ ଲିମିଟେଡ ସଂସ୍ଥା ଅଛି, ଏମ୍ସ ଦିଲ୍ଲୀ ହେଲା କି କିଛି ହେଲା, କିନ୍ତୁ ଆମର ଓଡ଼ିଶାରେ ସେଗୁଡ଼ା ବହୁତ ଡିଫିକଲ୍ଟ ହୁଏ। ଗୋଟେ କ୍ଲିନିସିଆନ ବି ରିସର୍ଚ୍ଚ ମାଇଣ୍ଡସେଟ୍ ନେଇକି ଗୋଟେ ରିସର୍ଚ୍ଚର ସହିତ କାମ କରିବା, ଏଇଥିରେ ମୋତେ ବହୁତ ଟଫ୍ ଟାଇମ୍ ମିଳିଥିଲା, ଯେଉଁଥିରେ କି ମୋତେ ରିସର୍ଚ୍ଚ କରିବାରେ ବହୁତ ମାନେ ଡିଲେ ହେଇଥିଲା, କିନ୍ତୁ ସମହାଉ ମୋତେ ସେମିତି ଭଲ ଲୋକ ବି ମିଳିଲେ। ଆମର ଯେତେବେଳେ ମୁଁ କ୍ଲିନିକାଲ ଭ୍ୟାଲିଡେସନ ପାଇଁ ଆମର କ୍ୟାପିଟାଲ ହସ୍ପିଟାଲର ଟିବି ୱିଙ୍ଗସକୁ ଯେତେବେଳେ ଯାଇଥିଲି, ସେତେବେଳେ ଆମର ଡକ୍ଟର ଗୁରୁଦତ୍ତ ଦାସ ସାର୍ ଥିଲେ, ସିଏ ମୋତେ ବହୁତ ହେଲ୍ପ କରିଥିଲେ କି କେମିତି କ୍ଲିନିକାଲ ସାମ୍ପଲ ଆଉ କ୍ଲିନିକାଲ ଆପ୍ରୁଭାଲ ମିଳିବ ସାମ୍ପଲ କଲେକ୍ସନ ପାଇଁ, କାହିଁକିନା ଏଇଟା ଗୋଟେ ଏଥିକାଲ କନ୍ସର୍ନ ଥାଏ କି ଆମେ ପେସେଣ୍ଟ ଠାରୁ ଯଦି ସାମ୍ପଲ ନବୁ ତାହେଲେ କୋଉ ଗ୍ରାଉଣ୍ଡରେ ନବୁ, ତ ତାର ଆପ୍ରୁଭାଲ ପାଇଁ ବି ସାର୍ ଆମକୁ ହେଲ୍ପ କରିଥିଲେ। ଠିକ ସେମିତି ଆମର MKCG ମେଡିକାଲ କଲେଜରେ ବି ଆମର ପ୍ରଶାନ୍ତ ସାର୍ ଅଛନ୍ତି, ଡକ୍ଟର ପ୍ରଶାନ୍ତ, ସିଏ ବି ମୋତେ ବହୁତ ହେଲ୍ପ କରିଛନ୍ତି। ଆମର କ୍ଲିନିକାଲ ଆପ୍ରୁଭାଲ ଆସିନି କିନ୍ତୁ ଏଇ ନିୟର ଫ୍ୟୁଚରରେ ବହୁତ ଜଲ୍ଦି ଆସିବାର ଅଛି, ସୋ ସେମାନଙ୍କ ସହିତ ବି ଆମର କୋଲାବରେଟିଭଲି କାମ ହବ। ଏଇ ଜିନିଷ ଗୁଡାରେ କ'ଣ ଥାଏ ନା, ବହୁତ ଗୁଡ଼େ ଏଫର୍ଟ ଥାଏ କି ଚ୍ୟାଲେଞ୍ଜେସ ଯୋଉ କଥାଟା କହିଲେ, କ୍ଲିନିକାଲ ସାମ୍ପଲ କଲେକ୍ସନ ଆଉ ତାକୁ ଭ୍ୟାଲିଡେସନ କରିବା ପାଇଁ ବହୁତ ଚ୍ୟାଲେଞ୍ଜେସ ଥାଏ, ଯେଉଁଥିରେ କି କିଛି ଲାଇଟ ମାଇଣ୍ଡେଡ ପିପୁଲ ମାନଙ୍କର ଆବଶ୍ୟକତା ରହିଛି, ଯେଉଁମାନେ ରିସର୍ଚ୍ଚକୁ ବୁଝିବାକୁ ଚେଷ୍ଟା କରନ୍ତି ଆଉ ସୋସାଇଟି ବେନିଫିଟ ପାଇଁ ସେମାନେ ହେଲ୍ପ କରିବାକୁ ସବୁବେଳେ ପ୍ରୟାସ କରିଥାନ୍ତି।

0: ତେବେ ସାର୍, ଆପଣଙ୍କର ଏହି ଗବେଷଣା, ଆପଣଙ୍କର ରିସର୍ଚ୍ଚ ଫ୍ୟୁଚର୍‌ରେ ମାନେ ଭବିଷ୍ୟତରେ ମେଡିକାଲ ସାଇନ୍ସ ବା ହେଲ୍ଥ କେୟାର ପାଇଁ କ'ଣ ନୂଆ ସମ୍ଭାବନା ସୃଷ୍ଟି କରିପାରିବ?
1: ଡେଫିନେଟଲି ଏଇଟା ଗୋଟେ ଇଣ୍ଟିଗ୍ରେଟ ଟେକ୍ନୋଲୋଜି ହେଇକି ଆସିବ, କାହିଁକି ନା ଦେଖନ୍ତୁ, ଯେତେବେଳେ ପୂର୍ବରୁ ଆମେ ପିଲାବେଳେ ଦେଖିଥିଲେ କି ଆମେ ଗୋଟେ ଗ୍ଲାସର ସିରିଞ୍ଜରେ ପାଣି ଫୁଟେଇକି ତାପରେ ଇଞ୍ଜେକ୍ସନ ଦିଆଯାଉଥିଲା, ନିଡିଲ୍ସ ବି ସିଙ୍ଗଲ ୟୁଜ୍ ନିଡିଲ୍ସ ନଥିଲା, ତ ତା ଯୋଗୁଁ ବହୁତ ଗୁଡ଼େ ମାଇକ୍ରୋବିଆଲ କଣ୍ଟାମିନେସନ ଯୋଗୁଁ ଇନଫେକ୍ସନ ବଢ଼ୁଥିଲା। ଏବେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ କନସେପ୍ଟ ଆସିଲା, ସିଙ୍ଗଲ ୟୁଜ୍ ସିରିଞ୍ଜ, ସିଙ୍ଗଲ ୟୁଜ୍ ନିଡିଲ୍ସ, ଠିକ ସେମିତି ସେରମ କଲେକ୍ସନରେ ବି ଦେଖିଥିବେ ଆପଣ, ସେତେବେଳେ କାଚ ଭାଇଲରେ ନିଆଯାଉଥିଲା, ଧୀରେ ଧୀରେ ପ୍ଲାଷ୍ଟିକ ଭାଇଲକୁ ଆସିଲା, ଭ୍ୟାକ୍ୟୁମ ବେସ୍ ଟେକ୍ନୋଲୋଜି ଆସିଲା, ଏବେ ଜେଲ୍ ବେସ୍ ଟେକ୍ନୋଲୋଜି ଯୋଉଥିରେ କି ଆପଣ ସେରମ ଇଜିଲି ସେପାରେଟ ହେଇପାରୁଛି। ଠିକ ସେମିତି ଏଇଟା ଗୋଟେ ଆଡେଡ୍ ଇନଗ୍ରିଡିଏଣ୍ଟ ବେସ୍ ଟେକ୍ନୋଲୋଜି ଆସିବ, ଯୋଉଥିରେ କି ଆପଣଙ୍କର କୋଲ୍ଡ ଚେନ୍ ଯଦି ଫେଲ୍ୟୁର ହୁଏ ତାହେଲେ ବି ଆପଣଙ୍କର ସାମ୍ପଲ କେବେ ଡିଗ୍ରେଡ ହବନି, ବା ଇଣ୍ଟିଗ୍ରିଟିକୁ ସିଏ ମେଣ୍ଟେନ୍ ରଖିବ, ସୋ ଦାଟ କି ଆପଣଙ୍କର ଯୋଉ ଡାଇଗ୍ନୋସିସ ଆକ୍ୟୁରେସିକୁ ଆହୁରି ବି ଇମ୍ପ୍ରୁଭ କରେଇଦେବ।
0: ବହୁତ କିଛି ଜାଣିଲୁ ଆପଣଙ୍କଠୁ। ଆପଣ ଏମିତି ଆଗକୁ ବଢ଼ନ୍ତୁ, ଆହୁରି ଭଲ ଭଲ ଗବେଷଣା କରନ୍ତୁ। ତେବେ ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
1: ଧନ୍ୟବାଦ ମ୍ୟାଡମ।

ଆପଣମାନେ ଶୁଣୁଥିଲେ ଆଜିର ବିବିଧା କାର୍ଯ୍ୟକ୍ରମରେ ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀଙ୍କ ସହିତ କିଛି କଥାବାର୍ତ୍ତା। ବିଜ୍ଞାନର ଦୁନିଆରେ କିଛି ସଫଳତା କେବଳ ଜଣେ ବ୍ୟକ୍ତିଙ୍କର ସଫଳତା ହୋଇ ରୁହେ ନାହିଁ, ସେଗୁଡ଼ିକ ଆମ ସମସ୍ତଙ୍କ ପାଇଁ ଗର୍ବର କଥା ହୋଇଯାଏ। ଆଜି ବିଜୟାନନ୍ଦ ପାଣିଗ୍ରାହୀଙ୍କ ସହ ଆଲୋଚନାରୁ ଆମେ ଜାଣିପାରିଲୁ ଯେ ଗବେଷଣା ପଛରେ ରହିଥାଏ ନିରନ୍ତର ପରିଶ୍ରମ ଏବଂ ନୂଆ କିଛି କରିବାର ଅଦମ୍ୟ ଇଚ୍ଛା। ଆପଣଙ୍କ ଗବେଷଣା ଆହୁରି ନୂଆ ସଫଳତାର ଅଧ୍ୟାୟ ଲେଖୁ, ଆଉ ଆପଣଙ୍କ ଜ୍ଞାନ ଓ ଅନୁଭବ ଆଗାମୀ ପିଢ଼ିକୁ ନୂଆ ସ୍ୱପ୍ନ ଦେଖିବାର ଆଶା ଦେଉ, ଏହା ହିଁ ଆମର ଶୁଭକାମନା। ତେବେ ଆଜି ତ ସମୟ ହେଲାଣି, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆପଣ SMS ଓ ହ୍ୱାଟ୍ସଆପ୍ ମାଧ୍ୟମରେ 8252203280 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ ଦେଇପାରିବେ। ତେବେ ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ସସ୍ମିତା। ରହିଲି, ନମସ୍କାର।

ବର୍ଣ୍ଣାଳୀକ୍ରମରେ ଶୁଣିଲେ କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନାରେ ଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ସସ୍ମିତା ପାଣିଗ୍ରାହୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆସନ୍ତୁ ଜାଣିବା ଆମର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 8:30ରେ ଶୁଣିବେ ପୀଠ ପରିକ୍ରମା, ବିଷୟ ମା ସମଲେଶ୍ୱରୀ, ପ୍ରଯୋଜନା ମୁରଲୀଧର ପଣ୍ଡା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45ରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 9:00ରେ ଗୀତିଧାରା ଏବଂ 9:30ରେ ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ, ଦିନ 12:00ରେ ଏବଂ ଦିନ 2:15ରେ। ପୂର୍ବାହ୍ନ 10:30ରେ ପ୍ରଚାର କରିବୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00ରେ ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିହାରୀ, ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପ୍ରଦୀପ ପାତ୍ର। ଦିନ 12:30ରେ ପ୍ରଚାର କରିବୁ ସୌରାଭାଷାର କାର୍ଯ୍ୟକ୍ରମ ତାରୱା, ଭକ୍ତିଗୀତ ଶୁଣିବେ ଦିନ 12:50ରେ। ଦିନ 1:10ରେ ପ୍ରଚାର କରିବୁ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର କପା ଚାଷ ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରତା, ପରେ ଶୁଣିବେ ଆଉ ଏକ ସାକ୍ଷାତକାର ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ, ଶେଷରେ ଆଗାମୀକାଲିର ଆକର୍ଷଣ। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ, ଏଥିରେ ଶୁଣିବେ ଆଜିର ବିଚାର, କଥାରେ ଗୀତରେ ଶୁଣିବେ ହେମଲତାଙ୍କ ସମ୍ପର୍କରେ, ପରେ ପରେ ରହିଛି ସାକ୍ଷାତକାର ବନ୍ୟଜନ୍ତୁ ସୁରକ୍ଷାରେ ଯୁବପିଢ଼ିର ଭୂମିକା, ଶେଷରେ ରହିଛି ଆଗାମୀକାଲିର ଆକର୍ଷଣ। ଅପରାହ୍ନ 5:30ରେ ଶୁଣିବେ ହ୍ୟାଲୋ ସାର୍ତଲାଗ୍ପା ଗୀତ, ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7:00ରେ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ, ଏଥିରେ ହାଲଚାଲରେ ଶୁଣିବେ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ, ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ଶୁଣିବେ ଉଦ୍ୟାନ କୃଷିରେ ମିଳୁଥିବା ସୁବିଧା ସୁଯୋଗ। ରାତି 8:10ରେ ପ୍ରଚାର କରିବୁ ଚିର ସବୁଜ କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15ରେ, ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା, ଗୀତିକାର କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଶୁଣିଲେ କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ଜୟପୁର, ସମୟ ସକାଳ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍ ଏବଂ ସକାଳ 8:30ରେ ପ୍ରଚାର କରିବୁ ପୀଠ ପରିକ୍ରମା, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: नमस्कार, आकाशवाणी से समाचार प्रभात के साथ मैं विशाल शर्मा। प्रधानमंत्री नरेंद्र मोदी सरकार प्रमुख के रूप में 25 वर्ष पूरे कर रहे हैं। केंद्रीय मंत्रिमंडल ने इस ऐतिहासिक उपलब्धि पर प्रस्ताव पारित किया। सरकार ने विकसित भारत जी राम जी योजना के अंतर्गत 375 अनुमत कार्यों को अधिसूचित किया। पहले के 266 कार्यों की तुलना में 41% की वृद्धि। प्रधानमंत्री ने ग्लोबल सिस्टम फॉर मोबाइल कम्युनिकेशंस एसोसिएशन के बोर्ड सदस्यों के साथ बातचीत की। कहा, प्रौद्योगिकी को समावेशी और सतत विकास का साधन बनना चाहिए। रिजर्व बैंक आज द्विमासिक मौद्रिक नीति की घोषणा करेगा। मौसम विभाग ने आज नागालैंड, मणिपुर, मिजोरम और त्रिपुरा में तेज बारिश का अनुमान व्यक्त किया। और भारत ने पहले T20 अंतर्राष्ट्रीय क्रिकेट मैच में वेस्टइंडीज को 8 विकेट से हराकर 5 मैचों की श्रृंखला में 1-0 की बढ़त हासिल की। अब समाचार विस्तार से। प्रधानमंत्री नरेंद्र मोदी सरकार प्रमुख के रूप में 25 वर्ष पूरे कर रहे हैं। केंद्रीय मंत्रिमंडल ने इस ऐतिहासिक उपलब्धि पर प्रधानमंत्री को बधाई देते हुए एक प्रस्ताव पारित किया है। श्री मोदी ने आज ही के दिन 7 अक्टूबर 2001 को पहली बार गुजरात के मुख्यमंत्री के रूप में कार्यभार संभाला था और वर्ष 2014 में प्रधानमंत्री बने। सूचना और प्रसारण मंत्री अश्विनी वैष्णव ने कहा कि प्रधानमंत्री मोदी का 25 वर्ष का कार्यकाल भारतीय लोकतंत्र की ताकत का प्रमाण है। उन्होंने कहा कि एक साधारण परिवार से आने वाले व्यक्ति ने स्वयं को राष्ट्र सेवा के लिए समर्पित किया और लगातार देश की सेवा कर रहे हैं। श्री वैष्णव ने कहा कि भारतीय जनता पार्टी और प्रधानमंत्री नरेंद्र मोदी ने हमेशा

ଆମ ଦେଶରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ। ଦେବୀ ହେଉଛନ୍ତି ପୃଥିବୀର ଆଦ୍ୟା ଶକ୍ତି। ସେ ବିଭିନ୍ନ ରୂପରେ ଭାରତର ବିଭିନ୍ନ ଅଞ୍ଚଳରେ ପୂଜା ପାଉଛନ୍ତି କାଳ କାଳ ଧରି। ଓଡ଼ିଶାରେ ମଧ୍ୟ ଦେବୀ କେତେବେଳେ ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ରୂପରେ, ତ କେତେବେଳେ ଚିର ଯୌବନା ଗୌରୀଙ୍କ ରୂପରେ, ତ କେତେବେଳେ ବିଶ୍ୱମୋହିନୀ ରୂପରେ, ତ କେତେବେଳେ ମୁଣ୍ଡମାଳିନୀ ମା' କାଳୀଙ୍କ ରୂପରେ ତାଙ୍କର ଆରାଧନା କରାଯାଏ। ସେ ହିଁ ମା' ସାରଳା, ସେ ହିଁ ଚଣ୍ଡୀ, ସେ ହିଁ ଚର୍ଚ୍ଚିକା, ସେ ହିଁ ମାଣିକେଶ୍ୱରୀ, ଆଉ ସେ ହିଁ ଦେବୀ ସମଲେଶ୍ୱରୀ।

0: ଓଡ଼ିଶାର ପୁରପଲ୍ଲୀରେ ଦେବୀଙ୍କର ପୂଜା ଆରାଧନା କରାଯାଉଥିଲେ ମଧ୍ୟ କେତେକ ବିଶିଷ୍ଟ ପୀଠରେ ଦେବୀଙ୍କର ପୂଜାର୍ଚ୍ଚନାର ପରମ୍ପରାର ବୈଶିଷ୍ଟ୍ୟ ରହିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ଶାରଦୀୟ ପୂଜା ସମ୍ପର୍କରେ କହନ୍ତି ମନ୍ଦିରର ଅନ୍ୟତମ ପୂଜକ ଶ୍ରୀ ଅମିୟ କୁମାର ରାୟ।
1: ଆମର ସୁଲଭ ପୂଜାଟା ଯେନ୍ ହଉଛେ ସବୁ ଆମର ପରମ୍ପରାକେ ଦେଖିକିରି ମା ତାର ପୁଅର ଲାଗି ସେ କେନ୍ ଭାବେ ଯୁଦ୍ଧ କ୍ଷେତ୍ରକେ ଯିବା ଆମର କ୍ଷେତ୍ରୀୟ ଧର୍ମରେ ରାଜା ରାଜୁଡ଼ି ଶାସନ ଅମରରୁ ମାନେ ଆମର ପୁରାତନ କାଳରୁ ଚଲିଯାଇଛି ଯେ ପୁଅ ଯୁଦ୍ଧ କ୍ଷେତ୍ରକେ ଯାଉ କିମ୍ବା କୌଣସି କର୍ତ୍ତବ୍ୟକେ ଯାଉ ସେ କେମିତିକି ଜୟଯୁକ୍ତ ହେଇକିରି ଆଇବା ଇଟା ନେଇକିରି ଆମର ସୁଲଭ ପୂଜା ଯେନ୍ଟା ହଉଛି ଆମର ମା ସେଦିନ ଉପବାସ କରସି ସେଇଦିନ ଆମେ ସୁଲଭ ପୂଜା ବୋଲୁଛୁ ମୂଳାଷ୍ଟମୀ ଯେନ୍ଟା ବୋଲୁଛୁ ଆମେ କି ସୁଲଭ ପୂଜା ଆଉ ସୁଲଭ ପୂଜାର ବିଧି ହିସାବରେ ମାଙ୍କର ଜାଗାରେ ଷୋଳ ପ୍ରକାର ଫୁଲ ଷୋଳ ପ୍ରକାର ନୈବେଦ୍ୟ ଇଟା ଲାଗ୍ସି ଆଉ ମାଙ୍କର ଦେବୀ ଦୁର୍ଗା ଦେବୀ ହେଲେ ଏଇଟା ଷୋଳ ପୂଜାର ପ୍ରଥମ ଆଉ ଶ୍ରେଷ୍ଠା ହେଲେ ନାରାୟଣୀ ସନାତନୀ ବୋଲେ ଏଇ ଭିତରେ ବାକି ଯେତିକି ବି ଲାଗୁଛେ ପୂଜା ପଦ୍ଧତି ସବୁ ପ୍ରକାରର ଅଲଗା ଅଲଗା ପଦ୍ଧତିରେ ହେବା ଯେନ୍ଟାକି ସେଟାକି କୌଣସି ପୂଜକ ବି ଆପଣଙ୍କୁ ଡାଇରେକ୍ଟ ନା କହିପାରେ କି ଇଟା ଅମକାଟା ଲାଗ୍ବା ବୋଲି ସେଟା ଟିକେ ଲୁକାୟିତ ରହିବା ପୂଜକ ଯେଉଁ ଷୋଳ ପୂଜାରେ ଅଛୁ ଆମର ପାଞ୍ଚ ସାତଟା ଦଶଟା ପୂଜାରୀ ଯେନ୍ମାନେ କି ଧୈର୍ଯ୍ୟର ସହିତ ରହିପାରିବେ ସେମାନେ ଉପବାସ କରିକିରି ଆମକୁ ରହିବାରକେ ପଡ଼ୁଛି କୌଣସି ପୀଠ ଦେବୀ ହେଲା ମାତ୍ରକେ ତନ୍ତ୍ର ସାଧନ ଆମ ସମଲେଶ୍ୱରୀ ପୀଠରେ ବି ଯେନ୍ଟା ବି ହେଉଛି ତନ୍ତ୍ର ସାଧନର ମେନ୍ ହେ ଏଇ ହିସାବରେ ଆମର ମା ସମଲେଶ୍ୱରୀ ଦେବୀଙ୍କ ଜାଗାରେ ସୁଲଭ ପୂଜା ହିଁ ଆସୁଛେ ଆଉ ନବରାତ୍ରି ବି ହେଉଛି ଆଉ ମାଙ୍କର ଆଶୀର୍ବାଦ ଅଛି ଯେ ସୁରୁଖୁରୁ ଭାବରେ ସବୁ ଜିନିଷ ହେଉଛି ସେବକ ବି ଭଲ ଅଛେ ଯଜମାନ ବି ଠିକ୍ ଅଛନ୍ ଆଉ ଦେଶ ବି ଠିକ୍ ଅଛି ଆଜ୍ଞା।

0: ଦଶହରା ବେଲ୍କେ ସମଲେଇ ମନ୍ଦିରର ଟ୍ରଷ୍ଟ ବୋର୍ଡ ତରଫରୁ କେନ୍ତାକିରି ପୂଜାବିଧି ଠିକ୍ସେ ଚାଲ୍ବା, ଭକ୍ତମାନେ କେନ୍ତାକିରି ମାଙ୍କର ଠିକ୍ ଭାବେ ଦର୍ଶନ କରିପାରିବେ, ସେ ବିଷୟରେ ଶ୍ରୀ ସଦାଶିବ ମହାପାତ୍ର କହେସନ୍।
1: ମନ୍ଦିରକେ ଯେନ୍ମାନେ ଦେଖୁନ୍ ଆଜ୍ଞା, ଇନ୍କେ ତ ଯାତ୍ରା ଦେଖ୍ବାର୍ଟା ନାଇଁ, ଦେବୀଙ୍କୁ ଦର୍ଶନ କର୍ବାଟା ମେନ୍ କାମ ହେ। ତ ଦେବୀ ଦର୍ଶନ କର୍ବାର୍ତେ ଯେନ୍ ଅସୁବିଧା ନାଇଁ ରହୁ, ଭକ୍ତମାନେ ସୁବିଧାତି କେନ୍ତାକରି ମନ୍ଦିର ଦର୍ଶନ କରୁନ୍ ଦେବୀଙ୍କର, ସେଟା ହଉଛି ଆମର ଫାର୍ଷ୍ଟ ପ୍ରାୟୋରିଟି। ପୁଲିସର ସହଯୋଗ ବି ନଉଛୁ, ପାନୀୟ ବ୍ୟବସ୍ଥା କରାହେଇଛେ, ଟେଣ୍ଟ ବ୍ୟବସ୍ଥା କରାହେଇଛେ, ଲାଇନ୍ କରବାର ଲାଗି ଆମର ଭଲଣ୍ଟିୟର୍ସ ମାନେ ଅଛନ୍। ତାପରେ ଆଜ୍ଞା ଦେଖୁନ୍, ଯାତ୍ରା କମିଟି ଯେନ୍ତା ଅଛି, ଆମର ଦଶହରା ପୂଜା କମିଟି, ଆଖଡ଼ା କମିଟି ଗୋଟେ ଅଛେ, ଭଜନ ମଣ୍ଡଳୀ ଅଛେ, ଯୁବକ ସଂଘ ଅଛେ, ସମସ୍ତଙ୍କୁ ସହଯୋଗରେ ଆମେ ଏଇ ଯାତ୍ରାଟା ହିଁ କରୁଛୁ। ତାର ସତ୍ତ୍ୱେ ଯେନ୍ତା ଜାକ ଜମକର ଅନୁସାରେ ମନ୍ଦିର ତି ଲାଗି 10 ଦିନ ଲାଗ୍ବା, ବାକି ତାପରେ ପ୍ରସାଦ ଅଛେ, କାହିଁକି ଯେତେ ଭକ୍ତ ଏବେ ସମସ୍ତଙ୍କୁ ମିନିମମ୍ ପ୍ରସାଦ ଦେବାର ଲାଗି ଆମେ, ତାପରେ କାଣଚେ ନା ମନ୍ଦିର ତି ଯେନ୍ତା ଲୋକମାନେ ମହାଭୋଗ ଖାଇପାରିବେ ତାର ବନ୍ଦୋବସ୍ତ କରାହେଇଛେ, ଟ୍ରାଫିକ୍କେ ଟିକେ କଣ୍ଟ୍ରୋଲ କରବାର ଲାଗି ପୁଲିସର ବନ୍ଦୋବସ୍ତ ଆମେ କରୁଛୁ। ତାପରେ ଆମର ଯେନ୍ ଆଖଡ଼ା ପ୍ରସେସନ ଏଇସବୁ ଲାଗି ଆମେ ସମସ୍ତେ ଆଜ୍ଞା ଇ ଅନୁସାରେ ପ୍ରସେସନ କରୁଛୁ। ତାପରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଫଜନର ବି ବନ୍ଦୋବସ୍ତ କରାହେଇଛେ, ଯେ 9 ଦିନ ବ୍ୟାପୀ ଯେନ୍ଟା ହେବା। ପ୍ରକୃତରେ ଦେଖିବାକୁ ଗଲେ ଭକ୍ତମାନେ ଆରାମରେ କେନ୍ତାକରି ମନ୍ଦିର ଦର୍ଶନ କରିବେ, ସେଇଟା ହେଉଛି ଆମର ଫାର୍ଷ୍ଟ ପ୍ରାୟୋରିଟି।
0: ଦେବୀଙ୍କ ଶାରଦୀୟ ପୂଜାର ଆଉ ଏକ ଅଂଶବିଶେଷ ହେଉଛି ଆଖଡ଼ା ପ୍ରଦର୍ଶନ। ପୂଜା ସହିତ ଆଖଡ଼ାର ସମ୍ପର୍କ ବିଷୟରେ କହନ୍ତି ଶ୍ରୀ ପୀତାମ୍ବର ରାୟ।
2: ମୁଁ ସମଲେଶ୍ୱରୀ ଆଖଡ଼ାର ଉସ୍ତାଦ। ଏଇ ଆଖଡ଼ାର ଏଟା ଆରମ୍ଭ ହେଉଛି ଶ୍ରାବଣ ପୂର୍ଣ୍ଣିମା ଦିନ ଯୁଦ୍ଧ ପଡ଼ିଆରେ ଶୁଭସ୍ତୂପ ଏବଂ ପତାକା ଯୁଦ୍ଧ ଆରମ୍ଭର ପ୍ରାରମ୍ଭ କରାଯାଏ, ଏବଂ ଶୁଭସ୍ତୂପ ଦେଇକରି ସବୁ ଯେତିକ ସୈନ୍ୟମାନଙ୍କୁ ଆହ୍ୱାନ କରାଯାଏ ଯେ ଆଜିଠାରୁ ଆମର ଯୁଦ୍ଧ ଶିକ୍ଷା ଆରମ୍ଭ ହେବ। ଆଉ ଏଇଟା ସମାପନ ଆମର ଦଶହରା ପୂର୍ଣ୍ଣମୀ ଦିନ ଶେଷ ହୁଏ। ପୁଣି ଦିନ ମାଆଙ୍କର ଧ୍ୱଜା ଉତ୍ତୋଳନ ପରେ ମାଆଙ୍କୁ ଆମେ ଛୋଟ ବାଡ଼ିରେ ସମ୍ମାନ ଦେଇ ତାଙ୍କର ଭଜନ ଗାଇକରି ଖେଳଟା ନିଆଁ ବେନାଟିରେ ତାଙ୍କୁ ସ୍ୱାଗତ କରି ଗୀତ ଗାଇ ଭଜନ ସାରି ସମାପ୍ତ କରି ନିଆଯାଉ। ଭଜନ ମନ୍ଦାର ମାଳକୁ ଚାହିଁ ତୋ ଭକ୍ତ ଗଣେ, ଡାକୁଅଛୁ ବଣା ହୋଇ ବିପଦ ବଣେ। ସେମିତି ଭିନ୍ନ ଭିନ୍ନ ଭଜନ ଗୁଡ଼ାକ ଅଛି, ଆମର ପୂର୍ବ ପୁରୁଷ ଭାଇମାନେ ସେ ଭଜନ ଲେଖି ଦେଇଥିଲେ, ସେହି ଲେଖା ଉପରେ ଆମେ ବାଡ଼ି ସହିତ ତାଳ ମିଳେଇ ଯେଟାକୁ ଦାଣ୍ଡିଆ କହୁଛୁ, ଏହି ଗୀତରେ ଦାଣ୍ଡିଆ ସହିତ ସେମାନେ ଖେଳ ସମାପନ ହୁଏ। ମୂଳା ଅଷ୍ଟମୀ ଦିନ ମା ମାନେ ପୁଅ ଜୁତିଆ କରନ୍ତି, ଆମର କ୍ଷତ୍ରିୟ କିମ୍ବା ଯେତିକି ସୈନ୍ୟ ଏମାନଙ୍କର ମା ମାନେ ବ୍ରତ କରନ୍ତି। ବହୁତ ଜାଗାରେ ଆମେ ଦୂତି ବାହନ ଓଷା ବୋଲି ଭାବି ନଉଛୁ, କିନ୍ତୁ ଦୁର୍ଗାଙ୍କର ପ୍ରଥମ ଯେଉଁ 16 ଦିବସୀୟ ପୂଜା ମୂଳା ଅଷ୍ଟମୀରୁ ଦଶହରା ଅଷ୍ଟମୀ ଏ ପର୍ଯ୍ୟନ୍ତ ଯେଉଁ 16 ଦିନ ରହୁଛି, ସେ 16 ପୂଜାରେ ମାଆଙ୍କର ବିଭିନ୍ନ ରୂପରେ ପୂଜା ହେଉଛି। ମାଆଙ୍କର ପ୍ରଥମ ଜ୍ୟୋତି ରୂପଟା ହେଉଛି।

0: ಜಿ ಸುಲಭ ಪೂಜಾರು ದುರ್ಗಾ ಸಂತಿ ದುರ್ಗಾ ನಾರಾಯಣಿ ಸಾನಿ ವಿಷ್ಣು ಮಾಯಾ ಶಿವ ಸತಿ ನಿತ್ಯ ಸತ್ಯ ಭಗವತಿ ಸರ್ವಾಣಿ ಸರ್ವಮಂಗಳ ವೈಷ್ಣವಿ ಗೌರಿ ಪಾರ್ವತಿ ಚ ಸನಾತನ. ಈ ಜನ ಷೋಳಟ ನಾ ಹೋಗಿ ಷೋಳಂಕರ ಷೋಳ ದೇವೀಙ್କର ಜ್ಯೋತಿ ರೂಪರೆ ದೇವೀಙ್କୁ ପୂଜା କରାଯାଏ. ପ୍ରଥମ ଦିନ ଯେଉଁ ଦୁର୍ଗାଙ୍କ ଠାରେ ମା ମାନେ ଦୁର୍ଗାଙ୍କ ଠାରେ ଖଣ୍ଡା ଥୋଇ ସେମାନେ ପ୍ରାର୍ଥନା କରନ୍ତି ଦେବୀଙ୍କୁ ଯେ ଆମ ପୁଅମାନଙ୍କୁ ଏଇ ଯେଉଁ ଯୁଦ୍ଧ ବିଜୟ କରି ଯିବେ, ଯୁଦ୍ଧ ବିଜୟରେ ସେମାନେ ବିଜୟ ହେଇକି ଆସୁନ୍ ଏବଂ ପୃଥିବୀକୁ ଶାନ୍ତି ରଖୁନ୍, ମାତୃରକ୍ଷା କରୁନ୍, ଏଇ ଉଦ୍ଦେଶ୍ୟରେ ସେମାନେ ଉପବାସ କରି ପୁଅମାନଙ୍କୁ ତାର ଦିନ ଦୁବ ଅର୍ପଣ କରିଥାନ୍ତି ମାଆଙ୍କ ଆଶୀର୍ବାଦ. ସେହିପରି ଆମର ଅଷ୍ଟମୀ ଦିନ ଭଉଣୀ ଠିକ ମା ଯେମିତି ଉପବାସ କରିଥାଏ, ଯାହାକି ଭାଇ ଯେଉଁ ତା କହୁଛୁ, ଭଉଣୀ ସେମିତି ଉପବାସ କରିଥାଏ ଯେ ମୋର ଭାଇ ବିଜୟ ହେଇକି ଆସୁ. ତାହାର ବି ସେହି ଉଦ୍ଦେଶ୍ୟ ଯେ ପୃଥିବୀରେ ମାଙ୍କର ପୃଥିବୀ ରକ୍ଷା ଏବଂ ମାତୃ ରକ୍ଷା କରିବା ପାଇଁ ଏସବୁ କରାଯାଉଛି ବୋଲି ସେମାନେ ଆଶୀର୍ବାଦ ନେଇଥାନ୍ତି. ରାଜା ନିଜେ ବିଜୟାଦଶମୀ ପାଳନ କରି ଆସୁଥିଲେ ଏବଂ ମାଙ୍କର ପତାକା ନେଇକି ବିଜୟାଦଶମୀ ଯେଉଁଠି ମଚ୍ଛିନ୍ଦ୍ର ଘାଟରୁ ଯେଉଁଟା ଆମେ ଖଣ୍ଡା ଧୋଇକି ଆସୁ ସେଇ ଜାଗାକୁ ପହଞ୍ଚୁଥିଲେ ଏବଂ ମାଙ୍କର ଏଇ ଯେଉଁ ଷୋହଳ ଦିନର ପୂଜା ପାର୍ବଣର ଯାହା ଥିଲା କଳସ ଫଳସ ସେଇଦିନ ବିସର୍ଜନ ହେବ. ବିସର୍ଜନ ହେଇକରି ଯୁଦ୍ଧ ଜୟ କରି ଫେରିବେ. ଫେରିଲା ସମୟରେ ସବୁ ମା ଭଉଣୀ ଯାହା ବୟସ୍କ ଲୋକ ଥିବେ ସେମାନେ ସବୁ ସୈନ୍ୟମାନଙ୍କୁ ପାଛୁଟି ନେବେ, ତାଙ୍କ ଗୋଡ଼ ଧୋଇକରି ବିଜୟ ତିଳକ ଦେବେ.
1: ଶାରଦୀୟ ପୂଜା ସମୟରେ ଦେବୀଙ୍କର ସ୍ୱତନ୍ତ୍ର ପୂଜାବିଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆଗେଇ ନେବା ପାଇଁ ପୂଜା କମିଟି ତରଫରୁ ବିଶେଷ ଦୃଷ୍ଟି ଦିଆଯାଇଥାଏ, କହନ୍ତି ଶ୍ରୀ ଅମ୍ବିକା ପ୍ରସାଦ ରାୟ.
2: ସବୁ ବର୍ଷ ବୋଲିଆ ଏ ବର୍ଷ ମଧ୍ୟ ଜାକଜମକରେ କରାହେବ, ଆଉ ଆମ ମନ୍ଦିରରେ ଧବଳମୁଖୀ ହେବ. ସେଥିରେ ରାତିରେ 4 ପରେ ଆମର ପୂଜା ସାରିକି ଭକ୍ତମାନେ ଦର୍ଶନ କରିବା ସୁଯୋଗ ପାଆନ୍ତି, ଆଉ ସେଦିନ ଯେଉଁ ଦର୍ଶନ ହୁଏ ମାଙ୍କର ଗଙ୍ଗା ଦର୍ଶନ କୁହାଯାଏ. ସପ୍ତମୀ ଦିନ ମାନସିକ ଦୀପ ଲଗା ହେବା ସହିତ ଅଷ୍ଟମୀ ଦିନ ଆମର ଖଣ୍ଡା ଧୁଆ ହୁଏ. ଖଣ୍ଡା ଧୁଆ ଅଷ୍ଟମୀ ଦିନ ହୋଇକି ଝଣ୍ଡା ତା ମାନେ ଟାଉନ୍ ପରିକ୍ରମା କରେ, ପୁଣି ନବମୀ ଦିନ କରେ, ଆଉ ଦଶମୀ ଦିନ ରଣଜିତା ହୁଏ. ସେଥିରେ ଆମ ସମସ୍ତଙ୍କୁ ସାମିଲ ହେବା ପାଇଁ ସେଥିରେ ସୁଯୋଗ ଦିଆଯାଏ, ଆଉ ସେଇଟା କେଉଁ ପରମ୍ପରା ଚଳି ଆସିଛି. ତାପରେ ଆମର ରହିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ସେଥିରେ 3 ରଖାହେଇଛି ଅପେରା, 2 ରଖାହେଇଛି ଭଜନ ପ୍ରୋଗ୍ରାମ, ଆଉ ଦିନେ ପାଲା ଦିନେ କାଠିଆ. ସେମିତିକା ଦେଖିଲା ବେଳକୁ ଆମର ଦଶହରାରେ ଖର୍ଚ୍ଚ ହେଇଯାଉଛି ମିନିମମ 4 ଲକ୍ଷ ଟଙ୍କା, ଆଉ ଲାଇଟ୍ ପାଇଁ ସେମାନେ ଖର୍ଚ୍ଚ ବାବଦକୁ ତାଙ୍କର ପଇସା ନେଉଛନ୍ତି ସେମାନେ 180,000 ଟଙ୍କା. ଆଉ ଜଣେ ଭକ୍ତ 9 ପାଇଁ ଭୋଗ ଦେଉଛନ୍ତି, ମହିଳା ଦିନ ଯେଉଁ ଭକ୍ତ ଭୋଗ ଦେଉଛନ୍ତି ସେମାନେ ମାନେ କେତେ ବର୍ଷ ଦେଉଛନ୍ତି ଦଶହରା ମୁଁ କହିପାରିବିନି. ମହିଳାରୁ ଦଶମୀ ପର୍ଯ୍ୟନ୍ତ ଲୋକଙ୍କର ବହୁତ ସମାଗମ ହୁଏ. ସେଥିରେ ଟ୍ରଷ୍ଟ ବୋର୍ଡ଼, ଆମର ସଂସ୍କୃତି ଯୁବକ ସଂଘ, ଆଉ ପୋଲିସ ଆମକୁ ବହୁତ ସାହାଯ୍ୟ କରନ୍ତି. ଆଉ ସବୁ ବର୍ଷ ଯେମିତି ଆମର ଦଶହରା ପୂଜା ସୁରୁଖୁରୁ ସରିଯାଏ, ଏହି ବର୍ଷ ମଧ୍ୟ ମାଆଙ୍କ ଦୟାରୁ ସୁରୁଖୁରୁ ଯିବ ବୋଲିକି ଆମର ଆଶା.

0: ମା ସମଲେଶ୍ୱରୀଙ୍କର ମନ୍ଦିର ସହିତ ଦୀର୍ଘଦିନ ହେଲା ସମ୍ପୃକ୍ତ ହୋଇ ଆସିଛନ୍ତି ସ୍ଥାନୀୟ ବାସିନ୍ଦା ଡକ୍ଟର ଶ୍ୟାମ ସୁନ୍ଦର ଥର।
1: ଦଶହରା ଆରମ୍ଭ ହେଲା ଦିନୁ ଆମର ଇନେ ଗୋଟେ ଅଲଗା ପ୍ରକାର ବାତାବରଣ ଆସିଯାଇସି, ଆଉ ଦଶହରା ସରିଗଲେ ଇ ଜାଗା ବିଲକୁଲ ଏନ୍ତା ଛିନ୍ନାଟେ ଲାଗବା ଯେ ଇନକେ ଆସବା ଲାଗି ଆର ମନ ନାଇଁ ଲାଗେ। କାରଣ ମୁଁ ଛୁଆ ଦିନୁ ଦେଖି ଆଉଛେ ଯେ ଦଶହରା ମାସଟା ହଉଛେ ସମଲେଇର ପର୍ବ ମାସ, ତିହାର ମାସ ହେ। ତ ଦିନୁ ଦିନକେ ଲୋକ ସଂଖ୍ୟା ବଢି ବଢି ଯାଉଛନ୍, ଦିନୁ ଦିନକେ ଏଛେନ୍ ଆମର ମନ୍ଦିର ପରିବେଶ ଗଜ ଗଜେଇ ଯାଉଛି। ମାନେ ଦଶହରା ମାସେ ସବୁଦିନ ତିହାର ହେ। ଇ ଯେନ୍ ଖାଲି ଯେନ୍ ଆମର ମୂଳାଷ୍ଟମୀ ନୁ ନେଇକି ଷୋଡ଼ଶ ପଚାର ପୂଜା ଯାକର ଯେନ୍ ତିହାରଟା ଅଛି, ଇ ତାର ବାହାରେ ସାରା ଦଶହରା ମାସଟା ହିଁ ତିହାର ହେ। ମଙ୍ଗଳବାର ହେଇଗଲେ ତ ଆଉ ଭିଡ଼ ସମ୍ଭାଲି ନ ହଏ। ଏଛେନ୍ ଏନ୍ତା ଅବସ୍ଥା ହେଲାନ, ତ ଏଛେନ୍ ଯୁଗକେ ଚାହିଁକରି ଦେଖଲା ବେଲିକି ଏଛେନ୍ ଲୋକଙ୍କର ଯେନ୍ ପ୍ରକାର ରୁଚି ହଉ ବଦଳି ବଦଳି ଯାଉଛି, ଯେ ବାକି ମାନେ ଯେନ୍ ବି ପୂଜା କରୁଛନ୍ ଦଶହରା ପୂଜା ଗୋଟେ ମାନେ ମୂର୍ତ୍ତି ମେଢ଼ ବସେଇକରି କରୁଛନ୍, ସେ ମେଢ଼ ବସେଇକରି ପୂଜା କରବା ଦୁଇ ଚାରି ଦିନଟା ଅଲଗା କଥା। କିନ୍ତୁ ଆମର ଇଟା ଯେ ପୁରା ମାସଟା ରଙ୍ଗୁ ଆମର ଇନେ ପୂଜା ଯେନ୍ ହିସାବରେ ମାର୍କେଟ ଚାଲିଛି, ସେ ମାସଟା ରଙ୍ଗୁ ଲୋକଙ୍କର ଭିଡ଼ ଏଇ ଜାଗାରେ। ତାପରେ ଲୋକମାନେ ଆସୁଛନ୍, ନାନା ମାନସିକ କରୁଛନ୍, ଇନେ ଜାଗର ଜଲଉଛନ୍।

ଉପରେ ଜଲାବାଲ ବିଲ୍କେ ସେତ୍କି ବେଲ୍କେ କେତେ ନା କେତେ ଭିଡ଼, ମାସିକିଆ ଜାଗର ବି ଜଲଉଛନ୍, ବର୍ଷିକିଆ ଜାଗର ବି ଜଲଉଛନ୍, ଜାଗର ଜଲାନେ ବାଲା ଭକ୍ତ ଅଛନ୍ ଅଲଗା। ତ ଇ ତିହାର ମାସଟା, ଦଶହରା ତିହାର ମାସଟା ମାନେ ମାଆଙ୍କର ପ୍ରତି ଲୋକଙ୍କର ଯେନ୍ ଆସ୍ଥାଟେ ରହିଛି ଆମର ସମ୍ବଲପୁରବାସୀଙ୍କର, ଏ ଦଶହରା ମାସେ ମାଆଙ୍କୁ ଦର୍ଶନ କରବାରଟା କାର ଭାଗ୍ୟ। ତାର୍ପରେ ଏଛେନ୍ ଲୋକଙ୍କର ରୁଚି ଅନୁସାରେ ଏଛେନ୍ ଦେଖୁଛନ୍ ଅନ୍ୟ ମେଢ଼ମାନଙ୍କେ ଯେନ୍ତା ସାଜସଜ୍ଜା କରୁଛନ୍, ଆମର ଇନ ଦଶହରା କମିଟିଟେ କରାହଉଛେ, ଟ୍ରଷ୍ଟ ବୋର୍ଡ଼ଟେ ଅଛେ, ଯେତେ ଅଛନ୍ ସ୍ୱେଚ୍ଛାସେବୀମାନଙ୍କ ସମସ୍ତଙ୍କର ମିଳିତ ଉଦ୍ୟମରେ ଆମର ବି ଝକାଝକ ଯେନ୍ତା ଜାକ ଜମକରେ ହେଇପାରବା, ସେ ହିସାବରେ ଆମର ବ୍ୟବସାୟ ମାନେ ଚାରିଆଡ଼େ ଲାଇଟ୍ ଫାଇଟ୍ ଲଗେଇକରି ବଜା ଗଜା, ତାପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିକିରି ଭଜନ।

ଇନେ ବିଧି ବିଧାନ ସେଙ୍ଗେ ଆମର ସାଂସ୍କୃତିକ ଜାଗରଣଟି କରବାର୍ ଲାଗି ବୋଲିକରି ଆମର ଇନେ ଯେତେ ସ୍ୱେଚ୍ଛାସେବୀ ଅଛନ୍, ଯେତେ ଆମର ଇନେ ବୟୋଜ୍ୟେଷ୍ଠ ଲୋକମାନେ ଅଛନ୍, ଯେମାନେ ଆମକୁ ବାଟ ବତେଇ ଆଇଛନ୍, ଆଜି ଯାକର ବତଉଛନ୍, ଆଜି ଯାକର ଇ ପ୍ରକାର କାର୍ଯ୍ୟକ୍ରମ ଚାଲି ଯାଇଛେ, ଆଉ ଦିନୁ ଦିନକେ ଆମର ପର ପିଢ଼ିଟା ଆଉ ଆଗକେ ଯେତିକି ବଢ଼େଇ ପାରିବେ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ପୀଠ ପରିକ୍ରମା। ଆଜି ଏଥିରେ ବିଷୟ ଥିଲା ମା ସମଲେଶ୍ୱରୀ। ପ୍ରଯୋଜନା ମୁରଲୀଧର ପଣ୍ଡା, ଉପସ୍ଥାପନା ରନ୍ଦୀପ ପ୍ରଧାନ।
1: ଶୁଣିଲେ ପୀଠ ପରିକ୍ରମା, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ସସ୍ମିତା ବିଶ୍ୱାଳ। ବାପୁ ଗୋସ୍ୱାମୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଦେବୀତୋଷ ଆଚାର୍ଯ୍ୟ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
4: କୋଉଠି ଅଛୁ?
5: ଝିଅର ନୂଆ ଆକାଉଣ୍ଟ ଆଉ ମୋର KYC ଅପଡେଟ,
4: ଏଇଟା ତ ଝଟପଟ କାମ।
5: କେମିତି?
4: ଯଦି KYC ଡିଟେଲ୍ସରେ ଚେଞ୍ଜ

0: କିମ୍ବା ଖାଲି ଠିକଣା ବଦଳିଛି, ତେବେ ରେଜିଷ୍ଟର୍ଡ ଇମେଲ, ମୋବାଇଲ, ଅନଲାଇନ କିମ୍ବା ଚିଠି ମାଧ୍ୟମରେ ସେଲ୍ଫ ଡିକ୍ଲାରେସନ ଦେଇଦିଅ।
1: ଆଉ ବାକି ଚେଞ୍ଜ ଗୁଡିକ
0: ଘରେ ବସି ଭିଡିଓ କେୱାଇସି କିମ୍ବା ଆଧାର ଓଟିପି ଆଧାରିତ ଇ କେୱାଇସି ଦ୍ୱାରା କେବଳ ବ୍ୟାଙ୍କ ଅଧିକୃତ ଚ୍ୟାନେଲ ଗୁଡିକ ଜରିଆରେ।
1: ଏଇଟା ନୁଡୁଲ୍ସ ବନେଇବା ଭଳି ସହଜ ଅଟେ।
2: ଆର୍ବିଆଇ କହେ,
3: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
4: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
5: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
6: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
7: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
8: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
9: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
8: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
9: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
8: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
9: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
10: ଆପଣମାନେ ବର୍ତ୍ତମାନ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ସଙ୍ଗୀତା ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଏହି ଗୀତଟି ସହ ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ ଆସନ୍ତୁ ଶୁଣିବା ପରମାଣୁ କଥାଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି ଜ୍ୟୋତିକା ଟଙ୍ଗ୍ରି ଏବଂ କୀର୍ତ୍ତି ସଗତିଆ। ବାୟୁଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ସଚିନ ଜିଗର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ

ଚଳଚ୍ଚିତ୍ର ପ୍ୟାଡ୍ମ୍ୟାନ୍। ଗୀତଟିରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ, କୌଶୋର ମୁନିର୍ଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅମିତ ତ୍ରିବେଦୀ।

ପରବର୍ତ୍ତୀ କଥାଚିତ୍ର ସୋର୍ ଗୀତଟିରେ କଣ୍ଠଦାନ କରିଛନ୍ତି ମାନ୍ନାଟେ, ମୁକେଶ ଏବଂ ସାଥୀ। ରାଜକବି ଇନ୍ଦରଜିତ ସିଂଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶେଷରେ ଆସନ୍ତୁ ଶୁଣିବା ହାପି ନ୍ୟୁ ଇୟର୍ ଏ କଥାଚିତ୍ରର ଗୀତଟି କଣ୍ଠଦାନ କରିଛନ୍ତି ନୀତି ମୋହନ, ବିଶାଲ ଦଦଲାନୀ, କେକେ ଏବଂ ଶଙ୍କର ମହାଦେବନ। ଇର୍ଷାଦ କାମିଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିଶାଲ ଶେଖର।

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରା। ଏ କ୍ରମରେ ପ୍ରଥମେ ଆମେ ନେଇଛୁ ଧର୍ମ ସହିଲେ ହେଲା, ଏହି କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା ପୌଢ଼ୱାଲ ଏବଂ ରୂପକୁମାର ରାଠୋର। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମନ୍ମଥ ମିଶ୍ରା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ପରମ୍ପରା ଜନହିତରେ ଜାରି।
1: ଆପଣମାନେ ବର୍ତ୍ତମାନ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ମଥାରେ ଦେଇ ପାଟ ଓଢ଼ଣି। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ଶୈଳଭାମା। ବସନ୍ତରାଜ ସାମଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଲା।

କ୍ରିମିନାଲ ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ପମେଲା ଜୈନ। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଦୀପକ କୁମାର।

ଅଭିମନ୍ୟୁ। ଶେଷରେ ଆସନ୍ତୁ ଶୁଣିବା ଏକଥା ଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: TPS ଓ DL ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର କାମ ଚୋର, ଗୀତଟିରେ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଅଲକା ୟାଗ୍ନିକ। ଇନ୍ଦିବରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ।

ସୀତା ଅର୍ ଗୀତା ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ ମନ୍ନା ଟେ। ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଆର୍ ଟି ପରମାନ।

ଶେଷରେ ଆସନ୍ତୁ ଶୁଣିବା। ବେତାବ କଥାଚିତ୍ରର ଏହି ଗୀତଟି କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଆର୍ ଡି ବର୍ମନ।

ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶକ୍ତି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ଆଜି ରାତି 8:15 ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା, ଗୀତିକାର କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ରାତି 10:00 ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସମ୍ବଲପୁରୀ କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୀତିନାଟ୍ୟ ନୀଳାଦ୍ରି ବିହାରୀ, ମୂଳ ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପ୍ରଦୀପ ପାତ୍ର, ନାଟକର ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ତାହେଲେ ଆସନ୍ତୁ ଶୁଣିବା ଗୀତିନାଟ୍ୟ ନୀଳାଦ୍ରି ବିହାରୀ।

0: ସମଗ୍ର ସଂସାରର ଅତୁଳନୀୟ ବିଭବ ଚାରୁକଳା କାରୁକଳାର ଅପୂର୍ବ ସମାହାରରେ ପରିପୂର୍ଣ୍ଣ ଏହି ପବିତ୍ର ପୁଣ୍ୟଭୂମି ଉତ୍କଳ,
1: ଯାହାର ମହାତ୍ମ୍ୟ କେବଳ ଇତିହାସରେ ନୁହଁ ବରଂ ବୈଦିକ ଯୁଗର ସତ୍ୟଦ୍ରଷ୍ଟାଙ୍କର ଦୃଷ୍ଟିରେ ମଧ୍ୟ ଉଦ୍ଭାସିତ।
0: ଏହି ପୂତ ପବିତ୍ର ଭୂମିର ପରମାରାଧ୍ୟ ଦେବତା ନୀଳାଚଳ ବିହାରୀ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ, ଯାହାଙ୍କର ଗୁଣକୀର୍ତ୍ତନ କରି କେତେ ସାଧୁ ସନ୍ଥ ମହାପୁରୁଷ ନିଜର ସମସ୍ତ ଚିନ୍ତା ଓ ଚେତନାକୁ ତାଙ୍କରି ପଦତଳେ ସମର୍ପଣ କରିଦେଇଛନ୍ତି।
1: ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଚେତନା ବହୁ ପୁରାଣ ବହୁ କିମ୍ବଦନ୍ତୀରେ ପରିଦୃଷ୍ଟ।
0: ସେଇ ପରମ ବ୍ରହ୍ମ ଦାରୁରୂପୀ ଜଗନ୍ନାଥଙ୍କର ଆବିର୍ଭାବର ଆଲେଖ୍ୟ ଆଜିର ଏହି ସଙ୍ଗୀତ ନାଟକର ବିଷୟବସ୍ତୁ।

0: ଆହା, ମୋର କି ଭାଗ୍ୟ, ଆଜି ବ୍ରାହ୍ମଣ ଦେବତାଙ୍କର ଦର୍ଶନ ମିଳିଲା। ଆସ ଆସ ବିଦ୍ୟାପତି, ବସ ସେଇ ସେଇ ମିରିଗ ଛାଲ ଉପରେ ବସ। ମା ଲଳିତା, ଲଳିତା, ଲୋଟାଏ ପାଣି ଆଣିଲୁ ମା? ମା, ତୁ ଏହାଙ୍କ କଥା କହୁଥିଲୁ ତ?
1: ହଁ ବାପା।
0: ଇଏ ହଉଛନ୍ତି ଜଣେ ବ୍ରାହ୍ମଣ ଯୁବକ, ନାଟା
2: ବିଦ୍ୟାପତି।
0: ହଁ ହଁ, ବିଦ୍ୟାପତି, ବୁଝିଲ ବାପା?

0: ଇଏ ମୋର ଗୋଟିଏ ବୋଲି ଅଳି ଅଳି ଝିଅ, ପ୍ରଭୁ ନୀଳମଣିଙ୍କ କୃପାରୁ ଏହାକୁ ପାଇଛି।
1: ନୀଳମଣି, ଏମିତି ଠାକୁରଙ୍କର ନାମ ତ ମୁଁ କେବେ ଶୁଣିନି।
0: କଣ ଭାବୁଛ, ନିଅ ନିଅ, ଗୋଡ଼ ଧୋଇ ନିଅ, ବୁଲି ବୁଲି ହାଲିଆ ହେଇ ଯାଇଥିବ। ଏଇ ଗରିବ ଘରେ ଯାହା କିଛି ଅଛି ଖାଇନେଇ ବିଶ୍ରାମ କର। ମା ଲଳିତା, ଅତିଥିଙ୍କର ସେବା କରିବୁ।
2: ହଉ ବାବା।

0: ମା ଲଳିତା
1: ଲଳିତା
2: ଏ କଣ ତୁମେ ଦୁହେଁ ଏମିତି ମୌନ ହୋଇ ବସିଛ ଯେ
3: ବାବା ଏ ପ୍ରତିଜ୍ଞା କରିଛନ୍ତି ଆଜିଠାରୁ ଅନ୍ନ ଜଳ ଛୁଇଁବେ ନାହିଁ
2: କାହିଁକି
3: ଘଟଣାଟା ମୁଁ କହିବି ଯେ ହେଲେ ତୁମେ ରାଗିବ
2: ନା ମା ମୁଁ କଦାପି ରାଗିବିନି
3: ସତ କହୁଛ
2: ହଁ ସତ କହୁଛି
3: ତେବେ ଶୁଣ

0: ଏଇ କଥା ଦେଖ ବାପା, ମୁଁ ଯେଉଁ ସ୍ଥାନକୁ ଯାଉଛି ଆଜି ଯାଏ ସେ କଥା କେହି ମୋତେ ଜାଣନ୍ତିନି। ତା ଗୋଟିଏ ଗୁପ୍ତ ସ୍ଥାନ, ତୁମେ ବି ସେଠାକୁ ଯାଇ କରିବ କ'ଣ?
1: ନାଇଁ ବାବା, ତାଙ୍କୁ ଥରେ ସେ ସ୍ଥାନକୁ ନେଇଯାଅ, ସେହେତୁ ତମ ପୁଅ, ତାଙ୍କଠାରେ କପଟ କରିବା କ'ଣ ଉଚିତ ହବ?
0: ନା ମା, ମୁଁ କ'ଣ ତାଙ୍କୁ କପଟ କରୁଛି? ହେଲେ ମୋର ମନ ଚାହୁନି।
1: ତାହେଲେ ସେ କ'ଣ ଏମିତି ଅକ୍ଷିଆ ଅପିଆ ପଡି ରହିବେ? ସେ ଯେମିତିକା ଜିତି ଲୋକ, କ'ଣ ନାଇଁ କ'ଣ କରିବସିବେ? ଯଦି ତାଙ୍କର କିଛି ହେଇଯାଏ ନା, ମୁଁ ଜୀବନ ହାରିଦେବି।
0: ନା ମା ନା, ତୁ କାନ୍ଦ। ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହଉ। ବାପା ବିଦ୍ୟାପତି, ତୁମେ ପ୍ରସ୍ତୁତ ହୋଇ ରହ, ଆଜି ରାତିରେ ମୁଁ ସେଇ ସ୍ଥାନକୁ ତୁମକୁ ନେଇଯିବି।

0: ବିଦ୍ୟାପତି, ମୋ ହାତ ଧରି ଗୁହା ଭିତରକୁ ଆସ। ହଁ ହଁ, ଏଇଠି ରୁହ, ମୁଁ ତୁମ ଆଖିରୁ ଅନ୍ଧପୁଟୁଳି ଖୋଲିଦିଏ।
1: ଓହ, ଏ କି ଅଦ୍ଭୁତ ଦୃଶ୍ୟ! ଅନ୍ଧକାର ଗୁହା ଭିତରେ ଅପୂର୍ବ ଦିବ୍ୟ ଜ୍ୟୋତି, ସମଗ୍ର ଗୁହାଟି ନୀଳ ଆଲୋକରେ ଝଲସି ଉଠୁଛି। ବାବା, ଏ କି ଆଚମ୍ବିତ କଥା!
0: ଆସ ଆସ ବିଦ୍ୟାପତି, ଏଇ ଦିଗକୁ ଆସ, ଦେଖ ସେଇ ବେଦି ଉପରକୁ ଦେଖ।
1: ଏ ନୀଳମଣି ବିଗ୍ରହ, ଏଇ ବିଗ୍ରହଙ୍କ ତେଜରେ ସମଗ୍ର ଗୁହାଟି ଝଲସି ଉଠୁଛି।
0: ହଁ, ଏଇ ସେଇ ନୀଳମଣି, ମୋର ନୀଳମାଧବ, ଯାହାଙ୍କ ସେବାରେ ମନ ପ୍ରାଣ ସବୁକିଛି ସମର୍ପି ଦେଇଛି। ହେ ପ୍ରଭୁ ନୀଳମାଧବ, ମୋର ଅପରାଧ କ୍ଷମା କର ପ୍ରଭୁ।
1: ଧନ୍ୟ ତୁମେ ବାବା, ଧନ୍ୟ। ଆହ, କି ମନୋହର ଦିବ୍ୟ ରୂପ! କର୍ଣ୍ଣରେ ମକର କୁଣ୍ଡଳ, କଣ୍ଠରେ ଦିବ୍ୟ ମନୋହର ଆଭୂଷଣ, ଗଳାରେ କୌସ୍ତବ ମଣି, ଚତୁର୍ବାହୁରେ ଶଙ୍ଖ ଚକ୍ର ଗଦା ପଦ୍ମ ହାର କଙ୍କଣ କେଉର, ମୁକୁଟରେ ପ୍ରଭୁଙ୍କର ତନୁ ସୁଶୋଭିତ। ଧନ୍ୟ ହେଲି ପ୍ରଭୁ, ଧନ୍ୟ ହେଲି, ମୋର ସମସ୍ତ ପାପ ତାପ ଦୂରୀଭୂତ ହୋଇଗଲା।
0: ଦେଖିଲ ତ ବିଦ୍ୟାପତି, ଭାବୁଛି ଏଥର ତମ ମନରୁ ସବୁ ସନ୍ଦେହ ଦୂରୀଭୂତ ହେଇଯିବ।
1: ହଁ ବାବା, ଆପଣଙ୍କ ଦୟାରୁ ପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରି ମୋର ସମସ୍ତ ସଂଶୟ ଦୂର ହୋଇଗଲା।
0: ଚାଲ ଘରକୁ ଫେରିଯିବା। ହଁ।

0: ତୁମେ ଏମିତି ଅଧେର ହେଲେ ଚଳିବ? ଥୟ ଧର, ତିନି ଚାରି ମାସ ମଧ୍ୟରେ ଚାଲି ଆସିବି, ଏଇ ଚାହୁଁ ଚାହୁଁ ଦିନ ଗୁଡାକ ବିତିଯିବ।
1: କଣ ହେଇଛି ମା, ଏମିତି କାନ୍ଦୁଛୁ ଯେ?
2: ବାବା ଇଏ କହୁଛନ୍ତି ତାଙ୍କ ଦେଶକୁ ଚାଲିଯିବେ ବୋଲି।
1: ବିଦ୍ୟାପତି, ଏ କଣ ସତ?
0: ହଁ ବାବା, ଅନେକ ଦିନ ହେଲା ବିଦେଶ ଆସିଲେ ଘର କଥା ମନେ ପଡ଼ୁଛି। ତମେ ଦୁଃଖ କରିବନି ବାବା, କଥା ଦଉଛି ଅତି ଶୀଘ୍ର ଫେରି ଆସିବି।
1: ହଉ ବାପ, ଯା। ନୀଳମାଧବ ତୁମର ମଙ୍ଗଳ କରନ୍ତୁ, ହେଲେ ହେଲେ ଲଳିତାକୁ ମୋର ଯେମିତି ଫୁଲି ନ ଯାଅ।
0: ନା ନା, ଏମିତି କୁହନି ବାବା, ମୋ ଉପରେ ବିଶ୍ୱାସ ରଖ।
1: ସେଇ ବିଶ୍ୱାସରେ ତ ଝିଅକୁ ତମ ହାତରେ ଟିକି ଦିଏ।

0: ମୁଁ ନୀଳମାଧବଙ୍କ ନାମରେ ଶପଥ କରୁଛି ବାବା, ତୁମମାନଙ୍କ ନିକଟକୁ ଶୀଘ୍ର ଫେରି ଆସିବି।
1: ଠିକ ଅଛି, ତମର ଶପଥ ଯେମିତି ଭୁଲି ନ ଯାଅ।
0: ଲଳିତେ ଯାଉଛି, ମନ ଦୁଃଖ ନ କରି ମେଲାଣି ଦିଅ।
2: ଚଞ୍ଚଳ ଫେରି ଆସିବ ମା ଗ୍ରାମ ଦେବତୀ, ମୋ ସ୍ୱାମୀଙ୍କୁ ସହାୟ ହୁଅ ମା।

0: ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ।
1: କିଏ ବିଦ୍ୟାପତି? ତୁମର ସର୍ବକୁଶଳ ତ, ଆସ ଆସନ ଗ୍ରହଣ କର।
0: ମୋର ପରିଶ୍ରମ ସାର୍ଥକ ହୋଇଛି ମଣିମା।
1: ସାର୍ଥକ ହୋଇଛି ମାନେ ତୁମେ ସଚକ୍ଷରେ ସାକ୍ଷାତ ବିଷ୍ଣୁଙ୍କ ଦର୍ଶନ ଲାଭ କରିଛ?
0: ହଁ ମହାରାଜ, ଆପଣଙ୍କର ଆଦେଶ ଅନୁଯାୟୀ ମୁଁ ପୂର୍ବ ଦିଗକୁ ଯାତ୍ରା କଲି। ବିଷ୍ଣୁ ପ୍ରତିମାର ସନ୍ଧାନ କରୁ କରୁ ପହଞ୍ଚିଲି ଏକ ଶବରପଲ୍ଲୀ। ସେଠାରେ ରହୁଛନ୍ତି ଶବରରାଜ ବିଶ୍ୱାବସୁ, ତାଙ୍କର ଅତିଥି ହୋଇ ରହିଲି। ପରିଶେଷରେ ତାଙ୍କର ଏକମାତ୍ର କନ୍ୟା ଲଳିତାକୁ ବିବାହ କଲି। ଗୁପ୍ତରେ ଲଳିତାଠୁ ଜାଣିଲି ଯେ ବିଶ୍ୱାବସୁ ନୀଳମାଧବ ମୂର୍ତ୍ତିଙ୍କୁ ପୂଜା କରୁଛନ୍ତି। ଉପାୟ କଲି କିପରି ଦର୍ଶନ କରିବି ବୋଲି, ଶେଷକୁ ସଫଳ ହେଲି। ଆଉ ବିଶ୍ୱାବସୁ ମୋତେ ସାଥିରେ ନେଇଗଲେ ସେହି ଗୁହା ଭିତରକୁ ଯେଉଁଠି ସ୍ୱୟଂ ବିଷ୍ଣୁ ନୀଳମାଧବ ରୂପେ ବିଜେ ହୋଇଛନ୍ତି।
1: ଧନ୍ୟ ଧନ୍ୟ ତୁମେ ବିଦ୍ୟାପତି, ତ୍ରୈଲୋକ୍ୟନାଥ ବିଷ୍ଣୁଙ୍କ ଦର୍ଶନ ଲାଭ କରି ପବିତ୍ର ହୋଇଗଲ। ଚାଲ ମୁଁ ମଧ୍ୟ ସେଠାକୁ ଯିବି, ପ୍ରଭୁଙ୍କ ଦର୍ଶନ ଲାଭ କରି ସକଳ ପାପରୁ ମୁକ୍ତ ହେବି। ଆଉ ତାଙ୍କୁ ଆଣି ମୋର ଦିବ୍ୟ ମନ୍ଦିରରେ ପ୍ରତିଷ୍ଠା କରି ଶେଷ ଜୀବନ ପର୍ଯ୍ୟନ୍ତ ସେବା କରିବି।
0: ହଁ ମହାରାଜ, ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ଶୁକ୍ରବାର ପୁଷ୍ୟା ନକ୍ଷତ୍ରରେ ଯାତ୍ରା କରିବା, ସେଦିନ ଅତି ଶୁଭକାରକ।
1: ତୁମରି କଥା ରହୁ, ତୁମରି କଥା ରହୁ ବିଦ୍ୟାପତି।

0: ଶୁଣୁଛ ଶୁଣୁଛ ବିଦ୍ୟାପତି, ପ୍ରଭୁଙ୍କର ଆଦେଶ ଶୁଣୁଛ? ତାଙ୍କର ଇଚ୍ଛା ନୀଳଶୈଳରେ ବିଜେ ହେବା ପାଇଁ।
1: ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ ମହାରାଜ।
0: ଧନ୍ୟ ତୁମେ ବିଶ୍ୱାବସୁ, ଆପଣାର ଭକ୍ତି ଡୋରରେ ପ୍ରଭୁଙ୍କୁ ବାନ୍ଧି ରଖିଥିଲ। ମୋ ଅଜାଣତରେ ତୁମକୁ ଅପମାନିତ କରିଛି। ହେ ଭକ୍ତ ପ୍ରଧାନ, ମୋତେ କ୍ଷମା କର।
2: ଏକ କଥା କହୁଛନ୍ତି ମହାରାଜ, ଏ ଅକିଞ୍ଚନ କେବା କ୍ଷମା ଦେବ। ମୋ ପ୍ରଭୁଙ୍କ ଦୟାରୁ ଆପଣଙ୍କର ଭାଗ୍ୟ ଉଦୟ ହେଲା। ଏଥର ଆପଣ ପ୍ରଭୁଙ୍କ କରୁଣା ଲାଭ କରିବେ ମହାରାଜ।
0: ମୋତେ ବିଦାୟ ଦିଅ ବିଶ୍ୱାବସୁ। ହଁ ବିଦ୍ୟାପତି, ତୁମେ ଲଳିତାକୁ ସାଥିରେ ନେଇ ଆସ।
1: ଯଥାଜ୍ଞା ମହାରାଜ।

0: ବିଦ୍ୟାପତି, ପ୍ରଭୁଙ୍କ ପାଇଁ ତ ଦେଉଳ ନିର୍ମାଣ କାର୍ଯ୍ୟ ସରିଲା, ଅଶ୍ୱମେଧ ଯଜ୍ଞର ଶେଷ ଆହୁତି ଦିଆଗଲା, କିନ୍ତୁ ମନରେ ପ୍ରଶ୍ନ ଉଠେ, ଏହି ମନ୍ଦିରରେ ବିଷ୍ଣୁଙ୍କର କିଭଳି ମୂର୍ତ୍ତି ପ୍ରତିଷ୍ଠା କରାଯିବ?
1: ମହାରାଜ, ଆପଣ ସେହି ପରମ ପୁରୁଷ ବୈକୁଣ୍ଠ ବିହାରୀଙ୍କୁ ଧ୍ୟାନ କରନ୍ତୁ, ସେ ହିଁ ଆପଣଙ୍କୁ ଏ ବିଷୟରେ କିଛି ନିର୍ଦ୍ଦେଶ ଦେବେ।
0: ଠିକ୍ କହିଛ। ଆଜିଠାରୁ ମୁଁ କୁଶ ସଜ୍ଜା କରି ପ୍ରଭୁଙ୍କୁ ସ୍ମରଣ କରିବି। ଓମ୍ ନମଃ ଭଗବତେ ବାସୁଦେବାୟ। ଓମ୍ ନମଃ ଭଗବତେ ବାସୁଦେବାୟ। ଓମ୍ ନମଃ ଭଗବତେ ବାସୁଦେବାୟ।
2: ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମ ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି। ଉଠ, ରାତ୍ରିର ଶେଷ ପ୍ରହର ଆଗତ ପ୍ରାୟ। ନିର୍ମଳ ସୂର୍ଯ୍ୟମଣ୍ଡଳ ଉଦିତ ହେବା କ୍ଷଣି ସୈନ୍ୟବଳ ନେଇ ବାଙ୍କି ମୁହାଣରେ ଉପସ୍ଥିତ ହୁଅ। ସେଠାରେ ଏକ ଦାରୁ ଭାସୁଛି, ତାହାକୁ ଆଣି ମୂର୍ତ୍ତି ନିର୍ମାଣ କରି ମନ୍ଦିରରେ ପ୍ରତିଷ୍ଠା କର।
0: ବିଦ୍ୟାପତି, ବିଦ୍ୟାପତି, ପ୍ରଭୁଙ୍କର ଆଦେଶ ହେଇଛି। ବିଭିନ୍ନ ବାଦ୍ୟବାଜଣା ଆଲଠ ଚାମର ସହ ସୈନ୍ୟବଳ ଧରି ବାଙ୍କି ମୁହାଣକୁ ଚାଲ, ସେଠାରେ ପ୍ରଭୁ ଦାରୁ ରୂପେ ବିଜେ ହୋଇଛନ୍ତି।

0: ଆସ ଆସ ଭକ୍ତ ପ୍ରବର ବିଶ୍ୱାବସୁ, ତୁମ ପାଇଁ ପ୍ରଭୁଙ୍କର କି ଅପାର କରୁଣା! ଧନ୍ୟ ତୁମେ, ତୁମେ ହିଁ ଏ ଦାରୁଙ୍କୁ ଉଠାଇ ପାରିବ।
1: ପ୍ରଭୁ, ଏହି ତୁମର ଲୀଳା, ପ୍ରଭୁ ଏହି ତୁମର ଲୀଳା। ଏ ଅକିଞ୍ଚନ ପ୍ରତି

0: ପୁଣି ପ୍ରଭୁଙ୍କ ପରୀକ୍ଷା। ଶହ ଶହ ବଢ଼େଇ ମୂର୍ତ୍ତି ତିଆରି ପାଇଁ ଆସିଲେ, ହେଲେ ହେଲେ ଦାରୁ ଦେହରେ ନିହଣ ଚାଲୁନି। ମୁଁ କି ବୁଦ୍ଧି କରିବି? ହେ ପ୍ରଭୁ ନାରାୟଣ, ଏ ମନ୍ଦିର କଣ ଶୂନ୍ୟ ହୋଇ ରହିବ? ପ୍ରଭୁ
1: ମହାରାଜ, ଆପଣ ଚିନ୍ତା କରନ୍ତୁନି, ଆମର ସୌଭାଗ୍ୟକୁ ଜଣେ କୁଶଳୀ ବୃଦ୍ଧ ବଢ଼େଇ ଆସିଛନ୍ତି। ସେ କହୁଛନ୍ତି ରାଜାଙ୍କ ଆଦେଶ ହେଲେ ଠାକୁର ଗଢ଼ିଦେବେ।
0: ଆଉ ବିଳମ୍ବ କରନା ବିଦ୍ୟାପତି, ସସମ୍ମାନେ ତାହାଙ୍କୁ ଏଠାକୁ ନେଇ ଆସ।
2: ମହାରାଜାଙ୍କର ଜୟ ହେଉ।
0: ଶିଳ୍ପୀ, ତୁମ ନାଁ କଣ?
2: ଅନନ୍ତ ମହାରଣା।
0: ତୁମେ ତ ଅତି ବୃଦ୍ଧ ହୋଇଯାଇଛ, ଏ ଦାରୁରେ ବିଗ୍ରହ ତିଆରି ନିମନ୍ତେ ତୁମର କଣ ଶକ୍ତି ଅଛି?
2: ମହାରାଜ, ଆମେ ହେଲୁ ବିଶ୍ୱକର୍ମାଙ୍କ ବଂଶଧର। କାରିଗରୀ କୌଶଳରେ ଆମକୁ ଆଜି ପର୍ଯ୍ୟନ୍ତ କେହି ଟପି ପାରିନାହାନ୍ତି। ଆପଣ ଯଦି ଆଦେଶ ଦିଅନ୍ତି, ମୁଁ ଥରେ ଏ ଦାରୁ ପରୀକ୍ଷା କରିବି।
0: ନିଶ୍ଚୟ ନିଶ୍ଚୟ, ଏଇ ସେଇ ଦାରୁ ଗରୁଡ଼ ଖମ୍ବ ନିକଟରେ ରଖାଯାଇଛି, ତୁମେ ଥରେ ନିହଣ ଲଗେଇ ପରଖି ନିଅ।
2: ନିହଣ ଚଳେଇବା ଦରକାର ନାହିଁ ମହାରାଜ, ଦେଖିଲେ ହିଁ ଆମେ ପରଖି ନେବୁ।
0: ତାହେଲେ ବିଗ୍ରହ ତିଆରି କରିବାକୁ ତୁମେ ସକ୍ଷମ ହେବ ବୋଲି ଭାବୁଛ?
2: ଭାବିବି କ'ଣ ମହାରାଜ, ମୁଁ ତ ନିଶ୍ଚିତ ଭାବରେ ବିଗ୍ରହ ତିଆରି କରିଦେବି।
0: ଯାହା ହଉ, ମୋ ମନରୁ ସମସ୍ତ ଦୁଃଖ ଅବସାଦ ଦୂର ହୋଇଗଲା। ଅନନ୍ତ, ତାହେଲେ ଏ ଦାରୁଙ୍କୁ ମନ୍ଦିର ଭିତରକୁ ନେଇଯିବା। ଆସ ସମସ୍ତେ, ଦାରୁରେ ହସ୍ତ ଲଗାଅ।
2: ରୁହନ୍ତୁ ମଣିମା, ମୋର କିଛି କହିବାର ଅଛି।
0: କୁହ ଅନନ୍ତ।
2: ଆଜି ମିଥୁନ ମାସ ପଞ୍ଚମୀ, ଶ୍ରବଣା ନକ୍ଷତ୍ର ଗୁରୁବାର। ଏଇ ଦିନଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ମନ୍ଦିର ଗମ୍ଭୀରା ଭିତରେ ମୁଁ କାମ କରିବି। ସେତିକି ଦିନ ମଧ୍ୟରେ କେହି ହେଲେ ଯେମିତି ଦ୍ୱାର ଖୋଲିବେ ନାହିଁ ମହାରାଜ।
0: ତୁମର ନିତ୍ୟକର୍ମ, ଭୋଜନ ଇତ୍ୟାଦି?
2: ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ମହାରାଜ, ପ୍ରଭୁଙ୍କ କରୁଣା ଥିଲେ ସବୁକିଛି ଅସମ୍ଭବ ସମ୍ଭବ ହୋଇପାରିବ।
0: ତମର ଯାହା ଇଚ୍ଛା।
2: ପାଖେଇ ଯାଆନ୍ତୁ ମହାରାଜ, ପାଖେଇ ଯାଆନ୍ତୁ, ଭିତର ଗମ୍ଭୀରକୁ ମୁଁ ଦାରୁ ନେଇଯିବି।
0: ତୁମେ ଏକଲା ଏ ଦାରୁ ଉଠାଇ ପାରିବ?
2: ଏଇ ଏଇ ଦେଖନ୍ତୁ।
3: ଏ କି ଆଚମ୍ବିତ କଥା, ଯେଉଁ ଦାରୁ ସମୁଦ୍ରକୂଳରୁ ଏଠାକୁ ଆଣିବାକୁ ଆମ ସମସ୍ତଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା, ତାକୁ ଏ ବୃଦ୍ଧ ବଢ଼ି ଏକା ନିଶ୍ୱାସକେ ଟେକି ନେଇ ଗମ୍ଭୀରକୁ ଚାଲିଗଲେ। ଏହାଙ୍କ ନିକଟରେ କିଛି ଐଶ୍ୱରିକ ଶକ୍ତି ଅଛି ମହାରାଜ।
0: ହଁ ବିଦ୍ୟାପତି, ତାହା ତ ମୁଁ ଅନୁମାନ କରୁଛି। ଆଚ୍ଛା, ବର୍ତ୍ତମାନ ଗମ୍ଭୀରା ଦ୍ୱାର ମୁଁ ଦେଖର। ଏଥର ମୋର ସନ୍ତକ ଛୁରୀ ଖଣ୍ଡା ମୁଦ ଦିଅ। ଶୁଣ ବିଦ୍ୟାପତି, ଏକୋଇଶ ଦିନ ପର୍ଯ୍ୟନ୍ତ କେହି ଯେମିତି ଏଇ ମନ୍ଦିର ମଧ୍ୟକୁ ପ୍ରବେଶ ନ କରନ୍ତି। ମୋର ଆଦେଶ ଯିଏ ଅବଜ୍ଞା କରିବ ତାର ଶିରଚ୍ଛେଦ ହେବ।
3: ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ସକାଳୁ ସକାଳୁ କ'ଣ ଏତେ ଚିନ୍ତା କରୁଛନ୍ତି ମହାରାଜ?
1: ହଁ ମହାରାଣୀ ଗୁଣ୍ଡିଚା, ସେଇ ବୃଦ୍ଧ ଅନନ୍ତ ମହାରଣାଙ୍କ କଥା ଚିନ୍ତା କରୁଛି। ଆଜକୁ 15 ଦିନ ହେଇଗଲା, ଅଖିଆ ଅପିଆ ମୁଦ ଗମ୍ଭୀରା ମଧ୍ୟରେ ସେ କାମ କରୁଛନ୍ତି। ଯଦି ତାଙ୍କର କିଛି ହେଇଯାଏ?
0: ମୋର ମଧ୍ୟ ସେଇ ସନ୍ଦେହ ହେଉଛି ମହାରାଜ। ଗତକାଲି ଠାରୁ ମୋ ମନ ମଧ୍ୟ ଅଥୟ ହେଲାଣି।
1: ମୋତେ କିଛି ଅନ୍ୟ ଉପାୟ ଦିଶୁନି ରାଣୀ, କେବଳ ଚିନ୍ତା କରି କରି ହନ୍ତସନ୍ତ ହେଉଛି।
0: ପ୍ରଭୁ ଚାଲନ୍ତୁ ମନ୍ଦିର ଭିତରକୁ ଯିବା।
1: କିନ୍ତୁ
0: କିନ୍ତୁ କ'ଣ ମହାରାଜ, ମନ୍ଦିର ଭିତରକୁ ଗଲେ ସିନା ସବୁକିଛି ଜଣାପଡ଼ିବ।
1: ଠିକ୍ ଅଛି ରାଣୀ, ଚାଲ, ମନ ଭାରି ଅସ୍ଥିର ହେଲାଣି।
0: ମହାରାଜ କିଛି ବାରି ପାରୁଛନ୍ତି
1: ନା?
0: ଗମ୍ଭୀରା ଭିତରୁ ତ କିଛି ଶବ୍ଦ ଶୁଣାଯାଉନି।
1: ସେଇ କଥା ତ ମୁଁ ଭାବୁଛି,
0: ବୋଧହୁଏ ବୃଦ୍ଧ ମହାରଣା ଆଉ ଇହ ଜଗତରେ ନାହାନ୍ତି।
1: କ'ଣ କହୁଛ ରାଣୀ?
0: ହଁ ମହାରାଜ, ମୁଁ ଠିକ କହୁଛି, ଚଞ୍ଚଳ ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତୁ।
1: କିନ୍ତୁ ମହାରଣା କହିଥିଲେ 21 ଦିନ ପରେ ଦ୍ୱାର ଖୋଲିବାକୁ।
0: ସେ ଯାହା କହିଥାନ୍ତୁ, ଜଣେ ବୃଦ୍ଧ ଲୋକକୁ ବୃଦ୍ଧ ଗମ୍ଭୀରା ଭିତରେ ଭର୍ତ୍ତି କରି ନିରାହାରରେ ମାରିଦେବା କ'ଣ ଉଚିତ ହେବ ମହାରାଜ?
1: ନା ନା, ଏହା ଅସମ୍ଭବ। ବିଦ୍ୟାପତି, ବିଦ୍ୟାପତି
2: କୁହନ୍ତୁ ଛାବୁ,
1: ଶୀଘ୍ର ଗମ୍ଭୀରା ଦ୍ୱାର ଖୋଲ।
2: କିନ୍ତୁ ମହାରାଜ,
1: ମୁଁ କିଛି ଶୁଣିବାକୁ ପ୍ରସ୍ତୁତ ନୁହେଁ। ମୋର ସନ୍ଦେହ ଅନନ୍ତ ମହାରଣା ଆଉ ଇହ ଜଗତରେ ନାହାନ୍ତି। ଚଞ୍ଚଳ ଦ୍ୱାର ଖୋଲ।
2: ଯଥା ଆଜ୍ଞା ପ୍ରଭୁ।
1: ବୃଦ୍ଧ ଅନନ୍ତ ମହାରଣା କାହାନ୍ତି? ଇଏ କ'ଣ, ସିଂହାସନ ଉପରେ 3 ଗୋଟି ଦିଅ ଅଧା ଗରା ହୋଇ ବସିଛନ୍ତି, ହସ୍ତ ପଦ ନାସା କର୍ଣ୍ଣ କିଛି ନାହିଁ। ହେ ଭଗବାନ, ମୁଁ ଅଧମ କି କାର୍ଯ୍ୟ କଲି? ଦ୍ୱାର ଖୋଲି ନଥିଲେ ବୋଧହୁଏ ବିଗ୍ରହ ଗୁଡ଼ିକ ସମ୍ପୂର୍ଣ୍ଣ ହେଇଥାନ୍ତେ। ହାୟରେ ଦୁର୍ଭାଗ୍ୟ,
0: ଏମିତି ଅଧୀର ହୁଅନ୍ତୁନି ମହାରାଜ, ବୋଧହୁଏ ଠାକୁରଙ୍କର ଏହା ହିଁ ଇଚ୍ଛା। ତା ନ ହୋଇଥିଲେ ଅନନ୍ତ ମହାରଣା ଅନ୍ତର୍ଦ୍ଧାନ ହୋଇଗଲେ କିପରି? ସେ ନିଶ୍ଚୟ କୌଣସି ଦେବତା ମାନବ ଶରୀର ନେଇ ଠାକୁର ନିର୍ମାଣ କରିବାକୁ ଆସିଥିଲେ।
1: ନା ନା, ଏଇ ଅସମ୍ପୂର୍ଣ୍ଣ ମୂର୍ତ୍ତି ପାଇଁ ମୁଁ ହିଁ ଦାୟୀ। ଘୋର ଅପରାଧ କରିଛି ପ୍ରଭୁ, ଘୋର ଅପରାଧ କରିଛି।
3: ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମେ ମନରେ ଦୁଃଖ କର ନାହିଁ। ମୋର ନିଜ ଇଚ୍ଛାରେ ଏହି ରୂପ ସବୁ ଗଠିତ ହୋଇଛି। କଳିଯୁଗରେ ଆମ୍ଭର ଏହି ରୂପ ହେବ। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ, ସୁଦର୍ଶନ ଏ ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିଜେ ହୋଇ ପୂଜା ପାଇବେ। ପତିତ ଉଦ୍ଧାର ପାଇଁ ପତିତ ପାବନ ବାନା ନୀଳଚକ୍ରରେ ଉଡ଼ିବ। ପ୍ରତି ବର୍ଷ ଜଗତ ଜନକୁ ଦର୍ଶନ ଦେବା ପାଇଁ ଆମ୍ଭେ 3 ରଥରେ ଘୋଷଯାତ୍ରା କରିପାରିବୁ।

ପରବର୍ତ୍ତୀ ଗୀତଟି ଆମେ ନେଇଛୁ ମେହବୁବ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଛନ୍ତି ରାହୁଲ ଦେବ ବର୍ମନ।

0: ଖାନଦାନ ଚଳଚ୍ଚିତ୍ରରୁ ଗୀତଟି ଶୁଣୁଥିଲେ। ଦ୍ୱୈତକଣ୍ଠରେ ଗାଇଥିଲେ ମହମ୍ମଦ ରଫି ଏବଂ ଆଶା ଭୋସଲେ। ଗୀତ ରଚନା କଲେ ରାଜେନ୍ଦ୍ର କ୍ରିଷ୍ଣ, ସଙ୍ଗୀତକାର ରବି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆପଣ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର, ଗୀତିକାର ହସରତ ଜୟପୁରୀ, ସଙ୍ଗୀତକାର ଶଙ୍କର ଜୟକିଷନ, କଥାଚିତ୍ର ରାଜକୁମାର।

0: ଆନ୍ମିଲୋ ସଜନା ପରବର୍ତ୍ତୀ ଗୀତଟି ଶୁଣିବା ଏହି ଚଳଚ୍ଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।
1: ଆଚ୍ଛା ତୋ ହମ୍ ଚଲତେ ହେଁ।

ସମୟ ବର୍ତ୍ତମାନ ଦିନ 12:30 ଆରମ୍ଭ କରୁଛୁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ବିଷ୍ଣୁପ୍ରିୟା କାର୍ଯ୍ୟ ଏବଂ ଗାଗାରିନ୍ ସାୱର।

ପ୍ରଚାରକଲୁ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କଲେ ବିଷ୍ଣୁପ୍ରିୟା କାର୍ଯ୍ୟ ଏବଂ ଗାଗାରିନ୍ ସବର। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ଭକ୍ତିଗୀତ। ପ୍ରଥମେ କଣ୍ଠଶିଳ୍ପୀ ଶୈଳବାମ ମହାପାତ୍ର, ଗୀତିକାର ସଂଗ୍ରାମ କେଶରୀ ମଲ୍ଲିକ।

ପ୍ରଚାର କଲୁ କେତୋଟି ଭକ୍ତିଗୀତ। ଶିଳ୍ପୀମାନେ ଥିଲେ ନମ୍ରତା ମହାନ୍ତି ଏବଂ ଶୈଳଭାମା ମହାପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ଦିନ ଗୋଟାଏ। ଶୁଣନ୍ତୁ ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏହି ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। ଏହି ଚାଷ ପାଇଁ ମାଟିର ଅମ୍ଳତା 6.0-7.5 ପିଏଚ୍ ମଧ୍ୟରେ ରହିବା ଆବଶ୍ୟକ। ଝୁଡ଼ଙ୍ଗ ଚାଷ ସାଧାରଣତଃ 2 ସମୟରେ କରାଯାଇଥାଏ, ଖରିଫ ସମୟରେ ଜୁନ୍ ଜୁଲାଇ ମାସରେ ଏବଂ ରବି ସମୟରେ ଜାନୁଆରୀ ଫେବୃଆରୀ ମାସରେ ଏହି ଚାଷ କରାଯାଇଥାଏ। ଝୁଡ଼ଙ୍ଗର ଅନେକ କିସମ ଦେଖିବାକୁ ମିଳେ, ସେହି ଭିତରେ ରହିଛି ନଳୀ ଝୁଡ଼ଙ୍ଗ। ଏଥିରେ ଦେଖାଯାଉଥିବା ବିହନଗୁଡ଼ିକ ମଧ୍ୟରେ ଅଛି ଅର୍କ ଗରୁଡ଼, କାଶି କାଞ୍ଚନ, ପୁଷା କୋମଳ। ଠିକ୍ ସେମିତି ଆଉ ଏକ କିସମ ହେଉଛି ଲତା ଝୁଡ଼ଙ୍ଗ। ଏଥିରେ ରହିଥିବା ବିହନଗୁଡ଼ିକ ହେଉଛି ଅର୍କ ମଙ୍ଗଳା, ପୁଷା ରିତିକା। ଝୁଡ଼ଙ୍ଗ ଚାଷ ପାଇଁ ପ୍ରଥମେ ଜମିକୁ 2-3 ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିଦେବା ଉଚିତ। ଶେଷ ଉଡ଼ ଚାଷ ସମୟରେ ଏକର ପ୍ରତି 4-5 ସଢା ଗୋବର ଖତ ମାଟିରେ ମିଶାଇଦେବା ଉଚିତ। ଛୋଟ କିସମ ବା ନଳୀ ବିହନର ପ୍ରୟୋଗ କଲେ ଏକର ପ୍ରତି 6-8 କିଲୋଗ୍ରାମ, ଲତା ଜାତୀୟ ଫସଲର ବ୍ୟବହାର କଲେ ଏକର ପ୍ରତି 4-5 କିଲୋଗ୍ରାମ ବିହନର ଆବଶ୍ୟକତା ପଡ଼ିଥାଏ। ବିହନକୁ ବୁଣିବା ପୂର୍ବରୁ ମଞ୍ଜିକୁ ବିଶୋଧନ କରିବା ନିହାତି ଆବଶ୍ୟକ। ସାଧାରଣତଃ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ମଞ୍ଜିରେ 2 କାର୍ବେଣ୍ଡାଜିମ୍ କିମ୍ବା 4 ଟ୍ରାଇକୋଡର୍ମା ମିଶାଇ ମଞ୍ଜିକୁ ବିଶୋଧନ କରିବା ଉଚିତ। ମଞ୍ଜିକୁ ବୁଣିବା ସମୟରେ ଧାଡ଼ିକୁ ଧାଡ଼ି 45-60 ସେଣ୍ଟିମିଟର, ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖି ବୁଣିବା ଉଚିତ। ଅଧିକ ଅମଳ ପାଇଁ ଆମେ ଖତ ଏବଂ ସାରର ମଧ୍ୟ ବ୍ୟବହାର କରିପାରିବା। ଝୁଡ଼ଙ୍ଗ ଚାଷରେ ସାଧାରଣତଃ ଯବକ୍ଷାରଜାନ 12-15 କିଲୋଗ୍ରାମ, ଫସ୍ଫରସ 20-25 କିଲୋଗ୍ରାମ ଏବଂ ପୋଟାସ 15-20 କିଲୋଗ୍ରାମ ବ୍ୟବହାର କରାଯାଇଥାଏ। ଫସ୍ଫରସ ଏବଂ ପୋଟାସ ସମ୍ପୂର୍ଣ୍ଣ ମାତ୍ରା ଓ ଯବକ୍ଷାରଜାନର ଅଧା ମାତ୍ରା ମଞ୍ଜି ବୁଣିବା ସମୟରେ ପ୍ରଦାନ କରିବା ଉଚିତ। ବାକି ଯବକ୍ଷାରଜାନ ବୁଣିବାର 20-30 ପରେ ଗଛମୂଳରେ ହୁଡ଼ା ଟେକିବା ସମୟରେ ପ୍ରଦାନ କରିବା ଉଚିତ। ଝୁଡ଼ଙ୍ଗ ଚାଷ ପାଇଁ ଜଳସେଚନର ମଧ୍ୟ ଆବଶ୍ୟକତା ରହିଥାଏ। ବର୍ଷାଦିନେ ଜଳସେଚନର ବିଶେଷ ଆବଶ୍ୟକତା ନଥିଲେ ମଧ୍ୟ ଖରାଦିନେ ପ୍ରତି 5-7 ଅନ୍ତରରେ ଜଳସେଚନ କରିବା ନିହାତି ଆବଶ୍ୟକ। ବୁଣିବାର 20-25 ମଧ୍ୟରେ ପ୍ରଥମ କୋଡ଼ା ଖସା କରି ଘାସକୁ ସଫା କରିଦେବା ଉଚିତ। ଲତା ଜାତୀୟ ଫସଲ କିସମର ଝୁଡ଼ଙ୍ଗମାନଙ୍କ ପାଇଁ ଗଛ 15-20 ସେଣ୍ଟିମିଟର ଉଚ୍ଚ ହେଲା ପରେ ବାଉଁଶ ନାଟ ଓ ତାର ଦଉଡ଼ି ସାହାଯ୍ୟରେ ତାଟି ବାନ୍ଧି ଗଛକୁ ମାଡ଼ିବାକୁ ଦେବା ଉଚିତ। ଏହାଦ୍ୱାରା ଛୁଇଁ ସଫା ରହେ, ରୋଗପୋକ କମ୍ ଲାଗନ୍ତି ଏବଂ ଅମଳ ମଧ୍ୟ ଅଧିକ ହୋଇଥାଏ। ଆସନ୍ତୁ ବର୍ତ୍ତମାନ ଜାଣିବା ଝୁଡ଼ଙ୍ଗ ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ଝୁଡ଼ଙ୍ଗ ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟରେ ରହିଛି ଯବପୋକ। ଏହି ପୋକର ନିରାକରଣ ପାଇଁ ନିମ୍ବ ତେଲ 5 ମିଲିଲିଟର କିମ୍ବା ଇମିଡ଼ା କ୍ଲୋପ୍ରିଡ 0.5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବା ଉଚିତ। ଅନ୍ୟ ଏକ ରୋଗ ହେଉଛି ପତ୍ରଦାଗ ଓ ମୋଜାଇକ୍ ରୋଗ। ଏହି ରୋଗର ନିରାକରଣ ପାଇଁ ରୋଗିଣା ଗଛକୁ ଉପାଡ଼ି ନଷ୍ଟ କରିଦେବା ଉଚିତ ଏବଂ ମାଇଟ୍ ବା ଯବପୋକ ଦମନ ପାଇଁ କୀଟନାଶକ ବ୍ୟବହାର କରିବା ଉଚିତ। ସାଧାରଣତଃ ମଞ୍ଜି ବୁଣିବାର 45-50 ପରେ ଛୁଇଁ ଅମଳକ୍ଷମ ହୋଇଥାଏ। ଛୁଇଁଗୁଡ଼ିକ କୋମଳ ଥିବା ଅବସ୍ଥାରେ 2-3 ଅନ୍ତରରେ ଆମେ ଛୁଇଁଗୁଡ଼ିକୁ ତୋଳିପାରିବା। ଠିକ୍ ପ୍ରଣାଳୀରେ ଚାଷ କଲେ ଏକର ପ୍ରତି 40-60 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଝୁଡ଼ଙ୍ଗ ଅମଳ ହୋଇପାରିବ ଏବଂ ଚାଷୀ ଭାଇମାନେ ଅଧିକରୁ ଅଧିକ ଲାଭବାନ ମଧ୍ୟ ହୋଇପାରିବେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଗୋଟେ ବାଜି ଦଶ ମିନିଟ୍। ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନମସ୍କାର ଶ୍ରୋତା ଭଉଣୀ, ମୋର ମଧ୍ୟ ନମସ୍କାର। ଘର ଘରଣୀ କାର୍ଯ୍ୟକ୍ରମର ଅଗଣାକୁ ଆପଣଙ୍କୁ ସ୍ୱାଗତ କରୁଛୁ ଆମେ ଦୁହେଁ, ମୁଁ କବିତା ମଞ୍ଜୁରୀ ପଲ୍ଲୀ
1: ଆଉ ମୁଁ ବବିତା ପଣ୍ଡା।
0: ସ୍ୱର ଯେତେବେଳେ ହୃଦୟକୁ ଛୁଇଁଯାଏ ସେତେବେଳେ ସେ କେବଳ ସଙ୍ଗୀତ ହୋଇ ରହେ ନାହିଁ, ତାହା ଏକ ଅନୁଭବରେ ପରିଣତ ହୋଇଯାଏ।
1: ସଙ୍ଗୀତ କେବଳ ଶୁଣିବାର ବିଷୟ ନୁହେଁ, ଏହା ହେଉଛି ଅନୁଭବ କରିବାର ଏକ ଭାଷା।
0: କୁହାଯାଏ ସମୟ ସହ ଅନେକ କିଛି ବଦଳିଯାଏ, କିନ୍ତୁ କିଛି ସ୍ୱର ଅଛି ଯେଉଁ ସ୍ୱର ସମୟକୁ ଅତିକ୍ରମ କରି ଆମ ହୃଦୟରେ ବଞ୍ଚି ରହେ।
1: ଠିକ୍ ସେମିତି ଏକ ସ୍ୱର ଯାହାର ସ୍ୱରରେ ଥିଲା ପ୍ରେମର ମାଧୁର୍ଯ୍ୟ, ବିରହର ବେଦନା ଏବଂ ଅକୁହା ଭାବନାର ଗଭୀରତା, ଯାହାକୁ ଥରେ ଶୁଣିଲେ ସହଜରେ ଭୁଲି ହୁଏ ନାହିଁ।
0: ହଁ ଶ୍ରୋତା ଭଉଣୀ, ଆସନ୍ତୁ ଆମେ ସମସ୍ତେ ଆଜି ସେହି ସ୍ୱରର ସାଧିକାଙ୍କୁ ମନେ ପକାଇବା। ଆଜି ହେଉଛି ଗଜଲର ସେହି ମହାନ କଣ୍ଠଶିଳ୍ପୀ ବେଗମ ଅଖ୍ତରଙ୍କ ଜନ୍ମଦିବସ, ଯାହାଙ୍କ ଗୀତରେ ଥିଲା ଏକ ଦରଦଭରା କଣ୍ଠ, ଯାହା ଗୀତ ଗାଉନଥିଲା, କହୁଥିଲା ହୃଦୟର କଥା।
1: ବେଗମ ଅଖ୍ତରଙ୍କ ଜନ୍ମ 7 ଅକ୍ଟୋବର 1914 ଫୌଜାବାଦରେ ହୋଇଥିଲା। ପିଲାଟି ଦିନରୁ ହିଁ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା। ମାତ୍ର 7 ବର୍ଷ ବୟସରେ ସେ ମଞ୍ଚରେ ଗାୟନର ପରିଚୟ ଦେଇଥିଲେ।
0: ପଟିଆଲା ଘରାନାର ଆତା ମହମ୍ମଦ ଖାନ୍ ଏବଂ କିରାନା ଘରାନାର ଅବଦୁଲ ୱାହିଦଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ତାମିଲ ନେଇଥିଲେ। ତାଙ୍କ କଠୋର ସାଧନା ତାଙ୍କ କଣ୍ଠସ୍ୱରକୁ ଦେଇଥିଲା ଗୋଟିଏ ଭିନ୍ନ ପରିଚୟ। ବିଶେଷ ଭାବେ ଗଜଲ, ଠୁମ୍ରି ଏବଂ ଦାଦ୍ରା ଗାୟନରେ ସେ ନିଜର ସ୍ୱତନ୍ତ୍ର ଶୈଳୀ ଗଢ଼ିଥିଲେ।
1: ହଁ ଶ୍ରୋତା ଭଉଣୀ, ତାଙ୍କ ଗଜଲ ଗାୟନର ଗୋଟିଏ କଥା ବହୁତ ଭଲ ଲାଗେ, ତାହା ହେଲା ତାଙ୍କ କଣ୍ଠରେ ଶବ୍ଦଗୁଡ଼ିକ କେବଳ ଶବ୍ଦ ହିଁ ରହୁନଥିଲା, ଭାବନାରେ ପରିଣତ ହୋଇଯାଉଥିଲା। ତାଙ୍କ ଗଜଲ ଗାୟନକୁ ସଙ୍ଗୀତ ନାଟକ ଏକାଡେମୀ ମଧ୍ୟ ଅତ୍ୟନ୍ତ ଉଚ୍ଚମାନର ବୋଲି ଉଲ୍ଲେଖ କରିଛି।
0: ଭାରତ ସରକାର ତାଙ୍କୁ ତାଙ୍କ ପ୍ରତିଭାର ସମ୍ମାନରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। 1971 ହିନ୍ଦୁସ୍ତାନୀ ଭୋକାଲ ସଙ୍ଗୀତ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କ ମୃତ୍ୟୁ ପରେ 1975 ପଦ୍ମଭୂଷଣ ସମ୍ମାନ ମଧ୍ୟ ମିଳିଥିଲା। ତାଙ୍କ ସ୍ୱର ଶ୍ରୋତାଙ୍କ ମନକୁ ଏତେ ମାତ୍ରାରେ ଛୁଇଁଥିଲା ଯେ ସ୍ନେହରେ ଶ୍ରୋତାମାନେ ତାଙ୍କୁ ମଲ୍ଲିକାଏ ଗଜଲ ବା ଗଜଲର ରାଣୀ ବୋଲି ମଧ୍ୟ ସମ୍ମାନ ଦେଇଥିଲେ।
1: ତାଙ୍କ ଜୀବନଯାତ୍ରା 1974 ଅକ୍ଟୋବର 30 ଶେଷ ହୋଇଯାଇଥିଲା, ହେଲେ ତାଙ୍କ ସ୍ୱରର ଯାତ୍ରା ଏବେ ମଧ୍ୟ ଚାଲିଛି। ଶିଳ୍ପୀ ସିନା ଚାଲିଯାଆନ୍ତି ଶ୍ରୋତା ଭଉଣୀ, ହେଲେ ତାଙ୍କ କଳା ତାଙ୍କୁ ଅମର କରିଦିଏ। ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ମନେ ପକାଇବା ସହ ତାଙ୍କ ସ୍ୱରରେ କିଛି ସମୟ ପାଇଁ ହଜିଯିବା।

0: ଆମ ଜୀବନରେ କିଛି ଜିନିଷ ଅଛି ଯାହାର ମୂଲ୍ୟ କେବଳ ବଜାରରେ ନୁହେଁ, ତାହା ମଣିଷର ଜୀବନ ଜୀବିକା ସହ ମଧ୍ୟ ଜଡ଼ିତ। ଆଉ ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଫସଲ ହେଉଛି କପା।
1: ହଁ ଭଉଣୀ, ଯେଉଁ ତୁଳାକୁ ଆମେ ପୋଷାକରେ ବ୍ୟବହାର କରୁଛେ ତାହା ପଛରେ ରହିଛି ଆମ ଚାଷୀ ଭାଇ ଭଉଣୀମାନଙ୍କର କଠିନ ପରିଶ୍ରମ ଏବଂ ତା ସହିତ ପରିବାରର ଜୀବିକା।
0: ପ୍ରତିବର୍ଷ ଅକ୍ଟୋବର ମାସ 7 ତାରିଖରେ ବିଶ୍ୱ କପା ଦିବସ ପାଳନ କରାଯାଏ। କପାର ଅର୍ଥନୈତିକ ଗୁରୁତ୍ୱ, ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଦାରିଦ୍ର୍ୟ ହ୍ରାସରେ ଏହାର ଭୂମିକା ବିଷୟରେ ସଚେତନତା ବଢ଼ାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
1: ଏହି ଦିବସ ପାଳନର ଉଦ୍ଦେଶ୍ୟ କେବଳ କପାର ଗୁରୁତ୍ୱ ବିଷୟରେ କହିବା ନୁହେଁ, କପା ଚାଷ, ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବାଣିଜ୍ୟ ସହ ଜଡ଼ିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାକୁ ସାମ୍ନାକୁ ଆଣିବା ମଧ୍ୟ ଏହାର ଏକ ବଡ଼ ଉଦ୍ଦେଶ୍ୟ। କପା କେବଳ ଏକ କୃଷିଜାତ ଫସଲ ନୁହେଁ, ଏହା ଶ୍ରମ, ରୋଜଗାର ଏବଂ ଆତ୍ମନିର୍ଭରତା ସହ ମଧ୍ୟ ଜଡ଼ିତ।
0: ହଁ ଅପା, ଗୋଟିଏ କପା ଫୁଲ ଯେତେବେଳେ କ୍ଷେତରେ ଫୁଟେ ତାହା ପଛରେ ରହିଥାଏ ଚାଷୀଙ୍କ ପରିଶ୍ରମ। ଆଉ ସେହି କପା ଯେତେବେଳେ ସୂତା ହୋଇ ପୋଷାକର ରୂପ ନିଏ ସେତେବେଳେ ଏହା କେବଳ ପଣ୍ୟଦ୍ରବ୍ୟ ନୁହେଁ, ଏହା ହୋଇଯାଏ ଦୀର୍ଘ ଶ୍ରମ ଶୃଙ୍ଖଳାର ଫଳ।
1: ତେବେ ଶ୍ରୋତା ଭଉଣୀ,

0: 2026 ବର୍ଷ ପାଇଁ ବିଶ୍ୱ କପା ଦିବସର ମୁଖ୍ୟ ଭାବନା ହେଉଛି ସାଧାରଣ ମଙ୍ଗଳ ପାଇଁ କପା, ବାଣିଜ୍ୟ ପରିବର୍ତ୍ତନ ଏବଂ ସହଯୋଗ ମାଧ୍ୟମରେ ସମୃଦ୍ଧି ଗଢ଼ିବା। ତେବେ କପା ଚାଷ ବିଷୟରେ ଆମେ ଅନେକ କଥା ଜାଣିଲୁ, କିନ୍ତୁ ଏହି କପା ଚାଷ ପଛରେ ଯେଉଁମାନଙ୍କର ଶ୍ରମ ରହିଛି ସେହି ଶ୍ରମ ମଧ୍ୟରେ ମହିଳାମାନଙ୍କ ଅବଦାନକୁ ଆମେ କେମିତି ଭୁଲିବା?
1: ହଁ ଅପା, ଠିକ୍ କହିଲ। କପା ଚାଷ କେବଳ ଜମିର ଫସଲ ଉତ୍ପାଦନ ନୁହେଁ, ଏହା ଅନେକ ମହିଳାଙ୍କ ପାଇଁ ରୋଜଗାର, ଆୟ ଏବଂ ନିଜ ଗୋଡ଼ରେ ଠିଆ ହେବାର ଏକ ମାଧ୍ୟମ ମଧ୍ୟ ହୋଇପାରେ।
0: ତେବେ ଶ୍ରୋତା ଭଉଣୀ, ମନରେ ପ୍ରଶ୍ନ ଉଠେ, କପା ଚାଷ କ'ଣ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ? ଏହା ତାଙ୍କୁ କିପରି ଆତ୍ମନିର୍ଭର କରିପାରେ?
1: ଏହିସବୁ ପ୍ରଶ୍ନର ଉତ୍ତର ଜାଣିବା ଜଣେ ମହିଳା ଚାଷୀଙ୍କ ମୁହଁରୁ, ତାଙ୍କ ନିଜ ଅନୁଭବରୁ। ତେବେ ଆସନ୍ତୁ ତାଙ୍କ ସହ କଥା ହେବା ଏବଂ ଜାଣିବା କପା ଚାଷରୁ ଆତ୍ମନିର୍ଭରତାର ଯାତ୍ରା।
2: ଭଉଣୀ ନମସ୍କାର, ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ପ୍ରଥମେ ଆପଣଙ୍କ ପରିଚୟ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ମୋ ନାଁ ଲୈଙ୍ଗୀ ସବର, ମୁଁ ରାୟଗଡ଼ା ଜିଲ୍ଲାରୁ ଆସିଛି। କପା ଚାଷର ମୁଁ ଗୋଟେ ଚାଷୀରେ।
2: ଭଉଣୀ ଆପଣ ତ କପା ଚାଷ କରନ୍ତି, ଏଇ ଚାଷ କରିବା ପାଇଁ ଆପଣ କେମିତି ଭାବିଲେ?
3: ଯେହେତୁ ପ୍ରଥମେ ତ ଆଗରୁ ସବୁ ଥିଲା ଆମର ଏପଟେ, ମାନେ ଯେହେତୁ ଏଇଟା ପାହାଡିଆ ଅଞ୍ଚଳ, ତ ଆଗରୁ ସବୁ ମାଣ୍ଡିଆ ଗହମ ଏସବୁ କରୁଥିଲେ, ଆନ୍ଧ୍ର ଲୋକମାନେ ସବୁ ଆସିଲେ, ତ ସେଇଥିରୁ ସେମାନଙ୍କଠୁ ଆମେ ଇନ୍ଫ୍ଲୁଏନ୍ସ ହେଇକି ଆମେ କପା ଚାଷ ପାଇଁ ଷ୍ଟାର୍ଟ କରିଥିଲୁ। ଆମ ଘରେ ଆଗରୁ ବି କରୁଥିଲେ, ମାନେ ମୋ ବାପାଙ୍କ ଟାଇମ୍ରେ ବି ସେମାନେ ବି କରୁଥିଲେ, ଆଉ ମୁଁ ଏବେ କରୁଛି।
2: କପା ଚାଷ ଆରମ୍ଭ କରିବା ପଛରେ କିଏ ପ୍ରେରଣା ଦେଇଥିଲେ ଆପଣଙ୍କୁ?
3: ପ୍ରେରଣା ମାନେ ସେମିତି ତ ନୁହେଁ, ବାକି ବେଳେବେଳେ ତାର ଦରଟା ଯେହେତୁ ବଢୁଛି, ତ ସେଇ ହିସାବରେ ଆମେ କପା ଚାଷଟା କଲେ ଆମେ ଲାଭ ପାଇବୁ ବୋଲି ଭାବିକି ଆମେ କପା ଚାଷଟା କରୁଛୁ।
2: କପା ଚାଷ ପାଇଁ ଜମି ବାଛିବା ସମୟରେ କେଉଁ କଥାକୁ ଧ୍ୟାନ ଦିଅନ୍ତି ଆପଣ?
3: କପା ଚାଷ ପାଇଁ ଆମେ ପ୍ରାୟତଃ ଧ୍ୟାନ ଦେଉ, ସେଟା ଟିକେ କଳା ମାଟି ହେଇଥିବା ଦରକାର, ଆଉ ମାଟିଟା ଟିକେ ଫୁସଫୁସିଆ ହେଇଥିବା ଦରକାର, କଳା ମାଟିଟା ଆଉ ସମତଳ ଜାଗା ହେଇଥିବା ଦରକାର।
2: କପା ଚାଷରେ ବିହନ ବାଛିବା ଠାରୁ ଅମଳ ପର୍ଯ୍ୟନ୍ତ କେଉଁ କେଉଁ କାମ କରିବାକୁ ପଡେ?
3: ପ୍ରଥମେ ତ ଚାଷ କରାହ, ଚାଷ କଲା ପରେ କପା ଗଛ ମାନେ ତାର ଯୋଉ ବର୍ଷା ପାଗକୁ ଦେଖିକି ଆମେ କପାଟାକୁ ଲାଇନ କରି ହିଁ ଲଗା ହୁଏ, ମାନେ ତାକୁ ବୁଣିଲା ଟାଇପ୍ର ଲଗା ହୁଏନି, ଆଉ ଲାଇନ କରି ଲଗେଇ ସାରିଲା ପରେ ଯେତେବେଳେ ସେଇଟା 45 ଦିନ ପରେ ଟିକେ ବଢିବ, ପୁଣି ତାକୁ ଯୋଉ ଘାସ ସବୁ ବଛା ହୁଏ, ବଛାଲା ପରେ ତାକୁ ସାର ଦିଆ ହୁଏ, ଆଉ ତାପରେ ଯଦି ପୋକର କହିଲା କହିଲେ ତାକୁ କୀଟନାଶକ ଦିଆ ହୁଏ, ଆଉ ଯେତେବେଳେ ତାର ମାନେ 2 ମାସ ହେଲା ପରେ କପାଟା ଯେତେବେଳକୁ ତାର ଯୋଉ ଫ୍ଲାୱାରିଂ ଷ୍ଟେଜକୁ ଆସିଲା ପୂର୍ବରୁ, ମାନେ ତାର ଯୋଉ ଢେମ୍ପ ଗୁଡା ସବୁ ବାହାର କରା ହୁଏ, ମାନେ ପୁଣି ତାର ଯୋଉ ଶାଖା ଗୁଡା ବଢିବା ପାଇଁ ବୋଲି, ଫୁଲ ଟାଇମ୍ରେ ଯଦି ଫୁଲ ଝଡି ଯାଉଛି କହିଲେ ତାକୁ କୀଟନାଶକ ଦେଇକି ଫୁଲଟାକୁ ଧରିବା ପାଇଁ ବୋଲି ଇଏ କରା ହୁଏ। କପା ତୋଳା ଟାଇମ୍ରେ କପାରେ ଯେମିତି ମାନେ କୌଣସି ପୋକ ନ ହୁଏ ସେ ପ୍ରତି ଧ୍ୟାନ ଦିଆ ହୁଏ, ଆଉ ତାପରେ ବି କପାଟା ଯଦି ଠିକ ଟାଇମ୍ରେ ଯଦି ନ ଫୁଟେ, ତ ଫୁଟିଲା ପର୍ଯ୍ୟନ୍ତ ତାକୁ ଯେମିତି ପୋକ ଯାକ ନ ହୁଏ ସେ ହିସାବରେ ଧ୍ୟାନ ଦେବାକୁ ପଡିଥାଏ।
2: ଯେମିତି ଭଉଣୀ ଋତୁ ଅନୁସାରେ ଆମେ ଚାଷ କରୁଛୁ, ସେମିତି କପା ଚାଷ ପାଇଁ କୋଉ ସମୟ ଅଧିକ ଭଲ ରୁହେ?
3: ଖରିଫ ସମୟରେ ହିଁ କପା ଭଲ ହୁଏ, ଜୁନ ମାସରେ ତାର ସବୁ ଚାଷବାସ ହେଇକି ଆମର ଏଇ ଅକ୍ଟୋବର ମାସରେ ତାର ଫ୍ଲାୱାରିଂ ଷ୍ଟେଜଟା ଷ୍ଟାର୍ଟ ହେଇଯାଏ। ବର୍ତ୍ତମାନ ଆମ ଏପଟେ ମାନେ ଫଳ ଧୋଇବା ଷ୍ଟାର୍ଟ ହେଇଗଲାଣି, ଫଳ ଆଉ ଫୁଲ, ଆଉ ଦଶହରା ପରେ ଆମେ ଏଠି ତୋଳାତୋଳି ସବୁ କରିବୁ।
2: ବିହନ ବୁଣିବା ଠାରୁ ଆରମ୍ଭ କରିକି କପା ହେବା ପର୍ଯ୍ୟନ୍ତ କେତେ ସମୟ ଲାଗେ?
3: 3 ମାସ। ହଁ, 3 ମାସ ହୁଏ।
2: ଆପଣ କହିଲେ ଯେତେବେଳେ ପୋକ ଲାଗିଯାଏ ବା ରୋଗ ଦେଖାଯାଏ ଗଛରେ, ସେଭଳି ସମସ୍ୟାକୁ ମଧ୍ୟ ଆପଣ ଧ୍ୟାନ ଦିଅନ୍ତି, ତ ଏଥିପାଇଁ ଆପଣଙ୍କୁ କଣ କଣ କରିବାକୁ ପଡେ?
3: ଯୋଉ ଜାଗାରେ ମାନେ ଢେମ୍ପରେ ଯଦି ତାର ପୋକ ହେଲା କି ଯୋଉ ପତ୍ର ପୋଡା ବି ପୋକ ହେଇଯାଏ, ତ ସେଇଟାକୁ ନେଇକି ଆମେ ଯୋଉ ଆମର ଯୋଉ ଦୋକାନ ମାନଙ୍କର ରହୁଛି ଆମେ ସେଇଟା ନେଇ ସେଠି ଦେଖାଉ, ସେଠି ଦେଖେଇଲା ପରେ ସେମାନେ ସେଇ ହିସାବରେ ମେଡିସିନ ଦିଅନ୍ତି।
2: ପାଣି କେମିତି କଣ ବ୍ୟବହାର ହୁଏ ଏଥିରେ? ଅଧିକ ପାଣି ଲାଗେ ନା କମ ପାଣି ଲାଗେ ସେ ବିଷୟରେ କୁହନ୍ତୁ।
3: ପାଣି ତାର ୟୁଜ ହୁଏ, ମାନେ କେବେ କହିଲେ ଯେତେବେଳକୁ ସେ ଯୋଉ ତାର 2-3 ପତ୍ର ଥାଏ, ତ ସେଇ ଟାଇମ୍ରେ ବର୍ଷା ହେଲେ ଭଲ, ଆଉ ତାପରେ ବି ଯେତେବେଳକୁ ଫୁଲ ଧରିଲା ଟାଇମ୍ରେ ପାଣି ବି ବ୍ୟବହାର ହୁଏ, ତ ଏଥିରେ ପ୍ରାୟ ପାଣିର ବ୍ୟବହାର ଟିକେ ଅଧିକ ରୁହେ।
2: ତେବେ ବଜାର ଏବଂ ଉଚିତ ମୂଲ୍ୟ ପାଇବାରେ କଣ ସବୁ ସମସ୍ୟା ରହୁଛି କପା ଚାଷରେ?
3: ସମସ୍ୟା କହିଲେ ଯେତେବେଳେ କପାଟା ଅମଳ ହେଲା ପରେ ତାକୁ ତାର ତ ଏବେ ତ ରେଟ୍ ଗୁଡା କମ ରହୁଛି, ଧରିନିଅନ୍ତୁ 5 ବର୍ଷ ତଳେ ସବୁ ଥିଲା ତାର 10,000 ଏମିତି ଯାଉଥିଲା ପ୍ରାଇସ, ଏବେ କିନ୍ତୁ ବହୁତ ହିଁ ତାର କମ ରହୁଛି, ତ ସେଇଟା ଟିକେ ଅସୁବିଧା ହଉଛି। ଆଉ ତା ବାଦ ବି ଯେତେବେଳକୁ କପା ହେଇସାରିଲା ପରେ ତାକୁ ଯେତେବେଳେ ଆମେ ମଣ୍ଡିକୁ ନେଉଛୁ ବି ସେଇଠି ଟିକେ ଯେହେତୁ ଅଧିକ କପା କରନ୍ତି, ତ ଟିକେ ଲାଇନ୍ରେ ଟିକେ ଜଗିବାକୁ ପଡେ, ମାନେ ଗାଡ଼ିଟାକୁ

0: ନେଇକି କପା ମଣ୍ଡି ଟାଇମରେ ସେଠି ନେଇକି ଟିକେ ଲାଇନରେ ଟିକେ ରଖିବାକୁ ପଡେ। ତ ବର୍ତ୍ତମାନ ତ ଗତ ବର୍ଷଠୁ ମାନେ କଣ ଟୋକନ ସିଷ୍ଟମ ଷ୍ଟାର୍ଟ ହେଲା, ତ ଏବେ ଟିକେ ସେଇ ହିସାବରେ ସେମିତି ଅସୁବିଧା କିଛି ହଉନି।
1: ଆପଣ କପା ଚାଷ କେବଳ ଘର ଲୋକଙ୍କୁ ଦେଖିକି ଆପଣ କରୁଛନ୍ତି ନା ଏଥିପାଇଁ କିଛି ବିଶେଷ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି?
0: ପ୍ରଶିକ୍ଷଣ ତ ସେମିତି କିଛି ନେଇନି, ମାନେ ଏଟା ଆମର ଟ୍ରାଡିସନାଲ ୱେରେ ଚାଲିଛି, ମାନେ ଯେମିତି ବାବାଙ୍କ ଟାଇମରେ ସେ କରୁଥିଲେ ଆଉ ମୁଁ ବି କରୁଛି, ତ ଏଥିପାଇଁ ମୁଁ କିଛି ବି ଟ୍ରେନିଂ କିଛି ନେଇନି।
1: ଆପଣଙ୍କର ଯୋଉ କପା ଚାଷ ହଉଛି ସେଥିରେ ନୂଆ ପ୍ରଯୁକ୍ତି ବିଦ୍ୟା ବା ଆଧୁନିକ ପଦ୍ଧତିର ବ୍ୟବହାର କରୁଛନ୍ତି କି?
0: ଯେମିତି ଆମର ବାହାରିଲା ଯୋଉ ପାୱାର ୱିଡର, ତ ସେଇଟାରେ ହିଁ ବ୍ୟବହାର ହୁଏ, କିନ୍ତୁ ଆଉ କିଛି ସେମିତି ମେସିନାରି କିଛି ୟୁଜ ହୁଏନି।
1: କପା ଚାଷ ଆପଣଙ୍କ ପରିବାରର ଆର୍ଥିକ ସ୍ଥିତିରେ କିଭଳି ପରିବର୍ତ୍ତନ ଆଣିଛି?
0: ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ମାନେ ଯେହେତୁ କପାଟା ଆମେ ଯଦି ମାନେ ହାଫ୍ ଏକର ଲଗେଇଲେ ବି ସେଥିରୁ 10-12 କ୍ୱିଣ୍ଟାଲଟା ଆମେ ବାହାରୁଛେ, ସେଇଟା ଆମକୁ ଆର୍ଥିକ ସମସ୍ୟା ମାନେ ଏବେ ଯେମିତି ଧରନ୍ତୁ ମୁଁ ବି ଯେବେ ପାଠ ପଢୁଥିଲି ତ ସେଇଟା ମୋ ବାବା ଏଗାକୁ ଚାଷ କରିକି ମୋ ପାଠ ବି ପଢେଇଛନ୍ତି, ଆଉ ଆମ ଘର ବି ସେମିତି ପରିବର୍ତ୍ତନ ହେଇଛି କପା ଚାଷ କରିବା ଦ୍ୱାରା।
1: ତାମାନେ ଆମେ କହିପାରିବା ଯେ କପା ଚାଷ କରିବା ଦ୍ୱାରା ମଧ୍ୟ ଲାଭ ହେଇପାରିବ ଏବଂ ସେଥିରେ ଆମର ଆର୍ଥିକ ଉନ୍ନତିରେ ମଧ୍ୟ ସହାୟକ ହେଇପାରିବ।
0: ହଁ,
1: ନିଜ ଆୟ ଉପରେ ନିଜର ଅଧିକାର ରହିବାର ଅନୁଭବ କେମିତି ଲାଗୁଛି?
0: ଇନକମ ମାନେ କଣ କହିଲେ ଏବେ ତ ପର୍ଯ୍ୟନ୍ତ କିଛି ମାନେ ହେଇନି, ଯେତେବେଳେ ଆମେ କପାଟା ଯୋଉ ମାଣ୍ଡିରେ ଦେଇଥାଉ ତ ତାପରେ ଯୋଉ ମାଣ୍ଡିଟା ହେଲା ପରେ ଯୋଉ ଖାତାକୁ ଆମ ପଇସା ଆସିଥାଏ, ତ ସେଟା ଖୁସି ତ ଲାଗେ ହିଁ।
1: ଦେଖନ୍ତୁ ଆପଣ ଜଣେ ମହିଳା ହିସାବରେ ଘର କାମ କରୁଛନ୍ତି, ଚାଷବାସ କରୁଛନ୍ତି, ପୁଣି ମାର୍କେଟିଂ ଦାୟିତ୍ୱ ବି ନଉଛନ୍ତି, ତେବେ ଏଇ ସମୟରେ ପରିବାରରୁ କେମିତି କଣ ସହଯୋଗ ପାଉଛନ୍ତି?
0: ହଁ, ପରିବାର ସହଯୋଗ ମାନେ ଏବେ ଘାସ ବଛା ଟାଇମରେ ହେଲା କିମ୍ବା ଯୋଉ ସ୍ପ୍ରେ କଲା ଟାଇମରେ ସେମାନେ ସବୁ ସହଯୋଗ କରୁଛନ୍ତି।
1: ଆପଣଙ୍କୁ ଦେଖିକି ଗାଁର ଅନ୍ୟ ମହିଳା ଚାଷୀମାନେ ମଧ୍ୟ ଏଥିପ୍ରତି ଆଗ୍ରହ ହଉଛନ୍ତି କି?
0: ହଁ, ହଉଛନ୍ତି, ମାନେ ମୋର ଚାଷ ଦେଖିକି ମାନେ ମୋର ଯୋଉ ଏସଏଚଜି ଗ୍ରୁପ ର ସବୁ ମା ମାନେ ବି ସେମାନେ ବି ସବୁ ଚାଷ ପ୍ରତି ଆଗ୍ରହ ହେଇକି ସେମାନେ ବି କପା ଚାଷ କରୁଛନ୍ତି।
1: ଚାଷ କରିବା ସହିତ ଘରର ଦାୟିତ୍ୱ ସମ୍ଭାଳିବା କେତେ କଷ୍ଟକର ସେ ବିଷୟରେ କିଛି କୁହନ୍ତୁ।
0: ସେଇଟା ତ କଷ୍ଟ ତ ହବନି, ମାନେ ସକାଳୁ ଉଠିବା ତ ଧରନ୍ତୁ ଘରକୁ ଆମେ ସମ୍ଭାଳିବା, ଘରକୁ ସମ୍ଭାଳିବା ପରେ ପୁଣି ଦିନରେ ଯାଇକି ଚାଷ କାମରେ ଯୋଉ ବ୍ୟସ୍ତ ରହିବା, କଷ୍ଟ ତ ହଉଛି, ଫିର୍ ବି ଯାହାର ବି ଘର କାମ ପାଇଁ ବୋଲି ତ କରିବାକୁ ପଡିବ ହିଁ।
1: ତେବେ ପୁଣି କପା ଚାଷରେ ସବୁଠାରୁ ବଡ ଚ୍ୟାଲେଞ୍ଜ କଣ?
0: ବଡ ଚ୍ୟାଲେଞ୍ଜ ହେଲା ଯୋଉ ପୋକ, ପୋକ ଟାଇମରେ ସେଇଟା ହିଁ ବହୁତ ପ୍ରୋବ୍ଲେମ ହୁଏ। ଯେମିତି ହେଲା ଯୋଉ ପତ୍ର ପୋଡା ଟାଇମରେ ସେ ଯୋଉ ମାଛି ପୋକଟେ, ତ ସେଇଟା ଗୋଟେ ଗଛ ଗୁଡା ହେଲା କହିଲେ ପୁଣି ନେକ୍ସଟ ଗଛ ଗୁଡାକୁ ବି ସେଇଟା ଆଫେକ୍ଟ କରେ। ପୁଣି ଆଖପାଖରେ ଯାହା ବି ଆମେ ଯୋଉ ଚାଷ ବି କରିଥାଉ, ପରିବା ହେଲା ଯାହା ବି, ତ ସେଇଥିରେ ବି ସେମାନେ ସବୁ ଆଫେକ୍ଟ କରନ୍ତି, ତ ଏଇଟା ବହୁତ ହିଁ ଚ୍ୟାଲେଞ୍ଜିଂ ବିଷୟ କପା ଚାଷ କରିବାରେ।
1: ଆପଣଙ୍କ ମତରେ ଜଣେ ମହିଳାଙ୍କ ପାଇଁ ଆର୍ଥିକ ସ୍ୱାଧୀନତା କାହିଁକି ଜରୁରୀ?
0: ହଁ, ଏଇଟା ଆର୍ଥିକ ସ୍ୱାଧୀନତା ଯାହା ହେଲେ ବି ଜରୁରୀ, କଣ ପାଇଁ ଆଜିକା ରେଟରେ ମାନେ ସେମାନେ ନିଜେ ବି ସ୍ୱାବଲମ୍ବୀ ହେଇପାରିବେ, ଆଉ ତାପରେ ବି ସେମାନେ କିଛିଟା ଜିନିଷ ଜାଣିକି ଆଗକୁ ସେମାନେ ବି ବଢିପାରିବେ, ଆଉ ନିଜର ଯୋଉ ପରବର୍ତ୍ତୀ ପିଢୀକୁ ସେମାନେ ବି ଦେଖିପାରିବେ କି ନା ଝିଅମାନେ ବି ସେମାନେ ସେମାନଙ୍କ କାମ ନିଜ କାମ ବି ନିଜେ କରିପାରିବେ ଆଉ ସ୍ୱାବଲମ୍ବୀ ହେଇପାରିବେ।
1: କପା ଚାଷ ଆପଣଙ୍କୁ ଅନ୍ୟମାନଙ୍କ ଉପରେ ଆର୍ଥିକ ନିର୍ଭରଶୀଳତା କମେଇବାରେ କେତେ ସାହାଯ୍ୟ କରିଛି?
0: ହଁ, ବହୁତ ହିଁ ସାହାଯ୍ୟ କରିଛି। ଏବେ ଧରନ୍ତୁ ଯାହା ବି ଅଫିସ ୱାର୍କ ହେଲା, ଏଇ କପା ଦ୍ୱାରା ହିଁ ଆମେ ସବୁ ଏଗ୍ରିକଲଚର ଅଫିସ ହଉ କି ଯୋଉ ଲ୍ୟାମ୍ପ ହଉ, ଯୋଉ ଆର୍ଏମ୍ସି କହୁ, ଯୋଉ ନିୟନ୍ତ୍ରିତ ବଜାର କମିଟି, ତ ସେଇଥିରେ ଆମେ ସବୁ ସାର୍ ମାନଙ୍କ ସହିତ ମିଶିକି କଣ କଲେ କପାର ତାର ଯୋଉ ପୋକକୁ ଆମେ କେମିତି ନିୟନ୍ତ୍ରଣ କରିବା ସେ ବିଷୟରେ ବି ଜାଣିଥାଉ, ତ ଏଗ୍ରିକଲଚର ଅଫିସ ଆଉ ଆର୍ଏମ୍ସି ଅଫିସ ସହିତ ତ ପ୍ରାୟ ଆମର ସବୁବେଳେ ଲିଙ୍କ ଥାଏ, ସେଇ ହିସାବରେ ଏଇଟା ଗୋଟେ ସ୍ୱାବଲମ୍ବୀ ପାଇଁ ବୋଲି ମାର୍ଗଦର୍ଶୀ ହିସାବରେ କାମ କରୁଛି। ଏଇଟା
1: କେଉଁ ପ୍ରକାର ସରକାରୀ ସହାୟତା ମିଳିଲେ ଆପଣ ଆଉ ଟିକେ ଭଲ ଭାବରେ କପା ଚାଷ କରିପାରିବେ ବୋଲି ଭାବୁଛନ୍ତି?
0: କପା ଚାଷ ପାଇଁ ବୋଲି ଯଦି ସରକାରଙ୍କ ଯଦି କିଛି ସୁଯୋଗ ମାନେ ସ୍କିମ ଗୁଡା ବାହାର ଲାଗି, ଯେମିତିକି ମାନେ ତାପରେ ପ୍ରଶିକ୍ଷଣ ଗୋଟେ ଯଦି ହୁଏ ମାନେ ଆମର ଯୋଉ କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କରେ କି କପା ଚାଷ କରିବା ପାଇଁ ବୋଲି, ସେମିତି ଯଦି କିଛି 10 ଦିନ ଟ୍ରେନିଂ ହେଲା କି 20 ଦିନ ଟ୍ରେନିଂ ଯଦି ରଖିଥାନ୍ତେ, ମାନେ ସ୍କିମ ଯଦି ଗୋଟେ କରିଥାନ୍ତେ, ସେଇଟା ଭଲ ହବ ବୋଲି ମୁଁ ଭାବୁଛି।
1: ଚାଷ ପାଇଁ ଋଣ, ବିହନ, ସାର ପାଇବାରେ କଣ ସବୁ ସୁବିଧା ଏବଂ ସମସ୍ୟା ରହୁଛି?
0: କପା ଚାଷ ପାଇଁ ସରକାରୀ ସହାୟତା ମାନେ ଏବେ ଯେମିତି ମାଣ୍ଡିଆ ପାଇଁ ବୋଲି ଯେମିତି ତାଙ୍କର ଗୋଟେ ମାଣ୍ଡିଆ ମିଶନ ଗୋଟେ ରହିଲା, ତ କପା ପାଇଁ ଯଦି ସେମିତି କିଛି ଯଦି କରନ୍ତେ, ଆଉ ତାଦ୍ୱାରା କି ନହେଲେ ଯୋଉ ଗଭର୍ଣ୍ଣମେଣ୍ଟଙ୍କ ସ୍କିମରେ ଯଦି ଥାଏ କି ନା ଯୋଉ ଚାଷୀମାନେ ସବୁ ଚାଷ କରନ୍ତି ତାଙ୍କର ଏଟଲିଷ୍ଟ ହାଫ୍ ଏକର ପାଇଁ ବୋଲି ଯଦି ସେମାନେ ମାଗଣା ସାର କି ଉନ୍ନତମାନର ବିହନ ଯଦି ଦିଅନ୍ତେ ସେଇଟା ଟିକେ ଲାଭ ହେଇଥାନ୍ତା, ଆଉ ଯେତେବେଳେ ଯୋଉ ବଜାର ନିୟନ୍ତ୍ରଣ ଟାଇମରେ ଟିକେ ଯଦି ମାନେ ଟୋକନଟା ଟିକେ ଯଦି ଜଲ୍ଦି କରିଥାନ୍ତି ତାହେଲେ ସେଇଟା ଭଲ ହେଇଥାନ୍ତା।
1: ଏବେ ଦେଖନ୍ତୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଧ୍ୟ ଆମର ମା ଭଉଣୀ ମାନେ ବହୁତ କିଛି ଚାଷବାସ କରିକି ଲାଭ ପାଉଛନ୍ତି। ଯଦି କେହି ଏମିତି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କପା ଚାଷ କରିବାକୁ ଚାହେଁ

0: ତ ସେମାନେ କେମିତି କଣ କରିପାରିବେ?
1: ସେମାନେ କରିବା ପାଇଁ ହେଲେ ପ୍ରଥମେ ତ ଜମି ନହେଲେ ସେମାନେ ଲିଜ୍ ନେଇ କରିବା, ସେମାନେ ଯୋଉ ଭାଗ ଚାଷୀ ହିସାବରେ କରିବାର ଅଛି, ଭାଗ ଚାଷୀ କରିକି ସେମାନେ କପା ଚାଷ କରିପାରିବେ। ଆଉ ପୁଣି ଯଦି ତାଙ୍କର ଯୋଉ SHG ଥ୍ରୋରୁ ଯଦି ସେମାନେ କିଛିଟା ଯଦି ଟ୍ରେନିଂ ଯଦି ପାଆନ୍ତି ତ ସେଇଟା ଭଲ ହୁଅନ୍ତା।
0: ଆଜି ନିଜକୁ ଜଣେ ମହିଳା ଚାଷୀ ଭାବରେ ପରିଚୟ ଦେବା ବେଳେ ଆପଣଙ୍କ ମନରେ କଣ ସବୁ ଭାବନା ଆସୁଛି?
1: ବହୁତ ଦିନ ତ ମାନେ ଗୌରବ ଫିଲ୍ ହୁଏ କି ମୋ ଦ୍ଵାରା ଯାହା ବି ମୋ ମା ଭଉଣୀ ମାନେ ବି ସେମାନେ ବି କପା ଚାଷ ପ୍ରତି ଆଗ୍ରହୀ ହୋଇଛନ୍ତି, ତ ସେଇଟା ଦେଖିଲେ ନିଜକୁ ବହୁତ ହିଁ ଖୁସି ଲାଗେ।
0: କପା ଚାଷରେ ହେଉଥିବା ଆୟ ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବନ ମାନ ଉପରେ କେମିତି ପ୍ରଭାବ ପକାଉଛି?
1: ହଁ, କପା ଚାଷ ଦ୍ଵାରା ସେଥିରୁ ଆୟ ହୁଏ, ସେଇଥିରେ ମୁଁ ନିଜେ ତ ପାଠ ପଢିଛି, ଆଉ ତା ବାଦ ଏବେ ମୋର ସେଇଟା ଗୋଟେ ମାନେ ଗୋଟେ ମୋର ରୋଜଗାର, ସେଟା ମୋର ପାନ୍ଥା ହେଇଛି। ମୁଁ ଯଦି ବି ମାନେ କୌଣସି ଚାକିରି ବି ନ କରିପାରେ ତାହେଲେ ବି ମୁଁ ଏଇ କପା ଚାଷରେ ମୁଁ ଲାଭ ହେଇପାରିବି ବୋଲି ମୁଁ ନିଜେ ଭାବିପାରୁଛି।
0: ତେବେ ଶେଷରେ ଆମେ ପଚାରିବାକୁ ଚାହିଁବୁ, ଆଗାମୀ ଦିନରେ ନିଜ ଚାଷକୁ ନେଇ ଆପଣ କଣ ସ୍ୱପ୍ନ ଦେଖନ୍ତି?
1: ଆଗାମୀ ଦିନରେ ମୁଁ ଏଇ ଯୋଉ କପା ଚାଷୀକୁ ନେଇକି ମୁଁ ଜଣେ ବଡ ଚାଷୀ ହବାକୁ ଚାହୁଁଛି। ତା ବାଦ ବି ମୁଁ ଯୋଉ ମହିଳା ସଂଘରେ ଯୋଉ ମା ମାନେ ଅଛନ୍ତି ସେମାନଙ୍କୁ ବି ସ୍ୱାବଲମ୍ବୀ କରିବାକୁ ମୁଁ ଚାହୁଁଛି।
0: ଯାହା ହଉ ଭଉଣୀ, ଆଜି ଆପଣ କପା ଚାଷ ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରଶୀଳତା ଉପରେ ବହୁତ ସୁନ୍ଦର ଭାବରେ ଆପଣଙ୍କର ମତାମତ ଦେଲେ। ଆପଣ ଯେ ନିଜେ ଜଣେ ମହିଳା କପା ଚାଷୀ ହିସାବରେ ମଧ୍ୟ ବହୁତ କିଛି ପାଇଛନ୍ତି, ଆଉ ଅନ୍ୟ ମହିଳାମାନଙ୍କୁ, ଅନ୍ୟ ଭଉଣୀମାନଙ୍କୁ ପ୍ରେରଣାର ଉତ୍ସ ସାରିଛନ୍ତି ଆପଣ। ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଏବଂ ଘରଘରଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
2: ତେବେ ଶ୍ରୋତା ଭଉଣୀ, ଆଜି ଆପଣମାନେ ଜଣେ ମହିଳା ଚାଷୀଙ୍କ ଅନୁଭବ ଶୁଣିଲେ। ଏହି ଅନୁଭବ କେବଳ ଜଣେ ମହିଳାଙ୍କର ନୁହେଁ, ଏହା ଅନେକ ମହିଳାଙ୍କର ସଂଘର୍ଷ ଏବଂ ସ୍ୱପ୍ନର କାହାଣୀ।
3: ଆମେ ସମସ୍ତେ ଚାଷୀଙ୍କ ଶ୍ରମକୁ ସମ୍ମାନ ଦେବା ଏବଂ ଆତ୍ମନିର୍ଭରତା ପଥରେ ସହଯୋଗର ହାତ ବଢ଼ାଇବା।
2: ତାହେଲେ ଶ୍ରୋତା ଭଉଣୀ, ଆଗକୁ ତ ଆମେ ଅନେକ କଥା ହେବା, ଏବେ ଆସନ୍ତୁ ଗୀତଟିଏ ଶୁଣିବା।

0: ଠିକ୍ କହିଲ ଅପା, ଏହି ମାନବିକ କାର୍ଯ୍ୟରେ ଅନେକ ମହିଳା ଆଗକୁ ଆସୁଛନ୍ତି। ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ସଚେତନ କରିବା, ରକ୍ତଦାନ ଶିବିରରେ ସହଯୋଗ କରିବା ଏବଂ ଅନ୍ୟମାନଙ୍କ ମନରେ ରକ୍ତଦାନ ପ୍ରତି ଉତ୍ସାହ ବଢ଼ାଇବା କାମ ମଧ୍ୟ କରୁଛନ୍ତି।
1: ତେବେ ଆସନ୍ତୁ ଶ୍ରୋତା ଭଉଣୀ, ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଅଭିଜ୍ଞତା, ଚିନ୍ତାଧାରା ଏବଂ ଯୋଗଦାନକୁ ନେଇ ଶୁଣିବା ଏକ ସାକ୍ଷାତକାର।
2: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଟିକେ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ନମସ୍କାର, ମୋ ନାଁ ସସ୍ମିତା ସିଂଲାଲ, ମୁଁ ଜଣେ ସୋସିଆଲ ୱାର୍କର ଆଉ ଆମ କୋରାପୁଟ ଡିଷ୍ଟ୍ରିକ୍ଟର ହ୍ୟୁମାନ ରାଇଟ୍ସ କମିଶନର ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ ଅଛି।
2: ମ୍ୟାଡମ୍, ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ। ଏ ବିଷୟରେ ଯେତେବେଳେ ଆମେ କଥାବାର୍ତ୍ତା କରିବା, ଆମେ ଶୁଣିଛେ ରକ୍ତଦାନ ମହାପୁଣ୍ୟ ବୋଲି, ଏକଥା କେତେ ଦୂର ଯଥାର୍ଥ ବୋଲି ଆପଣ ଭାବୁଛନ୍ତି?
3: ମୋ ମତରେ ତ ଏଇଟା 100% ମାନେ ରାଇଟ୍ କଥା। କାହିଁକି ମାନେ ଦେଖନ୍ତୁ, ରକ୍ତଦାନ ହଉଛି ସବୁଠୁ ମହାନ ଦାନ। ଆଜିକାଲି ଆମେ ଦେଖୁଛେ ବହୁତ ଗୁଡ଼ାଏ ଆକ୍ସିଡେଣ୍ଟ ହଉଛି, ଯୋଉଥିରେ କି ଛୋଟ ଛୋଟ କମ ବୟସର ପିଲାମାନେ ବି ମୃତ୍ୟୁକୁ ଇଏ କରୁଛନ୍ତି। ଆଜିକାଲି ତ ଆମେ ବହୁତ ଗୁଡ଼ାଏ ରକ୍ତଦାନ ଶିବିର ବି ଆମେ କରୁଛୁ, ବସ୍ତ୍ର ଦାନ କରୁଛୁ, ଅନ୍ନ ଦାନ କରୁଛୁ, କିନ୍ତୁ ରକ୍ତଦାନ ହଉଛି ସବୁଠୁ ମାନେ ମହାନ ଦାନ। ଯେହେତୁ କି ଆମେ ଜଣଙ୍କର ଜୀବନକୁ ଆମେ ବଞ୍ଚେଇ ପାରିବା, ବୁଝିଲେ? ବହୁତ ଆମେ ରୋଗୀମାନଙ୍କୁ ଦେଖୁଛୁ ଯୋଉମାନେ କି ରକ୍ତ ନ ମିଳିବା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି। ଯଦି ଆମେ କାହାର ଗୋଟେ ଜୀବନ ବଞ୍ଚେଇ ପାରୁଛୁ ମାନେ ତାହାଠୁ ତ ପୁଣ୍ୟ କାମ ଆମର ଆଉ କିଛି ନାହିଁ।
2: ବହୁତ ବଢିଆ କଥା କହିଲେ। ତ ରକ୍ତଦାନ କେଉଁ ବୟସରେ ଆମେ କରିପାରିବା?
3: ଦେଖନ୍ତୁ, ରକ୍ତଦାନ ତ ଗୋଟେ ସମୟ ସୀମା ରହିଛି, ଯେତେବେଳେ କି ଆମେ 18 ବର୍ଷ ମାନେ ଗୋଟେ ଜଣକୁ ହେଇପାରିବ, ତାପରେ ଆମେ ରକ୍ତଦାନ କରିପାରିବା। ଲାଷ୍ଟ ଆମେ ପ୍ରାୟତଃ ଆମର ଶରୀର ଉପରେ ଡିପେଣ୍ଡ ସେଇଟା।
2: ତ କେଉଁମାନେ ରକ୍ତଦାନ କରିପାରିବେ, ମାନେ ଯଦି କିଛି ରୋଗ ଆମ ଦେହରେ ଥାଏ ତେବେ ରକ୍ତଦାନ କରିପାରିବେ କି?
3: ନା ନା, ଯେତେବେଳେ କି ଆମେ ରକ୍ତଦାନ କରିବୁ ଆମର କେତେଟା ଟେଷ୍ଟ କରାଯାଏ, ଯେପରି ସୁଗର ଟେଷ୍ଟ, ଆମେ ସେଇ ଟାଇମରେ ଆମକୁ କିଛି ମାନେ ଡିସିଜ ନଥିବ, ଥଣ୍ଡା ଖାସ ଜ୍ୱର ଏସବୁ ନଥିବ, ଆମର ହିମୋଗ୍ଲୋବିନ ଥିବାର ଅଛି 10 ପଏଣ୍ଟ ଉପରେ।
2: ଆଜ୍ଞା।
3: ତାପରେ ମହିଳାମାନଙ୍କୁ ଦେଖିବାକୁ ଗଲେ, ମହିଳାମାନେ ତ ସବୁ ଟାଇମରେ ରକ୍ତଦାନ କରିପାରିବେ ନା, ତାଙ୍କ ପାଇଁ ଟିକେ ଅଲଗା ରୁଲ ରେଗୁଲେସନ ରହିଛି।
2: କଣ ସବୁ ରୁଲ ଆଣ୍ଡ ରେଗୁଲେସନ ରହିଛି ମହିଳାମାନଙ୍କ ପାଇଁ?
3: ଦେଖନ୍ତୁ, ଗୋଟେ ଗର୍ଭବତୀ ମହିଳା ରକ୍ତଦାନ କରିପାରିବ ନାହିଁ। ତାପରେ ଗୋଟେ ମହିଳା ଯଦି ତାର ପିରିୟଡ ଟାଇମ 15 ଡେଜ୍ ପରେ ହିଁ ସେ ରକ୍ତଦାନ କରିପାରିବ ଜଣକୁ, କାହିଁକି ମାନେ ପୁରୁଷ ଅପେକ୍ଷା ମହିଳାମାନେ ତ ଦେଖିବାକୁ ଗଲେ ଟିକେ ଶରୀର ଅପେକ୍ଷା ତ ୱିକ୍ ଥିବେ, କାହିଁକି ସେମାନଙ୍କର ପ୍ରେସର ବହୁତ ରହେ। ସେଥିପାଇଁ ସେମାନଙ୍କ ପାଇଁ ଟିକେ ଅଲଗା ରୁଲ ରେଗୁଲେସନ ରହିଛି। ଯଦି ହିମୋଗ୍ଲୋବିନ ଯଦି ଆମର 11 ପଏଣ୍ଟ ଥିବ ମାନେ ଆମେ ରକ୍ତଦାନ କରିପାରିବା, ଆଉ ଗର୍ଭବତୀ ମହିଳା କେବେ ବି ରକ୍ତଦାନ କରିପାରିବେ ନାହିଁ। ଆଉ ଯୋଉ ଆମର ଡିସିଜ ଗୁଡାକ ଥାଲାସେମିଆ, ସିକ୍ଲିଂ, ଏଇ ପେସେଣ୍ଟ ଗୁଡାକ ମାନେ ବି ରକ୍ତ ଦେଇପାରିବେ ନାହିଁ। ଯୋଉମାନଙ୍କର ସ୍କିନ୍ ଡିସିଜ ରହିଛି ସେମାନେ ବି ରକ୍ତଦାନ କରିପାରିବେ ନାହିଁ।
2: ତ ଆମର ଅନେକ ଭଉଣୀ ଭାବନ୍ତି ରକ୍ତ ଦେଲେ ଆମ ଦେହ ଖରାପ ହେଇଯିବ ବୋଲି, ବିଭିନ୍ନ ପ୍ରକାର ରୋଗ ସମସ୍ୟା ଦେଖାଦେବ ଏବଂ ରକ୍ତ କମିଯିବ ବୋଲି ଭାବନ୍ତି। ତ ଏ କ୍ଷେତ୍ରରେ ଆପଣଙ୍କର ମତ କଣ?
3: ଏ କ୍ଷେତ୍ରରେ ତ ମୋ ମତ ହଉଛି, ରକ୍ତଦାନ ଦେଲେ ମାନେ ଶରୀରକୁ କିଛି ଅସୁବିଧା ହୁଏ ନାହିଁ, ଯେହେତୁ କି ଆମେ ଯେତେ ରକ୍ତ ଦେବୁ ଆମ ଶରୀରରେ ସେତେ ରକ୍ତ ଆହୁରି ନୂତନ ଭାବେ ଆମ ଦେହରେ ରକ୍ତଟା ଆହୁରି ହବ। ଆମେ ଯୋଉଟା ଖାଉଛୁ ସେଟା ହିଁ ଆମ ଦେହରେ ରକ୍ତ ହଉଛି, ବୁଝିଲେ? ଆମେ ଯଦି ଜଣଙ୍କୁ ଯଦି ଆମେ ଦଉଛୁ ଗୋଟେ ପ୍ୟାକେଟ ରକ୍ତ, ଆମ ଦେହରେ ମିନିମମ 6 ମନ୍ଥ ବିଫୋର ଆମ ଦେହରେ ଆହୁରି 2 ପ୍ୟାକେଟ ରକ୍ତ ଅଟୋମେଟିକ ହେଇଯିବ।
2: ତ ଆପଣ କେବେ ରକ୍ତଦାନ କରିଛନ୍ତି କି?
3: ମୁଁ 2 ଥର ଦେଇଛି ମ୍ୟାଡମ ରକ୍ତଦାନ କରିଛି।
2: ତ ଆପଣଙ୍କ ଅନୁଭୂତିରୁ କିଛି କୁହନ୍ତୁ ନା, ରକ୍ତ ଦେଲା ପରେ ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ଆପଣ ହେଇଛନ୍ତି କି?
3: ଫାର୍ଷ୍ଟ ଟାଇମ ଯେତେବେଳେ ରକ୍ତଦାନ ଦେଇଥିଲି ତ ବହୁତ ନର୍ଭସ ହେଇଥିଲି, କାହିଁକି ମାନେ ସେତେବେଳକୁ ମୋର 20 ଇୟର୍ସ ହେଇଥିଲା ମତେ। ମୁଁ ତ ଜାଣିନଥିଲି ରକ୍ତଦାନ ମାନେ କଣ, ଜଷ୍ଟ ନେଇକି ବ୍ଲଡ ଗ୍ରୁପ ଟେଷ୍ଟ କରିକି ହିମୋଗ୍ଲୋବିନ ଟେଷ୍ଟ କରିକି ମୁଁ ଦେଇଥିଲି ବ୍ଲଡ। ମୁଁ ଭାବୁଥିଲି ରକ୍ତ ଦେଲା ପରେ ବୋଧେ ସେନ୍ସ ଆସିବନି, ଜ୍ୱର ହବ କି ମୂର୍ଚ୍ଛା ହେଇଯିବି, ଏ ଟାଇପ୍ର ମତେ ଆସିଥିଲା ଫିଲିଙ୍ଗସ ଥିଲା। ଫାର୍ଷ୍ଟ ଟାଇମ ଦେଖିଲେ ସେମିତି କିଛି ନାହିଁ, ସାଙ୍ଗେ ସାଙ୍ଗେ ରକ୍ତ ଦେଲା ପରେ ମିଠା ଗୋଟେ ଖାଇଲେ, ତାପରେ ଟୋଟାଲି ଓକେ।
2: ବିଶେଷ କରି ମହିଳାମାନେ ରକ୍ତ ଦେବା ପାଇଁ ବୋଲିକି ଟିକେ ଡରିଥାନ୍ତି, ତ ମହିଳାମାନେ ରକ୍ତ ଦେଇପାରିବେ କି?
3: ମହିଳାମାନେ ଦେଇପାରିବେ ରକ୍ତ, କାହିଁକି ମାନେ ବଡି କେପାବିଲିଟି ଅଛି ଆମର ଦେବାର। ସେମିତି ଯଦି ୱିକ୍ ଥିବେ ମହିଳା, ଦେଖିବାକୁ ଦୁର୍ବଳ ଥିବେ ମାନେ ସେମାନେ ତ ଦେଇପାରିବେନି, ଅସମ୍ଭବ। ଯଦି ଆମର ହିମୋଗ୍ଲୋବିନ ଠିକ ଅଛି, ହେଲ୍ଥ କଣ୍ଡିସନ ଠିକ ଅଛି, ଆମର ପିରିୟଡ ଟାଇମ ବି 15 ଡେଜ୍ ହେଇଯାଇଛି ମାନେ ଆମେ ଦେଇପାରିବା ରକ୍ତ।
2: ତ ମ୍ୟାଡମ, ଯୋଉ ରକ୍ତ ଦେଲା ପରେ ଆମର ସ୍ୱାସ୍ଥ୍ୟ ପ୍ରତି ଆମକୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ କି?
3: ସ୍ୱାସ୍ଥ୍ୟ ପ୍ରତି ମାନେ ଦେଖନ୍ତୁ, ରକ୍ତ ଦେବାର ମୁଁ ଯେତିକି ଜାଣିଛି ମୋର ଅନୁଭୂତି ଅନୁସାରେ, ଗୋଟେ ଘଣ୍ଟାଟେ ଟିକେ ଆମକୁ ଦୁର୍ବଳ ଫିଲ୍ ହବ, ତାପରେ ଆମେ ଅଟୋମେଟିକ ରେଗୁଲାର ଲାଇଫରେ ଆମେ ଜଏନ କରିପାରିବା। ସେମିତି କିଛି ବି ନାହିଁ ଯେ ଆମେ ରକ୍ତ ଦେଲା ପରେ ଆମେ ଉଠିପାରିବାନି, ବସିପାରିବାନି, ସେସବୁ ଆମର ଭୁଲ ଧାରଣା।
2: ଖାଦ୍ୟପେୟ ପ୍ରତି ମଧ୍ୟ ଆମେ କିଭଳି ଧ୍ୟାନ ଦେବା ରକ୍ତ ଦେବା ପରେ?
3: ରକ୍ତ ଦେଲା ପରେ ତ ସାଙ୍ଗେ ସାଙ୍ଗେ ଆମକୁ ମିଠା ଦିଅନ୍ତି, କାହିଁକି ମାନେ ରକ୍ତ ଦେଲା ପରେ ମିଠା ଖାଇବାଟା ଠିକ ବୋଲି କହିବେ। ତାପରେ ରେଗୁଲାର ଆମେ ଯେମିତି ଭାତ ଡାଲି ତରକାରୀ ଖାଉଛୁ ବା ସେତିକି ହିଁ, ସେମିତି କିଛି ସ୍ପେଶାଲ ଡାଏଟ୍ ନାହିଁ। ଯେତେ ଖାଇବା ପୁଣି ଆମ ଦେହରେ ସେତିକି ରକ୍ତ ଆହୁରି ରିକଭରି ହେଇଯିବ ବଡି ଆମର।

ମହିଳାମାନଙ୍କ ଭୂମିକା କେବଳ ଘର ଭିତରେ ସୀମିତ ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ସେମାନେ ନିଜର ଅବଦାନ ରଖିପାରନ୍ତି। ସମାଜସେବା ଭିତରେ ରକ୍ତଦାନ ହେଉଛି ଏକ ମହାନ କାର୍ଯ୍ୟ, ଯାହା ଜଣେ ମଣିଷ ଜୀବନରେ ଆଶାର ଆଲୋକ ଆଣିପାରେ। ଏହି ମାନବିକ କାର୍ଯ୍ୟରେ ମହିଳାଙ୍କ ଯୋଗଦାନ ଆଜି ବେଶ୍ ଗୁରୁତ୍ୱପୂର୍ଣ୍ଣ।

0: ସେମିତି ନାହିଁ ଯେ ଆମେ ରକ୍ତ ଦେଇଦେଲା ପରେ ଆମ ଦେହଟା ଖାଲି ହେଇଯାଉଛି, ସେଟା ଭୁଲ ଧାରଣା। ସମସ୍ତେ କହନ୍ତି ଆମେ ରକ୍ତ ଦେଇକି ୱିକ୍ ହେଇଯାଉଛୁ, ରକ୍ତ ଦେଲା ପରେ ଆଉ କଣ ଆମକୁ ପ୍ରୋବ୍ଲେମ ହବ, ଏଟା ବେକାର ଭୁଲ ଧାରଣା ସମସ୍ତଙ୍କର। ଆମେ ଯେତେ ରକ୍ତ ଦେବା ଆମ ଦେହରେ ସେତେ ନୂଆ ରକ୍ତ କ୍ରିଏଟ୍ ହବ, ଦେହ ପ୍ରତି ବି ବହୁତ ଭଲ।
1: ଜଣେ ମହିଳା ବର୍ଷକୁ କେତେ ଥର ରକ୍ତ ଦେଇପାରିବ, ମାନେ କେତେ ମାସ ପରେ ଜଣେ ରକ୍ତ ଦେଇପାରିବ?
0: ତାର ତ ରହିଛି ନିୟମ 6 ମନ୍ଥ।
1: ଆଜ୍ଞା,
0: ଆମେ ଗୋଟେ ଥର ରକ୍ତ ଦେଲା ପରେ ଆଉ 6 ମନ୍ଥ ପରେ ହିଁ ଆମେ ରକ୍ତ ଦେଇପାରିବା, ସେଟା ବି ଆମର ହିମୋଗ୍ଲୋବିନ ଚେକ୍ କଲା ପରେ ହିଁ। ବର୍ଷକୁ 2 ଥର ହିଁ ଆମର ବଡି ବ୍ଲଡ୍ ଦେବା ପାଇଁ କେପାବିଲିଟି ଥିବ।
1: ତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କର ଯୋଗଦାନ କିଭଳି ରହିବା ଦରକାର?
0: ଆଜିକାଲି ତ ଜାଗାରେ ମହିଳା ପୁରୁଷ ସବୁ ଜାଗାରେ ସମାନ ଅବଦାନ ଅଛି। ମୁଁ ଗୋଟେ ସ୍ତ୍ରୀ ହେବା ହିସାବରେ ମୁଁ ଚାହୁଁଛି ଆମେ ବି କୋଉ ଜିନିଷରେ କମ୍ ନୁହେଁ। ମୁଁ ବି ବହୁତ ଗୁଡାଏ ବ୍ଲଡ୍ କ୍ୟାମ୍ପ କରିଛି, ଲକ୍ଷ୍ମୀପୁର ଏବେ ଲାଷ୍ଟ ମନ୍ଥ ଗୋଟେ ହେଇଥିଲା ଆମର ବ୍ଲଡ୍ କ୍ୟାମ୍ପ, ଆମେ ବି କ୍ୟାମ୍ପ କରିକି ଆମେ ବି ରକ୍ତଦାନ କରୁଛୁ। କୋଉ ଜାଗାରେ ତ ମୁଁ ଭାବୁନି ଯେ ପୁରୁଷ ଅପେକ୍ଷା ମହିଳା ମାନେ ପଛରେ ଅଛି। ଦେଖନ୍ତୁ, ଆମେ ଆଜିକାଲି ହେଲ୍ଥ କ୍ୟାମ୍ପ କରିବା କଥା, ଆମର ଯୋଉ କଲେଜ ଗୁଡାକ ଯୋଉମାନଙ୍କର 18 ବର୍ଷ ହେଇସାରିଛି ସେମାନଙ୍କୁ ଆମେ ଯାଇକିରି ସେମାନଙ୍କ ମନରେ ଯୋଉ ଭାବନାଟା ଅଛି ରକ୍ତ ଦେଲା ପରେ ଆମେ ୱିକ୍ ହେଇଯିବୁ, ଡେଲି ଲାଇଫରେ ଆମର କିଛି ପ୍ରୋବ୍ଲେମ ହବ, ସେମାନଙ୍କୁ ଆମେ ସଚେତନ କରିବାକୁ ପଡିବ କି ଆମେ ରକ୍ତ ଦେବା ଦ୍ୱାରା ଆମେ ଅନ୍ୟ ଜଣଙ୍କ ଜୀବନକୁ ଆମେ ବଞ୍ଚେଇ ପାରୁଛୁ। ଆଜିକାଲି ଯୋଉ ୟଙ୍ଗ ଜେନେରେସନ ଅଛି ସେମାନଙ୍କ ମନରେ ସେ ଭୁଲ ଧାରଣାଟାକୁ ଆମକୁ ବାହାର କରିବାକୁ ପଡିବ, ଯେହେତୁ କି ସମସ୍ତେ ସଚେତନ ହେଇକି ବ୍ଲଡ୍ ଡୋନେଟ୍ କରିବେ। ଆମର ମେଡିକାଲରେ ଦେଖନ୍ତୁ, ଯେତେବେଳେ ବି ଆମେ ଗୋଟେ ପେସେଣ୍ଟକୁ ନେଇକି ଯିବୁ, ଆମର ଫାର୍ଷ୍ଟ ପ୍ରୋବ୍ଲେମ ହଉଛି ବ୍ଲଡ୍, ବୁଝିଲେ? ଏକରେ ଆମେ ବ୍ଲଡ୍ ଏକ୍ସଚେଞ୍ଜ କରୁଛୁ, ନହେଲେ ବ୍ଲଡ୍ ନଥାଉଛି, ମାନେ ବହୁତ ପ୍ରକାର ଫେସ୍ କରୁଛୁ ଆମେ, ବୁଝିଲେ? ଆମେ ଚାହୁଁଛୁ କଣ, କୋଉ ବି ପେସେଣ୍ଟକୁ ବ୍ଲଡ୍ ପାଇଁ ଅସୁବିଧା ନ ହଉ। ଆମେ ବହୁତ ଗୁଡା ହେଲ୍ଥ କ୍ୟାମ୍ପ କରୁଛୁ, କିନ୍ତୁ ହେଲେ ବି ଆମର ଯେତେବେଳେ ଆମେ ବ୍ଲଡ୍ ପାଇଁ ଯିବୁ, ବ୍ୟାଙ୍କରେ ବ୍ଲଡ୍ ନଥିବ। ମୁଁ କହିବାଟା କଣ, ସମସ୍ତେ ବ୍ଲଡ୍ ଦିଅନ୍ତୁ ବର୍ଷକୁ ଥରେ, ମୁଁ କହୁନି 2 ଥର ଦିଅନ୍ତୁ, ବର୍ଷକୁ ଥରେ ଦେଲେ ବ୍ଲଡ୍ ବ୍ୟାଙ୍କ କେବେ ବି ଖାଲି ରହିବ ନାହିଁ, କୋଉ ରୋଗୀ ବି ବିନା ବ୍ଲଡ୍ରେ ମୃତ୍ୟୁବରଣ କରିବ ନାହିଁ। ଆମକୁ ସଚେତନ କରିବାକୁ ପଡିବ, ପ୍ରଥମେ କଲେଜ ଯାଇକି ତାପରେ ଆମକୁ କ୍ୟାମ୍ପ ଗୁଡାକ କରିବାକୁ ପଡିବ, ମାନେ ଲୋକର କଣ ଭୁଲ ଧାରଣାକୁ ଆମକୁ ବାହାର କରିବାକୁ ପଡିବ ସେମାନଙ୍କଠୁ, ବିଶେଷ କରି ମହିଳାମାନଙ୍କୁ, କାହିଁକି ସେମାନଙ୍କ ମନରେ କଣ ଗୋଟେ ଭାବନା ଅଛି ଯେ ପୁରୁଷମାନେ ଦେଇପାରିବେ ମହିଳାମାନେ ବ୍ଲଡ୍ ଦେଇପାରିବେନି, ଦେଲା ପରେ ଆମର ମାନେ ଫ୍ୟାମିଲି ପ୍ରୋବ୍ଲେମରେ କଣ ହବ, ବୋଧେ ଆମେ ଡେ ଟୁ ଡେ କାମ କରିପାରିବା ନାହିଁ କି ଆମେ ୱିକ୍ ହେଇଯିବା, ଏସବୁ ଧାରଣା ମହିଳାମାନଙ୍କର ବହୁତ ଥାଏ। ସେମାନେ କଣ ଭାବନ୍ତି, ଆମେ ବ୍ଲଡ୍ ଦେଇଦେଲା ପରେ ଆମର ରକ୍ତ ପଳେଇଲା, ଆଉ ଆମର ଦେହରେ ରକ୍ତ ଆସିବାକୁ ଆଉ ଟାଇମ୍ ଲାଗିବ, ଏସବୁ ଭୁଲ ଧାରଣା ତାଙ୍କ ମନରୁ ଆମେ ଗୋଟେ ହେଲ୍ଥ କ୍ୟାମ୍ପ କରିକି ସଚେତନ କରିବାକୁ ପଡିବ ଯେ ସେମିତି କିଛି ନାହିଁ। ଯେତେ ବ୍ଲଡ୍ ଦେବା, ଆମେ ମହିଳା ହଉ କି ପୁରୁଷ ହଉ, ଆମେ ବ୍ଲଡ୍ ଦେଲେ ଆମ ଦେହରେ ସେତିକି ନୂଆ ରକ୍ତ ତିଆରି ହବ। ମୁଁ କହିବା ଅନୁସାରେ କଣ, ସବୁ ମହିଳାମାନଙ୍କୁ ରକ୍ତଦାନ କରିବା କଥା। ବର୍ଷକୁ ଆମର ମାନେ ହେଲ୍ଥ କହୁଛି 2 ଥର ଆମେ ଦେଇପାରିବା, କିନ୍ତୁ ମୁଁ କହୁଛି ଥରେ ଦିଅନ୍ତୁ, କିନ୍ତୁ ରକ୍ତଦାନ କରନ୍ତୁ, ଯେମିତିକି ଆମ ବ୍ଲଡ୍ ବ୍ୟାଙ୍କରେ କେବେ ବି କୋଉ ରୋଗୀ ମାନେ ବିନା ବ୍ଲଡ୍ରେ କେମିତି ମୃତ୍ୟୁବରଣ ନ କରୁ।
1: ଶେଷରେ ଆମ ଶ୍ରୋତା ଭଉଣୀମାନଙ୍କୁ କଣ ବାର୍ତ୍ତା ଦେବେ?
0: ମୁଁ ତ କହିବି ସମସ୍ତେ, ମାନେ ଆଜି ଆମର ଦେଖନ୍ତୁ ବର୍ଥଡେ ହେଉଛି, ମ୍ୟାରେଜ୍ ଆନିଭର୍ସରୀ ହେଉଛି, ଆମେ କୋଉ ପ୍ରକାର ସେଲିବ୍ରେସନ କରୁଛୁ, ସମସ୍ତେ ଛୋଟ ଛୋଟ ପ୍ରୟାସ କରନ୍ତୁ, ଲୋକମାନଙ୍କ ପାଖରେ ଯାଇ ସଚେତନ କରିକି ବ୍ଲଡ୍ ବ୍ୟାଙ୍କ ଯାଇକି ବ୍ଲଡ୍ ଡୋନେଟ୍ କରନ୍ତୁ ବାସ।
1: ଯାହା ଫୁଣି ଆଜି ଆମ କାର୍ଯ୍ୟକ୍ରମରେ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ, ଏ ସମ୍ପର୍କରେ ଆପଣଙ୍କର ମତ ଖୁବ୍ ସୁନ୍ଦର ଭାବେ ଆପଣ ଦେଇଛନ୍ତି, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ରକ୍ତଦାନ କେବଳ ରକ୍ତ ଦେବା ନୁହେଁ, ଏହା କାହା ଜୀବନରେ ଆଶା ହୋଇ ଠିଆ ହେବା, କାହା ଅଠରେ ହସ ଭରିଦେବା, ଆଉ କାହାର ଆଖିର ସ୍ୱପ୍ନ ପୂରଣ କରିବାରେ ସହାୟକ ହେବା।
3: ତେଣୁ ଆସନ୍ତୁ, ଯୋଗ୍ୟ ଥିଲେ ରକ୍ତଦାନ କରିବା, ଅନ୍ୟମାନଙ୍କୁ ପ୍ରେରିତ କରିବା ଏବଂ ମାନବିକତାର ଏହି ଧାରାକୁ ଆଗକୁ ନେବା।

0: ଜୀବନରେ ଆମେ ଅନେକ ବାଟ ଦେଇ ଆଗକୁ ବଢ଼ୁ। କେତେବେଳେ ସେହି ବାଟ ସହଜ ହୁଏ ଆଉ କେତେବେଳେ ଆସେ ଅନେକ ପ୍ରଶ୍ନ ଏବଂ ଅନେକ ଦ୍ୱନ୍ଦ। ସେତେବେଳେ ଆମକୁ ସଠିକ୍ ଦିଗ ଦେଖାଏ ଜ୍ଞାନ ଏବଂ ଶିକ୍ଷା।
1: ହଁ ଶ୍ରୋତା ଭଉଣୀ, ପାଠ କେବଳ ବହିର ପୃଷ୍ଠାରେ ସୀମିତ ନୁହେଁ। ପାଠ ଆମକୁ ଚିନ୍ତା କରିବା ଶିଖାଏ ଏବଂ ଜୀବନରେ ସଠିକ୍

0: ପ୍ରତି ନେବାର ସାହସ ଦିଏ।
1: ତେବେ ଶ୍ରୋତା ଭଉଣୀ ଆସନ୍ତୁ, ଜ୍ଞାନର ଆଲୋକରେ ଖୋଜିବା ଆମ ଜୀବନର ସଠିକ୍ ବାଟ, ପାଠ ଦେଖାଇ ବାଟ, ଏହି ବିଷୟବସ୍ତୁ ଉପରେ ଏକ ସଂକ୍ଷିପ୍ତ ଆଲୋଚନା ମାଧ୍ୟମରେ ଆଲୋଚିକା ସ୍ୱର୍ଣ୍ଣପ୍ରଭା ମୁନି।
2: ପାଠ ଆମ ବିଷୟରେ ଆମ ଜୀବନରେ କେମିତି ବାଟ ଦେଖାଏ। ପ୍ରଥମ କଥା ହେଲା, ଯେତେବେଳେ ମନୁଷ୍ୟ ଜୀବନ ଆରମ୍ଭ ହେଲା ସେତେବେଳେ ଆମ ମନୁଷ୍ୟ ଜୀବନକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଆମର ବାଲ୍ୟ ଅବସ୍ଥା, ଦ୍ୱିତୀୟଟି ହେଲା ବ୍ରହ୍ମଚର୍ଯ୍ୟ ଅବସ୍ଥା, ତୃତୀୟଟି ହେଲା ଆମର ଗୃହସ୍ଥ ଅବସ୍ଥା, ଏବଂ ଚତୁର୍ଥଟି ହେଲା ସନ୍ନ୍ୟାସ ଅବସ୍ଥା। ଆମର ଯେଉଁ ପ୍ରଥମ ଦୁଇ ଅବସ୍ଥା ହେଲା ବାଲ୍ୟ ଅବସ୍ଥା ଏବଂ ବ୍ରହ୍ମଚର୍ଯ୍ୟ ଅବସ୍ଥା, ସେହି ଦୁଇ ଅବସ୍ଥାରେ ଆମେ ଯାହା ଜ୍ଞାନ ଆହରଣ କରିଥିବା, ଯାହା ପଢ଼ିଥିବା, ତାହା ଆମର ଆଉ ଦୁଇଟି ଅବସ୍ଥା ଗୃହସ୍ଥ ଏବଂ ସନ୍ନ୍ୟାସ ଅବସ୍ଥାକୁ ପରିପୂର୍ଣ୍ଣ କରିଥାଏ। ତେଣୁ ସେହି ଦୁଇ ଅବସ୍ଥା ଆମର ଜ୍ଞାନ ଆହରଣ ଉପରେ ହିଁ ପର୍ଯ୍ୟବେସିତ ହୋଇଥାଏ। ପ୍ରଥମ ହେଲା, ଆମେ ଯେତେବେଳେ ଶିକ୍ଷା ଗ୍ରହଣ କରିବା ତାହେଲେ ଆମର ଯେଉଁ ବିଚାରଧାରା ଅଛି ତାହା ନିଶ୍ଚୟ ବଦଳିଯାଏ। ବିଚାରଧାରା ଆମର ଉନ୍ନତମାନର ହୋଇଯାଏ, ଆମେ ସଂକୀର୍ଣ୍ଣ ମନୋବୃତ୍ତିରୁ ବାହାରିକି ଭଲ ବିଚାର ବୁଦ୍ଧି କରିବା, ଉଚ୍ଚ ବିଚାର ବୁଦ୍ଧି କରିବା, ଯୋଉଦ୍ୱାରା କି ଗୋଟିଏ ଅନ୍ଧବିଶ୍ୱାସକୁ, କୁସଂସ୍କାରକୁ ଆଦି ଆମେ ଦୂର କରିପାରିବାରେ ସକ୍ଷମ ହୋଇପାରିବା। ତାପରେ ଦ୍ୱିତୀୟ କଥା ହେଉଛି, ପଢ଼ିଲେ ଆମର ଆତ୍ମବିଶ୍ୱାସ ବଢ଼ିଥାଏ। ଜ୍ଞାନ ଆଉ ଶିକ୍ଷା ଆହରଣ ଦ୍ୱାରା ନିଜର କର୍ତ୍ତବ୍ୟ କ'ଣ, ଆଉ ଗୋଟେ ନାଗରିକର ଅଧିକାର କ'ଣ, ସେସବୁ ବିଷୟରେ ଆମ ପାଇଁ କ'ଣ କ'ଣ ଆଇନ ଲେଖା ହେଇଛି, କ'ଣ କ'ଣ ଆମକୁ ସୁବିଧା ସୁଯୋଗ ଦିଆଯାଇଛି, ସେସବୁ ବିଷୟରେ ଆମେ ଯଦି ନ ପଢ଼ିପାରିବା ତାହେଲେ ଆମେ ଜାଣିପାରିବାନି। ତାପରେ ହେଲା, ଏଇ ଯୋଉ ଆମେ ପାଠ ପଢ଼ିବା ଦ୍ୱାରା ଆଗାମୀ ଜୀବନରେ ଯୋଉ ଯୋଉ ଦୁର୍ଯୋଗ ଗୁଡାକ ଆସେ, ଯେମିତି ରହିଲା ମନେକର ଗୋଟିଏ ପରିବାରରେ ଜଣେ ଆୟ କରିବା ବ୍ୟକ୍ତି କୌଣସି ଦୁର୍ଘଟଣା ବଶ ଚାଲିଗଲେ, ସେହି ସମୟରେ ତାଙ୍କର ସ୍ତ୍ରୀ ଯଦି ଉଚ୍ଚ ଶିକ୍ଷିତା ଜ୍ଞାନ ଆହରଣ ହେଇଥାନ୍ତି କିମ୍ବା ମଧ୍ୟମ ଶିକ୍ଷିତା ବି ହେଇଥାନ୍ତି, ନିଜ ଆୟ କରିବାର ଯୋଉ କୌଶଳ ସେ ଜାଣିଥାନ୍ତି ତାହେଲେ ସେ ପରିବାରକୁ ସେ ସୁଚାରୁ ରୂପେ ଚଳେଇ ଦେଇଥାନ୍ତି। ତୃତୀୟରେ ହେଲା, ଯେତେବେଳେ ଗୋଟେ ଦେଶରେ ଆମେ ଯେତେବେଳେ ଆମେ ଜଣେ ନାଗରିକ ହେଇକି ଅଛେ ତାହେଲେ ନାଗରିକ ହିସାବରେ ଆମକୁ ସମ୍ବିଧାନ ଗୋଟେ ଅଧିକାର ଦେଇଛି, କଥା କହିବାର ଅଧିକାର, ଆମର ଭୋଟ ଦେବାର ଅଧିକାର, ଆମର ବଞ୍ଚିବାର ଅଧିକାର, ଏମିତି ଗୋଟେ ଆମକୁ ଅଧିକାର ଦେଇଛି। ସେ ଅଧିକାର ବିଷୟରେ ଆମେ କେମିତି ଜାଣିବା, ଆମ ସ୍ୱାଧୀନ ଦେଶରେ ଯେହେତୁ ରହୁଛେ ସ୍ୱାଧୀନତାକୁ ଆମେ ଉପଭୋଗ କରିବା ଦରକାର, ତେଣୁ ସେଇ ବିଷୟରେ ଆମେ ପାଠ ପଢ଼ିଲେ ହିଁ ଜାଣିପାରିବା, ଠିକ୍ ଲୋକଙ୍କୁ ଭୋଟ ଦେଇପାରିବା, ଠିକ୍ ଲୋକଙ୍କ ପାଖରେ ଆମ ପାଖରେ ଆମର ଯାହା ଅଧିକାର ଅଛି ଆମର ନ୍ୟାୟ ଆମେ ଦାବି କରିପାରିବା। ଯଦି ଆମ ପ୍ରତି କିଛି ଅନ୍ୟାୟ ହେଲା ଆମେ ପାଠ ପଢ଼ିଥିବା ନ୍ୟାୟାଳୟକୁ ଯାଇ ଆମେ ନ୍ୟାୟରେ ଦାବି କରିପାରିବା। ଦେଶକୁ ଯେତେବେଳେ କୌଣସି ବିପଦ ଆସେ, ଚାହେ ପ୍ରାକୃତିକ ବିପଦ ହେଉ କିମ୍ବା ବହି ଆକ୍ରମଣ ହେଉ କିମ୍ବା ରୋଗ ହେଉ, ଏହିସବୁ ଜିନିଷକୁ ମୁକାବିଲା କରିବା ପାଇଁ ଯେଉଁ ଯେଉଁ କୌଶଳର ଆବଶ୍ୟକତା ଅଛି ତାହାକୁ ଆମେ ପାଠ ପଢ଼ିବା ଦ୍ୱାରା ହିଁ ହାସଲ କରିଥାଏ। ଆମର ପାଣିପାଗ ବିଷୟ ଆଗୁଆ ଭବିଷ୍ୟତବାଣୀ ହେଇଯାଇଥାଏ, ତେଣୁ ଆମେ ସତର୍କ ହେଇଯାଇଥାଉ। ତେଣୁ ଏହି କୌଶଳ ପାଇଁ ବି ଆମେ ପାଠ ପଢ଼ିବା ହିଁ ଦରକାର। କୃଷକମାନେ ଯେତେବେଳେ ଚାଷ କରନ୍ତି, ପୁରୁଣା ପଦ୍ଧତିରେ ଚାଷ ଦ୍ୱାରା ଆମେ କେତେ କମ୍ ଆଦାୟ କରିପାରୁଥିଲେ, ଯଦ୍ୱାରା ଆମର ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ, ଆମର ଜୀବନଶୈଳୀର ଉନ୍ନତି ହେଇପାରୁନଥିଲା, ଆମର ଆୟୁରେ ବୃଦ୍ଧି ହେଇପାରୁନଥିଲା, ସେଥିପାଇଁ ଆମକୁ ଉନ୍ନତମାନର ଜ୍ଞାନକୌଶଳ ଆଉ ପ୍ରଯୁକ୍ତି ବିଦ୍ୟା ଆମକୁ ଆମର ଚାଷ କ୍ଷେତ୍ରରେ ନିଯୁକ୍ତି ପ୍ରୟୋଗ କରିବା ପାଇଁ ଆମକୁ ନିହାତି ଭାବରେ ପାଠ ପଢ଼ିବା ଦରକାର। ଅଶିକ୍ଷିତ ବ୍ୟକ୍ତି କେବେ ସମାଜକୁ ବାଟ ଦେଖାଇ ପାରିବ ନାହିଁ। ମହାତ୍ମା ଗାନ୍ଧୀ ହୁଅନ୍ତୁ, ନେହେରୁ ହୁଅନ୍ତୁ, ବୁଦ୍ଧ ହୁଅନ୍ତୁ କିମ୍ବା ରାମ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ଯୀଶୁଖ୍ରୀଷ୍ଟ ହୁଅନ୍ତୁ କିମ୍ବା ମହମ୍ମଦ ହଜରତ ହୁଅନ୍ତୁ, ଯିଏ ବି ହୁଅନ୍ତୁ ନା କାହିଁକି, ସେମାନେ ପାଠ ପଢ଼ିଥିଲେ, ଜ୍ଞାନ ଆହରଣ କରିଥିଲେ, ସେ ଜ୍ଞାନକୁ ସମାଜର ଉନ୍ନତି ପାଇଁ ଦାନ କରିଥିଲେ। କେବଳ ପାଠ ପଢ଼ିବା ଦ୍ୱାରା ଏସବୁ ଯାକ ସମ୍ଭବ ହୋଇପାରେ।
0: ପାଠ କେବଳ ଜ୍ଞାନ ନୁହେଁ, ଏହା ଜୀବନକୁ ବୁଝିବାର ଦୃଷ୍ଟି ଦିଏ ଏବଂ ସଠିକ୍ ଦିଗ ବାଛିବାରେ ମନରେ ଶକ୍ତି ଏବଂ ସାହସ ବି ଦେଇଥାଏ।
1: ତେଣୁ ପାଠକୁ ମନେ ରଖିବା ସହିତ ତାର ଶିକ୍ଷାକୁ ଜୀବନରେ ଆପଣେଇବା।

0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ଆସିଲାଣି। ତେବେ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ କ'ଣ ରହିଛି ସେ ବିଷୟରେ ଆମ ଶ୍ରୋତା ଭଉଣୀମାନଙ୍କୁ କିଛି ସୂଚନା ଦେବା ଅପା?
1: ନିଶ୍ଚିତ ଭାବେ। ତାହେଲେ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଶୁଣିବେ ସାକ୍ଷାତକାର ବିବାହ ବିଚ୍ଛେଦ ଆଇନର ବିଭିନ୍ନ ଦିଗ,
0: ଏବଂ ଆଉ ଗୋଟିଏ ସାକ୍ଷାତକାରରେ ରହିଛି ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ। ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ଆମର କାର୍ଯ୍ୟକ୍ରମ ସମ୍ପର୍କର ସେତୁକୁ ଆପଣମାନେ ପଠାଇ ପାରିବେ। ତେବେ ଆମକୁ ଯୋଗାଯୋଗ କରିବା ପାଇଁ ଆମ ଫୋନ୍ ନମ୍ଘରଟି ହେଲା 7070382169।
1: ନମ୍ଘରଟି ଆଉ ଥରେ କହି ରଖୁଛୁ 7070382169।
0: ତେବେ ଆଜି ତ ସମୟ ସରି ଆସିଲାଣି ଶ୍ରୋତା ଭଉଣୀ, ପୁଣି ଥରେ ନୂଆ କିଛି କାର୍ଯ୍ୟକ୍ରମକୁ ନେଇ ଫେରିବାର ପ୍ରତିଶ୍ରତି ସହ ରହୁଛୁ ଆମେ ଦୁହେଁ। ମୁଁ କବିତା ମଞ୍ଜରୀ ପଲ୍ଲୀ,
1: ଆଉ ମୁଁ ବବିତା ପଣ୍ଡା।
0: ନମସ୍କାର।

0: प्रचार कलु महिलाङ्क पई कार्यक्रम घर ओघरणी आकाशवाणी जयपुर केन्द्ररु आपण कार्यक्रम शुणुछन्ति।
1: आपण जणे व्यवसायी कि आउ आपणक व्यवसाय को बढ़ेबा को चाहुछन्ति कि
2: तेबे चिंता करंतु नहीं, एणिकि आकाशवाणी जयपुर आपणक व्यवसाय को बढ़ेबार दायित्व नबो।
1: रेडियो रे विज्ञापन दियंतु आउ आपणकर व्यवसाय को बढ़ांतु
2: सुलभ दर रे। आपणकर व्यवसाय रो विज्ञापन पहुंची जिवो सबुठी सबु समय रे आउ समस्तक पाखरे।
1: विज्ञापन पाई जोगाजोग करंतु 8280306927 किंबा 9449408097 नंबर रे।
2: आकाशवाणी जयपुर सदा आपणक साथी रे सबु समय रे आपणक सेवा रे।
0: आकाशवाणी जयपुर समय दिन गोटाए 50 मिनिट ओडियारे संवाद रिले करुछु आकाशवाणी कटक केन्द्रु परे परे शुणिबे मिडे न्यूज रिले करिबो आकाशवाणी दिल्लीरु।
3: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ବିଶ୍ୱାସ ଓ ଦଳୀୟ କର୍ମକର୍ତ୍ତାଙ୍କ ସମର୍ଥନ ପ୍ରେରଣାର ଉତ୍ସ ବୋଲି ବିକଶିତ ଭାରତ ସଂକଳ୍ପ ସମାବେଶରେ କହିଲେ ପ୍ରଧାନମନ୍ତ୍ରୀ। ରେପୋ ହାରରେ 25 basis points ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣ ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ, ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ସମୃଦ୍ଧି ପାଇଁ ବୟନ, ବାଣିଜ୍ୟ ପରିବର୍ତ୍ତନ ଓ ସହଭାଗିତା ମାଧ୍ୟମରେ ପରିବେଶ ଗଠନ ପ୍ରସଙ୍ଗରେ ଆଜି ପାଳନ କରାଯାଉଛି ବିଶ୍ୱ ବୟନ ଦିବସ।

0: ପୂର୍ବରୁ ଆମେ ଆମଦାନୀ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଏବେ ରପ୍ତାନୀ ରେକର୍ଡ ସୃଷ୍ଟି କରୁଛି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନକୁ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପୂର୍ବରୁ ଆବଶ୍ୟକତା ପାଇଁ ମୋବାଇଲ୍ ଫୋନ୍ ଆମଦାନୀ କରାଯାଉଥିବା ବେଳେ ଏବେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ପ୍ରସ୍ତୁତ ମୋବାଇଲ୍ ଫୋନ୍ ବିଶ୍ୱ ବଜାରରେ ନିଜର ଉପସ୍ଥିତିକୁ ଜାହିର କରିପାରିଛି। 2015-2025 ମଧ୍ୟରେ ଦେଶରେ ନିରନ୍ତର କୃଷି ଅଭିବୃଦ୍ଧି ଲକ୍ଷ୍ୟ କରାଯାଉଛି ଏବଂ ଏହା ପୂର୍ବର ସମସ୍ତ ସୂଚକାଙ୍କକୁ ଅତିକ୍ରମ କରିଛି। ସେ କହିଛନ୍ତି ଉଦ୍ଦେଶ୍ୟ ସ୍ୱଷ୍ଟ ଥିଲେ ସ୍ୱଚ୍ଛ ନୀତି ପରିଭାଷିତ ଏବଂ ଏହାର ଆଧାରରେ ରୂପାନ୍ତରିତ ସମ୍ଭବ।
1: ସବ୍କା ସାଥ ସବ୍କା ବିକାଶ ଏହି ମେରେ ଲିଏ ସୁଶାସନ କା ଆଧାର ରହା ହୈ। ସମସ୍ୟା ସବ୍କି ହୈ ତୋ ସମାଧାନ ବି ସବ୍କେ ଲିଏ ହୋନା ଚାହିଏ ଆର୍ ଇସଲିଏ ହମନେ ସୁଶାସନ କୋ ସେଚୁରେସନ ସେ ଯୋଡ଼ା। ସେଚୁରେସନ ୟାନି ହର ଲାଭାର୍ଥୀ ଜୁଡ଼େ, କୋଇ ପାତ୍ର ଛୁଟେ ନହିଁ, କୋଇ ହକଦାର ପିଛେ ରହେ ନହିଁ ଆର୍ କିସି କେ ହକ ପର କୋଇ ଡାକା ନ ଡାଲ ସକେ।
0: ଶ୍ରୀ ମୋଦି କହିଛନ୍ତି 2001 ଅକ୍ଟୋବର 7 ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ କେବେ କଳ୍ପନା କରିନଥିଲେ ଯେ ସେ ଏଭଳି ଗୋଟିଏ ଦିନ ତାଙ୍କ ଜୀବନରେ ଆସିବ। ସରକାରଙ୍କ ମୁଖ୍ୟ ଭାବେ ଜନସେବାରେ 25 ବର୍ଷ ନିରନ୍ତର ଯାତ୍ରା ଦେଶବାସୀଙ୍କ ଅଟଳ ବିଶ୍ୱାସ ଓ ସମର୍ଥନ ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦେଶ ପ୍ରତି 25 ବର୍ଷର ନିରନ୍ତର ଉତ୍ସର୍ଗୀକୃତ ଜନସେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗରିବ ଯୁବବର୍ଗ କୃଷିଜୀବୀ ଏବଂ ମହିଳାଙ୍କୁ ଦୃଷ୍ଟିରେ ରଖି ସରକାର ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରୁଛନ୍ତି ବୋଲି ଶ୍ରୀ ନବୀନ କହିଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ନବୀନ ଆଲୋକପାତ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ରେପୋ ହାରକୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି, ଫଳରେ ଏହା 5.5%ରେ ପହଞ୍ଚିଛି, ଯାହା ଫେବୃୟାରୀ 2023 ପରଠାରୁ ବେଞ୍ଚମାର୍କ ହାରରେ ପ୍ରଥମ ବୃଦ୍ଧି। 2025 ମସିହାରେ ମୋଟ 125 ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ଆର୍ବିଆଇ ଗତ 4ଟି ମୁଦ୍ରାନୀତି ସମୀକ୍ଷାରେ ରେପୋ ହାରକୁ 5.25%ରେ ଅପରିବର୍ତ୍ତିତ ରଖିଥିଲା। ଖୁଚୁରା ମୁଦ୍ରାସ୍କୀତି ଏବଂ ଅଶୋଧିତ ତୈଳଦର ବୃଦ୍ଧି ପୃଷ୍ଠଭୂମିରେ ଏହି ହାର ବଢ଼ିଛି। 6 ଜଣିଆ ମୁଦ୍ରାନୀତି କମିଟି ପକ୍ଷରୁ ଏଭଳି ନିଷ୍ପଭି ନିଆଯାଇଛି। ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣ ନୂଆଦିଲ୍ଲୀର ଯଶୋଭୂମିଠାରେ ଆଜିଠାରୁ ଆରମ୍ଭ ହୋଇଛି। ସ୍କେଲ୍ ୱିଦାଉଟ୍ ବାଉଣ୍ଡରିଜ୍ ବିଷୟବସ୍ତୁ ସହିତ ଦୂରସଞ୍ଚାର, ଡିଜିଟାଲ୍ ସଂଯୋଗୀକରଣ ଏବଂ ବୈଷୟିକ ନବସୃଜନ କ୍ଷେତ୍ରକୁ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଦର୍ଶିତ କରିବ। ଏହା ସହିତ ଯୋଗାଯୋଗ, ପୁଞ୍ଜିନିବେଶ ଏବଂ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ସମ୍ମିଳନୀରେ ଇନ୍ଭେଷ୍ଟିଂ ଇନ୍ ଦ ନେକ୍ସଟ ବିଲିୟନ୍ ଡିଜିଟାଲ୍ କନେକ୍ସନ୍ସ ଶୀର୍ଷକ ମନ୍ତ୍ରୀସ୍ତରୀୟ ବୈଠକରେ ଦି ସୋଭରେନ୍ ଇନ୍ଫ୍ଲେକ୍ସନ୍ ଆଣ୍ଡ ଦି ଫ୍ୟୁଚର ଅଫ୍ ଟେଲିକମ୍, ଏଆଇ ଫର୍ ଗୁଡ୍, ସାଇବର ସିକ୍ୟୁରିଟି ସମିଟ୍, 6G ସିମ୍ପୋଜିୟମ୍, ଷ୍ଟାର୍ଟଅପ୍ ୱାର୍ଲ୍ଡ କପ୍ ଇଣ୍ଡିଆ 2026 ଆଜି ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗ ଆଧାରିତ ଅଧିବେଶନମାନ ଅନୁଷ୍ଠିତ ହେବ। ଏହି ଚାରିଦିନିଆ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଅଂଶୀଦାର ଯୋଗ ଦେଉଛନ୍ତି। ପାଖାପାଖି 100ଟିରୁ ଅଧିକ ଦେଶର 1.5 ଲକ୍ଷରୁ ଉର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ବୟନ ଦିବସ ଆଜି ପାଳନ କରାଯାଉଛି। ବିଶ୍ୱସ୍ତରରେ ଆର୍ଥିକ, ସାମାଜିକ ଓ ପରିବେଶଗତ ସନ୍ତୁଳନ ପାଇଁ ବୟନ କ୍ଷେତ୍ରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର 7 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ସମୃଦ୍ଧି ପାଇଁ ବୟନ, ବାଣିଜ୍ୟ ପରିବର୍ତ୍ତନ ଓ ସହଭାଗିତା ମାଧ୍ୟମରେ ପରିବେଶ ଗଠନ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତାରେ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏ କ୍ଷେତ୍ରର ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର 60 ଲକ୍ଷ ଚାଷୀ ଏ କ୍ଷେତ୍ରରେ ସାମିଲ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶର ହସ୍ତଶିଳ୍ପ କ୍ଷେତ୍ର ଘରୋଇ ଚାହିଦା ପୂରଣ କରିବା ସହ ସେମାନଙ୍କର ଉତ୍ପାଦ ରପ୍ତାନୀ କରୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଲକ୍ଷ୍ମୀପତି ଦିଦି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଓ ସେମାନଙ୍କ ଆୟ ବୃଦ୍ଧି

0: କରିବା ଉଦ୍ଦେଶ୍ୟରେ ସରକାର ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଏସ୍ଏସ୍ଜି ସହିତ ଜଡ଼ିତ ମହିଳାମାନଙ୍କୁ ବିଭିନ୍ନ ସ୍ଥାୟୀ ଜୀବିକା ନିର୍ବାହ କାର୍ଯ୍ୟରେ ବାର୍ଷିକ ଅତି କମ୍ରେ 1,00,000 ଟଙ୍କା ରୋଜଗାରକୁ ସକ୍ଷମ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ମହିଳାମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ, ଆର୍ଥିକ ସହାୟତା, ଋଣ ସୁବିଧା, ଉଦ୍ୟୋଗିକତା ପାଇଁ ମାର୍ଗଦର୍ଶନ ଏବଂ ବଜାର ସହିତ ସଂଯୋଗୀକରଣ ଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସାରା ଦେଶରେ 6 କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
1: ହମାରି ସେନା ନେ ଓ କରକେ ଦିଖାୟା ଜୋ କଇ ଦଶକ ତକ କଭି ହୁଆ ନହିଁ ଥା। ସୈକଡୋ କିଲୋମିଟର ଦୁଶ୍ମନ କି ଧରତୀ ପର ଗୁସ କରକେ ଆତଙ୍କୀ ହେଡ଼ କାଟସ କୋ ମିଟ୍ଟୀ ମେ ମିଲା ଦିଆ। ଆତଙ୍କ ଓର ଆତଙ୍କୀ କୋ ପାଲନେ ପୋଷନେ ବାଲୋ କୋ ଆତଙ୍କିୟୋଁ କୋ ତାକତ ଦେନେ ବାଲୋ କୋ ଅବ ହମ ଅଲଗ ଅଲଗ ନହିଁ ମାନେ। ଓ ମାନବତା କେ ସମାନ ଦୁଶ୍ମନ ହୈ, ଉନକେ ବୀଚ କୋଇ ଫର୍କ ନହିଁ। ଭାରତ ନେ ତୟ କର ଲିଆ ହୈ ନ୍ୟୁକ୍ଲିୟର ବ୍ଲାକମେଲ ଲମ୍ବେ ଅର୍ସେ ସେ ଚଲାୟା, ଅବ ବ୍ଲାକମେଲ ନହିଁ ସହା ଜାଏଗା।
0: ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ପ୍ୟାରିସ୍ ଚୁକ୍ତିନାମାର କାର୍ଯ୍ୟାନ୍ୱୟନ ଉପରେ ଭାରତ ଗୁରୁତ୍ୱ ଦେଇଛି। ଫିଜିଠାରେ ଅନୁଷ୍ଠିତ ପ୍ରାକ୍ କୋପ 31 ବୈଠକରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇ ଜଳବାୟୁ କ୍ଷେତ୍ରରେ ଚୁକ୍ତିନାମାରେ ସ୍ୱାକ୍ଷର କରିଥିବା ଦେଶଗୁଡ଼ିକ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ବିଶ୍ୱ ତାପମାତ୍ରା ବୃଦ୍ଧିର ପରିମାଣକୁ 1.5 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ସୀମିତ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବୈଠକ ଅବସରରେ ଶ୍ରୀ ଯାଦବ ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସ୍ଥିତି ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଜାତିସଂଘ ଉପସଚିବ ଜେନେରାଲ ଆମିନେ ଜେ ମହମ୍ମଦ ଏବଂ ୟୁଏନ୍ଏସିସିସି କାର୍ଯ୍ୟନିର୍ବାହୀ ସଚିବ ସାଇମନ୍ ଷ୍ଟିଏଲ୍ଙ୍କ ସହ ଆଲୋଚନା କରିଛନ୍ତି। ଜାମ୍ମୁ କାଶ୍ମୀର ଓ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ବିରୁଦ୍ଧରେ ନିଜର କାର୍ଯ୍ୟାନୁଷ୍ଠାନ ଉପରେ ଇସଲାମୀୟ ସହଯୋଗ ସଂଗଠନ ଓଆଇସିର ଟିପ୍ପଣୀକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଜାତିସଂଘ ସାଧାରଣ ସଭାର ଷଷ୍ଠ କମିଟିରେ ବକ୍ତବ୍ୟ ରଖି ଲୋକସଭା ସାଂସଦ ବିପ୍ଳବ କୁମାର ଦେବ କହିଛନ୍ତି ଯେଉଁମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ସେମାନେ ପୀଡ଼ିତ ଏବଂ ଅପରାଧୀ ମଧ୍ୟରେ ପ୍ରଭେଦ ଜାଣିପାରୁନାହାନ୍ତି। ସେ କହିଛନ୍ତି ପାକିସ୍ତାନରୁ ସୃଷ୍ଟି ହେଉଥିବା ସୀମାପାର ଆତଙ୍କବାଦ ବିରୁଦ୍ଧରେ ନିଜର ଲୋକଙ୍କୁ ସୁରକ୍ଷା ଦେବାର ଭାରତ ସମ୍ପୂର୍ଣ୍ଣ ଅଧିକାର ରହିଛି। ଶ୍ରୀ ଦେବ ଜାମ୍ମୁ କାଶ୍ମୀର ସମ୍ପର୍କରେ ଓଆଇସିର ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତର ଅଭିଜ୍ଞତା ଦର୍ଶାଉଛି ଯେ ଆତଙ୍କବାଦ ଏକ ନିରନ୍ତର ବିପଦ ଏବଂ ସେ ଗତବର୍ଷ ଏପ୍ରିଲ୍ରେ ହୋଇଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ସୂଚନା ଦେଇଛନ୍ତି ଯେଉଁଥିରେ 26 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଅନ୍ୟାନ୍ୟ ପ୍ରାନ୍ତ ମଧ୍ୟରୁ ବିହାର, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ, ତାମିଲନାଡୁ, ପୁଡୁଚେରୀ, କରାଇକାଲ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦେଶବାସୀଙ୍କ ବିଶ୍ୱାସ ଓ ଦଳୀୟ କର୍ମକର୍ତ୍ତାଙ୍କ ସମର୍ଥନ ପ୍ରେରଣାର ଉତ୍ସ ବୋଲି ବିକଶିତ ଭାରତ ସଂକଳ୍ପ ସମାବେଶରେ କହିଲେ ପ୍ରଧାନମନ୍ତ୍ରୀ। ରେପୋ ହାରରେ 25 ବେସିସ୍ ପଏଣ୍ଟ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣ ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ, ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ସମୃଦ୍ଧି ପାଇଁ ବୟନ, ବାଣିଜ୍ୟ ପରିବର୍ତ୍ତନ ଓ ସହଭାଗିତା ମାଧ୍ୟମରେ ପରିବେଶ ଗଠନ ପ୍ରସଙ୍ଗରେ ଆଜି ପାଳନ କରାଯାଉଛି ବିଶ୍ୱ ବୟନ ଦିବସ। ସମ୍ବାଦ ଶେଷ ହେଲା।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ସାଇରା ମୁଜତବା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi says present government's policy focuses on solutions for all citizens. Addresses Vikasit Bharat Sankalp Sabha in New Delhi. External Affairs Minister Dr. S. Jayashankar stresses the need for India and Africa to turn their young populations into skilled and empowered citizens. RBI raises repo rate by 25 basis points to 5.5% in 4 years. Also projects GDP growth rate at 7.1% for current financial year. IMD forecasts heavy rainfall over Nagaland, Manipur, Mizoram and Tripura today. And India calls for stronger climate action and faster implementation of Paris Agreement at pre-COP31 meeting in Fiji today. And now the news in detail. Prime Minister Narendra Modi said that India will definitely fulfill its dream of becoming a developed nation by 2047 through visionary policies and hard work. Addressing the Vikasit

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଚାନ୍ଦିନୀ ଚଳଚ୍ଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତ ଦେଇଛନ୍ତି ଶିବ ହରି, ଗୀତିକାର ଆନନ୍ଦ ବକ୍ସି, କଥାଚିତ୍ର ଚାନ୍ଦିନୀ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସାର୍ବଜନୀନ ଜୀବନରେ ପୂରଣ କରିଛନ୍ତି 25 ବର୍ଷ। ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ କଲେ ସମ୍ବୋଧନ। ରେପୋରେଟ୍ ହାରକୁ 25 ବେସିସ୍ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆଜିଠୁ ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ। ଏବଂ ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରକୁ ମିଳିଲା ପରିବେଶ ମଞ୍ଜୁରୀ। ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଦେଶର ଜନସାଧାରଣଙ୍କ ବିଶ୍ୱାସ ଏବଂ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା।
1: ସବ୍କା ସାଥ ସବ୍କା ବିକାଶ ଏହି ମେରେ ଲିଏ ସୁଶାସନ କା ଆଧାର ରହା ହୈ। समस्या सबकी है तो समाधान भी सबके लिए होना चाहिए, और इसलिए हमने सुशासन को सैचुरेशन से जोड़ा। सैचुरेशन यानी हर लाभार्थी जुड़े, कोई पात्र छूटे नहीं, कोई हकदार पीछे रहे नहीं।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି 25 ବର୍ଷର ଜନବିଶ୍ୱାସ ଓ ଅନୁଭବ ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି। ଜୀବନର ପ୍ରତ୍ୟେକ ଯାତ୍ରା ତାଙ୍କୁ ନୀତି ନିର୍ଦ୍ଧାରଣରେ ସମ୍ଭେଦନଶୀଳତା ଆଣିବା ଶିଖାଇଛି। ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି। ପୂର୍ବରୁ ଆମେ ଆମଦାନୀ ଉପରେ ଅଧିକ ନିର୍ଭର କରୁଥିବାବେଳେ ଏବେ ରପ୍ତାନୀ ରେକର୍ଡ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତ ଉପରେ ଆଲୋକ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ଏହି ଉପଲକ୍ଷେ ଦେଶର 750 ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେଉଛି। ଜନସାଧାରଣଙ୍କ ବିଶ୍ୱାସ ଶାସନର ମୂଳ ଆଧାର ଏହି ନୀତିକୁ ପ୍ରଧାନମନ୍ତ୍ରୀ ଗତ 25 ବର୍ଷ ଧରି ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ନିରନ୍ତର ପ୍ରୟାସ ଜାରି ରହିଛି। ତାଙ୍କ ମାର୍ଗଦର୍ଶନରେ ଦେଶ ଆଜି ବିଶ୍ୱସ୍ତରରେ ଏକ ସଶକ୍ତ ଆତ୍ମନିର୍ଭରଶୀଳ ମହାଶକ୍ତି ଭାବେ ଉଭା ହୋଇଛି। 2001 ମସିହା ଆଜିର ଦିନରେ ଗୁଜରାଟରୁ ଆରମ୍ଭ ହୋଇଥିବା ସେବାଯାତ୍ରା ଆଜି ଭାରତକୁ ବିଶ୍ୱମଞ୍ଚରେ ପ୍ରତିଷ୍ଠିତ କରିଛି। ଏହି ଅବସରରେ ଖୋର୍ଦ୍ଧାର ହାବେଳି ପଡ଼ିଆଠାରେ ବିକଶିତ ଭାରତ ସେବା ସଂକଳ୍ପ ସଭା ତଥା ସେବା ଜ୍ୟୋତିଯାତ୍ରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଦେଶର ଜନସାଧାରଣଙ୍କ ଆଶୀର୍ବାଦ ଫଳରେ ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ହୋଇ ନିରନ୍ତର ଯୋଗାଇ ଆସୁଛନ୍ତି। ତାଙ୍କ ନିଃସ୍ୱାର୍ଥପର ଜନସେବା କାରଣରୁ ସେ ଗତ 12 ବର୍ଷ ମଧ୍ୟରେ ଦେଶର ବିକାଶକୁ ନୂତନ ଗତି ପ୍ରଦାନ କରିଛନ୍ତି।
2: ଦକ୍ଷତା ବିକାଶ, ଆତ୍ମନିଯୁକ୍ତି, ଔଦ୍ୟୋଗିକ ସୃଷ୍ଟି କରିବା ପାଇଁ ମଧ୍ୟ ବ୍ୟାପକ ଭାବରେ ଆମ ସରକାର କାର୍ଯ୍ୟକ୍ରମ ଆଜି କରି ଚାଲିଛନ୍ତି। ଗତ 2 ବର୍ଷ 3 ମାସ ମଧ୍ୟରେ ରାଜ୍ୟ ସରକାର ଶିଳ୍ପାୟନ କ୍ଷେତ୍ରରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ମାଧ୍ୟମରେ 22,50,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆଜି ଓଡ଼ିଶାରେ, ଏବଂ ସେଥିରୁ ଆଜି ଆମେ 3,50,000 କୋଟି ଟଙ୍କାର ଗ୍ରାଉଣ୍ଡିଂ ମଧ୍ୟ ଆମେ କରିସାରିଲୁଣି। ଆଜି ଶିଳ୍ପାୟନ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଆମେ ଖୋର୍ଦ୍ଧା ଜିଲ୍ଲାରେ ଆଜି 2,00,000 କୋଟି ଟଙ୍କାର ପ୍ରକଳ୍ପ, ଆଜି ଶିଳ୍ପ ଆଜି ଶିଳ୍ପାୟନ ହେବା ପାଇଁ ଯାଉଛି ସବୁଠାରୁ ଅଧିକ ନିବେଶ। ଆମର ଏଠି 2,00,000ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇବେ, ଆଉ ସେ ପ୍ରକାର ବ୍ୟବସ୍ଥା ଆଜି ଖୋର୍ଦ୍ଧା ଜିଲ୍ଲାରେ କରାଯାଉଛି।
0: ଏହି ଅବସରରେ ବିକଶିତ ଭାରତ 2047ର ଦୃଢ଼ ସଂକଳ୍ପ ଗ୍ରହଣ ଓ ସେବା ଜ୍ୟୋତି ପ୍ରଜ୍ୱଳନ ପୂର୍ବକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ 25 ବର୍ଷର ସୁଶାସନ ଓ ଜନସେବା ସମସ୍ତଙ୍କୁ

0: ଅନୁପ୍ରାଣିତ କରୁଛି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅବସରରେ ଅନୁଗୁଳର ତୁରଙ୍ଗଠାରେ ଅଙ୍ଗନବାଡ଼ି ଆଶାକର୍ମୀ ଓ ହିତାଧିକାରୀଙ୍କ ଏକ ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସେବା ସଂକଳ୍ପ ଅଭିଯାନ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ଯୋଜନା ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଛନ୍ତି। ଭଦ୍ରକ ନୂଆ ବସ୍ଷ୍ଟାଣ୍ଡଠାରୁ ସେବା ଜ୍ୟୋତି ଯାତ୍ରା ନୂଆବଜାର ଗାନ୍ଧିପଡ଼ିଆ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ରାୟଗଡ଼ା ପିଏମ୍ସି ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନେ ଉପସ୍ଥିତ ରହି ସଂକଳ୍ପ ଶପଥ ପାଠ କରାଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ମାଳବିକା ଦେବୀ, ବିଧାୟକ ସୁଧୀର ରଞ୍ଜନ ପର୍ଯ୍ୟୋଶୀ ପ୍ରମୁଖ ଯୋଗଦେଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ସହ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିବା ପାଇଁ ଦୃଢ଼ ସଂକଳ୍ପପତ୍ର ପାଠ କରାଇଥିଲେ। ମାଲକାନଗିରି ସଦର ମହକୁମାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ସଭା ସେବା ଜ୍ୟୋତି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ରେପୋ ହାରକୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି, ଫଳରେ ଏହା 5.5% ପହଞ୍ଚିଛି, ଯାହା ଫେବୃୟାରୀ 2023 ପରଠାରୁ ବେଞ୍ଚମାର୍କ ହାରରେ ପ୍ରଥମ ବୃଦ୍ଧି। 2025 ମସିହାରେ ମୋଟ 125 ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ଆର୍ବିଆଇ ଗତ 4 ମୁଦ୍ରାନୀତି ସମୀକ୍ଷାରେ ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଥିଲା। ଖୁଚୁରା ମୁଦ୍ରାସ୍କୀତି ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ପୃଷ୍ଠଭୂମିରେ ଏହି ହାର ବଢ଼ିଛି। 6 ଜଣିଆ ମୁଦ୍ରାନୀତି କମିଟି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। 3 ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସ୍ଆଇଆର୍ ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ ଓ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ଏଥିରେ ସାମିଲ କରିବା। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ 6 ମାଧ୍ୟମରେ ପଞ୍ଜୀକରଣ ପାଇଁ ବୁଥ୍ସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ପିଏମ୍ ବିଶ୍ୱକର୍ମା ସମ୍ପର୍କରେ।
1: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା 2023 ମସିହା ସେପ୍ଟେମ୍ବର ମାସ 17 ତାରିଖରେ ଆରମ୍ଭ ହୋଇଥିଲା। କୌଳିକ ଓ ପାରମ୍ପରିକ ବୃତ୍ତିରେ କାର୍ଯ୍ୟ କରୁଥିବା କାରିଗର, ଶିଳ୍ପୀ ଓ ବୁଣାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ବଜାର ସୁଯୋଗ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। 2023-24 ରୁ 2027-28 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଯୋଜନା ପାଇଁ 13,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯୋଜନାରେ 18 ପାରମ୍ପରିକ ବୃତ୍ତି ସାମିଲ ରହିଛି। ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା 24,29,000 ଉର୍ଦ୍ଧ୍ୱ ଲାଭାର୍ଥୀ ଯୋଜନା ଅଧୀନରେ ପ୍ରାଥମିକ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଏହି ଯୋଜନା ଅନେକ ପାରମ୍ପରିକ ଶିଳ୍ପୀଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଜିଲ୍ଲାର 1100 ଜଣ କାରିଗରଙ୍କୁ ଏଥିରେ ସହାୟତା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିଳ୍ପ ଅଧିକାରୀ ଆନନ୍ଦ କୁମାର ବେହେରା କହିଛନ୍ତି।
2: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ଆମର କାଠ କାରିଗର, ରାଜମିସ୍ତ୍ରୀ, କୁମ୍ଭାର, କମାର, ଜାଲ ଡଙ୍ଗା, ଡଙ୍ଗା ତିଆରି କରିବା, ଜାଲ ତିଆରି କରିବା, ମାଳି, ଏଭଳିଆ ବିଭିନ୍ନ ପ୍ରକାର ଆମର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଆମର ଷ୍ଟାର୍ଟ କରିଥିଲେ 2023 ମସିହାରେ। ସେମାନଙ୍କୁ ବିଭିନ୍ନ ପ୍ରକାର
1: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ହୋଇ ବ୍ୟବସାୟ ବୃଦ୍ଧି ଓ ଲାଭ ପାଇଥିବା ହିତାଧିକାରୀ ଯୋଗେଶ ପ୍ରତିକ୍ରିୟାରେ କହିଛନ୍ତି।
3: ଆମକେ ଏଇ ପିଏମ୍ ବିଶ୍ୱକର୍ମା ଯୋଜନାରେ ଯେନ୍ ସହାୟତା ମିଳିଲା ଆଜ୍ଞା, ଆମେ ଟ୍ରେନିଂ ବି ଯାଇଥିଲୁ, ସେନ ଟ୍ରେନିଂ ନ ଆସିଲୁ, ଆଉ ବ୍ୟାଙ୍କ ବାଲେ ଆମକେ 50,000 ଟଙ୍କା ଦେଲା କି ଆଜ୍ଞା, ଆମେ ସେ ହୋଲ୍ଡିଂ ମେସିନ ଗ୍ରାଇଣ୍ଡର ଯେହେତୁ ଆମ ସାମଗ୍ରୀ ମାନେ କିଣିଲୁ ଆଜ୍ଞା, ସେନ ଆମେ ଚଲି ଆସୁ।
1: ନୂଆପଡ଼ାର ତପନ ଦାସଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଅଦାଲତରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ମଧ୍ୟସ୍ଥତା ଯୋଗ୍ୟ ମାମଲାଗୁଡ଼ିକର ଶୀଘ୍ର, ସହଜ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଲକ୍ଷ୍ୟରେ ଗତ 1 ତାରିଖରୁ ଗଞ୍ଜାମ ଜିଲ୍ଲାରେ ମଧ୍ୟସ୍ଥତା ଟ୍ରାଏଲ 3.0 ଆରମ୍ଭ ହୋଇଛି। ବିବାଦ ନୁହେଁ, ସମାଧାନକୁ ବାଛନ୍ତୁ, ମଧ୍ୟସ୍ଥତା ମାଧ୍ୟମରେ ଶୀଘ୍ର ନ୍ୟାୟ ପାଆନ୍ତୁ, ଏହି ବାର୍ତ୍ତା ସହ ସାଧାରଣ ଜନତାଙ୍କୁ ଏହାର ସୁଯୋଗ ନେବାକୁ ଆହ୍ୱାନ ଦିଆଯାଇଛି। ମଧ୍ୟସ୍ଥଙ୍କ ସହଯୋଗରେ ମାମଲାର ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ନିଜସ୍ୱ ସମ୍ମତିରେ ବିବାଦର ସମାଧାନ କରିପାରିବେ। ଏହି ଅଭିଯାନରେ ଉଭୟ ପକ୍ଷ ମଧ୍ୟସ୍ଥତାର ସୁଯୋଗ ନେଇ ନିଜ ବିବାଦର ଶୀଘ୍ର ସମାଧାନ କରିପାରିବେ। ଏହି କାର୍ଯ୍ୟକ୍ରମ ଡିସେମ୍ବର ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରକୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାପରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।

ସିଆର୍ଜେଡ୍ ଅନୁମତି ମିଳିସାରିଛି। ବିମାନ ବନ୍ଦର ପ୍ରାଧିକରଣ ଏବଂ ପରିବହନ ଓ ଜଙ୍ଗଲ ବିଭାଗ ପକ୍ଷରୁ ଚୂଡ଼ାନ୍ତ ଅନୁମତି ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲ ଶେଷ ଦିବସ ଧାର୍ଯ୍ୟ କରାଯାଇଥିବା ବେଳେ ଶନିବାର ଦିନ ପ୍ରତ୍ୟାହାର, 14 ତାରିଖରେ ୱାଇଆଇ ଷ୍ଟାଣ୍ଡ ମିଟିଂ, 15 ତାରିଖରେ ଭୋଟ୍ ଗ୍ରହଣ ଓ ଗଣତି ଏବଂ 16 ତାରିଖରେ ଶପଥ ଗ୍ରହଣ ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସାର୍ବଜନୀନ ଜୀବନରେ ପୂରଣ କରିଛନ୍ତି 25 ବର୍ଷ। ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତା ବାର୍ତ୍ତାକୁ ଆଗେଇ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ କଲେ ସମ୍ବୋଧନ। ରେପୋରେଟ୍ ହାରକୁ 25 ବେସିସ୍ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆଜିଠୁ ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ। ଏବଂ ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରକୁ ମିଳିଲା ପରିବେଶ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେକଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ କଥାରେ ଗୀତରେ କ୍ରମରେ କଣ୍ଠଶିଳ୍ପୀ ହେମଲତାଙ୍କ ବିଷୟରେ। ପରେ ପରେ ଶୁଣିବେ ବନ୍ୟଜନ୍ତୁ ସଂରକ୍ଷଣର ଯୁବପିଢ଼ିରେ ଭୂମିକା। ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ସର୍ଦ୍ଦାର ଲାଗୱାର ଗୀତ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:20ରେ ଶ୍ରୀମଦ୍ ଭାଗବତ ଶୁଣିବେ। ଉଜ୍ଜଳ ଆମ ଦେଶ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ରାତି 7ଟାରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବ ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25

ମିନିଟ୍ରେ ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଉଦ୍ୟାନ କୃଷିରେ ମିଳୁଥିବା ସୁଯୋଗ ସୁବିଧା ସମ୍ପର୍କରେ ଏକ ସାକ୍ଷାତକାର। ଚିର ସବୁଜ ହିନ୍ଦୀ ଚଳଚ୍ଚିତ୍ର ଗୀତର ନେଇ ଏ କାର୍ଯ୍ୟକ୍ରମ ଶୁଣିବେ ରାତି 8:10। 8:15ରେ ମୂର୍ଚ୍ଛନା କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା।

ନେଇ ଏ କାର୍ଯ୍ୟକ୍ରମ ଶୁଣିବେ ରାତି 8:10। 8:15 ମୂର୍ଚ୍ଛନା କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଗିଟାର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବେନର୍ଜୀ, ରାଗ ମିଶ୍ରାଗରା ରାତି 8:30। ରାତି 9:15 ସ୍ପଟଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଶୈଳଭମା ମହାପାତ୍ର, ନିବେଦିତା କୁମାର ସାନୁ, ପାମେଲା ଚେନ୍ ଏବଂ ଇରା ମହାନ୍ତି। ରାତି 10:00 ଆଞ୍ଚଳିକ ଗୀତ ଏବଂ ସମ୍ବଲପୁର ଅଞ୍ଚଳର ଗୀତ ଶୁଣିବେ। ଶିଳ୍ପୀମାନେ ହେଲେ ପ୍ରଭାତୀ ଜେନା, ଯୋଗେନ୍ଦ୍ର ପଣ୍ଡା, ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ପ୍ରଫୁଲ୍ଲ କୁମାର ସିଂଦେଓ। ରାତି 10:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ FM 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର, ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସୋନାଲି ପଣ୍ଡା ଏବଂ ପୁଷ୍ପାଞ୍ଜଳି ଗୌଡ଼।

0: ସୁରରେ ଲୁଚିଥାଏ ହୃଦୟର କଥା, ଗୀତ ହୋଇ କହେ ମନର ବ୍ୟଥା, ହସର ମୁହୂର୍ତ୍ତ ଆଖିର ଲୁହ, ଗୋଟିଏ ଗୀତରେ ମିଳିଯାଏ ସବୁକିଛି ମନର କଥା।
1: ଯେବେ ନୀରବ ହୋଇଯାଏ ଏହି ଜୀବନର ରାଗ, ତେବେ ଗୀତ ଆସି ଭରିଦିଏ ଆଶାର ଭାଗ। ଗୀତ କେବଳ ସୁର ନୁହେଁ, ଏକ ଅନୁଭବର ନାମ, ଯାହା ହୃଦୟକୁ ଛୁଇଁ ଦେଇ ରଖେ ଚିରଦିନରେ ପ୍ରେମର ଧାମ।
0: ଶୁଭ ସନ୍ଧ୍ୟା ସାଥୀ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସୋମବାର କାର୍ଯ୍ୟକ୍ରମକୁ। ଆଜି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି,
1: ମୁଁ ସୋନାଲି।
2: ନମସ୍କାର।
0: ତେବେ ସାଥୀ, କାର୍ଯ୍ୟକ୍ରମଟିକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ।
1: ତେବେ ସାଥୀ, ଆଜି ହେଉଛି ବେଗମ ଅଖ୍ତରଙ୍କର ଜନ୍ମବାର୍ଷିକୀ। ବେଗମ ଅଖ୍ତର ଭାରତର ଅନ୍ୟତମ ଗାୟିକା ଥିଲେ। ଗଜଲ, ଠୁମରୀ ଓ ଦାଦରା ଗାୟକ ପାଇଁ ସେ ମଲ୍ଲିକା ଏ ଗଜଲ ଅର୍ଥାତ୍ ଗଜଲର ରାଣୀ ଭାବେ ପରିଚିତ ଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଅଖ୍ତର ବାଇ ଫେଜାବାଦୀ। ସେ 3 ଅକ୍ଟୋବର 1914 ଉତ୍ତରପ୍ରଦେଶର ଫୈଜାବାଦରେ ଜନ୍ମଗ୍ରହଣ କରିଥିଲେ। ଘରେ ତାଙ୍କୁ ସ୍ନେହରେ ବିବି ଡକାଯାଉଥିଲା। 7 ବୟସରେ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ପରେ ଉସ୍ତାଦ ଇମଦାଦ ଖାଁ ଅର୍ଥା ମହମ୍ମଦ ଖାନ ଓ ଅବଦୁଲ ୱାହିଦ ଖାନଙ୍କ ଅଧୀନରେ ହିନ୍ଦୁସ୍ତାନୀ ସ୍ତରୀୟ ସଙ୍ଗୀତ ଶିଖିଥିଲେ। 15 ବୟସରେ ସେ ପ୍ରଥମ ସାର୍ବଜନୀକ କାର୍ଯ୍ୟକ୍ରମ କରିଥିଲେ। ତାଙ୍କ ଗାୟନରେ ପ୍ରସିଦ୍ଧ କବି ସରୋଜିନୀ ନାଇଡୁ ମୁଗ୍ଧ ହୋଇ ପ୍ରଶଂସା ମଧ୍ୟ କରିଥିଲେ।
0: ବେଗମ ଅଖ୍ତର ପ୍ରାୟ 400 ଗୀତ ରେକର୍ଡ କରିଥିଲେ। ସେ ଗଜଲକୁ କେବଳ ମେହଫିଲ ପରି ବ୍ୟକ୍ତିଗତ ସଭାରୁ ବାହାର କରି ରେଡିଓ ମଞ୍ଚ ଓ ସାଧାରଣ ଶ୍ରୋତାଙ୍କ ପାଖରେ ପହଞ୍ଚାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତ ମଧ୍ୟରେ ଆୟେ ମହବତ ତେରେ ଅଞ୍ଜାମ ପରାନା ଆୟୋ, ହମାରି ଅଟରିଆ ପେ ପାଓ ତନ୍ୱରି ଓ ଜୋ ହମେ ତୁମେ କରାର ଥା

0: ଅନ୍ୟତମ। ତେବେ ସାଥୀ ଚାଲନ୍ତୁ ଏବେ ଜାଣିବା ବନ୍ୟଜୀବ ସପ୍ତାହ ସମ୍ପର୍କରେ।
1: ବନ୍ୟଜୀବ ସପ୍ତାହ ଭାରତରେ ପ୍ରତିବର୍ଷ 2 ଅକ୍ଟୋବରରୁ 8 ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ବନ୍ୟଜୀବ ଜୈବ ବିବିଧ ଏବଂ ପ୍ରାକୃତିକ ଅବସ୍ଥାସ୍ଥଳ ସୁରକ୍ଷା ବିଷୟରେ ଜନସଚେତନତା ସୃଷ୍ଟି କରିବା। ଏହାର ଥିମ୍ ହେଉଛି କନେକ୍ଟିଂ ହେବିଟାଟ୍ସ ଥ୍ରାଇଭିଂ ୱାଇଲ୍ଡ ଲାଇଫ୍, ଅର୍ଥାତ୍ ଆବାସ ସ୍ଥଳକୁ ସଂଯୋଗ କରି ବନ୍ୟଜୀବଙ୍କୁ ସମୃଦ୍ଧ କରିବା।
0: 1952 ଇଣ୍ଡିଆନ ବୋର୍ଡ ଫର ୱାଇଲ୍ଡ ଲାଇଫ୍ରେ ଏହି ଆଦର୍ଶ ଆରମ୍ଭ କରିଥିଲେ। ପ୍ରଥମେ 1955 ବନ୍ୟଜୀବ ଦିବସ ପାଳନ ହୋଇଥିଲା, ପରେ 1957 ଏହା ପୁରା ସପ୍ତାହ ଭାବେ ପାଳନ କରାଯାଉଛି। 2 ଅକ୍ଟୋବର ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ହୋଇଥିବାରୁ ଏହି ସପ୍ତାହ ଅହିଂସା, ପ୍ରକୃତି ପ୍ରତି ଦୟା ଏବଂ ସମସ୍ତ ଜୀବଙ୍କ ପ୍ରତି ସମ୍ମାନର ସନ୍ଦେଶ ଦିଏ। ବନ୍ୟଜୀବ କେବଳ ଜଙ୍ଗଲର ପ୍ରାଣୀ ନୁହେଁ, ସେମାନେ ପରିବେଶ ସନ୍ତୁଳନ, ଖାଦ୍ୟ ଉତ୍ପାଦନ, ବୀଜ ବିସ୍ତାର, ଜଳ ସଂରକ୍ଷଣ ଏବଂ ଜଳବାୟୁ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲ କଟାଯିବା, ପ୍ରଦୂଷଣ, ଅବାଧ୍ୟ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନେକ ପ୍ରଜାତି ବିପଦରେ ଅଛନ୍ତି। ତେଣୁ ବନ୍ୟଜୀବ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ମଧ୍ୟ ଦାୟିତ୍ୱ ଅଟେ।
2: ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଗୋଟିଏ ସୁନ୍ଦର ବିଚାର।
1: ତେବେ ସାଥୀ, ଜୀବନ ଏକ ସୁନ୍ଦର ଯାତ୍ରା ଯେଉଁଥିରେ ପ୍ରତ୍ୟେକ ଦିନ ନୂଆ ଆଶା ଆଣିଥାଏ। କଷ୍ଟ ଆସିଲେ ଭୟ କର ନାହିଁ, କାରଣ ତାହା ଆମକୁ ଶକ୍ତିଶାଳୀ କରେ। ଆନନ୍ଦ, ସ୍ନେହ ଓ ପରିଶ୍ରମରେ ଜୀବନ ଭରିଯାଉ ଏବଂ ଆଶା ଧରି ଆଗକୁ ବଢ଼। ତୁମ ସ୍ୱପ୍ନ ନିଶ୍ଚୟ ସାର୍ଥକ ହେବ।
3: ତେବେ ସୋନାଲି।
0: ହଁ ପୁଷ୍ପା।
3: ତେବେ ଆଜି ଆମର ଗୋଟିଏ ସ୍ପେଶିଆଲ କାର୍ଯ୍ୟକ୍ରମ ଅଛି, ତମେ ଏ ବିଷୟରେ ଜାଣିଛ କି ନାହିଁ?
0: ଆଜି ସ୍ପେଶିଆଲ କାର୍ଯ୍ୟକ୍ରମ କଣ ଅଛି ନା, ମୁଁ ତ ଜାଣିନି।
3: ଆରେ ତମେ ସତରେ ଜାଣିନ?
0: ନା ମୁଁ ଜାଣିନି।
3: ହଉ ରୁହ, ମୁଁ କହୁଛି। ଆଜି ଆମର ଏହି ବିଶେଷ କାର୍ଯ୍ୟକ୍ରମରେ ଆମେ ଜାଣିବା ଜଣେ ଏଭଳି କଣ୍ଠଶିଳ୍ପୀଙ୍କ ବିଷୟରେ ଯାହାଙ୍କ ସ୍ୱର ଶୁଣିଲେ ମନ ମଧୁର ହୋଇଯାଏ, ହୃଦୟ ଭାବବିଭୋର ହୋଇଯାଏ। ହଁ, ଆଜି ଆମେ ଜାଣିବା ପ୍ରସିଦ୍ଧ ଭାରତୀୟ ନେପଥ୍ୟ ଗାୟିକା ହେମଲତାଙ୍କ ବିଷୟରେ। ତାଙ୍କ ଜୀବନୀ, ତାଙ୍କ ସଙ୍ଗୀତ, ତାଙ୍କ ଯାତ୍ରା, ତାଙ୍କ ସଫଳତା ଏବଂ ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କ ଅବଦାନ, ସବୁକିଛି ଆମେ ଜାଣିବା। ତାହେଲେ ଚାଲ, ଆଉ ଡେରି କାହିଁକି?
0: ହଁ ହଁ ଚାଲ, ମୁଁ ବହୁତ ଏକ୍ସାଇଟେଡ୍ ଅଛି ଜାଣିବା ପାଇଁ।
3: ତେବେ ସାଥୀ, ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଆମର ସ୍ପେଶିଆଲ କାର୍ଯ୍ୟକ୍ରମ
4: କଥାରେ ଗୀତରେ।
0: ହେମଲତାଙ୍କ ପ୍ରକୃତ ନାମ ଲତା ଭଟ୍ଟ। ସେ 16 ଅଗଷ୍ଟ 1954 ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ମୂଳତଃ ରାଜସ୍ଥାନର ଚୁରୁ ଜିଲ୍ଲାର ସେହେଲା ଗାଁରେ ଅବସ୍ଥିତ। ତେବେ ହେମଲତା କେବେ ରାଜସ୍ଥାନରେ ରହିନଥିଲେ, ତାଙ୍କ ପିଲାଦିନର ମୁଖ୍ୟତଃ କଲିକତାରେ କଟିଥିଲା। ତାଙ୍କର ପରିବାର ଥିଲା ଏକ ରକ୍ଷଣଶୀଳ ମାରୱାଡ଼ି ବ୍ରାହ୍ମଣ ପରିବାର। ସେହି ସମୟରେ ଝିଅମାନଙ୍କ ପାଇଁ ସଙ୍ଗୀତ ଜଗତରେ ପ୍ରବେଶ କରିବା ସହଜ କଥା ନଥିଲା। ତାଙ୍କ ପିତା ପ୍ରଥମେ ଚାହୁଁନଥିଲେ ଯେ ହେମଲତା ସଙ୍ଗୀତ କ୍ଷେତ୍ରରେ ଯାଆନ୍ତୁ ବୋଲି, କିନ୍ତୁ ହେମଲତାଙ୍କ ମନରେ ଗୀତ ଗାଇବାର ଭାବ ଛୋଟ ବୟସରୁ ଥିଲା।

ଥିଲେ, ପୂଜା ମଣ୍ଡପ ପାଖରେ ସେ ଲୁଚି ଗୀତ ଗାଉଥିଲେ। ପିତା ନିଷେଧ କରୁଥିଲେ, କିନ୍ତୁ ମା ତାଙ୍କୁ ଉତ୍ସାହ ଦେଉଥିଲେ। ଏହି ସମୟରେ ତାଙ୍କ ପିତାଙ୍କ ଶିଷ୍ୟ ଓ ଜଣେ ପ୍ରତିଭାଶାଳୀ ସଙ୍ଗୀତଜ୍ଞ ଗୋପାଳ ମଲ୍ଲିକ ହେମଲତାଙ୍କ ପ୍ରତିଭାକୁ ଚିହ୍ନଟ କଲେ।

ତେବେ ସାଥୀ, ହେମଲତାଙ୍କ କଣ୍ଠର ବିଶେଷତ୍ୱ ଥିଲା ତାଙ୍କର ମଧୁର, କୋମଳ ଓ ରେଶ୍ମୀ ସ୍ୱର। 1970 ଦଶକର ଶେଷ ଭାଗରେ ସେ ବଲିଉଡ୍ର ଅନ୍ୟତମ ସଫଳ ନେପଥ୍ୟ ଗାୟିକା ଭାବେ ପରିଚିତ ଥିଲେ। ତାଙ୍କର ସବୁଠାରୁ ପ୍ରସିଦ୍ଧ ଗୀତ ହେଉଛି ଅକ୍ଷୁଁ କେ ଝରକୋସେ। ଏହି ଗୀତ 1978 ମସିହାରେ ବିନାକା ଗୀତମାଳାରେ ନମ୍ବର 1 ସ୍ଥାନ ପାଇଥିଲା।

ତେବେ ସାଥୀ, ହେମଲତା 5000ରୁ ଅଧିକ ଗୀତ ଗାଇଛନ୍ତି। ଏହା ବିଶ୍ୱାସ କରିବା କଷ୍ଟ, କିନ୍ତୁ ଏହା କେବଳ ସଂଖ୍ୟା ନୁହେଁ, ଏହା ତାଙ୍କ ଅଧ୍ୟବସାୟ, ଅନୁଶୀଳନ ଓ ସଙ୍ଗୀତ ପ୍ରତି ଭଲ ପାଇବାର ପ୍ରମାଣ। ତାଙ୍କ ଗୀତ ବଲିଉଡ ଚଳଚ୍ଚିତ୍ର, ଆଞ୍ଚଳିକ ଚଳଚ୍ଚିତ୍ର, ଭକ୍ତିଗୀତ, ଲୋକଗୀତ ଓ ଆଧୁନିକ ଗୀତ ଏସବୁ କ୍ଷେତ୍ରରେ ପହଞ୍ଚିଛି। ସେ ନିଜ ସ୍ୱରରେ ପ୍ରତ୍ୟେକ ଗୀତରେ ଏକ ସ୍ୱତନ୍ତ୍ର ଭାବ ଓ ମାଧୁର୍ଯ୍ୟ ଭରି ଦେଇଥିଲେ।

ତେବେ ସାଥୀ, ହେମଲତା କେବଳ ହିନ୍ଦୀ ଚଳଚ୍ଚିତ୍ର ପାଇଁ ନୁହେଁ, ଓଡ଼ିଆ ଚଳଚ୍ଚିତ୍ର ପାଇଁ ମଧ୍ୟ ଗୀତ ଗାଇଛନ୍ତି। ତାଙ୍କ ଗୀତ ଏଟିକିଲି ମେଟିକିଲି ଓଡ଼ିଆ ଚଳଚ୍ଚିତ୍ର ଝିଅଟି ସୀତାପରୀ ପାଇଁ ରେକର୍ଡ ହୋଇଥିଲା। ଏହି ଗୀତର ଗୀତିକା ଲେଖିଥିଲେ ଶିବବ୍ରତ ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ। ହେମଲତାଙ୍କ ମଧୁର କଣ୍ଠ ଏହି ଓଡ଼ିଆ ଗୀତ ଏକ ସ୍ୱତନ୍ତ୍ର ଆକର୍ଷଣ ଦେଇଥିଲା। ସେ ଓଡ଼ିଆ ଚଳଚ୍ଚିତ୍ର ଗୀତରେ ନିଜ ଜାତୀୟ ସ୍ତରୀୟ ଅନୁଭୂତି ଆଣିଥିଲେ। ତାଙ୍କ ପରି ଜଣାଶୁଣା କଣ୍ଠଶିଳ୍ପୀ ଓଡ଼ିଆ ଗୀତ ଗାଇବା ଓଡ଼ିଆ ସଙ୍ଗୀତରେ ମାନ୍ୟତା ବଢ଼ାଇଥିଲା। ଓଡ଼ିଆ ଶ୍ରୋତାଙ୍କ ପାଇଁ ନୂଆ ଶୈଳୀର ନେପଥ୍ୟ ଗାୟନ ପରିଚୟ କରାଇଥିଲେ।

ହେମଲତାଙ୍କ ପ୍ରତିଭା କେବଳ ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇନାହିଁ, ସମ୍ମାନଜନକ ପୁରସ୍କାର ମଧ୍ୟ ପାଇଛି। 1977ରୁ 1981 ମଧ୍ୟରେ ସେ 5 ଥର ଫିଲ୍ମଫେୟାର ଶ୍ରେଷ୍ଠ ମହିଳା ନେପଥ୍ୟ ଗାୟିକା ପାଇଁ ମନୋନୀତ ହୋଇଥିଲେ। 1977 ମସିହାରେ ସେ ତୁ ଜୋ ମେରେ ସୁରମେ ଗୀତ ପାଇଁ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ଏହା ତାଙ୍କ ସଙ୍ଗୀତ ଜୀବନର ଏକ ଗୌରବମୟ ମୁହୂର୍ତ୍ତ ଥିଲା।

0: ପାଗଳି। ତେବେ ସାଥୀ, ହେମଲତାଙ୍କ ଜୀବନ ଆମକୁ ଶିଖାଏ ଯେ ନିଜ ପ୍ରତିଭା, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ସଫଳତା ନିଶ୍ଚୟ ମିଳେ। ତାଙ୍କ ମଧୁର କଣ୍ଠ ଭାରତୀୟ ସଙ୍ଗୀତକୁ ସମୃଦ୍ଧ କରିଛି ଏବଂ ତାଙ୍କ ସବୁ ଗୀତ ଆଜି ମଧ୍ୟ ଶ୍ରୋତାଙ୍କ ହୃଦୟକୁ ଛୁଇଁ ଦେଇଛି। ଆସନ୍ତୁ, ତାଙ୍କଠାରୁ ପ୍ରେରଣା ନେଇ ଆମେ ମଧ୍ୟ ନିଜ ସ୍ୱପ୍ନ ପାଇଁ ନିରନ୍ତର ଚେଷ୍ଟା କରିବା।
1: ତେବେ ସାଥୀ, ଏବେ ଶୁଣିବା ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ବନ୍ୟଜନ୍ତୁ ସୁରକ୍ଷାରେ ଯୁବପିଢ଼ିର ଭୂମିକା। ଚାଲନ୍ତୁ ଏହି ସୁନ୍ଦର ସାକ୍ଷାତକାରଟି ଶୁଣିବା।
2: ପ୍ରକୃତି ହେଉଛି ମଣିଷ ଜୀବନର ମୂଳ ଆଧାର। ମଣିଷ, ପଶୁପକ୍ଷୀ, ଗଛଲତା, ନଦୀ, ପାହାଡ଼, ଜଙ୍ଗଲ ଓ ଅନ୍ୟାନ୍ୟ ପ୍ରାକୃତିକ ଉପାଦାନ ପରସ୍ପର ଉପରେ ନିର୍ଭରଶୀଳ। ଏହି ପ୍ରାକୃତିକ ପରିବେଶରେ ବନ୍ୟଜନ୍ତୁମାନଙ୍କର ଏକ ବିଶେଷ ଓ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ବାଘ, ହାତୀ, ହରିଣ, ଭାଲୁ, ମୟୂର, ବିଭିନ୍ନ ଜାତୀୟ ପକ୍ଷୀ, ସରୀସୃପ ଓ ଅନ୍ୟାନ୍ୟ ଜୀବଜନ୍ତୁ ପ୍ରକୃତିର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ପରିବେଶର ସନ୍ତୁଳନ ରକ୍ଷା ମଧ୍ୟ କରନ୍ତି। ସେମାନେ ଖାଦ୍ୟ ଶୃଙ୍ଖଳା ଓ ଜୈବ ବିବିଧତାର ଏକ ଅବିଚ୍ଛିନ୍ନ ଅଂଶ। ଆଜିର ବିଷୟ ବନ୍ୟଜନ୍ତୁ ସୁରକ୍ଷାରେ ଯୁବପିଢ଼ିଙ୍କ ଭୂମିକା ଆଲୋଚନାରେ ଆମ ସହିତ ଅଛନ୍ତି ଅଧ୍ୟାପିକା ସୁନିତା ପାତ୍ର। ମ୍ୟାଡାମ, ଆପଣଙ୍କୁ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଆପଣଙ୍କ ପରିଚୟ?
3: ନମସ୍କାର ମ୍ୟାଡାମ, ମୁଁ ଅଧ୍ୟାପିକା ସୁନିତା ପାତ୍ର, ନବରଙ୍ଗପୁର।
2: ତାହେଲେ ମ୍ୟାଡାମ, ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନ ରହିବ କି ବନ୍ୟଜନ୍ତୁ କାହାକୁ କୁହାଯାଏ?
3: ବନ୍ୟଜନ୍ତୁ ହେଉଛନ୍ତି ଯେଉଁ ପଶୁପକ୍ଷୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ନିଜ ସ୍ୱାଭାବିକ ପରିବେଶରେ ଯେମିତିକି ଜଙ୍ଗଲ, ପାହାଡ଼, ନଦୀ, ହ୍ରଦ ଓ ଘାସଭୂମିରେ ସ୍ୱାଧୀନ ଭାବେ ବାସ କରନ୍ତି ସେମାନଙ୍କୁ ବନ୍ୟଜନ୍ତୁ କୁହାଯାଏ। ଯେମିତିକି ବାଘ, ହାତୀ, ହରିଣ, ଭାଲୁ, ମୟୂର, ବିଭିନ୍ନ ପ୍ରକାର ପକ୍ଷୀ ଓ ସରୀସୃପ ଏମାନେ ହେଉଛନ୍ତି ବନ୍ୟଜନ୍ତୁ।
2: ତାହେଲେ ମ୍ୟାଡାମ, ବନ୍ୟଜନ୍ତୁ କଣ ଏବଂ ବନ୍ୟଜନ୍ତୁଙ୍କ ଉପସ୍ଥିତିର ଆବଶ୍ୟକତା କେତେ ଅଛି?
3: ବନ୍ୟଜନ୍ତୁ ତ ବର୍ତ୍ତମାନ କହିଲି, ଆଉ ବନ୍ୟଜନ୍ତୁଙ୍କର ଉପସ୍ଥିତି ହେଉଛି ଏକ ସୁସ୍ଥ ପରିବେଶର ପରିଚୟ ଦେଇଥାଏ। ଯେମିତିକି ଜଙ୍ଗଲରେ ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦ ଏକାଠି ରହି ପ୍ରକୃତିର ସୌନ୍ଦର୍ଯ୍ୟ ବଢ଼ାଇବା ସହ ପ୍ରାକୃତିକ ସନ୍ତୁଳନକୁ ମଧ୍ୟ ବଜାୟ ରଖନ୍ତି। ତେଣୁ କୌଣସି ଗୋଟିଏ ପ୍ରଜାତିର ଅତ୍ୟଧିକ ହ୍ରାସ କିମ୍ବା ବିଲୁପ୍ତି ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମାନେ ଖାଦ୍ୟ ଶୃଙ୍ଖଳା ଏବଂ ଜୈବ ବିବିଧତାର ଏକ ଅବିଚ୍ଛିନ୍ନ ଅଂଶ ମଧ୍ୟ।
2: ଆଜ୍ଞା ମ୍ୟାଡାମ, ତାହେଲେ ମ୍ୟାଡାମ, ବନ୍ୟଜନ୍ତୁ ସୁରକ୍ଷା କାହିଁକି ଆବଶ୍ୟକ?
3: ବନ୍ୟଜନ୍ତୁର ସୁରକ୍ଷା ଆବଶ୍ୟକ କାହିଁକି ନା ଏମାନେ ପ୍ରକୃତିର ଖାଦ୍ୟ ଶୃଙ୍ଖଳା ଓ ପରିବେଶର ସନ୍ତୁଳନ ରକ୍ଷା କରିଥାନ୍ତି। ଯେମିତିକି ଗୋଟିଏ ପ୍ରଜାତି ନଷ୍ଟ ହେଲେ ତାହାର ପ୍ରଭାବ ସମଗ୍ର ପରିବେଶ ଓ ପ୍ରଜାତି ଉପରେ ମଧ୍ୟ ପଡ଼ିପାରେ। ତେଣୁ ଜୈବ ବିବିଧତା, ପ୍ରାକୃତିକ ସମ୍ପଦ ଓ ମୁଖ୍ୟତଃ ମାନବ ଜୀବନର ସୁରକ୍ଷା ପାଇଁ ବନ୍ୟଜନ୍ତୁ ସୁରକ୍ଷା ଅତ୍ୟନ୍ତ ଜରୁରୀ।
2: ତାହେଲେ ମ୍ୟାଡାମ, ବନ୍ୟଜନ୍ତୁ ମାନଙ୍କ ପ୍ରତି ଆଜି କେଉଁ କେଉଁ ବିପଦ ଦେଖାଯାଉଛି?
3: ବନ୍ୟଜନ୍ତୁ ମାନଙ୍କ ପ୍ରତି ମୁଖ୍ୟ ବିପଦ ଗୁଡାକ ହେଲା, ଯେମିତିକି ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ସେ ନିଜର ବିଳାସ ବ୍ୟସନ ଚାହିଦାକୁ ପୂରଣ କରିବା ପାଇଁ ଜଙ୍ଗଲ ଧ୍ୱଂସ କରୁଛି। ଜଙ୍ଗଲ ଧ୍ୱଂସ କରିବା ଦ୍ୱାରା ସେମାନଙ୍କର ବାସସ୍ଥଳୀ ମଧ୍ୟ ନଷ୍ଟ ହୋଇଯାଉଛି। ଆଉ ଆଜିକାଲି ଯୋଉ ବେଆଇନ ଶିକାର କରି

0: ସେମାନେ ସେମାନଙ୍କୁ ଚୋରା ଚାଲାଣ ମଧ୍ୟ କରୁଛନ୍ତି। ତା ସହିତ ଜଳବାୟୁ ପରିବର୍ତ୍ତନ ମଧ୍ୟ ଏକ କାରଣ। ଆଉ ହେଲା ଯେମିତିକି ଆମର ବିଭିନ୍ନ ପ୍ରକାର ପ୍ରଦୂଷଣ, ଯଥା ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ମାଟି ପ୍ରଦୂଷଣ, ଏଗୁଡ଼ାକ ମଧ୍ୟ ସେମାନଙ୍କ ପାଇଁ ବିପଦ। ତାହା ସହିତ ଆମର ଯୋଉ ଏଇ ରାସ୍ତା ଗୁଡ଼ିକ ନିର୍ମାଣ କରାଯାଉଛି, ଆଉ ରେଳପଥ ନିର୍ମାଣ, ମାନବ ବସତି ବୃଦ୍ଧି, ଏଇ ସବୁ ଗୁଡ଼ାକ ମଧ୍ୟ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ତାପରେ ଜଙ୍ଗଲରେ ଯୋଉ ଆଜିକାଲି ନିଆଁ ଲଗା ହଉଛି, ନିଆଁ ମଧ୍ୟ ସେମାନଙ୍କ ପାଇଁ ବିପଦ। ଆଉ ମଣିଷ ବନ୍ୟଜନ୍ତୁ ସଂଘର୍ଷ ମଧ୍ୟ ଚାଲିଛି। ଏମିତି ପାଇଁ ସେ ବିପଦ ଯୋଗୁଁ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ କମିଯାଉଛି ଏବଂ କେତେକ ପ୍ରଜାତିର ବନ୍ୟଜନ୍ତୁ ମଧ୍ୟ ବିଲୁପ୍ତି ହେଇଯାଉଛନ୍ତି।
1: ତାହେଲେ ମ୍ୟାଡାମ, ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଯୁବପିଢ଼ିଙ୍କ ଭୂମିକା କଣ ରହିଛି?
0: ଦେଖନ୍ତୁ, ଯୁବପିଢ଼ି ହେଉଛି ଦେଶର ସବୁଠାରୁ ଏକ ସକ୍ରିୟ ଓ ଶକ୍ତିଶାଳୀ ଶକ୍ତି। ସେମାନେ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ନିଜେ ସଚେତନ ରହି ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିପାରନ୍ତି। ତେଣୁ ସେମାନଙ୍କ ଦ୍ୱାରା ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ଅଭିଯାନ, ତା ସହିତ ସଚେତନା ମାଧ୍ୟମରେ ମଧ୍ୟ ଏବଂ ପୋଷ୍ଟର ଆଲୋଚନା, ଏହିସବୁ ମାଧ୍ୟମରେ ସେମାନେ ଏହି କାର୍ଯ୍ୟରେ ସକ୍ରିୟ ଯୋଗଦାନ କରି ସେମାନେ ବନ୍ୟଜନ୍ତୁଙ୍କ ସୁରକ୍ଷା ମଧ୍ୟ ଦେଇପାରିବେ।
1: ତାହେଲେ ମ୍ୟାଡାମ, ଯୁବପିଢ଼ି ସୋସିଆଲ ମିଡିଆକୁ କିପରି ବନ୍ୟଜନ୍ତୁ ସୁରକ୍ଷା ପାଇଁ ବ୍ୟବହାର କରିପାରିବେ?
0: ସୋସିଆଲ ମିଡିଆ ଯେମିତିକି ଯୁବପିଢ଼ି ଅନ୍ୟାନ୍ୟ ମାଧ୍ୟମରେ ବନ୍ୟଜନ୍ତୁ ସୁରକ୍ଷା କରୁଛନ୍ତି, ସେମିତି ସୋସିଆଲ ମିଡିଆରେ ମଧ୍ୟ କରିପାରିବେ। କାହିଁକି ନା ଯୁବପିଢ଼ି ସୋସିଆଲ ମିଡିଆ ସହିତ ସେମାନେ ପୁରାପୁରି ଜଡିତ ଥାନ୍ତି, ତେଣୁ ବନ୍ୟଜନ୍ତୁ ସୁରକ୍ଷା ବିଷୟରେ ସେମାନେ ଫଟୋ ଭିଡିଓ ପୋଷ୍ଟିଂ କରିପାରିବେ, ପୋଷ୍ଟର ସ୍ଲୋଗାନ ଓ ସୂଚନାମୂଳକ ବାର୍ତ୍ତା ମଧ୍ୟ ପ୍ରସାର କରିପାରିବେ। ଏହାଦ୍ୱାରା ଅଳ୍ପ ସମୟରେ ବହୁ ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚି ପାରିବ।
1: ତେବେ ମ୍ୟାଡାମ, ଯୁବପିଢ଼ି ବନ୍ୟଜନ୍ତୁଙ୍କ ବାସସ୍ଥାନ ସୁରକ୍ଷାରେ କିପରି ସାହାଯ୍ୟ କରିପାରିବେ?
0: ଦେଖନ୍ତୁ, ଯେମିତିକି ଯୁବପିଢ଼ି ଅତ୍ୟଧିକ ମାତ୍ରାରେ ବୃକ୍ଷରୋପଣ କରିବା, ଜଙ୍ଗଲକୁ ନଷ୍ଟ ନ କରିବା ଏବଂ ଯାହା ସବୁ ଆମର ଅଛି, ନଦୀ ନାଳ ଝରଣା ଯୋଉଠିକି ବନ୍ୟଜନ୍ତୁ ମାନେ ଆସନ୍ତି ପାଣି ପିଇବା ପାଇଁ, ସେଗୁଡିକ ଯେମିତି ପ୍ରଦୂଷିତ ନ କରିବା, ଆଉ ତା ସହିତ ପରିବେଶକୁ ସୁରକ୍ଷା କରିବା, ଏହିସବୁ ଅଭିଯାନରେ ଯଦି ଯୋଗ ଦେବେ ତାହେଲେ ନିଶ୍ଚିତ ଭାବେ ବନ୍ୟଜନ୍ତୁଙ୍କ ବାସସ୍ଥାନ ସୁରକ୍ଷା କରିପାରିବେ।
1: ତାହେଲେ ମ୍ୟାଡାମ, ବନ୍ୟଜନ୍ତୁଙ୍କ ଶିକାର ରୋକିବାରେ ଯୁବପିଢ଼ି କଣ କରିପାରିବେ?
0: ଯୁବପିଢ଼ି ନିଜେ ବନ୍ୟଜନ୍ତୁ ଶିକାର କିମ୍ବା ଚୋରା ଚାଲାଣରେ ଜଡିତ ନ ହୋଇ ଏପରି କାର୍ଯ୍ୟ ବିରୋଧରେ ସଚେତନତା ସୃଷ୍ଟି କରିପାରିବେ। ଅବୈଧ ଶିକାର କିମ୍ବା ଚୋରା ଚାଲାଣ ବିଷୟରେ ଜାଣିଲେ ସେମାନେ ସମ୍ପୃକ୍ତ ବନ ବିଭାଗ କିମ୍ବା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ ମଧ୍ୟ ଜଣାଇ ପାରିବେ।
1: ତାହେଲେ ମ୍ୟାଡାମ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ଯୋଗଦାନ କରିପାରିବେ?
0: ଆଚ୍ଛା, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନେ ଏହି ବନ୍ୟଜନ୍ତୁଙ୍କ ସୁରକ୍ଷା ବିଷୟରେ ରଚନା, ବକ୍ତୃତା ପ୍ରତିଯୋଗିତା, ଚିତ୍ରାଙ୍କନ ମାଧ୍ୟମରେ ବା କ୍ୱିଜ୍ ଏବଂ ନାଟକ ଆଉ ସଚେତନତା ରାଲି ମଧ୍ୟ ଆୟୋଜନ କରିପାରିବେ। ତାହା ସହିତ ସେମାନେ ବୃକ୍ଷରୋପଣ, ପରିବେଶ ସଫେଇ ଏପରି କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇପାରିବେ।
1: ତାହେଲେ ମ୍ୟାଡାମ, ବନ୍ୟଜନ୍ତୁ ସୁରକ୍ଷାରେ ଯୁବପିଢ଼ିଙ୍କ ସଚେତନତା କାହିଁକି ଜରୁରୀ?
0: ଦେଖନ୍ତୁ, ଆମେ ସମସ୍ତେ ଜାଣିଛେ ଆଜିର ଛାତ୍ର କାଲିର ନାଗରିକ, ତେଣୁ ଆମର ଏଇ ଯୁବପିଢ଼ି ଆଗାମୀ ଦିନର ନାଗରିକ ଓ ନେତୃତ୍ୱ ଶକ୍ତି। ସେମାନେ ଯଦି ଆଜିଠାରୁ ପରିବେଶ ଓ ବନ୍ୟଜନ୍ତୁ ସୁରକ୍ଷାର ଗୁରୁତ୍ୱ ବୁଝନ୍ତି, ତେବେ ଭବିଷ୍ୟତରେ ନିଶ୍ଚିତ ଭାବେ ଏକ ସୁସ୍ଥ ଓ ସନ୍ତୁଳିତ ପରିବେଶ ଗଠନ କରିବାରେ ସମ୍ଭବ ହେବ।
1: ତାହେଲେ ମ୍ୟାଡାମ, ଆପଣଙ୍କୁ ଶେଷ ପ୍ରଶ୍ନ ରହିବ, ବନ୍ୟଜନ୍ତୁ ସୁରକ୍ଷା ପାଇଁ ଯୁବପିଢ଼ିଙ୍କ ମୁଖ୍ୟ ବାର୍ତ୍ତା କଣ ହେବା ଉଚିତ?
0: ଦେଖନ୍ତୁ, ବନ୍ୟଜନ୍ତୁ ହେଉଛି ପ୍ରକୃତିର ଅମୂଲ୍ୟ ସମ୍ପଦ। ସେମାନଙ୍କୁ ବଞ୍ଚାଇବା କେବଳ ସରକାର କିମ୍ବା ବନ ବିଭାଗର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକ ବିଶେଷ କରି ଯୁବପିଢ଼ି ଏଥିରେ ନିଜର ଭୂମିକା ନିଭାଇବା ଆବଶ୍ୟକ। ତେଣୁ ଯୁବପିଢ଼ିର ସଚେତନତା, ସକ୍ରିୟତା ଓ ଦାୟିତ୍ୱବୋଧ ହିଁ ବନ୍ୟଜନ୍ତୁ ସୁରକ୍ଷାକୁ ଏକ ନୂଆ ଦିଗ ଦେଇପାରିବ। ସେମାନଙ୍କ ପାଇଁ ବାର୍ତ୍ତା ହେଉଛି, ବନ୍ୟଜନ୍ତୁଙ୍କୁ ସୁରକ୍ଷା କରିବା, ପ୍ରକୃତିକୁ ସୁରକ୍ଷା କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ପୃଥିବୀ ଗଢିବା।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ତେବେ ଶୁଣିଲେ ତ ଶ୍ରୋତା ବନ୍ଧୁ, ବନ୍ୟଜନ୍ତୁମାନେ କେମିତି ଆମ ପ୍ରକୃତିର ଅମୂଲ୍ୟ ସମ୍ପଦ ଏବଂ ପରିବେଶ ସନ୍ତୁଳନ ରକ୍ଷାରେ ସେମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ପାଇଁ ଆମେ ସମସ୍ତେ ଯୁବପିଢ଼ିଙ୍କ ସହଯୋଗ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଆଜି ଆମ ସହିତ ଅଧ୍ୟାପିକା ଶ୍ରୀମତୀ ସୁନିତା ପାତ୍ର ଅତି ସୁନ୍ଦର ଭାବେ ଆଲୋଚନାରେ ଭାଗ ନେଇଥିବାରୁ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ବହୁତ ବହୁତ

0: ସାଧୁବାଦ ଜଣାଉଛୁ। ବହୁତ ବହୁତ ଧନ୍ୟବାଦ ମ୍ୟାଡମ।
1: ନମସ୍କାର, ମତେ ଆଜି ଏଇ ଆଲୋଚନାରେ ସ୍ଥାନ ଦେଇଥିବାରୁ ମୁଁ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଅନେକ ଅନେକ କୃତଜ୍ଞତା ଓ ସାଧୁବାଦ ଜଣାଉଛି।
0: ରହିଲୁ ମ୍ୟାଡମ, ନମସ୍କାର।
1: ନମସ୍କାର।
2: ତେବେ ସାଥୀ, ଏଇ ତ ଥିଲା ଏକ ସାକ୍ଷାତକାର। ତେବେ ସମୟ ତ ହେଇଗଲାଣି ତାହା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ତେବେ ସାଥୀ, ଆସନ୍ତାକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସୁନ୍ଦର ପ୍ରତିକ୍ରିୟା, ଯାହାର ବିଷୟ ରହିଛି ଆମ ବନ୍ୟପ୍ରାଣୀ ସୁରକ୍ଷିତ କି ଏବଂ କିଛି ଜଣା ଅଜଣା କଥା। ତେବେ ସାଥୀ, ଆଜିର ସମ୍ଭାର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ତାହାର ସୁଚିନ୍ତିତ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆପଣ ଆମ ନିକଟକୁ ମେସେଜ, ଭଏସ୍ ମେସେଜ କିମ୍ବା ଇମେଲ ମାଧ୍ୟମରେ ମତାମତ ଦେଇପାରିବେ। ଆପଣ ଆମ ନିକଟକୁ ମେସେଜ କିମ୍ବା ଭଏସ୍ ମେସେଜ କରିବାର ନମ୍ବରଟି ହେଉଛି 8252203280 ଏବଂ ଆମ ଇମେଲ ଆଇଡିଟି ହେଉଛି airjaipur@gmail.com। ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ ଏ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସୋନାଲି ଆଉ ମୁଁ ପୁଷ୍ପାଞ୍ଜଳି। ରହିଲୁ ସାଥୀ,
3: ନମସ୍କାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଦେଶିଆ ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ସର୍ଦ୍ଦା ଲାଗିବା ଗୀତ। ଉପସ୍ଥାପନା କରିଛନ୍ତି ସୁଜାତା ପଟ୍ଟନାୟକ ଏବଂ ସୂର୍ଯ୍ୟ ନାରାୟଣ ସାହୁ।

0: ହାଲେ ରେଡ଼ିଓ ଶୁଣତେ ବା ସର୍ତ୍ତେ ଭାଇ ବହିନୀ ମନକେ ମୁଇଁ ବଣ୍ଡକୁ କରାପୁଟିଆ ଜୁହାର କରିଦେଲିନି।
1: ଆଲେ ମୁଇଁ ଏକା ଜୁହାର କରବୁସ କି ମୁଇଁ ମିଶା ସର୍ତ୍ତେ ରେଡ଼ିଓ ଶୁଣବା ଭାଇ ବହିନୀ ମନକେ କମଲା ଜୁହାର କରିଦେଲି। ଏକଟା ଲୋକ ଏକା ଜୁହାର କରିଦେଲୁସ ନି।
0: ହାଲେ ଏକଲା ଲୋକ କେନ୍ତାର ଜୁହାର କରବି? ଦୁଇ ଲୋକ ଆଚୁ ବୋଲେ ଦୁଇ ଲୋକ ମିଶିକରି ଜୁହାର କରବାର
1: ଅଛି। କରବାର ଅଛି ଆରେ ତିନ ଲୋକ ଉସ୍ତା ନାଇ ଯେ।
0: ସେଟା ତ ସତ କଥା।
1: ବହୁତ ଏକ ଦିନ ହେଲା ପାସରି ଦେଲୁ ସାରି
0: ତୋକେ ଜବର ଦିନ ପଛେ ଭେଟ ଘାଟ ହେବାର ହେଲା ନି କି ନାଇଁ ସେଟା ଲାଗି
1: ବୋଲି କରିଲୁ ସାରି।
0: ସେଟା ଲାଗି ବୋଲି କରି କା ଖଣ୍ଡେ ପାସରି ଦେଲି ଅଛି ଆରି ମାତର ମୁଇଁ ଖଣ୍ଡେ ଶରଦା କା ଅଛେ କମଲା ଶାରଦା ବୋଲେ ଖାଇଟା ଜାନୁସ କି ନାଇଁ ଆଜି ଅଛେ ଶାରଦା ଲାଭା ଗୀତ।
1: ସେଟା କିନେ ତ ମୁଇଁ ଶାରଦା ଶାରଦା ହେଇକିନା ଡଗାଇ ଡଗାଇ ଆଇଲିନି ଭାଇ ବହିନୀ ମନ ଗୀତ ମନ କହିବା ତାଙ୍କର ଗୀତ ମନ ଶୁଣିକିରି ଏତେ ଡଗାଇ ବୋଲି ମୁଇଁ ଶାରଦା ହେଇକିରି ଆସିଲି ଶାରଦା ଲୁଚୁ
0: ଭାଇ ବହିନୀ ମନର ସାଙ୍ଗେ କଥା ମିଶା ହଉ ଗୀତ ମାନେ ଶୁଣୁ ମାତ୍ର ଆଜି ଆରି ଗୋଟେ ଶାରଦାର କଥା ଅଛେ।
1: ହେଲେ ତୁଇ ଆରି ଗୋଟେ କଥା ପାଇଁ ଶାରଦା ଲୁଚୁ କାଇଟା ସେଟା ମୋକେ ମିଶା କହ ମୁଇଁ ମିଶା ଶାରଦା ବି
0: ତୋକେ ଶାରଦା କରିଦେବି ଆରି ଆମର ଭାଇ ବହିନୀ ମନକେ ମିଶା ଶାରଦା କରିଦେବାର ଅଛି
1: କାଇଟା
0: ବୋଲେ ଆଗର ନୁ ଆମର ଚୈତି ଜନ କାର୍ଯ୍ୟକ୍ରମ ପାଞ୍ଚଟା ତିରିଶ ମିନିଟ ବୋଲେ ଆରମ୍ଭ ହେଇତେ ରହିଲା ଆରି ଛଅଟା ବୋଲେ ସରି
1: ଯାଇଥିଲା
0: ମାତ୍ର ଏବେ କାଇଟା ଜାନୁସ ଏବେ ପାଞ୍ଚଟା ତିରିଶ ବୋଲେ ଆରମ୍ଭ ହେଇଛି ମାତ୍ର ଛଅଟା ବୋଲେ ଆମର ସମାଚାର ବାଜିଲାନି କି ନାଇଁ ଦେଶ ଦୁନିଆର ଖବର ବାଜିଲାନି ସେଟାର ପଛେ ଛଅଟା ପାଞ୍ଚ ବୋଲେ ସରି ଯାଇଛି ସେଟା ମାତ୍ର ଆମର ଚୈତି ଜନ କାର୍ଯ୍ୟକ୍ରମ ଛଅଟା ପାଞ୍ଚ ଆରି ଗୋଟେ ମାଡା ଆରମ୍ଭ ହେଇଛି।
1: ଆମେ ଏକା କଥା ହବୁ
0: ଆମେ ଏକା କଥା ହେବୁ ଆମେ ଏକା ଭେଟଘାଟ ମନ ଶୁଣାଇବୁ ଆରି ଆମେ ଏକା ଗୀତ ମନ ବାଜାଇ ଦେବୁ
1: ଏ ନିକ କଥା ଏକା ହେଲେ ଆରି ଆମର ଭାଇ ବହିନୀ ମନ ସାଙ୍ଗେ
0: ଆରି ଖଣ୍ଡେ କଥା ହେବୁ ଛଅଟା ପନ୍ଦର ମିନିଟ ବୋଲେ ଆମ କାର୍ଯ୍ୟକ୍ରମ ସରିଛି।
1: ଏ ହେଲେ ଆରି ଭାଇ ବହିନୀ ମନ ତ ବଡ଼େ ଶ୍ରଦ୍ଧା ହେବା ଏବେ
0: ଶାରଦା ଲାଗବା ଗୀତ ଆଛେ ବୋଲିକିନା ଏବେ ଆରି ଜବର କଥା।

0: ନହେ ଶ୍ରୋତା ଭାଇ ବହିନୀ ମନ ସବୁ ଲୋକ ଫୋନ କରଲାଇନି ସେମାନ ଫୋନ ଧରି ଦେଉ ସେମାନ ମନ କଲା ଗୀତ କେ ଶୁଣାଇ ଦେଉ
1: ଆଲେ ମୁଇଁ ଫୋନ ଉଠାଇଲିନି
0: ଧରି ଦେ
1: ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ
2: ହ୍ୟାଲୋ
1: କେ କହିଲାସ୍ନି ବାବୁ ପଙ୍କଜ ବାବୁ କେମିତି ଜୁହାର ଜୁହାର ନିକୁ ଆଚାସ କି ଅଫିସ ନୁ ମିଶାରୁ ଫୋନ କରଲାସ ଧନ୍ୟବାଦ ଲାଗ
2: ହଲେ
1: ଅଫିସ ଲଗେ ଆଚାସ ହେଲେ କହି ଦିଆସ ଆଜି କାଇ ଗୀତ ଶୁଣବାକେ ମନ କଲା ଆଚାସ
2: ପଙ୍କଜ
0: ବାବୁ ଜୁହାର ଲାଗ
2: ଜୁହାର ଜୁହାର ମାମା
0: ଉଦିଆ ଜନ ଏବେ ଫୁଟସି
2: ଦଶରା ଜନ ଆଇଛି କି ନାଇଁ ମାମା
0: ଭଲ ଆଚାସ ତାହେଲେ
2: ନିମାଂସେ ଅଛି ମାମା
0: ହେଲେ ତମର ମନ କଲା କି ଶୁଣାଇ ଦେବୁ ବାବୁ ଏମିତି ସେ ଆମ କାର୍ଯ୍ୟକ୍ରମ ଲଗେ ଫୋନ କରତେ ରୁହା ଆରେ ତମର ମନ ପସନ୍ଦର ଗୀତ ମିଶା କହିଦେ ରୁହା ଆମେ ବାଜେଇ ଦେବୁ
2: ରହିଲୁନି
0: ତେବେ ଜୁହାର
1: ଲାଗୁ
2: ଜୁହାର ଜୁହାର ଜୁହାର ଆପା ଜୁହାର ମାମା
0: ଜୁହାର ଜୁହାର।

0: ଛଡା ଘଣ୍ଟା ଘଡ଼ ରଖିଥିଲା ନା, ବିଶେଷ କରି ଏବେ ତ ନୂଆ ଡାଇରେକ୍ଟର ଆସିଲେ, ଯାହା ଚଇତି ଜଣ ଆଉ ଦଶଟି ବଢିଗଲା, ତାକୁ ଶୁଣି ବହୁତ ଖୁସି ଲାଗିଲା। ଯାହା
1: ବାବୁ ଦେଶ ଦୁନିଆର ଖବର ମିଶା ଜାଣବାର ଅଛି କି ନାହିଁ?
0: ଦାଦା ଜୁହାର
1: ଜୁହାର ଜୁହାର, କେନ୍ତା ଭଲ ଅଛ କି?
0: ପୁରା ଭଲ ଅଛି, ଆଶା ଅଛି ଆପଣ ବି ଭଲ ଥିବେ, ନା ସାର ଆପଣ ଘଣ୍ଟା ଘଡ଼େ ରଖିଥାନ୍ତି।
1: ଏବେ କାଇଟା ଆମେ ବୋଲେ ଗୀତ ନାଟ ବାଜିଲେ ସରି ଏ ଖବର ଖବର ସବୁ ଜିନିଷ ପାସରି ଦେଲୁନି, ସେଟା ଲାଗି ବୋଲିକରି ଏ ଗୀତ ନାଟ ଭିତରେ ଦେଶ ଦୁନିଆର ଖବର ମିଶ୍ରା ଖଣ୍ଡେ ଶୁଣବାର ଅଛେ, ସେଟା ଲାଗି ବୋଲିକରି ଛଅଟା ଥାନୁ ଛଅଟା ପାଞ୍ଚ ବେଲ ଆମର କାଇଟା ସେ ନ୍ୟୁଜ ବାଜସି, ତାର ପଛେ ଆରି ଗୋଟମାଟା ଆମର ଚେତିଜନ କାର୍ଯ୍ୟକ୍ରମ ବାଜ
0: ପାଞ୍ଚଟା ତିରିଶ ଛଅଟା ପନ୍ଦର ବାଜେ, ମଝିରେ ପାଞ୍ଚଟା ନ୍ୟୁଜଟା ଟିକେ ବାଜିବ। ଆଜ୍ଞା, ବହୁତ ଭଲ ଲାଗିଲା ଶୁଣି, ଖୁସି ଲାଗିଲା।
1: ଆମେ ସବୁ ଲୋକ ମିଶା ଜବର ଖୁସି ଅଛୁ।
0: ଦେଖନ୍ତୁ ଦାଦା, ନହେଲେ ଆମେ ବି ବହୁତ ଖୁସି, ଶହେଟି ଜନ ମୋର ହଉଛି ସବୁଠୁ ଫେଭରେଟ ପ୍ରୋଗ୍ରାମ, ସବୁ ଭାଷା ବୁଝିବନି, ତଥା କିଛି କିଛି ବୁଝେଇଲେ ମତେ ବହୁତ ଭଲ ଲାଗେ ଶହେଟି ଜନ।
2: ଆମକେ ମିଶା ଶ୍ରଦ୍ଧା ଲାଗିଲାନି କାଇ ସବୁ ସଙ୍ଗେ ଖଣ୍ଡେ କଥାବାର୍ତ୍ତା ହେଇକିରି, ହେଲେ ଆଜି ତ ଶ୍ରଦ୍ଧା ଲାଗବା ଗୀତ ଅଛେ, କାଇ ଗୀତ ଶୁଣବାକେ ମନ କଲା ଚାଷ?
0: ନାନୀ ଆଜି ଗୀତ ଅଛି ମୋର ଦାଦି ଧନ ମଦ ପିଇବି ଟାନେ, ଗୀତଟା ଗାଇଛନ୍ତି ନୀଳାଞ୍ଚଳ ମହାନ୍ତି ଆଉ ଦେଢ଼ ପଙ୍କଜ ମିଶ୍ର, ଭାସ୍କର ମହାନ୍ତି, ପାର୍ଶ୍ୱତ ମହାପାତ୍ର, ମୋହନ ନାଚାରୀ ଏବଂ ସୁଶାନ୍ତ କିଲର, ଜଳକଣ୍ଠ ହରିଜନ, ସ୍ମିତା ମଞ୍ଜରୀ, ନାଗପାତ୍ର ନୀଳାଞ୍ଚଳ ଭାଇ, ଆଉ ବିଶେଷ କରି ଆପଣ ଦୁଇ ଜଣଙ୍କୁ, ଯେତେ ଆପଣଙ୍କ ରେଡିଓ ଷ୍ଟାଫ ସମସ୍ତଙ୍କୁ, ଆଉ ବିଶେଷ କରି ନୂଆ ଡାଇରେକ୍ଟର ଆସିଛନ୍ତି ତାଙ୍କୁ ଅନେକ ଅନେକ ଧନ୍ୟବାଦ ଶୁଭେଚ୍ଛା ଶୁଭକାମନା, ତାଙ୍କୁ ଏମିତି ମା ଶାଳା ଘଣ୍ଟ ଗୋଟେ ରଖିଥାନ୍ତୁ, ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରି ଆମକୁ ଭେଟି ଦିଅନ୍ତୁ, ଏତିକି ମାଗେ
1: ପ୍ରାର୍ଥନା। ଆମକେ ମିଶା ଗୀତ ଡେଡିକେଟ କରିଦେଲା ବାବୁ, ମାତ୍ର କାଇଟା ଆମେ ମଦ ଖାଇବା ତାନି ଗୀତ ଜନ କହିଲା ତମେ?
0: ନାଇଁ ମଦ ସିନା ଖାଇବା ନହେଲେ ଗୀତଟା ବହୁତ ଭଲ ଲାଗେ, ସେ ନୀଳାଞ୍ଚଳ ମହାନ୍ତିଙ୍କର କଣ୍ଠରେ ସେ ଗୀତଟା ବହୁତ ସୁନ୍ଦର ଲାଗିଛି, ତା ଦେହରେ ଗୋଟେ ଭଲ ଉପଦେଶ ଗୀତ ନା ସିନା ମୋର ଦାଦି ଧନ ମଦ ପିଇଥାନ୍ତା, କିନ୍ତୁ ସେଥିରେ ବହୁତ ସନ୍ଦେଶ ବି ଯାଇଥାଏ ଗୀତଟା
2: ମାଧ୍ୟମରେ।
0: ଆଜ୍ଞା
2: ରହିଲୁ, ନମସ୍କାର।

0: କରି କେମିତି ନିକ ଚାଷ କି
1: ବହୁତ ଭଲ ଅଛି।
0: ଆଜି ଆମର ଶାରଦା ଲାଗବା ଗୀତ ଅଛେ, କାଇ ଗୀତ ଶୁଣବା ତମର ପସନ୍ଦରେ କହିଦେଲେ ଆମେ ବଜାଇ ଦେବୁ। ସୋନାଲି ସୋନାଲି ଆଲେ
2: ଆଲେ ଗୋଟେ ନିକ ଗୀତ ଗୋଟେ ବାଚଲା ଆଚାଷ ବାବୁ, ତମର ମନ କଲା ଗୀତ ତମକେ ଶୁଣାଇ ଦେବୁ। ଏମିତି ସେ ଆମର କାର୍ଯ୍ୟକ୍ରମ ଲୋକ ଫୋନ କରତେ ରୁହା।
0: ଏମିତି ସେ ଫୋନ କରତେ ରୁହା ବୋଲାନି ଆମର ମାମା।
1: ଧନ୍ୟବାଦ।
0: ଆଲେ ଆଲେ ରହିଲୁନି ହେଲେ
2: ଜୁହାର ଜୁହାର
1: ଜୁହାର ଜୁହାର।

0: ହ୍ୟାଲୋ ସାରଦା ବଗିତ
1: ହ୍ୟାଲୋ ଦାଦା
0: ଜୁହାର ଜୁହାର କିଏ କହିଲାସନି ବାବୁ କେତେ ନ କହିଲାସନି ନା ଅଲପ ସାଙ୍ଗି ଦିଆ
2: ବଡ ଶାରଦା ଲାଗଲା ତମର ସଙ୍ଗେ କଥା।

0: ପ୍ରଚାର କଲୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଦେଶିଆ ଗୀତର କାର୍ଯ୍ୟକ୍ରମ ହାଲୋ ଶାରଦା ଲାଗିବା ଗୀତ ଉପସ୍ଥାପନା କରିଥିଲେ ସୂର୍ଯ୍ୟନାରାୟଣ ସାହୁ ଏବଂ ସୁଜାତା ପଟ୍ଟନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ହାଲଚାଲରେ ଶୁଣିବେ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ। ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ଉଦ୍ୟାନ କୃଷିରେ ମିଳୁଥିବା ସୁଯୋଗ ସୁବିଧା। ରାତି 8:10 ପ୍ରଚାର କରିବୁ ଚିରସବୁଜ କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15। ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା, ଗୀତିକାର କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ। ସୁଗମ ସଙ୍ଗୀତ ଶୁଣିବେ ରାତି 9:30। ରାତି 10:00 ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସମ୍ବଲପୁରୀ କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ଏକକ ଚଳଚ୍ଚିତ୍ର କ୍ରମରେ ଶୁଣିବେ ରାମଲୀଲା କଥାଚିତ୍ରର ଗୀତ, ପ୍ରଚାର କରିବୁ ରାତି 10:30। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛନ୍ତି।

ଆସନ୍ତୁ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାମାନେ ହେଲେ ବୈଭବି ସେଠ, ଶିଳ୍ପୀମାନେ ହେଲେ ବୈଭବି ସେଠେ, ସନ୍ନ୍ୟାସୀ ପରିଚା, ଲୋଭାବତୀ ପଡ଼ିଆରୀ, ରମେଶ ପଟ୍ଟନାୟକ, ଲୋପିତା ମିଶ୍ର ଏବଂ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନ। ସକାଳ 6:25 ଶୁଣିବେ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ରାମଚରିତ ମାନସ। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ବଡ଼ ବିର୍ସା ସିସା ଓ ସାଥୀମାନେ। ସକାଳ 7:25 ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ଗବାକ୍ଷ କାର୍ଯ୍ୟକ୍ରମ, ବିଷୟ ରହିଛି ସଂସ୍କାର। ସକାଳ 8:30 ଶୁଣିବେ ପୀଠ ପରିକ୍ରମା, ବିଷୟ ରହିଛି ମା ପାଟଣେଶ୍ୱରୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8।

45 ମିନିଟ୍ରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ସସ୍ମିତା ବିଶ୍ୱାଳ ଏବଂ ସୋହମ। ପୂର୍ବାହ୍ନ 10:30ରେ ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00ରେ ଶୁଣିବେ ଲୋକନାଟ ବାଳି ବାମନ, ରଚନା ଦେବରାଜ ମୁନି, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ, ସହଯୋଗିତା ଅଶୋକ ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 11:50ରେ। ଶିଳ୍ପୀମାନେ ହେଲେ ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି, ଇରା ମହାନ୍ତି ଏବଂ ଶରତ ନାୟକ। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 219ତମ ଭାଗ।

ନାରଦ କହିଲେ, ବେଦମତରେ ଅଗ୍ନିହୋତ୍ର କରି ତାର ଅବସାନରେ ବିପ୍ରଙ୍କୁ ଭୋଜନରେ ତୃପ୍ତ କରିବ। ଆଶ୍ୱିନ କୃଷ୍ଣ ପକ୍ଷରେ ଶ୍ରଦ୍ଧା ଚିତ୍ତରେ ପିତୃଗଣଙ୍କୁ ପୂଜା କରି ପିତୃଦେବତାଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିବ, ପ୍ରାଣୀଙ୍କୁ ଅନ୍ନ ଜଳ ଦେବ। ପତ୍ନୀର ସଂସ୍କାର କାଳରେ, ସନ୍ତାନର ଜନ୍ମଦିନରେ, ଜ୍ଞାନ୍ତିକ ମୃତ୍ୟୁରେ, ପ୍ରେତ କାର୍ଯ୍ୟରେ ବନ୍ଧୁଙ୍କ ସହ ପୂଜା କରିବ। ପୁରାଣ ପୁରୁଷ ମୁରାରୀ, ପୁରୁଷୋତ୍ତମ, ବେଦାଧ୍ୟାୟୀ ଜ୍ଞାନୀ ବିପ୍ର ଉପଯୁକ୍ତ ପାତ୍ର ହୋଇଥିବାରୁ ଏମାନଙ୍କ ଚରଣ ପୂଜା କରିବ।

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଜୟପୁର। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଉଜ୍ଜଳ ଆମ ଦେଶ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର।

0: ଗୁଚ୍ଛ ଅଛି ତାକୁ ପକେଇ ସ୍ୱଚ୍ଛତାକୁ ବେଶୀ ଗୁରୁତ୍ୱ ଦିଆଯାଇଥାଏ, ଶୌଚାଳୟ ଗୁଡ଼ିକ ସ୍ୱଚ୍ଛତା ରହିଥାଏ। ତେଣୁ ପିଲାମାନଙ୍କର ବଡ଼ ଭଉଣୀମାନଙ୍କ ପାଇଁ ତାଙ୍କର ଏଠି ବିଦ୍ୟାମନ୍ଦିର ଆମର ଅଛି, ଯୁକ୍ତ ଦୁଇ ବିଦ୍ୟାଳୟ ମଧ୍ୟ ଚାଲିଛି, ସେଥିପାଇଁ ସ୍ୱତନ୍ତ୍ର ଗୁରୁମା ଏବଂ ତା ପାଇଁ ମଧ୍ୟ ସେବିକା ତାଙ୍କ ପାଇଁ ନିୟୋଜିତ କରାଯାଇଥାଏ। ତାଙ୍କୁ ମଧ୍ୟ ଗୁରୁମାମାନଙ୍କ ଦ୍ୱାରା ଭଉଣୀମାନଙ୍କୁ କାଉନ୍ସେଲିଂ କରାଯାଏ, ତାଙ୍କୁ ସଚେତନତା କରାଯାଏ କେମିତି କ'ଣ ପାଇଁ ବ୍ୟବହାର କରିବ କେମିତି, ତା ବିଷୟରେ ମଧ୍ୟ ପିଲାମାନଙ୍କୁ ବେଶ ସଚେତନ କରାଯାଇଥାଏ। ବର୍ଷକୁ ଆମର ଗୋଟେ ସ୍ୱଚ୍ଛତା ପକ୍ଷ 15 ଦିନ ଧରି ଆମର ପିଲାମାନଙ୍କ ଭିତରେ ଆୱାରନେସ୍ ଏବଂ ସେହି ଶ୍ରେଣୀରେ ପିଲାମାନଙ୍କ ଭିତରେ ଗୋଟେ ଉତ୍ସାହ ଭରିଦେବା ପାଇଁ ତାଙ୍କ ମନରେ ମଧ୍ୟ କୋଉ ଶ୍ରେଣୀର ପରିଷ୍କାର ପରିଚ୍ଛନ୍ନତାକୁ ଦେଖି ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଏ। ସେମାନଙ୍କୁ ଆମର ଯୋଉ ଆସେମ୍ବ୍ଲି ହୁଏ ପ୍ରାର୍ଥନା କାଳାଂଶରେ, ସେଇ ଶ୍ରେଣୀକୁ ଆମେ ଶ୍ରେଣୀ ଶିକ୍ଷକ ଅଛନ୍ତି ବା ସେ ଶ୍ରେଣୀ ପ୍ରମୁଖ ଅଛନ୍ତି, ସ୍ୱଚ୍ଛତା ପ୍ରମୁଖ ଅଛନ୍ତି, ସେମାନଙ୍କୁ ଆମେ ଆଗକୁ ଡାକି ତାଙ୍କୁ ସମ୍ମାନିତ କରିଥାଉ, ତାଙ୍କୁ ଉତ୍ସାହିତ କରିଥାଉ। ପିଲାମାନଙ୍କର ସବୁ ପ୍ରକାର ସୁବିଧା, ତାଙ୍କର ଯୋଉ ଜୋତା ମୋଜା ଇତ୍ୟାଦି ସେମାନେ, ୟା ପାଇଁ ମଧ୍ୟ ପିଲାମାନଙ୍କର ସପ୍ତାହକୁ 2 ଥର ଆମେ ରଖିଥାଉ, ପିଲାମାନଙ୍କର ଗଣବେଶ ଠିକ୍ଠାକ୍ ଅଛି କି ନାହିଁ, ସ୍ୱଚ୍ଛ ଅଛି କି ନାହିଁ, ପରିଷ୍କାର ପରିଚ୍ଛନ୍ନ ଅଛି କି ନାହିଁ। ତେଣୁ ପରିଷ୍କାର ବେଶ ପୋଷାକ, ତେଣୁ କଥାରେ ଅଛି ମାନେ ଶୁଦ୍ଧ ପରିବେଶ ବା ବେଶ ପୋଷାକ ଯଦି ପରିଷ୍କାର ଥିବ, ସଫା ସୁତରା ଥିବ, ତାହେଲେ ପାଠ ପଢିବା ପାଇଁ ତାହା ଅଧିକ ପ୍ରଭାବ ପକେଇବ। ତେଣୁ ସେଥିପାଇଁ ଗାର୍ଡିଆନ ମାନଙ୍କୁ ମଧ୍ୟ ଆମେ ଯୋଉ ଅଭିଭାବକ ମିଟିଂ ଗାର୍ଡିଆନ ଆମେ ବୈଠକ କରୁ, ସେମାନଙ୍କୁ ଏଇ ବିଷୟରେ ବେଶୀ ସଚେତନତା କରୁ। ପିଲାମାନଙ୍କୁ ସବୁଦିନ ସ୍ୱଚ୍ଛ ମାନେ ପୋଷାକ ପିନ୍ଧେଇ ବିଦ୍ୟାଳୟକୁ ଛାଡ଼ନ୍ତୁ, ଯାହାଫଳରେ ପିଲାର ପାଠପଢ଼ାରେ ମନଟା ସେ ଏକାଗ୍ର ଭାବରେ ପାଠ ପଢିପାରିବ, ସୁସ୍ଥ ଶରୀରରେ ସୁସ୍ଥ ମନଟିଏ ବାସ କରିବ ଏବଂ ସୁସ୍ଥ ମନରେ ସେ ପାଠ ପଢିବା ପାଇଁ ବା ସବୁ କାର୍ଯ୍ୟ କରିବା ପାଇଁ ସେ ସକ୍ଷମ ହୋଇପାରିବ। ବିନମ୍ର ଭାବରେ ଅନୁରୋଧ ରଖିବି ନିଜ ପରିବେଶକୁ ସ୍ୱଚ୍ଛତା ରଖିବା ଆଉ ନିଜ ପରିବାର ସ୍ୱଚ୍ଛତା ରଖିବା, ଯାହାଫଳରେ ପିଲାମାନେ ସେହି ସ୍ୱଚ୍ଛ ପରିବେଶ ଭିତରେ ରହିଲେ ନିଶ୍ଚିତ ଭାବରେ ଆପଣମାନଙ୍କର ପିଲାମାନେ ସୁସ୍ଥ ହୋଇପାରିବେ, ନିରୋଗ ରହିପାରିବେ ଏବଂ ସୁସ୍ଥ ନିରୋଗ ଜୀବନଯାପନ କରିବା ଫଳରେ ସେମାନେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ, ଯୋଉଟାକି ଆମ ଦେଶକୁ ଏକ ପରମ ବୈଭବଶାଳୀ ରାଷ୍ଟ୍ରରେ ପରିଣତ କରିବାରେ ସହାୟକ ହୋଇପାରିବ। ନମସ୍କାର।
1: ଏଥର ଆସନ୍ତୁ ଶୁଣିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ାବଜାର ପୁରୀର 2 ଜଣ ଛାତ୍ରଛାତ୍ରୀ ସ୍ୱଚ୍ଛତା ସମ୍ପର୍କରେ କ'ଣ କହୁଛନ୍ତି।
2: ନମସ୍କାର, ମୁଁ ଶୁଭାଙ୍ଗୀ ସାହୁ, ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ାବଜାର ପୁରୀର 10ମ ଶ୍ରେଣୀର ଛାତ୍ରୀ ଅଟେ। ଆମ ବିଦ୍ୟାଳୟରେ ସ୍ୱଚ୍ଛତା ପ୍ରତି ବହୁତ ପ୍ରାଧାନ୍ୟ ଦିଆଯାଉଅଛି। ଆମେ ସ୍କୁଲରେ ପ୍ରବେଶ କଲା ମାତ୍ରେ ଏବଂ ଯିବା ପର୍ଯ୍ୟନ୍ତ ଆମର ସ୍ୱଚ୍ଛତାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ସେ ସ୍ୱଚ୍ଛତାରେ ସମସ୍ତେ ଏକଜୁଟ ହୋଇ କାମ କରିଥାଉ। ଆମର ବିଦ୍ୟାଳୟରେ ଥିବା ସହକର୍ମୀମାନଙ୍କୁ ଆମେ ସମ୍ମାନ ଦେବା ସହ ତାଙ୍କ ସହ ମିଶି ମଧ୍ୟ ଆମେ ଆମ ବିଦ୍ୟାଳୟ ପରିବେଶକୁ ଯେତେ ସ୍ୱଚ୍ଛତା ରଖିବା ପାଇଁ ଆମେ ଆମ ଅଧିକରୁ ଅଧିକ ଚେଷ୍ଟା କରୁଅଛୁ। ଆମ ବିଦ୍ୟାଳୟରେ ଏବେ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ଗୁରୁଜୀ ଗୁରୁମା ମାନେ କିପରି ଆମ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା, କିପରି ସ୍ୱଚ୍ଛତା ବଜାୟ ରଖିବା ସେହି ପ୍ରତି ଆମକୁ ସଦାସର୍ବଦା ଅନୁପ୍ରାଣିତ କରିଆସୁଛନ୍ତି। ଯେହେତୁ ସ୍କୁଲ ପରିସର ସଦାସର୍ବଦା ସ୍ୱଚ୍ଛ ହୋଇକି ରହୁଛି, ତେଣୁ ଆମ ମନ ସଦାସର୍ବଦା ଶାନ୍ତ ଏବଂ ଆମ ପାଠପଢା ପ୍ରତି ଅଧିକ ମନ ଲାଗୁଅଛି। କହିବି ଯେ ଅନ୍ୟ ବିଦ୍ୟାଳୟର ଭାଇ ଭଉଣୀ ମାନେ ଛାତ୍ରଛାତ୍ରୀ ମାନେ ମଧ୍ୟ ତାଙ୍କ ବିଦ୍ୟାଳୟକୁ ପରିଷ୍କାର ରଖିବା ସହ ସ୍ୱଚ୍ଛତା ପ୍ରତି ଅଧିକ ପ୍ରାଧାନ୍ୟ ଦେବେ ଏବଂ ସ୍ୱଚ୍ଛତାକୁ ସବୁଠି ବଜାୟ ରଖିବେ। ଆମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ାବଜାର ପୁରୀ ବିଦ୍ୟାଳୟର ସ୍ୱଚ୍ଛତାକୁ ନେଇ ମୁଁ ବହୁତ ଅତ୍ୟନ୍ତ ଗର୍ବିତ ଅଟେ।
3: ନମସ୍କାର, ମୋ ନାଁ ହେଉଛି ଆର୍ଯ୍ୟନ ମହାନ୍ତି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ାବଜାରର 10ମ ଶ୍ରେଣୀର ଛାତ୍ର ଅଟେ। ଆମ ବିଦ୍ୟାଳୟ ସଦାସର୍ବଦା ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦେଇଥାଏ। ଆମର ଗୁରୁଜୀ ଗୁରୁମା ମାନେ ସଦାସର୍ବଦା ଆମ ମାନଙ୍କୁ କିପରି ପରିବେଶକୁ ସ୍ୱଚ୍ଛ ରଖିବା ତା ବିଷୟରେ ବୁଝାଇଥାନ୍ତି। ଆମ ବିଦ୍ୟାଳୟରେ ଆମେ ସ୍ୱଚ୍ଛ ରଖିବା ପାଇଁ ଡଷ୍ଟବିନ୍ ଏବଂ ଶୌଚାଳୟ ବ୍ୟବହାର କରିଥାଉ। ଆମର ଗୁରୁଜୀ ଗୁରୁମା ଆମକୁ ସ୍ୱଚ୍ଛ ରଖିବା ପାଇଁ ଅନେକ ପ୍ରକାର ପରାମର୍ଶ ଦେଇଥାନ୍ତି, ଆମେ ମଧ୍ୟ ତାହାକୁ ନିର୍ଦ୍ଧାରିତ ସମୟରେ ବ୍ୟବହାର କରିଥାଉ। ତେବେ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଏକ କର୍ତ୍ତବ୍ୟ ଅଟେ। ଆମେମାନେ ନିଜ ପରିବେଶ ଏବଂ ବାହାର ସ୍ଥାନକୁ ମଧ୍ୟ ସ୍ୱଚ୍ଛ ରଖିଥାଉ। ବିଦ୍ୟାଳୟରେ ବିଭିନ୍ନ ପ୍ରକାର କରିକୁଲାର ଆକ୍ଟିଭିଟିରେ ସ୍ୱଚ୍ଛତା ଉପରେ ମଧ୍ୟ କରାଯାଇଥାଏ। ଆମେ ସଫା ଗଣବେଶ ପିନ୍ଧି ବିଦ୍ୟାଳୟକୁ ଆସିବା, ନଖ କାଟିବା, ଚୁଟି କାଟିବା ଏବଂ ବିଭିନ୍ନ ପ୍ରକାର ସ୍ୱଚ୍ଛତା ମୂଳକ କାର୍ଯ୍ୟ ମଧ୍ୟ କରିବା ଉଚିତ। ସ୍ୱଚ୍ଛତା ଆମ ସମସ୍ତଙ୍କର ଏକ କର୍ତ୍ତବ୍ୟ ଅଟେ। ତେଣୁ ବିଦ୍ୟାଳୟ ପରିସରରେ ଯଦି ଆମେ କୌଣସି ଆବର୍ଜନା ଦେଖୁ, ତେବେ ଆମେ ତାକୁ ନିଜେ ନେଇ ଡଷ୍ଟବିନ୍ରେ ପକେଇ ଦେଇଥାଉ। ଆମେ ସଦାସର୍ବଦା ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସମ୍ବନ୍ଧରେ ଭାବିଥାଉ। ଆମ ବିଦ୍ୟାଳୟର ସ୍ୱଚ୍ଛତା ନେଇ ଆମେ ସଦାସର୍ବଦା ସଚେତନ ଅଛୁ, ଯାହାଦ୍ୱାରା ଏହା ଆମର ଅଧ୍ୟୟନ ଉପରେ ମଧ୍ୟ ଅନେକ ପ୍ରକାର ଭାବରେ ଭଲ ପ୍ରଭାବ ପକାଇଥାଏ।
1: ବାସ୍ତବରେ ଶ୍ରୋତା ବନ୍ଧୁ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ାବଜାର ପୁରୀ ସ୍ୱଚ୍ଛତାର ଅନନ୍ୟ ନିଦର୍ଶନ ପ୍ରତିପାଦିତ କରିଛନ୍ତି। ଆମେ ଯଦି ଆମର ଘର, ପରିବେଶ, ବିଦ୍ୟାଳୟକୁ ସ୍ୱଚ୍ଛ ରଖିବା, ତେବେ ଆମ ସହର, ଜିଲ୍ଲା, ରାଜ୍ୟ ତଥା ଦେଶ ହେବ ସ୍ୱଚ୍ଛ।

ଶୁଣୁଥିଲେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ମଧେଶ। ଏହାକୁ ପ୍ରଯୋଜନା କରିଦେଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ।

0: ଆପଣ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ ମୁଖ୍ୟ ସମ୍ବାଦ ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ସମସ୍ୟାର ସମାଧାନ ଉପରେ କେନ୍ଦ୍ରିତ ରହିଥାଏ କହିଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନଯାତ୍ରାର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା ପାରାଦ୍ୱୀପ ଉପକୂଳରେ ଆସନ୍ତାକାଲି ହେବ ସାରେକ୍ସ 26 ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7.1% ରହିବା ନେଇ ଆର୍ବିଆଇର ଆକଳନ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ବୈଜ୍ଞାନିକ ହେନ୍ରି ବି କାଗାନ୍ ଓ କେନ୍ସୋ ସୋଆଇ ମନୋନୀତ ଏଥର ବିସ୍ତୃତ ସମ୍ବାଦ ସରକାରଙ୍କର ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ ରହିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇ ଆସିଛି ଦେଶର ଜନସାଧାରଣଙ୍କ ବିଶ୍ୱାସ ଏବଂ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା ପ୍ରଧାନମନ୍ତ୍ରୀ କହିଛନ୍ତି ଏହି 25 ବର୍ଷର ଜନବିଶ୍ୱାସ ଓ ଅନୁଭବ ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି ଜୀବନର ପ୍ରତ୍ୟେକ ଯାତ୍ରା ତାଙ୍କ ନୀତି ନିର୍ଦ୍ଧାରଣରେ ସମ୍ବେଦନଶୀଳତା ଆଣିବା ଶିଖାଇଛି ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି ପୂର୍ବରୁ ଦେଶ ଆମଦାନୀ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଏବେ ରପ୍ତାନୀ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି ନାଗରିକଙ୍କ ବିଶ୍ୱାସ ଓ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି
1: मेरे जीवन में कोई घटना व्यर्थ नहीं गई हर घटना ने मुझे सिखाया मोरबी की बाढ़ ने मुझे दिन रात सेवा कार्यों में जुटने का रास्ता दिखाया भूज के भूकंप ने मुझे पुनर्निर्माण के लिए डटे रहना सिखाया चंद्रयान ने मुझे असफलता से उठना सिखाया कोरोना महामारी ने मुझे राष्ट्र की सामूहिक चेतना का महत्व समझाया जीवन के हर प्रवास ने मुझे नीतियों में संवेदना का रास्ता दिखाया
0: ଗତ 12 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଅକ୍ଟୋବର 7 ତାରିଖ 2001 ମସିହାରେ ଶପଥ ଗ୍ରହଣ କରିବା ପରେ ସରକାରୀ ମୁଖ୍ୟ ଭାବେ 25 ବର୍ଷ ପୂର୍ଣ୍ଣ କରିବା ଲୋକଙ୍କର ଆଶୀର୍ବାଦ ଏବଂ ନିରନ୍ତର ସମର୍ଥନ ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି ଏହି ଉପଲକ୍ଷେ ଦେଶର 750 ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି ଜନସାଧାରଣଙ୍କ ବିଶ୍ୱାସ ଶାସନର ମୂଳ ଆଧାର ଏହି ନୀତିକୁ ପ୍ରଧାନମନ୍ତ୍ରୀ ଗତ 25 ବର୍ଷ ଧରି ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ନିରନ୍ତର ପ୍ରୟାସ ଜାରି ରହିଛି ତାଙ୍କ ମାର୍ଗଦର୍ଶନରେ ଦେଶ ଆଜି ବିଶ୍ୱସ୍ତରରେ ଏକ ସଶକ୍ତ ଆତ୍ମନିର୍ଭରଶୀଳ ମହାଶକ୍ତି ଭାବେ ଉଭା ହୋଇଛି 2001 ମସିହା ଆଜିର ଦିନ

0: ଭାବେ ଗୁଜରାଟରୁ ଆରମ୍ଭ ହୋଇଥିବା ସେବା ଯାତ୍ରା ଆଜି ଭାରତକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ କରିଛି। ଏହି ଅବସରରେ ଖୋର୍ଦ୍ଧାର ହାବେଳି ପଡ଼ିଆଠାରେ ଆୟୋଜିତ ବିକଶିତ ଭାରତ ସେବା ସଂକଳ୍ପ ସଭା ତଥା ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି,
1: ମୋଦିଜୀ ହେଉଛନ୍ତି ଅଜାତ ଶତ୍ରୁ। ନିଜ ରାଜନୈତିକ ଜୀବନରେ ନିର୍ବାଚନୀ ରାଜନୀତିରେ କେବେ ବି ସେ ପରାଜିତ ହୋଇନାହାନ୍ତି। ଏହା ସମ୍ଭବ ହୋଇଛି କେବଳ ତାଙ୍କର ନିସ୍ୱାର୍ଥ ପର ଜନସେବା କାରଣରୁ ଏହା ସମ୍ଭବ ହୋଇପାରିଛି। ଏହି ଲମ୍ବା ରାଜନୈତିକ ଜୀବନର ପ୍ରଥମ 13 ବର୍ଷ ଗୁଜରାଟର ସେବା ଏବଂ ପରବର୍ତ୍ତୀ ଗତ

0: ଶକ୍ତିପୀଠରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଦଶମ ସଂସ୍କରଣକୁ ଉଦ୍ଘାଟନ କରିବେ। ସୀମାହୀନ ବିସ୍ତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହାର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ 100ରୁ ଅଧିକ ଦେଶର ଦୂରସଂଚାର କ୍ଷେତ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଭୁବନେଶ୍ୱରଠାରେ ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଉଦ୍ଧାର ଅଭ୍ୟାସ ସାରେକ୍ସ 26କୁ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ସେଠ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷର ଲାଲକିଲ୍ଲା ଅଭିଭାଷଣରେ ଉଲ୍ଲେଖ କରାଯାଇଥିବା ସପ୍ତଧରା ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ସାମୁଦ୍ରିକ କାର୍ଯ୍ୟାନୁଷ୍ଠାନ ପୃଷ୍ଠଭୂମିରେ ଉପକୂଳର ସୁରକ୍ଷା ସହିତ ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି ଏବଂ ସ୍ୱଦେଶୀ ଜ୍ଞାନକୌଶଳର କ୍ଷମତା ବୃଦ୍ଧି ଉପରେ ଭାରତ ବିଶେଷ ଧ୍ୟାନ ଦେଉଛି। ଭାରତୀୟ ତଟରକ୍ଷୀ ବାହିନୀର ମାର୍ଗଦର୍ଶନରେ ଆସନ୍ତାକାଲି ପାରାଦୀପ ଉପକୂଳରେ ଏହି ସାରେକ୍ସ 26 ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ନୌସେନା, ବାୟୁସେନା ଏବଂ ଅନ୍ୟାନ୍ୟ ବେସାମରିକ ବିଭାଗର ସକ୍ରିୟ ଭାବେ ଅଂଶଗ୍ରହଣ କରିବେ। ଏଥିରେ 31ଟି ବନ୍ଧୁ ଦେଶର ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ରହିବେ।
1: ଦିଦି ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
2: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
3: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରେଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହେବ? ସମ୍ପୂର୍ଣ୍ଣ ମାଗଣା ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
0: 2025-26 ଆର୍ଥିକ ବର୍ଷରେ ଦେଶର ବାସ୍ତବ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର 7.1% ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ପକ୍ଷରୁ ଆକଳନ କରାଯାଇଛି। ଆର୍ବିଆଇର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ବିଶ୍ୱସ୍ତରରେ ଆର୍ଥିକ ଆହ୍ୱାନ ରହିଥିଲେ ମଧ୍ୟ ଦେଶର ଅର୍ଥବ୍ୟବସ୍ଥା ଦୃଢ଼ ପ୍ରଦର୍ଶନ କରୁଛି। ସେହିଭଳି ଆର୍ବିଆଇ ଆଜି ରେପୋ ହାରକୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି, ଫଳରେ ଏହା 5.5%ରେ ପହଞ୍ଚିଛି, ଯାହା ଫେବୃୟାରୀ 2023 ପରଠାରୁ ବେଞ୍ଚମାର୍କ ହାରରେ ପ୍ରଥମ ଅଭିବୃଦ୍ଧି। ରାଜ୍ୟ ସରକାର ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି। ବର୍ତ୍ତମାନ ନବରଙ୍ଗପୁରର ଜିଲ୍ଲାପାଳ ଥିବା ଡକ୍ଟର ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ପାଳନ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ନୂଆପଡ଼ାର ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ, ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, ମଧୁମିତାଙ୍କୁ ନୂଆପଡ଼ାର ଜିଲ୍ଲାପାଳ, ଅଶ୍ୱିନୀ ଏଏଲ୍ଙ୍କୁ ଭବାନୀପାଟଣାର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। 2026 ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ଫ୍ରେଞ୍ଚ ରସାୟନବିତ୍ ହେନ୍ରି ବି କାଗାନ ଏବଂ ଜାପାନ ରସାୟନବିତ୍ କେନ୍ସୋ ସୋଆଇଙ୍କୁ ମନୋନୀତ କରାଯାଇଛି। ଆସିମେଟ୍ରିକ୍ ଅର୍ଗାନିକ୍ ସିନ୍ଥେସିସ୍ କ୍ଷେତ୍ରରେ ଅଣରୈଖିକ ପ୍ରଭାବ ଏବଂ ଅଟୋ କାଟାଲିସିସ୍ର ଆବିଷ୍କାର ପାଇଁ ଦୁଇ ରସାୟନବିତ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ କହିଛି କାଗାନ ଏବଂ ସୋଆଇ ପ୍ରକୃତିରେ କିପରି ସ୍ୱତଃସ୍ଫୁତ ଭାବେ ଆଣବିକ ଅସମତି ସୃଷ୍ଟି ହୋଇପାରେ ସେ ସମ୍ପର୍କିତ ଶତାବ୍ଦୀ ପୁରୁଣା ରହସ୍ୟର ଉନ୍ମୋଚନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାର ଖରିଆର ରୋଡ୍, ଲକ୍ଷ୍ନା, ଭେଲା, ଗଡ୍ରାମୁଣ୍ଡା ଏବଂ ରୋକାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ଗୋଷ୍ଠୀଭିତ୍ତିକ ମଧ୍ୟସ୍ଥତା କେନ୍ଦ୍ର ଖୋଲାଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣର ପାଇଲଟ୍ ପ୍ରକଳ୍ପ ଭାବେ ନୂଆପଡ଼ା ସମେତ 5ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 5ଟି ମଧ୍ୟସ୍ଥତା କେନ୍ଦ୍ର ଖୋଲାଯାଇଛି। ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରଣକୁଡ ମହାବିଦ୍ୟାଳୟ ପରିସରରେ ବିସ୍କୃତ ଖାଦ୍ୟ ଓ ଅବହେଳିତ କୃଷିର ପୁନରୁଦ୍ଧାର ଏବଂ ସ୍ଥାୟିତ୍ୱ ଶୀର୍ଷକ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜାପାନର ନାଗୟାରେ ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ପାରା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ହେବ। ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ପ୍ରମୋଦ ଭଗତ ଏବଂ ଭବିନା ପଟେଲ ଭାରତର ଧ୍ୱଜାବାହକ ରହିବେ।

0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସେବା ସଂକଳ୍ପ ଅଭିଯାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ଆଞ୍ଚଳିକ ସମ୍ଭାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ସମସ୍ୟାର ସମାଧାନ ଉପରେ କେନ୍ଦ୍ରିତ ରହିଥାଏ, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନଯାତ୍ରାର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା। ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7.1% ରହିବା ନେଇ ଆର୍ବିଆଇର ଆକଳନ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ବୈଜ୍ଞାନିକ ହେନ୍ରି ବି କାଗାନ ଓ କେନ୍ସୋ ସୋଆଇ ମନୋନୀତ। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜନସେବାରୁ ଦେଶସେବା 25 ବର୍ଷର ନିରନ୍ତର ଓ ଉତ୍ସର୍ଗୀକୃତ ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ଜୀବନରେ ସାର୍ବଜନୀନ ଜନସେବାର 25 ବର୍ଷ ପୂରଣ କରିଛନ୍ତି। 2001 ଅକ୍ଟୋବର 7 ତାରିଖରେ ଶ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ 2014 ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଏହି ନିରନ୍ତର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ସେବା ଏବଂ ସୁଶାସନ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଶ୍ରୀ ମୋଦିଙ୍କର ଏହି ଅଙ୍ଗୀକାରବଦ୍ଧତାପୂର୍ଣ୍ଣ ଯାତ୍ରା ଜାରି ରହିଛି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଦୃଷ୍ଟିକୋଣ ମାଧ୍ୟମରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ ଜୀବନଯାତ୍ରାକୁ ଏହା ପ୍ରତିପାଦନ କରୁଛି। ଗତ ଜୁନ୍ 10 ତାରିଖରେ ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନିରନ୍ତର ସେବା ପ୍ରଦାନରେ ରେକର୍ଡ ସୃଷ୍ଟି କରିଛନ୍ତି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଶ୍ରୀ ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। 1952ରୁ 1964 ପର୍ଯ୍ୟନ୍ତ ପଣ୍ଡିତ ନେହେରୁ 4,398 ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ପ୍ରୟାସ ଓ ସବ୍କା ବିଶ୍ୱାସ ଦୃଷ୍ଟିକୋଣ ଆଧାରରେ ପ୍ରଧାନମନ୍ତ୍ରୀ ଜନସେବା କରିଚାଲିଛନ୍ତି। ତାଙ୍କ ନେତୃତ୍ୱାଧୀନ ଶାସନ କାଳ ମଧ୍ୟରେ ଏପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୟୁପିଆଇ, ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ ଭିତ୍ତିକ ସେବା ମାଧ୍ୟମରେ ଆର୍ଥିକ ସେବା ଓ ଡିଜିଟାଲ ଦେୟ ବ୍ୟବସ୍ଥା ବ୍ୟାପକ ହୋଇଛି। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଜନଧନ ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଗରିବ ଏବଂ ତୃଣମୂଳ ସ୍ତରରେ ସୁଫଳ ପହଞ୍ଚାଇବାରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଉତ୍ପାଦନ କ୍ଷେତ୍ରକୁ ଗତିଶୀଳ କରିବା ସହ ଆନ୍ତର୍ଜାତିକ ବଜାରରେ ଭାରତର ଉପସ୍ଥିତିକୁ ଅଧିକ ମଜବୁତ କରିଛି। ଦେଶର ଷ୍ଟାର୍ଟଅପ୍, କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ର ଆଦି ଅଧିକ ସଶକ୍ତ ହେବା ସହ ବର୍ଦ୍ଧିତ ରପ୍ତାନୀ କ୍ଷେତ୍ରରେ ବ୍ୟାପକ ଯୋଗଦାନ ପ୍ରଦାନ କରୁଛନ୍ତି। ରାଷ୍ଟ୍ର ନିର୍ମାଣର ଆଉ ଏକ ପ୍ରମୁଖ ଦିଗ ହେଉଛି ଜାତୀୟ ସୁରକ୍ଷା। ପ୍ରତିରକ୍ଷା ଉତ୍ପାଦନରେ କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ପ୍ରତିରକ୍ଷା ଷ୍ଟାର୍ଟଅପ୍ ଓ ସ୍ୱଦେଶୀ ଉପକରଣ ଉତ୍ପାଦନ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଛି। ସୁରକ୍ଷା କ୍ଷେତ୍ରରେ ଆମଦାନୀକୁ ହ୍ରାସ କରାଯାଇ ଅନ୍ୟ ଦେଶଗୁଡ଼ିକ ପାଇଁ ସୁରକ୍ଷା ଆଧାରିତ ସରଞ୍ଜାମ ରପ୍ତାନୀ ବୃଦ୍ଧି ପାଉଛି। 12 ବର୍ଷର ପ୍ରଧାନମନ୍ତ୍ରୀତ୍ୱ କାଳରେ ଆତଙ୍କବାଦ ଏବଂ ନକ୍ସଲବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବାରୁ ଏଥିରେ ବହୁ ପରିମାଣରେ ହ୍ରାସ ଘଟିଛି। ନକ୍ସଲ ମୁକ୍ତ ଭାରତ ଗଠନ ସ୍ୱପ୍ନ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂରଣ ଅବସରରେ ଗତକାଲି କେନ୍ଦ୍ର କ୍ୟାବିନେଟ୍ରେ ଏକ ପ୍ରସ୍ତାବ ପାରିତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଶ୍ରୀ ମୋଦିଙ୍କ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ଶକ୍ତିର ପ୍ରମାଣ। ଶ୍ରୀ ମୋଦିଙ୍କ ଉତ୍ସର୍ଗୀକୃତ ସେବା, ସମର୍ପଣ ଏବଂ ଅଙ୍ଗୀକାରବଦ୍ଧତା ଆଜି ସମସ୍ତଙ୍କ ପାଇଁ ବିଶ୍ୱସନୀୟ ହୋଇପାରିଛି। ରାଜନୈତିକ ତଥା ନେତୃତ୍ୱ କ୍ଷେତ୍ରରେ ଏଭଳି ସଫଳତା ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନନ୍ୟ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ବର୍ଣ୍ଣନା କରିଛନ୍ତି। 25 ବର୍ଷ ପୂରଣ ଅବସରରେ ଆଜି ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା ଆୟୋଜିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଏହାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଆଶାପୂର୍ଣ୍ଣ ନୀତି ଓ କଠିନ ପରିଶ୍ରମ ମାଧ୍ୟମରେ 2047 ବିକଶିତ ଭାରତ ସ୍ୱପ୍ନ ନିଶ୍ଚିତ ସାକାର ହୋଇପାରିବ। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଭାରତକୁ ବିଭିନ୍ନ କ୍ଷେତ୍ରରେ ଆଜି ସଶକ୍ତ କରିପାରିଛି। ଦେଶବାସୀଙ୍କ ବିଶ୍ୱାସ ଏବଂ ଅକୁଣ୍ଠ ସମର୍ଥନ ତାଙ୍କ ଜନସେବାର ଏହି 25 ବର୍ଷ ଯାତ୍ରାକୁ ଅଧିକ ଲକ୍ଷ୍ୟଭିତ୍ତିକ କରିପାରିଛି। ଏହାଦ୍ୱାରା ସେ ଉତ୍ସାହିତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଟି କୋଟି ଦଳୀୟ କର୍ମୀଙ୍କ ସମର୍ପଣ ତାଙ୍କ ପାଇଁ ପ୍ରେରଣା ପାଲଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2001 ଅକ୍ଟୋବର 7 ତାରିଖରେ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, କେବେ ଭାବିନଥିଲେ ଏଭଳି ଗୋଟିଏ ଦିନ ତାଙ୍କ ଜୀବନରେ ଆସିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ ଏବଂ ପାମେଲା ଜେନ, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ଦୀପକ କୁମାର।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ନାରୀ ନୁହେଁ ତୁ ନାରାୟଣୀ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ବାପି ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ନାୟକ।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ, କହିଲେ ପ୍ରଧାନମନ୍ତ୍ରୀ। ସରକାରଙ୍କ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ସେବା ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ବିଶ୍ୱ ନେତୃବୃନ୍ଦ। ପ୍ରଯୁକ୍ତି ବିଦ୍ୟାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ସହ ଡିଜିଟାଲ ବିଭାଜନକୁ ରୋକିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଭାରତର ଆଭିମୁଖ୍ୟକୁ କୃତଜ୍ଞତା ଜ୍ଞାପନ କଲା ରୁଷ। ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେଲେ ବୈଜ୍ଞାନିକ ହେନେରି ବି କାଗାମ ଏବଂ କାନ୍ସୋ ସୋଆଇ। ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ ରହିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇ ଆସିଛି। ଦେଶର ଜନସାଧାରଣଙ୍କ ବିଶ୍ୱାସ ଏବଂ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି 25 ବର୍ଷର ଜନବିଶ୍ୱାସ ଓ ଅନୁଭବ ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି। ଜୀବନର ପ୍ରତ୍ୟେକ ଯାତ୍ରା ତାଙ୍କୁ ନୀତି ନିର୍ଦ୍ଧାରଣରେ ସମ୍ବେଦନଶୀଳତା ଆଣିବା ଶିଖାଇଛି। ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି।
1: ମେରେ ଜୀବନ ମେଁ କୋଇ ଘଟନା ବ୍ୟର୍ଥ ନହିଁ ଗଈ, ହର ଘଟନା ନେ ମୁଝେ ସିଖାୟା, ମୋରବି କି ବାଡ଼ ନେ ମୁଝେ ଦିନ ରାତ ସେବା କାର୍ଯ୍ୟ ମେ ଝୁଟନେ କା ରାସ୍ତା ଦିଖାୟା। भूज के भूकंप ने मुझे पुनर्निर्माण के लिए डटे रहना सिखाया, चंद्रयान ने मुझे असफलता से उठना सिखाया।
0: प्रधानमंत्री नरेंद्र मोदी सरकार को मुख्य भावरे निरंतर सार्वजनीन सेवारे 25 वर्ष पूरण करिछंती। सफलता हासिल करिथिबा जापान, नाइजीरिया, ଡୋମିନିକା ଏବଂ ବେଲଜିୟମର ବିଶ୍ୱ ନେତୃବୃନ୍ଦ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ନେତୃତ୍ୱ ଏବଂ ଭାରତର ବିକାଶରେ ତାଙ୍କର ଅବଦାନକୁ ପ୍ରଶଂସା କରିବା ସହ ଏହା ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି। ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ନିରନ୍ତର 25 ବର୍ଷର ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ ଏବଂ ବେଲଜିୟମ ମଧ୍ୟରେ ଭାଗିଦାରୀକୁ ଦୃଢ଼ୀଭୂତ କରିବା ନେଇ ସେ ନିଜର ପ୍ରସ୍ତୁତି ପ୍ରକାଶ କରିବା ସହ ନିକଟରେ ସମାପ୍ତ କରିଥିବା ତାଙ୍କର ଭାରତ ଗସ୍ତକୁ ବେଶ୍ ଫଳପ୍ରଦ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପକ୍ଷରେ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ଏହି ନିରବଚ୍ଛିନ୍ନ 25 ବର୍ଷର ନେତୃତ୍ୱକୁ ଯେକୌଣସି ଗଣତନ୍ତ୍ରରେ ଏକ ବିରଳ ସଫଳତା ଭାବେ ଅଭିହିତ କରିଛନ୍ତି। ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ଡୋମିନିକା ପ୍ରତି ପ୍ରଦର୍ଶନ କରାଯାଇଥିବା ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପାଇଁ ପ୍ରଶଂସା କରିଛନ୍ତି। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଆଇଏମ୍ସି 2026 ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ସେବା ତୀର୍ଥଠାରେ ଗ୍ଲୋବାଲ୍ ସିଷ୍ଟମ୍ ଫର୍ ମୋବାଇଲ୍ କମ୍ୟୁନିକେସନ୍ ଆସୋସିଏସନ୍ ଜିଏସ୍ଏମ୍ଏର ବୋର୍ଡ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଯୁକ୍ତି ବିଦ୍ୟାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ସହ ଡିଜିଟାଲ ବିଭାଜନକୁ ରୋକିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ବିକାଶଶୀଳ ଦେଶ ଏବଂ ଗ୍ଲୋବାଲ ସାଉଥର ପ୍ରଗତି ପାଇଁ ଡିଜିଟାଲ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚରର ପରିବର୍ତ୍ତନଶୀଳ ଶକ୍ତିର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସାଇବର ଠକେଇର ମୁକାବିଲା ପାଇଁ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ସମାଧାନ ଏବଂ ସଚେତନତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଡିପ୍ ଫେକ୍ର ଉତ୍ପତ୍ତି ସ୍ଥଳ ତୁରନ୍ତ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା ଖୋଜିବାକୁ ପରାମର୍ଶ ଦେଇଛନ୍ତି। ଜିଏସ୍ଏମ୍ଏର ସଦସ୍ୟମାନେ ଭାରତରେ 4G ଏବଂ 5G ଦ୍ରୁତ ସମ୍ପ୍ରସାରଣ, ଟେଲିକମ୍ ଉତ୍ପାଦନ ଅଭିବୃଦ୍ଧି ଏବଂ ଦେଶର ପୁଞ୍ଜିନିବେଶ ଅନୁକୂଳ ନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତ ବିଶ୍ୱର ଶୀର୍ଷ 5ଟି ଅର୍ଥବ୍ୟବସ୍ଥା ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆ

0: ପାତ୍ରାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି, ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ରହିଛି। ଭାରତୀୟ ଅର୍ଥବ୍ୟବସ୍ଥା ବର୍ତ୍ତମାନ 7.4% ହାରରେ ଅଭିବୃଦ୍ଧି ହାସଲ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
1: इतना बड़ा आर्थिक संकट पैदा होने के बावजूद भी हमने देश की अर्थव्यवस्था की रफ्तार को रुकने नहीं दिया है। दुनिया के बड़े बड़े देश की अर्थव्यवस्था जहां 2%, 1.5% और 3% की रफ्तार से बढ़ रही है, वहीं पर विश्व में इतना बड़ा संकट पैदा होने के बावजूद भारत की अर्थव्यवस्था आज भी 7.4% की दर से बढ़ रही है।
0: अपन माने संवाद सुनुछंती आकाशवाणी रो। ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଭାରତର ପ୍ରସ୍ତୁତିକୁ ନେଇ ରୁଷ ନୂଆଦିଲ୍ଲୀ ପ୍ରତି କୃତଜ୍ଞତା ଜ୍ଞାପନ କରିଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି, ଏହି ସଙ୍କଟର ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ଦିଗରେ ଚିନ୍ତାଧାରା ଓ ପ୍ରସ୍ତାବ ଦେବା ପାଇଁ ଭାରତର ଇଚ୍ଛାକୁ ମସ୍କୋ ଉଚ୍ଚ ପ୍ରଶଂସା କରିଛି। ୟୁକ୍ରେନ୍ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏକ ନୂତନ 3-ସୂତ୍ରୀ ପ୍ରସ୍ତାବ ପଠାଇଥିବା ରିପୋର୍ଟ ସମ୍ପର୍କରେ ମସ୍କୋରେ ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। 2026 ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଫ୍ରେଞ୍ଚ ରସାୟନବିଦ୍ ହେନେରୀ ବି କାଗାନ୍ ଏବଂ ଜାପାନୀ ରସାୟନବିଦ୍ କେନ୍ସୋ ସୋଆଇଙ୍କୁ ମନୋନୀତ କରାଯାଇଛି। ଆସିମେଟ୍ରିକ୍ ଅର୍ଗାନିକ୍ ସିନ୍ଥେସିସ୍ କ୍ଷେତ୍ରରେ ଅଣରୈଖିକ ପ୍ରଭାବ ଏବଂ ଅଟୋ କାଟାଲିସିସ୍ର ଆବିଷ୍କାର ପାଇଁ 2 ରସାୟନବିତ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ କହିଛି, କାଗାନ୍ ଏବଂ ସୋଆଇ ପ୍ରକୃତିରେ କିପରି ସ୍ୱତଃପୃତ ଭାବେ ଆଣବିକ ଅସମତି ସୃଷ୍ଟି ହୋଇପାରେ ସେ ସମ୍ପର୍କିତ ଶତାବ୍ଦୀ ପୁରୁଣା ରହସ୍ୟର ଉନ୍ମୋଚନ କରିଛନ୍ତି। ଆମିନୋ ଏସିଡ୍ ସମେତ ଅନେକ ଅଣୁ 2 ପ୍ରତିବିମ୍ବ ରୂପ ନେଇ ବିଦ୍ୟମାନ ଥାନ୍ତି। ଯଦିଓ ଏହି ରୂପଗୁଡ଼ିକ ରାସାୟନିକ ଦୃଷ୍ଟିକୋଣରୁ ସମାନ, ତଥାପି ଜୀବନ୍ତ ଅଣୁଜୀବ ବା ପ୍ରାଣୀମାନେ ବହୁଳ ଭାବେ ଗୋଟିଏ ରୂପକୁ ବ୍ୟବହାର କରନ୍ତି। ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଏଭଳି ପ୍ରାକୃତିକ ଚୟନଶୀଳତାର ସୃଷ୍ଟିକୁ ନେଇ ଗବେଷଣାରତ ଥିଲେ। ନୋବେଲ କମିଟି ଅନୁଯାୟୀ ରସାୟନବିତ୍ମାନେ ପାରମ୍ପରିକ ଭାବରେ ଲାବୋରେଟୋରୀ ସିନ୍ଥେସିସ୍ ସମୟରେ ଉଭୟ ପ୍ରତିବିମ୍ବ ଅଣୁ ସମାନ ପରିମାଣରେ ପାଉଥିଲେ, କିନ୍ତୁ କାଗାନ୍ ଏବଂ ସୋଆଇଙ୍କ ଆବିଷ୍କାର ଦର୍ଶାଇଛି ରାସାୟନିକ ପ୍ରତିକ୍ରିୟାଗୁଡ଼ିକୁ ଗୋଟିଏ ପ୍ରତିବିମ୍ବ ଉତ୍ପାଦନ କରିବା ଦିଗରେ କିଭଳି ପରିଚାଳିତ କରାଯାଇପାରିବ। ଆଧୁନିକ ରସାୟନ ବିଜ୍ଞାନ ବିଶେଷକରି ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହା ଏକ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆନ୍ତର୍ଜାତିକ ସୌର ମେଣ୍ଟ ଇସା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ନଭେମ୍ବର 2015 COP21 ଜଳବାୟୁ ସମ୍ମିଳନୀ ସମୟରେ ଆନ୍ତର୍ଜାତିକ ସୌର ମେଣ୍ଟର ଶୁଭାରମ୍ଭ କରିଥିଲେ। ଏହି ବିଶ୍ୱସ୍ତରୀୟ ଆନ୍ତଃ ସରକାରୀ ସଂଗଠନ ଶକ୍ତିର ଉପଲବ୍ଧତା, ଶକ୍ତି ସୁରକ୍ଷା ଏବଂ ସ୍ଥାୟୀ ବିକାଶର ଏକ ମାଧ୍ୟମ ଭାବରେ ସୌରଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ସମର୍ପିତ। ସୌରଶକ୍ତି ସମାଧାନର ବ୍ୟାପକ ଗ୍ରହଣ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ସାମୁହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସା ଗଠନ କରାଯାଇଥିଲା। ଆଜି ଇସା ସୌରଶକ୍ତି ଉପରେ ଆନ୍ତର୍ଜାତିକ ସହଯୋଗ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚରେ ପରିଣତ ହୋଇଛି, ଯେଉଁଠାରେ ବର୍ତ୍ତମାନ 128 ଦେଶ ସଦସ୍ୟ ଭାବେ ପଞ୍ଜିକୃତ ହୋଇଛନ୍ତି। ପ୍ୟାରିସ୍ରେ COP21 ସମୟରେ ଆନ୍ତର୍ଜାତିକ ସୌର ମେଣ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସହ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବା, ନିୟମାବଳୀକୁ ସରଳ କରିବା, ଭିତ୍ତିଭୂମି ନିର୍ମାଣ କରିବା ଏବଂ ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ ନୂତନ ଆର୍ଥିକ ମଡେଲ ପ୍ରସ୍ତୁତ କରି ସୌରଶକ୍ତିକୁ ଶସ୍ତା, ନିର୍ଭରଯୋଗ୍ୟ ଏବଂ ବ୍ୟାପକ ଉପଲବ୍ଧତା ଉପରେ ଏହି ମେଣ୍ଟ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଫିନ୍ଲାଣ୍ଡର ଭାଣ୍ଟାଠାରେ ଅନୁଷ୍ଠିତ ଆର୍କଟିକ୍ ଓପନ୍ ସୁପର 500 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ପୁରୁଷ ଡବଲ୍ସରେ କୃଷ୍ଣ ପ୍ରସାଦ ଗାରାଗା ଏବଂ ପୃଥ୍ୱୀ କୃଷ୍ଣମୂର୍ତ୍ତି ରୟଙ୍କ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ 2 ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ କାନାଡ଼ାର ୱେନ୍ ୟୁ

0: ତାଙ୍କୁ ପରାସ୍ତ କରିଥିବା ବେଳେ ତନ୍ଭି ଶର୍ମା ମଧ୍ୟ ତାଇୱାନର ଚିଉ ପିନ୍ ଚିଆନ୍ଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ, କହିଲେ ପ୍ରଧାନମନ୍ତ୍ରୀ। ସରକାରଙ୍କ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ସେବା ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ବିଶ୍ୱ ନେତୃବୃନ୍ଦ। ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେଲେ ବୈଜ୍ଞାନିକ ହେନେରି ବି କାଗାନ ଏବଂ କେନ୍ସୋ ସୋଆଇ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମାଲକାନଗିରି ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ସାର୍ବଜନୀନ ଜୀବନ ଓ ସେବାକୁ ନେଇ ଦେଶବ୍ୟାପୀ ପାଳିତ ହେଉଥିବା ସେବା ସଂକଳ୍ପ ଅଭିଯାନରେ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରକ୍ତଦାନ, ସ୍ୱଚ୍ଛତା ଅଭିଯାନ, ସାମାଜିକ ସେବା, ଜନସଚେତନତା ଓ ଅଙ୍ଗନବାଡ଼ି ଜନସମ୍ପର୍କ ଭଳି କାର୍ଯ୍ୟକ୍ରମରେ ଚାଷୀ, ଯୁବକ, ମହିଳା ଓ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯାଉଛି। ଏ ସମ୍ପର୍କରେ ସାଂସଦ ବଳଭଦ୍ର ମାଝୀ କହିଛନ୍ତି
3: ପ୍ରଧାନମନ୍ତ୍ରୀ ମୋଦିଙ୍କର 25 ବର୍ଷ ପୂରା ହେବାକୁ ଯାଉଛି। ଏହି ଉପଲକ୍ଷେ 25 ବର୍ଷର ନିରନ୍ତର ସେବା ପାଇଁ ଯେଉଁ ପ୍ରକାର ସିଏ ଆମର ଭାରତବର୍ଷକୁ, ସମସ୍ତ ମାନବ ସମାଜକୁ ଉନ୍ନତି ଆଗକୁ ନେଇଛନ୍ତି ଏବଂ ବିଶେଷ କରି ଭାରତବର୍ଷରେ ବିକଶିତ ଭାରତର ସ୍ୱପ୍ନ ସାକାର କରିବାର ଯେଉଁଠୁ ମୂଳଦୁଆ ପକାଇଛନ୍ତି, ସେମିତି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ 17 ସେପ୍ଟେମ୍ବରରୁ ଆରମ୍ଭ କରିକି 17 ଅକ୍ଟୋବର ପର୍ଯ୍ୟନ୍ତ ମାସେ ଧରି ସରକାରଙ୍କ ସହଯୋଗରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମ ଅଧୀନରେ 13 କାର୍ଯ୍ୟକ୍ରମ ହେବାର ଅଛି। 2 କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ସରିଛି, ଯେଉଁଟା ହେଉଛି ଆଶୀର୍ବାଦ କା ଦିଆ 17 ସେପ୍ଟେମ୍ବରରେ ହେବାର ଥିଲା। ପୁରା ଭାରତବର୍ଷରେ ପ୍ରତି ଘରେ ମୋଦିଜୀଙ୍କ ଦୀର୍ଘାୟୁ କାମନା କରିକି ଦୀପ ଜଳୁଛନ୍ତି ଏବଂ ସେମିତି ନିରନ୍ତର ଜନସେବାରେ ଆମ ସେବାରେ ଲାଗିଥାନ୍ତୁ। ଯେଉଁଟା ଅଙ୍ଗନବାଡ଼ିରେ ହେବାର ଥିଲା ସେଟା 27, 28, 29 ସେଟା ମଧ୍ୟ ସରିଯାଇଛି ମାଲକାନଗିରି ଜିଲ୍ଲାରେ। ମାଲକାନଗିରି ଜିଲ୍ଲା ଭାରତବର୍ଷର ସହିତ ସାମିଲ ହୋଇଛି, ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ବାକି ଯେତିକି କାର୍ଯ୍ୟକ୍ରମ ରହିଲା ସେଗୁଡ଼ାକ ଚାଲିଛି। ବହୁତ ଜଲ୍ଦି ଯେଉଁଟା ମୋ ସ୍ୱପ୍ନର ଭାରତ ପାଇଁ ଛାତ୍ରଛାତ୍ରୀମାନଙ୍କର ସେଇଟା ବି ସରିବାକୁ ଯାଉଛି। ବନ୍ୟା ପାଇଁ ଟିକେ ସ୍ଥଗିତ ଥିଲା ମାଲକାନଗିରି ଜିଲ୍ଲାରେ ଏବଂ ଅନ୍ୟାନ୍ୟ ଯେତେ କାର୍ଯ୍ୟକ୍ରମ ଅଛି ଭଲ ଭାବରେ ଚାଲିଛି।
2: ମାଲକାନଗିରି ଜିଲ୍ଲାର 7 ବ୍ଲକରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଲୋଗାନ ଲେଖନ, ପୋଷ୍ଟର ପ୍ରସ୍ତୁତି ଓ ସଚେତନତା ରାଲି କରାଯାଇଥିଲା। ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମାନବ ଶୃଙ୍ଖଳ ଗଠନ କରିଥିଲେ। 15 ବର୍ଷରୁ ଉର୍ଦ୍ଧ୍ୱ ନିରକ୍ଷରଙ୍କୁ ଚିହ୍ନଟ କରି ସାକ୍ଷର କରିବା ପାଇଁ ଏହି ଅବସରରେ ଶପଥ ନିଆଯାଇଥିଲା। ଯୁବପିଢ଼ିଙ୍କୁ ଦକ୍ଷ ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମାଲକାନଗିରିରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶିକ୍ଷାର୍ଥୀଙ୍କୁ ପୋଷାକ ଓ ଅଧ୍ୟୟନ ସାମଗ୍ରୀ ବଣ୍ଟନ କରାଯାଇଛି। ବିଧାୟକ ନରସିଂହ ମାଡ଼କାମୀ, ବ୍ଲାକ୍ ପାନ୍ଥର କେନ୍ଦ୍ରର 29 ଜଣ ଓ ଗ୍ରାମତରଙ୍ଗ କେନ୍ଦ୍ରର 20 ଜଣ ଶିକ୍ଷାର୍ଥୀଙ୍କୁ ଏହି ସାମଗ୍ରୀ ପ୍ରଦାନ କରିଥିଲେ। ଉଭୟ କେନ୍ଦ୍ରରେ ନିଯୁକ୍ତି ଭିତ୍ତିକ ମାଗଣା ତାଲିମ ପ୍ରଦାନ କରାଯାଉଛି। ନିର୍ବାଚନ ମଣ୍ଡଳୀ ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଓ ଆଦର୍ଶ ଗ୍ରାମ ଯୋଜନାର ଅଗ୍ରଗତି ନେଇ ମାଲକାନଗିରିରେ ମାସିକ ସମୀକ୍ଷା ବୈଠକ ହୋଇଛି। ବିଧାୟକ ନରସିଂହ ମାଡ଼କାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅସମାପ୍ତ କାର୍ଯ୍ୟ ଶୀଘ୍ର ସାରିବା, ମୌଳିକ ସେବା ଓ ଭିଭିଭୂମି ବିକାଶକୁ ଗୁରୁତ୍ୱ ଦେବା ସହ ପାଣ୍ଠିର ସ୍ୱଚ୍ଛ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ମାଲକାନଗିରିରେ ସେବା ସଂକଳ୍ପ ଅଭିଯାନର ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସରକାରୀ ଯୋଜନାଗୁଡ଼ିକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ଜନଜାତି ଶିକ୍ଷା, ଅଙ୍ଗନବାଡ଼ି ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଉଦ୍ୟୋଗୀ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଚିତ୍ରକୁଣ୍ଡା ଅଞ୍ଚଳରେ ମାଛ ଚାଷର ସମ୍ଭାବନାକୁ ବିକଶିତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି। ସେବା ସଂକଳ୍ପ ଅଭିଯାନ ନେଇ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ସମୀକ୍ଷା ବୈଠକ ମଧ୍ୟ ଆୟୋଜିତ ହୋଇଛି। ଦଳୀୟ ନେତାମାନେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ଏବଂ ଦଳୀୟ ସଂଗଠନ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଏହା ପୂର୍ବରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ବିଭିନ୍ନ ବିକାଶମୂଳକ ଯୋଜନା ଉପରେ ଆଲୋଚନା ହୋଇଥିଲା। ପ୍ରଶାସନିକ ଦକ୍ଷତା ଓ ଯୁବ ସଶକ୍ତିକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାକୁ ଜାତୀୟ ସ୍ତରରେ ସମ୍ମାନ ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 110ତମ ସ୍କଚ୍ ସମିଟ୍ରେ ପ୍ରଗତି ପଥେ ଯୁବ ମାଲକାନଗିରି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନକୁ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ

0: ମାଲକାନଗିରିରୁ 75 ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଯାତ୍ରୀମାନଙ୍କ ସହ 2 ଜଣ ସହଯୋଗୀ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି। ସରକାରଙ୍କ ପକ୍ଷରୁ ଯାତାୟତ, ରହିବା, ଖାଦ୍ୟ ଓ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ମାଲକାନଗିରି ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆଙ୍ଗନକୀ ଉତ୍ସବ ପାଳିତ ହୋଇଛି। କିଶୋରୀ, ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସଚେତନତା ବୃଦ୍ଧି ଏହାର ଲକ୍ଷ୍ୟ ଥିଲା। ଏହି ଅବସରରେ ସୁଷମ ଖାଦ୍ୟର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 7:30। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ।

0: ଲାଗି କାର୍ତ୍ତିକ ମାସକୁ ଆଖି ଆଗରେ ରଖିକି ଆମେ ଯଦି ଏବେଠୁ ଲଗାଲଗି କରିବା ହେଲେ ହେଇପାରିବ
1: ନାଇଁ ସତ କଥା
0: କାହିଁକି ବୋଲେ ଆମେ ଯୋଜନା ନ କଲେ ଆମକୁ ଆଉ କିଛି ହବ ନାହିଁ ହେଲା ଆମେ ଆଗରୁ ଏକା ଯୋଜନା କରିକି ଯଦି କରିବା ବୋଲେ ସମାନ ଟାଇମରେ ଫସଲ ବାହାରିଲେ ଏକା ଦି ପଇସା ଆମକୁ ମିଳିବ
1: ନାଇଁ ସତ କଥା ତ ଆଉ ଏବେଠୁ କରିଥିଲେ ଏକା କହିଲା ଭଳିଆ ଶୀତ ଦିନରେ କାର୍ତ୍ତିକ ମାସ ତାର ପରେ ପରେ ଇ ପିକନିକ ଋତୁ ମିଶା ଷ୍ଟାର୍ଟ ହେଇଯିବ ତାହିଁରେ ମିଶା କଣ କଣ ଲୁଡା କଣ ବୋଲି କହିଲେ କଣ କଣ ଟିକେ ଲଗେଇଥିବା ବୋଇଲେ ତାହିଁରେ ମିଶା ଦୁଇ ପଇସା ଆୟ କରିପାରିବା
0: ଚାରିଆଡେ ମୁଣ୍ଡ ଖଟେଇଲେ ସିନା ଏ ଛେଳି ପାଳନ ହଉ କୁକୁଡ଼ା ପାଳନ ହଉ କି ଆମର ପରିବା ଚାଷ ହଉ କି ଶସ୍ୟଜାତ ଚାଷ ହଉ ସବୁଆଡୁ ଟିକେ ଟିକେ ଟିକେ ଟିକେ କଲେ ଏକା ଚାରି ପଇସା ଲାଭ ହବ ଏ ଗୋଟେ ପଛରେ ପଡିଥିଲେ ହବ ତ ହବ ଯଦି ନ ହବ ବୋଲେ ମୂଳରୁ ଯିବ
1: ନାଇଁ ସତ କଥା ହେଲେ କଥାବାର୍ତ୍ତା ତ ଜବର ହେଇଗଲୁ ଆଜିର ଆଲୋଚନାରେ କଣ ଆଣିଛ କି ନାଇଁ
0: ହଇ ବଢିଆ କଥା ଗୋଟେ ଆଣିଛି ଉଦ୍ୟାନ କୃଷି ବୋଲେ କଣ ଜାଣିଛ କି ନାଇଁ
1: ଉଦ୍ୟାନ କୃଷି କଣ
0: ଏ ବଗିଚାରେ ଚାଷ କରିବାଟାକୁ ଉଦ୍ୟାନ କୃଷି କହିବେ ଚାଷରେ କେମିତି କଣ ସୁବିଧା ସୁଯୋଗ ମିଳୁଛି ସି ଚାଷ କରିକି କେମିତି ଲୋକ ଉପକୃତ ହଉଛନ୍ତି ସେ ବିଷୟରେ କଥା ହେଇକି ଆଇଛି
1: ହେଲେ ନୂଆ ଜିନିଷ ଗୋଟେ ଏକା କରୁଥିବେ ଏକା ଯେ ଲୋକ ହେଲେ ଯୋଉମାନେ ଜାଣିନାହାନ୍ତି ଚାଲ କହିଦବା ତାଙ୍କର ପାଇଁ ଆଉ
2: ସାର୍ ନମସ୍କାର ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ସାର୍
3: ନମସ୍କାର ମ୍ୟାଡମ୍
2: ସାର୍ ଟିକେ ପରିଚୟ ଜାଣିବା ପାଇଁ ଚାହୁଁଛୁ ସାର୍
3: ମୋ ନାଁ ହେଲା ତ୍ରିଲୋଚନ ପାଟିଲ ମୁଁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଭାବରେ କାର୍ଯ୍ୟ କରୁଅଛି ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଆମର ଏଇ ଯୋଉଟା ଆଜି ଟପିକ ମତେ ଦିଆହେଇଛି ଯୋଉଟା ହେଲା ଆମର ଉଦ୍ୟାନ କୃଷି ବିଭାଗରେ ସମସ୍ତ ପ୍ରକାର ସୁବିଧା ଆଉ ସୁଯୋଗ
2: ଆଜ୍ଞା
3: ତ ଏଥିରେ ଆପଣମାନେ ଯଦି ଆମର ଉଦ୍ୟାନ କୃଷି ବିଭାଗ ସାଙ୍ଗରେ ଯଦି ଜଡିତ ହୋଇ କାମ କରିବାକୁ ଚାହୁଁଛନ୍ତି ତାହେଲେ ଚାଷୀ ହିସାବରେ ତାହେଲେ ଆପଣମାନେ ପ୍ରଥମେ ଜାଣି ରଖନ୍ତୁ ଯେ ଆମର ଉଦ୍ୟାନ କୃଷି ବିଭାଗ ହେଲା ଫୁଲ ଫଳ ପନିପରିବା ଏବଂ ତାର ଅମଳ ପରବର୍ତ୍ତୀ ଯତ୍ନ ଏ ଚାରିଟା ଜିନିଷକୁ ନେଇକି ଆମର ଉଦ୍ୟାନ କୃଷି ବିଭାଗ ଆମର ଗଠିତ ହୋଇଛି ତ ଉଦ୍ୟାନ କୃଷି ବିଭାଗରେ ପ୍ରଥମେ ଆମର କହିବି ସ୍କିମ୍ ହେଲା ଆମର ଯୋଉ ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ ଯାହାର ନାଁ ହେଲା MIDH ମିଶନ ଫର ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ୍ ହର୍ଟିକଲଚର ଯାହା ଆଗରୁ ନ୍ୟାସନାଲ ହର୍ଟିକଲଚର ମିଶନ ନାଁରେ ଜାଣୁଥିଲେ ଲୋକ ତ ଏଥିରେ ଯଦି ଆପଣ ଚାଷ କରିବେ ଏଥିରେ ଆପଣ ଆମ୍ବ ପଣସ ଡ୍ରାଗନ୍ ଫ୍ରୁଟ୍ କଦଳୀ ଆପଣ ପୁଆ ଆଉ କଦଳୀ ଟିସୁ କଲଚର ତ ଏଇ ଗୁଡାକ ଆପଣ ଗୋଟେ ହେକ୍ଟର ପାଇଁ ଯଦି ଆପଣ ଆପ୍ଲାଏ କରିବେ ତାହେଲେ ସେଟା ଆପଣ ଗୋ ସୁଗମ ବୋଲି ଗୋଟେ ପୋର୍ଟାଲ ଅଛି ସେ ଗୋ ସୁଗମ ପୋର୍ଟାଲରେ ଆପଣ ଆପ୍ଲାଏ କରିବେ ଯୋଉଥିରେ କି ଆପଣ ଯେମିତିକି ଆପଣ ଆମ୍ବ ଗଛ ଯଦି 100ଟା ନେବେ ତାହେଲେ ଆପଣ ₹125,000 ଗୋଟେ ହେକ୍ଟର ପ୍ରତି ଆପଣଙ୍କର ଅଟକଳ ଖର୍ଚ୍ଚ ରହିବ ସେଥିରୁ ଆପଣ ପାଖାପାଖି ₹37,500 ଆପଣ ପ୍ରଥମ ବର୍ଷ ସେକେଣ୍ଡ ବର୍ଷ ଆପଣଙ୍କର ₹25,000 ତ ସର୍ବମୋଟ ଆପଣଙ୍କର ₹62,500 ଆପଣ ଏଥିରେ ଆର୍ଥିକ ଅନୁଦାନ ପାଇବେ ସେମିତି ଆପଣ ଯଦି ପଣସ ଚାଷ କରୁଛନ୍ତି ମାନେ ଆପଣ ଆମର ଜାକ୍ଫ୍ରୁଟ୍ ଯୋଉଟା ଗ୍ରାଫ୍ଟେଡ୍ ଜାକ୍ଫ୍ରୁଟ୍ ଯେମିତି ଚାଷ କରୁଛନ୍ତି 100 ଗଛକୁ ଆପଣ ଆମ ପାଖରୁ ନେବେ ଆପଣଙ୍କୁ ପାଖାପାଖି 75,000 ଆପଣ ଗୋଟେ ହେକ୍ଟରରେ ଖର୍ଚ୍ଚ କରିବେ ତ ସେଇଥିରେ ପ୍ରଥମ ବର୍ଷ ଆପଣ ₹22,500 ଦ୍ୱିତୀୟ ବର୍ଷ ₹15,000 ଟୋଟାଲ ଆପଣ ₹37,500 ଆପଣ 2 ବର୍ଷରେ ଲାଭ ପାଇବେ ସବସିଡି ହିସାବରେ ସେମିତି ଡ୍ରାଗନ୍ ଫ୍ରୁଟ୍ ଆପଣଙ୍କର 3,000 ଚାରା ଆପଣ ଲଗେଇବେ ତାର ପ୍ରୋଜେକ୍ଟ କଷ୍ଟ ରହିବ ₹6,75,000 ପ୍ରଥମ ବର୍ଷ ଆପଣଙ୍କର ₹2,02,500 ସେକେଣ୍ଡ ବର୍ଷ ₹135,000 ଟୋଟାଲ ଆପଣ 2 ବର୍ଷରେ ₹3,37,500 ଏତିକି ଟଙ୍କା ଆପଣ ପାଇବେ ତା ସାଙ୍ଗରେ ଯଦି କଦଳୀ ଚାଷ ଯଦି କରିବେ ଆପଣ ଟିସୁ କଲଚର କଦଳୀ ତାହେଲେ ଗୋଟେ ହେକ୍ଟରରେ 3,086 ଚାରା ଆପଣଙ୍କର ଲାଗିବ ଯାହାର ପ୍ରୋଜେକ୍ଟ କଷ୍ଟ ₹75,000 ରହିବ ଆପଣ ପ୍ରଥମ ବର୍ଷ ₹52,500 ପାଇବେ ସେକେଣ୍ଡ ବର୍ଷ ₹35,000 ପାଇବେ ତ 2 ବର୍ଷରେ ସର୍ବମୋଟ ଆପଣ ₹87,500 ପାଇବେ ତ ଆପଣ ଯୋଉ ସେକେଣ୍ଡ ବର୍ଷଟା ଯୋଉ ମେଣ୍ଟେନାନ୍ସର ପଇସା ଯୋଉ ପାଇବେ ପ୍ରଥମ ବର୍ଷର ଲଗାଇଥିବା ଶତକଡ଼ା 80%ରୁ ଅଧିକା ଗଛ ବଞ୍ଚିଥିଲେ ଯାଇକି ଆପଣ ସେକେଣ୍ଡ ବର୍ଷ ମେଣ୍ଟେନାନ୍ସ ପାଇଁ ଏଲିଜିବଲ୍ ହେବେ
2: ଆଜ୍ଞା
3: ତାପରେ ଆପଣ ଯଦି ଶଙ୍କର ଜାତୀୟ ପନିପରିବା ଚାଷ କରୁଛନ୍ତି ତାହେଲେ ଆପଣ ଗୋଟେ ହେକ୍ଟରରେ ଆପଣଙ୍କର ₹60,000 ଖର୍ଚ୍ଚ ହବ ଆଉ ଆପଣଙ୍କର ଯଦି ଗୋଟେ ହେକ୍ଟର ଚାଷ କରୁଛନ୍ତି ତାହେଲେ ₹30,000 ଆପଣ ସବସିଡି ପାଇବେ ଆଉ ଯଦି ଜଙ୍ଗଲ ଜମି ପଟା ଯଦି ଥିବ ଆପଣଙ୍କ ନାଁରେ ତାହେଲେ ₹54,000 ପାଇବେ ଆଉ ଯେମିତି ଆମର ଗେଣ୍ଡୁ ଫୁଲ ଚାଷ ଯେମିତି ଝରା ଫୁଲ ଯୋଉ କହୁଛନ୍ତି ଆପଣ ସେଟା ଯଦି କରୁଛନ୍ତି ଗୋଟେ ହେକ୍ଟରରେ 50,000

0: ଆପଣଙ୍କର ଖର୍ଚ୍ଚ ହେଲେ ଗଭର୍ଣ୍ଣମେଣ୍ଟ ଆପଣଙ୍କୁ 25,000 ସବସିଡି ଦେଇପାରିବେ। ଆଉ ଜଙ୍ଗଲ ଜମି ପଟ୍ଟା ଯଦି ଆପଣଙ୍କ ନାଁରେ ଥିବ ତାହେଲେ 45,000 ପର୍ଯ୍ୟନ୍ତ ବେନିଫିଟ ସବସିଡି ମିଳିପାରିବ। ତା ସାଙ୍ଗରେ ଆପଣ ଯଦି ଉଦ୍ୟାନ କୃଷି ବିଭାଗରେ ଯଦି ଛତୁ ଚାଷ ପାଇଁ ଯଦି ଆପଣ ଯଦି ଇଣ୍ଟରେଷ୍ଟେଡ ଅଛନ୍ତି ତାହେଲେ ସ୍ୱଳ୍ପ ମୂଲ୍ୟର ଛତୁ ଉତ୍ପାଦନ କେନ୍ଦ୍ର ଯୋଉଟା 200 ସ୍କୋୟାର ଫୁଟ୍ର ଯଦି ଆପଣ ବନେଇବେ, ତାର 20 ଫୁଟ୍ ଲମ୍ବ ଆଉ 10 ଫୁଟ୍ ଯଦି ପ୍ରସ୍ତ ରହିବ, ତ ସେଥିପାଇଁ ଆପଣଙ୍କର ଧାର୍ଯ୍ୟ ହଟ୍ଟଗୋଳ ମୂଲ୍ୟ ରଖାଯାଇଛି 2 ଲକ୍ଷ ଟଙ୍କା। ଆପଣ ସେଥିରେ ସବସିଡି 1 ଲକ୍ଷ ପର୍ଯ୍ୟନ୍ତ ସେଥିରେ ପାଇପାରିବେ। ତା ସାଙ୍ଗରେ ଜିଆ ଖତ କୁଣ୍ଡ ଯଦି ଆପଣ ବନେଇବେ 30 ଫୁଟ୍ କୁ 8 ଫୁଟ୍ ଆଉ ଉଚ୍ଚତା ହେଲା ଆପଣଙ୍କର 2.5 ଫୁଟ୍ର, ତାହେଲେ ଆପଣଙ୍କର 1 ଲକ୍ଷ ଆପଣଙ୍କର ରହିବ ପ୍ରୋଜେକ୍ଟ କୋଷ୍ଟ, ସେଥିରେ 50% ଆପଣ ସବସିଡି ପାଇପାରିବେ। ତ
1: ଆଜ୍ଞା
0: ସେମିତି ବଡ଼ ବଡ଼ ପ୍ରୋଜେକ୍ଟ ଭିତରେ ଆମର ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଯଦି କରିବେ ତାହେଲେ 20 ଲକ୍ଷର ଆପଣଙ୍କର ପ୍ରୋଜେକ୍ଟ କୋଷ୍ଟ ରହିବ, 50% ସେଥିରେ ଆପଣ ସବସିଡି ପାଇପାରିବେ। ତା ସାଙ୍ଗରେ ଆଉ ଗୋଟେ MIDH ସ୍କିମରେ ଆଉ ଗୋଟେ ଅଛି ପ୍ରୋଟେକ୍ଟେଡ୍ କଲ୍ଟିଭେସନ ଯୋଉଟାକି ସୁରକ୍ଷିତ ଚାଷ, ଯୋଉଟା ଆପଣଙ୍କର ପଲି ହାଉସ, ଯୋଉଟା ପ୍ଲାଷ୍ଟିକ ଛାଦୀକରଣ ଗୃହ, ଆଉ ଆପଣଙ୍କର ଛାୟା ଗୃହ, ସବୁଜ ଗୃହ, ଯୋଉଟା ଆପଣଙ୍କର ସେଡନେଟ୍ ହାଉସ, ଏଇଗୁଡ଼ାକ ଯଦି ଆପଣ କରିବେ, ଛାୟା ଗୃହଟା ଆପଣଙ୍କର ଯୋଉ ପଲି ହାଉସ ଯଦି ଏଇଗୁଡ଼ା ସବୁ ଆପଣ ଯଦି କରିବେ ତାହେଲେ ଏଥିରେ ବି ଆପଣ ପାଖାପାଖି 50% ପର୍ଯ୍ୟନ୍ତ ସବସିଡି ପାଇପାରିବେ। ତ ଏଥିରେ ମିନିମମ ଜଣେ 500 ବର୍ଗମିଟରରୁ ଆରମ୍ଭ କରିକି 2,500 ବର୍ଗମିଟର ପର୍ଯ୍ୟନ୍ତ ଏଥିରେ ଜଣେ ଚାଷ କରିପାରିବେ ଆମର
1: ନିହାତି
0: ସବୁଜ ଗୃହର। ସେମିତି
1: ଆଜ୍ଞା
0: ଛାୟା ଗୃହରେ ଜଣେ ମ୍ୟାକ୍ସିମମ 2,500 ବର୍ଗମିଟର ପର୍ଯ୍ୟନ୍ତ କରିପାରିବେ। ବାଉଁଶ ଛାୟା ଗୃହ ଯୋଉଟା ବେମ୍ବୁ ସେଡନେଟ୍ ହାଉସ, ଜଣେ 200 ବର୍ଗମିଟର ଚାଷ କରିପାରିବେ। ତ ଆଉ ଗୋଟେ ହେଲା ପ୍ଲାଷ୍ଟିକ ଛାଦୀକରଣ, ମାନେ ଯୋଉଟା ପ୍ଲାଷ୍ଟିକ ମଲ୍ଚିଂ ଦେଖିବେ, ଯୋଉଟା ଆମର ପ୍ଲାଷ୍ଟିକ ପଲିଥିନ ଦେଇକିରି ଘାସ ମାରିବା ପାଇଁ ବୋଲିକି ମ୍ୟାକ୍ସିମମ ଜଣ ସେଟା କରିଥାନ୍ତି। ତ ଏଥିରେ ଜଣେ ମ୍ୟାକ୍ସିମମ 2 ହେକ୍ଟର ପର୍ଯ୍ୟନ୍ତ ଯଦି କରୁଛନ୍ତି ତାହେଲେ 40,000 ଟଙ୍କା ଆପଣଙ୍କର ପ୍ରୋଜେକ୍ଟ କୋଷ୍ଟ ରହିଲେ ଆପଣ 20,000 ଟଙ୍କା ଗୋଟେ ହେକ୍ଟରରେ ଆପଣ 20,000 ପର୍ଯ୍ୟନ୍ତ ସବସିଡି ପାଇବେ, 2 ହେକ୍ଟରରେ 40,000 ସବସିଡି ପାଇପାରିବେ।
1: ଆଜ୍ଞା
0: ତା ସାଙ୍ଗରେ ଆପଣଙ୍କର ଯଦି ଆଉ ଗୋଟେ ଜିନିଷ ଯୋଉଟା କି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଏଇଟା ଆଉ ଗୋଟେ ସ୍କିମ ଯୋଉଥିରେ କି ଆପଣଙ୍କର ଡ୍ରିପ ଆଉ ସ୍ପ୍ରିଙ୍କ୍ଲର, ମାନେ ବୁନ୍ଦା ଜଳସେଚନ ଆଉ ସିଞ୍ଚନ ଜଳସେଚନ, କମ୍ ପାଣିରେ ଆପଣଙ୍କର ଜମିରେ ଜଳସେଚନର ବ୍ୟବସ୍ଥା ଏଥିରେ କରିହେବ। ଏଇଥିରେ ଆପଣଙ୍କର ଯେମିତିକି ସବସିଡି ରହିବ ଆଉ ଫାର୍ମର ସେଟ୍ ରହିବ, ତ ଫାର୍ମର ସେଟ୍ଟା ଆପଣଙ୍କର 30%ରୁ ଆପଣଙ୍କର 10% ପର୍ଯ୍ୟନ୍ତ ତାର ରହିଛି। ଯେମିତିକି ଆପଣଙ୍କର ଯଦି ଜଙ୍ଗଲ ଜମି ପଟ୍ଟା ଯଦି ଅଛି ତାହେଲେ ଆପଣଙ୍କୁ 90% ସବସିଡି ସେଇଟା ମିଳିପାରିବ। ଯଦି ଅନୁସୂଚିତ ଜାତି ଜନଜାତିର ଯଦି ଆପଣ ହେଇଥିବେ, ମାନେ SC/ST କ୍ୟାଟେଗୋରିର ଯଦି ହେଇଥିବେ ତାହେଲେ 80% ସବସିଡି, ମାନେ ଆପଣଙ୍କୁ ଫାର୍ମର ସେଟ୍ 20% ଦେବାକୁ ପଡିବ। ଆଉ କ୍ଷୁଦ୍ର ନାମମାତ୍ର ଚାଷୀ ମାନେ ସ୍ମଲ ମାର୍ଜିନାଲ ଫାର୍ମର ହେଇଥିଲେ 70% ସବସିଡି, ଆଉ ବଡ ଚାଷୀ ମାନେ 2 ହେକ୍ଟରରୁ ଯଦି ଅଧିକା ଆପଣଙ୍କର ଜମି ଥିବ ତାହେଲେ 60% ସବସିଡି ଆପଣଙ୍କୁ ମିଳିପାରିବ ସେଠି। ତ
1: ଆଜ୍ଞା
0: ତା ସାଙ୍ଗରେ ଆମର ଆଉ ଗୋଟେ ସ୍କିମ ଅଛି ଜାତୀୟ ଖାଦ୍ୟ ତେଲ ମିଶନ, ତାଳ ତେଲ ମିଶନ, ଯୋଉଥିରେ କି ଆପଣ 4 ବର୍ଷ ଯାଏଁ ଆପଣଙ୍କୁ ଚାରା ପ୍ରଥମ ବର୍ଷ ଫ୍ରିରେ ଦିଆ ହେବ, ଆପଣ 4 ବର୍ଷ ତାକୁ ମେଣ୍ଟେନାନ୍ସ କରିବେ, 5 ନମ୍ବର ବର୍ଷରୁ ଆପଣ ଗଛରୁ ଆଦାୟ ପାଇବା ଷ୍ଟାର୍ଟ ହେବ। ତ ଏଥିରେ ଆପଣଙ୍କର ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଇଁ 5,250 ଟଙ୍କା ଆଉ ଅନ୍ତ ଫସଲ ପାଇଁ 5,250 ଟଙ୍କା, ତ ଟୋଟାଲ ଆପଣଙ୍କର 10,500 ଟଙ୍କା 4 ବର୍ଷ ପାଇଁ ଆପଣ 42,000 ଟଙ୍କା ପାଇପାରିବେ ଏଥିରେ। ତା ସାଙ୍ଗରେ ଆପଣ ଯଦି ସେଥିରେ 2 ହେକ୍ଟରରୁ ଯଦି ଅଧିକା ଜମିରେ ଯଦି ଚାଷ କରୁଛନ୍ତି ତାହେଲେ ଆପଣଙ୍କର ବୋରୱେଲ ପାଇଁ ବି ଏଥିରେ ପ୍ରୋଭିଜନ ରହିଛି, ଆପଣ ନିଜେ ବୋରୱେଲ ଖୋଳେଇବେ, ସର୍ବାଧିକ ଆପଣ 50,000 ଟଙ୍କା ଏଥିରେ ଆପଣଙ୍କର ଏକାଉଣ୍ଟରେ ସବସିଡି ମାଧ୍ୟମରେ ଆପଣ ଲାଭ ପାଇପାରିବେ।
1: ଆଜ୍ଞା
0: ତା ସାଙ୍ଗରେ ଏବେ ଷ୍ଟେଟ ପ୍ଲାନର କିଛିଟା ସ୍କିମ ଆମର ଯେମିତିକି ସ୍ୱତନ୍ତ୍ର ଫଳ ଭିତ୍ତିକ ଚାଷ ଯୋଜନା, ଫ୍ରୁଟ ସ୍ପେସିଫିକ ସ୍କିମ ଯୋଉଟାକି, ସେଥିରେ କଦଳୀ, ପିଜୁଳି ଆଉ ଅମୃତଭଣ୍ଡା, ଷ୍ଟ୍ରବେରୀ, ଲିଚୁ, ଡ୍ରାଗନ ଫ୍ରୁଟ ଆଉ ଆଭୋକାଡୋ, ଏସବୁ ବିଭିନ୍ନ ପ୍ରକାର ସ୍କିମ ଅଛି। ଆପଣ ଯଦି ଏଇ ଭିତରୁ ଯଦି କୋଉଟା ଆପଣ କରିବା ପାଇଁ ଇଣ୍ଟରେଷ୍ଟେଡ ଥିବେ ଆମ ସାଙ୍ଗେ ଯୋଗାଯୋଗ କରିବେ, ଆଉ ସେ ଅନୁସାରେ ତାର ଫାର୍ମର ସେଲ୍ ଡିପୋଜିଟ୍ କରିବାକୁ ପଡେ, ଆଉ ସବସିଡି ଆପଣଙ୍କୁ 1 ଲାଖ ପର୍ଯ୍ୟନ୍ତ ଆପଣଙ୍କର ଏଠି ସୁବିଧା ପାଇପାରିବେ।
1: ଆଜ୍ଞା
0: ତା ସାଙ୍ଗରେ ଆମର ଆଳୁ, ପନିପରିବା ଏବଂ ମସଲା ଚାଷ ର ଗୋଟେ ଆଉ ଗୋଟେ ଯୋଜନା ଅଛି, ଯୋଉଥିରେ କି ଆଳୁ, ଅଦା, ହଳଦୀ, ଲଙ୍କା, ଧନିଆ, ମେଥି, ଗୋଲମରିଚ

0: ପିଆଜ ରସୁଣ ଏବଂ ଯଦି ପନିପରିବା ଚାଷ ଆପଣ ଯଦି କରୁଛନ୍ତି ତାହେଲେ ଏଥିରେ ବି ଆପଣ ସରକାରୀ ସହାୟତା ପାଇପାରିବେ। ଆପଣ ତା ସାଙ୍ଗରେ ଆମର ଯେମିତିକି ସମୟ ଆଉ ଗୋଟେ ହେଲା ଆପଣଙ୍କର ବିବିଜି ରାମଜୀ ସ୍କିମ ଅଛି, ଯୋଉଥିରେ କି ଆପଣ ପ୍ଲାଣ୍ଟେସନ ପ୍ରୋଜେକ୍ଟ ଆପଣ ସେଥିରେ କରିପାରିବେ। ଆଉ ତା ସାଙ୍ଗରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏଇଥିରେ ଜଣେ ମିନିମମ ପୁରୁଷ ଲୋକ ହେଇଥିଲେ 40% ସବସିଡି ପାଇପାରିବେ। ମହିଳା ଆଉ ଯଦି ଆପଣ କୃଷି ବିଭାଗରେ ଯଦି ଆପଣ ବ୍ୟାଚଲର ସାଇନ୍ସ ଯଦି କରିଥିବେ ତାହେଲେ 50% ସେଥିରେ ସବସିଡି ପାଇପାରିବେ। ତ
1: ଆଜ୍ଞା
0: ଏଥିରେ ଆପଣ ଗୋଟେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ବନେଇବେ, ଗୋ ସୁଗମ ସାଇଟ୍ରେ ଆପ୍ଲାଏ କରିବେ। ଆଉ ଏଥିରେ ଆପଣ 2 ଲକ୍ଷରୁ ଆରମ୍ଭ କରିକି 2 କୋଟି ପର୍ଯ୍ୟନ୍ତ ଆପଣ ପ୍ରୋଜେକ୍ଟ କଷ୍ଟର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ବନେଇ ପାରିବେ। ସେଥିରେ ବି ଆପଣ ବିଭିନ୍ନ ପ୍ରକାର ସେଥିରେ ଅଛି, ଆପଣ ପ୍ଲାଣ୍ଟେସନ କରିପାରିବେ କିମ୍ବା ପ୍ରୋସେସିଂ ଇଣ୍ଡଷ୍ଟ୍ରି ପାଇଁ କରିପାରିବେ, କିମ୍ବା ଆପଣ ମହୁମାଛି ଚାଷ ପାଇଁ ବି ସେଥିରେ ଆପ୍ଲାଏ କରିପାରିବେ। ତ ଏଇଭଳିଆ ସେଥିରେ ସ୍କିମ୍ ଅଛି, ଯଦି ସେଇଟା ବି ଆପଣ କରିବାକୁ ଚାହୁଁଛନ୍ତି ତାହେଲେ ସେଇଟା ବି ଆପଣ ଲାଭ ପାଇପାରିବେ।
1: ଆଜ୍ଞା ସାର୍,
0: ଆଉ ଗୋଟେ ସ୍କିମ୍ ହେଲା ଆମର ପ୍ଲାଷ୍ଟିକ କ୍ରେଟ୍ସ ର ବିକ୍ରୟ ଯୋଜନା, ଯୋଉଥିରେ କି ଆପଣଙ୍କୁ ପ୍ଲାଷ୍ଟିକ କ୍ରେଟ୍ସ ମାନେ ଯୋଉ ଯୋଉ ଟମାଟୋ ରଖିକି ଆପଣ ନଉଛନ୍ତି ଚାଷ ଜମିରୁ ବିକ୍ରି କରିବା ପାଇଁ, ତ ସେଇଥିରେ ଆପଣ ପାଖାପାଖି 90% ସବସିଡିରେ ଆପଣଙ୍କୁ ସେଇ କ୍ରେଟ୍ସ ଗୁଡାକ ଯୋଗାଇ ଦିଆଯିବ। ଆଉ ତା ସାଙ୍ଗରେ ଆଉ ଗୋଟେ ସ୍କିମ୍ ଅଛି ଇନପୁଟ ସବସିଡି, ଯୋଉଥିରେ କି ଆପଣ ସ୍କିମ୍ ବାହାରେ ଆପଣ ଆମ୍ବ ତା ସାଙ୍ଗରେ ଆପଣ ନଡ଼ିଆ ତା ସାଙ୍ଗରେ ଆପଣ ଯୋଉ କାଗଜି ଲେମ୍ବୁ ପଣସ ଏଇସବୁ ଆପଣ ବିଭିନ୍ନ ପ୍ରକାର ନେଇକି ଲଗେଇ ପାରିବେ। ଆଉ ସେଇଟା ଆପଣ 50% ସବସିଡିରେ ଡାଇରେକ୍ଟ ଆପଣ କିଣିକି ନେଇକି ଜଣେ ଜଣେ ମ୍ୟାକ୍ସିମମ୍ 10ଟା ଗଛ ସେଥିରେ ଲଗେଇ ପାରିବେ ଗୋଟେ ଆଧାର କାର୍ଡରେ। ତ
1: ଆଜ୍ଞା
0: ଏଇଭଳିଆ ସବୁ ବିଭିନ୍ନ ପ୍ରକାର ସ୍କିମ୍ ଅଛି, ଯଦି ଆପଣ ଜାଣିବାର ଅଛି ଆମର ନିକଟସ୍ଥ ଉଦ୍ୟାନ କୃଷି ବିଭାଗ ସାଙ୍ଗେ ଯୋଗାଯୋଗ କରନ୍ତୁ। ଆଉ
1: ଆଜ୍ଞା ସାର୍, ତେବେ ଆପଣ ତ ଯୋଉଭଳି ଭାବରେ ସବୁଯାକ ଆମକୁ କହିଲେ, ନିହାତି ଭାବରେ
0: ଆଜ୍ଞା
1: ଚାଷୀ ଭାଇ ଭଉଣୀ ମାନେ ଉପକୃତ ହୋଇଥିବେ ଆପଣଙ୍କ କଥାରୁ।
0: ଆଜ୍ଞା
1: ପ୍ରାୟ ଆମେ ଯାହା ବି ଖର୍ଚ୍ଚ କରୁଛୁ ସାର୍, ତାର ଅଧାରୁ ଅଧା ସରକାର ଆମକୁ ଫେରସ୍ତ କରିଦଉଛନ୍ତି ତା
0: ଆଜ୍ଞା
1: ବାଦେ।
0: ସବସିଡି ଦେବା
1: ଆଜ୍ଞା, ସବସିଡି ହିସାବରେ ତା ବାଦେ
0: ଆଜ୍ଞା
1: ଆମକୁ ଲାଭ ମିଳୁଛି। କେବଳ
0: ଆଜ୍ଞା
1: ରହିଲା ଯେ ଆମେ ଯୋଉ ପାରମ୍ପରିକ ଢଙ୍ଗରେ ଚାଷ କରୁଛୁ ସେଇ ଢଙ୍ଗଟାକୁ ପରିବର୍ତ୍ତନ କରିବା, ଉନ୍ନତ ଜ୍ଞାନ
0: ଆଜ୍ଞା
1: କୌଶଳ ମାଧ୍ୟମରେ ଯାହା ସରକାରଙ୍କର ଗାଇଡଲାଇନ୍ସ ରହିଛି, ଯାହା ସରକାର
0: ଆଜ୍ଞା
1: ଚାହୁଁଛନ୍ତି ସେଇଭଳି ହିସାବରେ କରିକି ଆମକୁ ଆଗକୁ ବଢିବାର ଅଛି।
0: ଆଜ୍ଞା ଆଜ୍ଞା ନିହାତି ଭାବରେ
1: ହଁ, କେବଳ ଦରକାର ଟିକେ ଜାଗା ଆଉ ନିଜର ଇଚ୍ଛା ଶକ୍ତି, ପରିବର୍ତ୍ତନ
0: ଆଜ୍ଞା
1: କରିକି ଚାଷ କରିବା କଥା କହିକି। ତ
0: ଆଜ୍ଞା
1: ସାର, ଆପଣ ଯାହା ବି ସବୁ କହିଲେ, ଏହି ଅଞ୍ଚଳରେ
0: ଆଜ୍ଞା
1: ପ୍ରାୟ ଡ୍ରାଗନ୍ ଫ୍ରୁଟ୍ ଆଉ ଯୋ ହାଇବ୍ରିଡ୍ ଜାମ୍ବ ଚାଷ ସବୁ ହଉଛି ସାର,
0: ଆଜ୍ଞା ଆଜ୍ଞା ଆଜ୍ଞା
1: ମାନେ ଏଇ ସବୁ କଣ ମାନେ ନୂତନ ଜ୍ଞାନ କୌଶଳ ସହିତ ଆପଣ ଯୋଉ ଯୋଜନା ମାନେ କହିଲେ ସେଇ ସବୁ ଯୋଜନା ମାଧ୍ୟମରେ ହିଁ ହେଇପାରୁଛି କି?
0: ଆଜ୍ଞା ସେଥିରେ ବି ହେଇପାରୁଛି, ପ୍ଲସ ଆପଣ MKY ସ୍କିମରେ ବି କରିପାରିବେ
1: ଆଜ୍ଞା
0: ଜଣେ ଉଦ୍ୟୋଗୀ ହିସାବରେ।
1: ଆଜ୍ଞା, ତା ସହିତ
0: ଆଜ୍ଞା
1: ସାର୍ ମାନେ ବିଦେଶୀ ଫଳର ବହୁତ ଚାହିଦା ରହିଛି, ଯେହେତୁ ବିଦେଶରୁ ମାନେ ଆମଦାନୀ ହଉଛି, ତା ସହିତ ତାର ଯୋଉ ବି କଷ୍ଟ ରହିଛି, ଯାହା ବି ତାର ଦାମ ରହିଛି, ସେଟା ବହୁତ ଅଧିକା ଯେହେତୁ ରହିଛି, ସେଥିପାଇଁ
0: ଆଜ୍ଞା
1: ଏଇ ଅଞ୍ଚଳରେ ଚାଷ କଲେ ଆମେ ସୁବିଧାରେ ପାଇପାରିବା ଏବଂ ସେଇ ଫଳକୁ ମଧ୍ୟ ଆମେ ଆମ ପ୍ରତିଦିନ ଜୀବନରେ ମଧ୍ୟ ସାମିଲ କରିପାରିବା, ତା ମଧ୍ୟ
0: ଆଜ୍ଞା
1: ଗୋଟେ ପ୍ରୋତ୍ସାହନ ମିଳିପାରୁଛି ସରକାରଙ୍କ ତରଫରୁ
0: ଆଜ୍ଞା ଆଜ୍ଞା ସେଟା
1: ଏମିତିକି।
0: ଆମର ଗୋଟେ ସ୍କିମ୍ ହେଇଛି
1: ହଁ
0: ଫାର୍ମର ପ୍ରୋଡ୍ୟୁସର ଅର୍ଗାନାଇଜେସନ FPO ମାଧ୍ୟମରେ ଆମେ ତାକୁ ବିକ୍ରି କରିବା ପାଇଁ ବ୍ୟବସ୍ଥା ବି କରେଇଛୁ। ଆଉ ସେଟା ମାର୍କେଟକୁ କେମିତି ଲିଙ୍କେଜ୍ ହବ ସେଟାର ବି ଆମେ ପ୍ରୋଭିଜନ କରଉଛୁ।
1: ଆଜ୍ଞା, ତ ମାନେ ପ୍ରଥମେ ତ ଚାରା ଦେବାଠୁ ଆରମ୍ଭ କରିକି ତଦାରଖ କରିବା, ତା ସହିତ ସବସିଡି ଦେବା ଏବଂ ଅମଳ ପରେ ତାର ରପ୍ତାନି ବ୍ୟବସ୍ଥା ମଧ୍ୟ ସରକାରଙ୍କ ତରଫରୁ କରାଯାଇଛି।
0: ଆଜ୍ଞା
1: ତେବେ ଉଦ୍ୟାନ କୃଷି ବର୍ତ୍ତମାନର ପର୍ଯ୍ୟାୟରେ ଆପଣ ଯଦି ମାନେ ଆଲୋଚନା କରୁଛନ୍ତି କିମ୍ବା ଅନୁଧ୍ୟାନ କରୁଛନ୍ତି, ଆପଣଙ୍କୁ କଣ ଲାଗୁଛି ସାର୍, କିଭଳି ପରିବର୍ତ୍ତନ ଆସିଛି?
0: ଦେଖନ୍ତୁ ଆମର ଯୋଉଟା ଟାର୍ଗେଟ ଥିଲା ଯେ ଚାଷୀଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଆମେ ଧୀରେ ଧୀରେ ଆମେ ଯଦି ସାଇଣ୍ଟିଫିକ ପଦ୍ଧତି ଯଦି ଅବଲମ୍ବନ କରିବା ତାହେଲେ ନିହାତି ଭାବରେ ଆମେ ଚାଷୀଙ୍କର ଆୟ ଦ୍ୱିଗୁଣିତ କରିପାରିବା। ଆଉ ତା ସାଙ୍ଗରେ ଆମେ ପାରମ୍ପରିକ କୃଷି ପଦ୍ଧତିକୁ ଛାଡିକି ଆମର ବୈଜ୍ଞାନିକ ପ୍ରଣାଳୀରେ ଯଦି ଚାଷ କରିବା ତାହେଲେ ଆମେ ନିହାତି ଭାବରେ ଆମର ସରକାରଙ୍କର ଯୋଉଟା ମୋଟୋ ରହିଛି ସେଇଟା ଆମେ ଏଚିଭ୍ କରିପାରିବା।
1: ନିହାତି ଭାବରେ, କାରଣ ଜମିର ଉର୍ବରତାର ମାପ କରାଯାଉଛି, ତା ସହିତ ଜମିକୁ ସଠିକ ମାତ୍ରାରେ

0: ପୋଷଣ ଦେବାର ବ୍ୟବସ୍ଥା କରାଯାଉଛି, ଚାରା ବ୍ୟବସ୍ଥା କରାଯାଇଛି, ଆପଣମାନେ ବହୁତ ସାହାଯ୍ୟ ମଧ୍ୟ କରୁଛନ୍ତି ଚାଷୀ ଭାଇ ଭଉଣୀ ମାନଙ୍କୁ। ତ ଆମେ ପାରମ୍ପରିକ ଢଙ୍ଗରେ ଚାଷ କରିକି ନିଜର ଆୟକୁ ଗୋଟେ ସ୍ୱଳ୍ପ ମାତ୍ରାରେ ରଖିବା ଅପେକ୍ଷା ଯଦି କିଛି ପରିବର୍ତ୍ତନ ଚାହିଁବା, ତାହେଲେ ନିହାତି ଭାବରେ ଆମେ ଅଧିକ ଅର୍ଥ ମଧ୍ୟ ଲାଭ କରିପାରିବା।
1: ଆଜ୍ଞା
0: ଆଜ୍ଞା, ତେବେ ସାର୍
1: ନିହାତି
0: ଆପଣ ଏହି ଅଞ୍ଚଳରେ ଯେଉଁମାନେ ବି ଉଦ୍ୟାନ କୃଷି ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି, ସେମାନଙ୍କୁ ଶେଷରେ କଣ କହିବେ ସାର୍, କଣ ବାର୍ତ୍ତା ଦେବେ?
1: ଦେଖନ୍ତୁ, ଯଦି ଯୋଉମାନେ ବି ଆପଣ ଉଦ୍ୟାନ କୃଷିରେ ଆପଣ ମାନେ

0: ଯୋଉ ସରକାରଙ୍କର ଯୋଉଟା ଗାଇଡଲାଇନ ଅଛି, ଆପଣ ଯଦି ଆମ ସାଙ୍ଗରେ ଯଦି ଭିଜିଟ କରିବେ ଆମ ଆମ ଅଫିସକୁ, ସରକାରଙ୍କର ବିଭିନ୍ନ ପ୍ରକାର ନୂଆ ନୂଆ ନିୟମ ଆସୁଛି, ଆଉ ତା ସାଙ୍ଗରେ ସବସିଡି ଗୁଡାକ ବି ରିଭାଇଜ ହଉଛି। ତ ଆପଣଙ୍କୁ ଯୋଉଟା କି ହ୍ୟାଣ୍ଡ ହୋଲ୍ଡିଂ ସପୋର୍ଟ ଦରକାର, ଯୋଉଟା ପ୍ରାଇମେରୀ ଷ୍ଟେଜରେ, ସେଟା ଆମର ଡିପାର୍ଟମେଣ୍ଟ ଆପଣଙ୍କୁ ନିହାତି ଭାବେ ପ୍ରୋଭାଇଡ କରିବ। ଆଉ
1: ଆଜ୍ଞା
0: ତା ସାଙ୍ଗରେ ଆମ ଡିପାର୍ଟମେଣ୍ଟ ତରଫରୁ ଆପଣମାନଙ୍କ ସହିତ, ମାନେ ଆପଣଙ୍କର ଫିଲ୍ଡ ଡେ ୱାନ୍ ରୁ ଆପଣଙ୍କର ମାନେ ଲାଷ୍ଟ ଡେ ହାର୍ଭେଷ୍ଟ ପର୍ଯ୍ୟନ୍ତ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବୁ। ଆଉ ଆପଣ ଆପଣମାନଙ୍କୁ ଆମେ ଯୋଉଟା ରହିଲା ରୋଗ ପୋକ କିମ୍ବା ଆପଣଙ୍କର ସବୁ ପ୍ରକାର ଆପଣଙ୍କର ମ୍ୟାନେଜମେଣ୍ଟଟା, ସେଇଟା ଆମେ ଆପଣଙ୍କୁ କେବିକେ ମାଧ୍ୟମରେ ଆପଣଙ୍କୁ ଯୋଗାଯୋଗ କରିକି କେବିକେ ସାଙ୍ଗେ ଯୋଡ଼ିକି ଆମେ ଆପଣଙ୍କୁ ସେଟା ନିହାତି ଭାବରେ ତାର ମ୍ୟାନେଜମେଣ୍ଟଟା କେମିତି ହବ ସେ ଉପରେ ଆମେ କାମ କରିବୁ।
1: ନିହାତି ଭାବରେ ସାର୍, ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କର ସହଯୋଗ ପାଇଁ, ଆପଣଙ୍କର ଏହି ବାର୍ତ୍ତା ପାଇଁ। ଆମର ଯାହା ବି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ବି ଚାଷୀ ଭାଇ ଭଉଣୀ ମାନେ ଆଗ୍ରହ ପ୍ରକାଶ କରିଥିବେ ଯେ ଉଦ୍ୟାନ କୃଷି ବିଷୟରେ ଜାଣିବା ପାଇଁ କିମ୍ବା ଜାଣିଲେ ସେମାନଙ୍କୁ କ'ଣ ଲାଭ ହବ, ଆପଣଙ୍କ କଥାରୁ ସେମାନେ ନିହାତି ଉପକୃତ ହେଇଥିବେ।
0: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ ସାର୍,
0: ଧନ୍ୟବାଦ, ସମସ୍ତଙ୍କୁ ନମସ୍କାର।
1: ନମସ୍କାର। ହେଲେ ଏଇ ଉଦ୍ୟାନ କୃଷି ବିଷୟରେ ତ ଜାଣିଲ, ହେଲେ ତାର ସହିତ ଆଉ ଗୋଟେ କଥା କହୁଛି ଶୁଣ, ଇ ଆମର ଛୋଟ ଚାଷୀ ଭାଇ ଭଉଣୀ ମାନେ ଯଦି ଘରେ ରହିକି ଦେଶୀ କୁକୁଡ଼ା ପାଳନ କମ୍ ଖର୍ଚ୍ଚରେ କରିବେ ବୋଲି କହିଲେ ଅଧିକ ଲାଭ ମଧ୍ୟ ମିଳିପାରିବ, ଆଉ ସେମାନଙ୍କ ରୋଜଗାରକୁ ସାହାଯ୍ୟ ମଧ୍ୟ କରିପାରିବ। ଯେମିତିକି ଗାଁ ଗହଳିରେ ପରିବାରରେ କୁକୁଡ଼ା ପାଳନ ଗୋଟେ ପୁରୁଣା ପ୍ରଥା, ଘରେ ପ୍ରାୟ ସମସ୍ତଙ୍କ ଘରେ କୁକୁଡ଼ା ଦେଖିବାକୁ ମିଳୁଛି, ଘର ପଛପଟେ କେତେଟା କୁକୁଡ଼ାକୁ ଆଣିକି ତାକୁ ପାଳନ କରିକି ଅଣ୍ଡା ମାଂସ ପାଇଁ ଯଦି ତାଙ୍କୁ ଆମେ ସମୟ ଅନୁସାରେ ବିକ୍ରି କରିବା ବୋଲେ ପରିବାରର ଆୟ ମଧ୍ୟ ବଢ଼ିପାରିବ। ତା ସହିତ ଦେଶୀ କୁକୁଡ଼ା ପାଳନ ଛୋଟ ଆଉ ମଧ୍ୟମ ଧରଣର ଚାଷୀ ପାଇଁ ବୋଲିକି ଭଲ ହୋଇପାରିବ। କୁକୁଡ଼ା ପାଳନ ବୋଲେ ଖାଲି ଘର ପଛରେ ଛାଡ଼ି ଦେଇକି ତାଙ୍କୁ ନିଜେ ନିଜେ ଖାଇବାଟା ଦେଖିଦିଅ ବୋଲିକି ଭାବି ଦେଇକି ଖାଲି ସେ ଗୁଲିରୁ କାଢ଼ିଦେବାଟା ବୋଲିକି ନାଇଁ, ହେଲା ଭଲ ଯତ୍ନ ମଧ୍ୟ ନବା, ତା ସହିତ ତାଙ୍କୁ ଖାଦ୍ୟ ପାଣି ତାଙ୍କର ସଫା ସୁତୁରା, ତା ସହିତ କେମିତି ତାଙ୍କୁ ଟିକେ ଖରା ବାଜିବ କି ଯୋଉ ବାହାରର ଯୋଉମାନେ ବି ପଶୁ ପକ୍ଷୀ ଯୋଉମାନେ ତାଙ୍କୁ ଖାଇ ଦଉଛନ୍ତି ତାଙ୍କଠୁ କେମିତି ବଞ୍ଚେଇକି ରଖିବା, ଟୀକାକରଣ ଏସବୁ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ।
2: ହଇ ହଇ,
1: ହେଲେ କଣ ବୋଲୁଛ, ଠିକ କଥା ତ?
2: ନାଇଁ ସତ କଥା, ଖାଲି ଚାଷରେ ନ ରହିକିନା ନାନା ରକମର ଯାହା ଯାହା ବି ପଶୁ ପାଳନ ହଉ କୁକୁଡ଼ା ପାଳନ ହଉ ସେଟାରେ ମଧ୍ୟ ନିଜକୁ ଟିକେ ନିୟୋଜିତ କରିବା କଥା ଆଗା।
1: ହେଲେ କୁକୁଡ଼ା ପାଳନ ସିନା କରିବା, ଫାର୍ଷ୍ଟରୁ ଆମକୁ ଯଦି ଦେଖିବାକୁ ପଡିବ ବୋଲେ କୁକୁଡ଼ାକୁ ବେଶୀ ଦିନ ପର୍ଯ୍ୟନ୍ତ ବଞ୍ଚେଇକି ରଖିବା ପାଇଁ ଭଲ କୁକୁଡ଼ା ଛୁଆକୁ ଆଣିବାକୁ ପଡିବ।
2: ଓହୋ,
1: ଛୁଆଟା ଯଦି ଭଲ ଥିବ ବୋଲେ ସିଏ ତେବେ ଯାଇକି ସିନା ବଡ ହବ, ସଠିକ ମାତ୍ରାରେ ଖାଦ୍ୟ ଦେଲେ ବି ଯଦି ରୋଗୀ କୁକୁଡ଼ା ହେଇଥିବ ସିଏ ବେଶୀ ଦିନ ବଞ୍ଚିବ ନାହିଁ କି ଅଣ୍ଡା ଫଣ୍ଡା ଦବ ନାହିଁ, ସେଟା ଯୋଗୁଁ ଆମକୁ କିଛି ଲାଭ ବି ହବ ନାହିଁ। କୁକୁଡ଼ା ପାଳନକୁ ସଫଳ ଭାବରେ କରିବା ପାଇଁ ଆମକୁ ଭଲ ଛୁଆ ଚୟନ କରିବାକୁ ହବ। ହେଲେ ଛୁଆ କିଣିକି ଆଣିବା ନହେଲେ କାଠୁ ମାଗିକି ଆଣିବା ବୋଲି କହିଲେ ସୁସ୍ଥ ଛୁଆକୁ ଆଣିବାରଛି, ଦେଖିବାଟା ଭଲ, ତାର ସହିତ ତାର ଓଜନ ଭଲ ଥିବାରଛି, ତାର ସହିତ ତାକୁ କିଛି ରୋଗ ବ୍ୟାଧି ନଥିବାର ଅଛି। ଦୁର୍ବଳ ଅସୁସ୍ଥ ଛୁଆକୁ ଯଦି ଆମେ ଆଣିବା ବୋଲି କହିଲେ ତାର ଉପରେ ଆମେ ଖର୍ଚ୍ଚ କରିବା ସତ, ତାକୁ ଧ୍ୟାନ ଦେବା ସତ, ମାତ୍ର ତାଠୁ କିଛି ଆମେ ଲାଭ ପାଇପାରିବା ନାହିଁ। ଚାଷୀ ଭାଇ ଭଉଣୀ ମାନଙ୍କୁ ଟିକେ କହିଦିଅ ପରା କୁକୁଡ଼ା ଘର କେମିତି ହବ।
2: ହଇ, କୁକୁଡ଼ା ପାଇଁ ଏମିତି ବେଶୀ ଖର୍ଚ୍ଚ କରିକି ନା ମିଶା ଘର ଫର ବନେଇବାକୁ କିଛି ଆବଶ୍ୟକ ନାହିଁ। ସ୍ଥାନୀୟ ଭାବରେ ଆମର ଆଖପାଖରେ ଥିବା ବାଉଁଶ କାଠ ଯୋଉଟା ବି ଆମର ପାଖରେ ଥିବ ନେଇକି ସେଟାରେ ମଧ୍ୟ ବ୍ୟବହାର କରିକି ଆମେ ଘର ଗୋଟେ ତାର ପାଇଁ କରିପାରିବା। ମାତ୍ର ଏତିକି ଯେ ଧ୍ୟାନ ରଖିବା ଘରଟା କେମିତି ଶୁଖିଲା ହବ, ପରିଷ୍କାର ହବ, ଲାଇଟ୍ ଟିକେ ପଡିବ, ଆଲୋକ ବାୟୁ ଚଳାଚଳ ଯେମିତି ହେଇପାରୁଥିବ ସେଟା ଟିକେ ଆମେ ଦେଖିବାର ଅଛି। ଆହୁରି ତାର ସହିତ ବର୍ଷା ସମୟରେ ଯେମିତି ପାଣି ଟିକେ ଘର ଭିତରକୁ ନ ପଶିବ, ଶୀତ ସମୟରେ ଅତ୍ୟଧିକ ଥଣ୍ଡା ଯେମିତି ନ ହବ, ତାଙ୍କୁ ଯେମିତି ସିଧାସଳଖ ଥଣ୍ଡାଟା ବାଜିବ ନାହିଁ, ଆହୁରି ଖରାରେ ମିଶା ସେମିତି ଅତ୍ୟଧିକ ଗରମ ଯେମିତି ନ ବାଜିବ ସେଟା ପ୍ରତି ଟିକେ ଧ୍ୟାନ ଦବା।
1: ଆମର ଭଳିଆ ତ ଆଉ ଆମେ ଯେମିତି ଅଧିକ ବର୍ଷା ଖରା ଶୀତରେ ରହିପାରିବୁ ନାହିଁ, ଆମେ ଯଦି ଗୋଟେ ପଶୁକୁ ପାଳନ କରୁଛୁ ବୋଲେ ତାର ଉପରେ ମଧ୍ୟ ସେମିତି ଧ୍ୟାନ ଦବାକୁ ପଡିବ କି ନାହିଁ?
2: ନାଇଁ ସତ କଥା,
1: ଆଉ ତାର ସହିତ ଭଲ ଖାଇବାକୁ ମିଶା ଦବାକୁ ପଡିବ। ହେଲେ ଦେଶୀ କୁକୁଡ଼ାକୁ ଆମେ ଅଧିକ ତ ଆମର ଘରର ଖାଇବା ଏକା ଦେଇଥାଉ, ହେଲେ ଖାଇବାଟା କଣ ଯୋଉ ପାତ୍ରରେ ଆମେ ଦଉଛୁ ସେ ଗିନା ତାଟିଆ ଯାଇରେ ବି ଦଉଛୁ ସେଟାକୁ ସବୁଦିନ ସଫା କରିବାର ଅଛି। ତାର ସହିତ ଧାନ ମକା ଗହମ ଏସବୁ ଯାକ ଟିକେ ଟିକେ ଦବାର ଅଛି, ଶସ୍ୟ ଜାତୀୟ ଖାଦ୍ୟ ପୁଣି। ତାର ସହିତ ଯଦି ଆମେ ଟିକେ ଭଲ ଶକ୍ତି ଦେବା ପାଇଁ ଦବା କିମ୍ବା ତାଙ୍କର ମାଂସ ବଢେଇବା ପାଇଁ ଦବା ବୋଲି କହିଲେ ତାଙ୍କମାନଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ମିଶା ଦବାର ଅଛି, ସଠିକ ମାତ୍ରାରେ ପାଣି ମିଶା ପିଆଇବାର ଅଛି।

0: ଭାତ ସହିତ ଡାଲି ଟିକେ ମିଶେଇକି ଦେଲେ, ଦେଶୀ କୁକୁଡ଼ାର ତ ସେମିତି କିଛି ବାଛ ବିଚାର ନାହିଁ ନା, ତାକୁ ଆମେ ଯେମିତି ବଡ଼ କରିବା ସେ ସେମିତି ବଡ଼ ହବ। ହେଲେ ଦେଶୀ କୁକୁଡ଼ାର ଓଜନ ବଢ଼େଇବା ପାଇଁ ଆମକୁ ଟିକେ ତାର ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ତା ସହିତ ଟୀକାକରଣ ଯୋଉ କହିଲି ମୁଁ, ଟୀକାକରଣ ମିଶା କରିବାର ଅଛି, ରୋଗ ପ୍ରତିରୋଧକ ଶକ୍ତି ମିଶା ଦେବାର ଅଛି। କେତେବେଳେ ଖାଦ୍ୟରେ ମିଶେଇକି କିଛି ଭଲ ଔଷଧ ପତ୍ର ଦେଲେ ମଧ୍ୟ ତାଙ୍କୁ ରୋଗ ହବ ନାହିଁ। ଯଦି କିଛି ବୋଲେ ତମେ ରଖିଛ 70 ପାଖାପାଖି ଦେଶୀ କୁକୁଡ଼ା ବୋଲି କହିଲା ବେଳକୁ, ଗୋଟେ ଥରକୁ ଯଦି ରୋଗ ପଳେଇ ଆଉଛି ବୋଲେ 70 ଯାକ ଆମକୁ ମାରିବାକୁ ପଡୁଛି, ସେଟା ବଡ ବାଧା। ଯେହେତୁ ଆମେ ଦେଖିବା ଯଦି କାହାକୁ ଝୁମରା ରୋଗ ହେଇଛି, ନହେଲେ କିଏ ଟିକେ ଦୁର୍ବଳ ଅଛି, କାହାର ଟିକେ ଦେହ ଭଲ ଲାଗୁନି, ତାକୁ ଟିକେ ଅଲଗା ରଖିଲେ ମିଶା ହବ ଆଗା।
1: ନାଇଁ ସତ କଥା।
0: ଫାଷ୍ଟ କଥା ହଉଛି ଯେ ଆମକୁ ସବୁଦିନ ଘରଟା କୁକୁଡ଼ା ଘରଟାକୁ ଭଲରେ ସଫା କରିବାର ଅଛି, ଚାରିଆଡେ ପୋକ ଜୋକ ନ ଲାଗିବା ପାଇଁ ବୋଲିକି ବ୍ୟବସ୍ଥା କରିବାର ଅଛି, ଚାଇଁରେ ଖାଦ୍ୟ ଦଉଛୁ ସେ ଖାଦ୍ୟ ପାତ୍ରକୁ ସଫା କରିବାର ଅଛି, ତା ସହିତ ଆହୁରି ଆମକୁ ତାଙ୍କମାନଙ୍କର ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ପଡୁଛି। ଅଣ୍ଡା ମଧ୍ୟ ଯଦି ଆମେ ସଂଗ୍ରହ କରୁଛୁ, ଅଣ୍ଡାକୁ ସଫା ସୁତୁରା ଜାଗାରେ ରଖିବାରଛି, ସମୟ ଅନୁସାରେ ବିକ୍ରି ମିଶା କରିବାରଛି, ଆଉ ଆଣିକିନା 15 ଘରେ ପକେଇଦେବା, ଯଦି ସେଟା ନା ବିକ୍ରି କରିଲା ବେଳକୁ ଭଲ ଥିବ ନା ଲୋକ କିଣିଲା ପରେ ତମଠୁ ଆଉ କେବେ କିଣିବେ
1: ନାହିଁ, ସତ କଥା।
0: ସମୟ ଅନୁସାରେ ବିକ୍ରି ମିଶା କରିଦେବାର ଅଛି। ତାର ସହିତ ଅଣ୍ଡାକୁ କେମିତି ସୁରକ୍ଷା ଭାବରେ ସୁରକ୍ଷିତ ଭାବରେ କାଢିବା ସେଟା ମିଶା ଟିକେ ଦେଖିବାର ଅଛି। ହେଲେ ସବୁ ଅଣ୍ଡାକୁ କାଢିଲେ କଣ ହବ, ବଂଶ ବୃଦ୍ଧି ହବ ନାହିଁ, କେତେଟାକୁ ଛାଡିବା କେତେଟାକୁ କାଢିବା, ତାପରେ ଯୋଉ ଜାଗାରେ ଆମେ ଚରିବା ପାଇଁ ଛାଡୁଛୁ ସେମାନେ ଯୋଉ ମା ସହିତ ବୁଲି ବୁଲି ଖାଉଛନ୍ତି ସେଇ ଜାଗାକୁ ମିଶା ଟିକେ ଭଲ ଭାବରେ ଦେଖିକି ଛାଡିବା, ରାସ୍ତା ଆଡକୁ ନ ପଳେଇ ଯାଇପାରନ୍ତି କାହିଁକି ନା ଗାଡି ମଟର କଥା ତ ସେଟା ମିଶା ବାଜାବାଜି ହେଇଯିବ ବୋଲିକି। ହେଲେ ସବୁ ଜାଗ ଆଡେ ଧ୍ୟାନ ଦେବାକୁ ପଡିବ, ତେବେ ଯାଇକି ଆମେ ଗୋଟେ ପଶୁପାଳନ ପକ୍ଷୀ ପାଳନ ଏସବୁ କରିପାରିବା। ହେଲେ କୁକୁଡ଼ା ଚାଷ ମିଶା ଗୋଟେ ଲାଭଦାୟକ ଚାଷ ବୋଲି ମଧ୍ୟ ଆମେ ଭାବିବା, ଆଉ ତାକୁ ଟିକେ ଧ୍ୟାନ ଦେବା, ଯଦି ଇଏ ଆମ ପାଇଁ ଗୋଟେ ଆଉ ଗୋଟେ 2 ଲାଭ କରିବାରେ ଆମକୁ ସହାୟକ ହେଇପାରିବ।
1: ହେଇପାରିବ ନାଇଁ, ଯୋଉଟା ହେଲେ ମନ ଧ୍ୟାନ ଦେଇକି କଲେ ଏକା 2 ଆମେ ଅର୍ଜନ କରିପାରିବା।
0: ହଇ, ଏବେ ଜଳବାୟୁ ଉପରେ ନିର୍ଭର କରୁଛି ଚାଷୀର ଜୀବନ, ପାଣିପାଗ ଇଆଡେ ସିଆଡେ ହେଇଗଲେ ସବୁ ଫସଲ ନଷ୍ଟ ହେଇଯାଉଛି, ସେଟା ଲାଗି ଆମେ ସମନ୍ୱୟ ଭାବରେ ଯଦି କିଛି କିଛି କିଛି କିଛି ଅଲଗା ଅଲଗା ଚାଷ କରିବା କାହିଁକି ହବ ନାହିଁ, ଆଇରୁ ଟିକେ ଯଦି ଉଣା ମିଳୁଛି ଲାଭ ତାହିଁ ଟିକେ ଅଧିକା ମିଳିବ, ସେ 2 ମିଶିଯିବ କି ନାହିଁ। କଥା ତ ଶୁଣିଲ ଭଲ ଲାଗିଲା ବୋଲି ଭାବୁଛି, ଗୀତ ବାଜନା ଗୋଟେ ହଉ ପରା
1: କରିବା, ଗୀତ ବାଜନା କହିଲା ଭଳିଆ ହେଡ଼େ ଆଗକୁ ଦଶହରା ଆଇଲାଣି, ନ କଲେ ହଉଛି କି, ଚାଲ ଶୁଣିବା।

0: ହେଲେ ଗୀତ ସରୁ ସରୁ ତ ସମୟ ମିଶା ସରୁ ସରି ଆଇଲାଣି,
1: ହଇ
0: ତମେ କଣ କଥାବାର୍ତ୍ତା ହେଇଛ ନା ନାଇଁ ନା କଣ?
1: ଆଣିଛି ଆଣିଛି, ସି ଯାର ସହିତ ଏବେ ଆଣିଛି ଧାନ ମାଣ୍ଡିଆ ଦୁନିଆ ପନିପରିବା ସିମ୍ବ ଝୁଡୁଙ୍ଗ ସବୁ ଲଗେଇଛନ୍ତି ଭାଇଟା, ଚାଲ କଥା ହେଇଛି ଶୁଣିଦବା।
0: ଚାଲ
2: ଭାଇ ସ୍ୱାଗତ କରୁଛୁ ଆମେ ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ, ପ୍ରଥମେ ଟିକେ ନାଁଟା କହିବ।
3: ରାମ କିର୍ସାନୀ ଫ୍ୟାମିଲି ଗୁଡାଡୁ।
2: ଚାଷବାସରେ କେବେଠୁ ଚାଷବାସ କେବେଠୁ କରୁଛ?
3: ଆଉଛି 20 ବର୍ଷ।
2: ଆଉ ଘରେ ସବୁ କରୁଛନ୍ତି ଚାଷ?
3: ହଁ ସମସ୍ତେ କରୁଛନ୍ତି।
2: ହେଲେ କଣ ଲାଗିଛି ଭାଇ?
3: ଏବେ ତ ଧାନ ଲାଗିଛି, ମାଣ୍ଡିଆ ଲାଗିଛି, ମକା ଲାଗିଛି, ପନିପରିବା ଲାଗିଛି, ବାଇଗଣ ଟମାଟ ଆଉ ସିମ୍ବ ବୈତାଳୁ।
2: କେତେ କଣ ଜାଗା ଅଛି?
3: ପାଖାପାଖି 5 ଏକର।
2: ହେଲେ ସବୁ କରୁଛନ୍ତି ନା କୋଉଟା ଛାଡିଛନ୍ତି?
3: ସବୁ ସବୁ ସବୁ ସବୁ ସବୁ
2: ଚାଲିଛି। ଆଚ୍ଛା ଆଚ୍ଛା। ହେଲେ ବାଇଗଣ ଟମାଟୋ ଏବେ ତ ଶୀତ ଦିନ ପାଇଁ ମଧ୍ୟ ଟିକେ ଡିମାଣ୍ଡ ବଢି ଯାଉଛି, ତ ଏବେ ଶୀତ ଦିନ ପାଇଁ ଲଗେଇଛନ୍ତି ନା ଏବେଠୁ ଲାଗିଛି କାଢିବେ ଶୀତ ଦିନରେ?
3: ଶୀତ ଦିନରେ ଲଗେଇଛୁ।
2: ତ ବିହନ ସବୁ କୋଉଠୁ କଣ ଆଣୁଛନ୍ତି ଭାଇ?
3: କିଣିକିରି ଆଣିଛୁ ମାର୍କେଟରୁ।
2: ସିମ୍ବ ବୋଲି ଯୋଉ କହିଲେ, ସିମ୍ବଟାର ବି ବିହନ କିଣୁଛନ୍ତି ନା ଦଉଛନ୍ତି?
3: ନାଇଁ ନିଜେ ଆମେ ରଖିଛୁ, ରଖିଥାଉଛୁ।
2: ହେଲେ ସିମ୍ବଟା କେତେ କଣ ଦିନ ଲାଗୁଛି ହବାକୁ?
3: ସିମ୍ବଟା 5 ମାସ ହଉଛି ମ୍ୟାଡମ।
2: ପାଣିର ସୁବିଧା ଅଛି ଆପଣଙ୍କର?
3: ପାଣିର ସୁବିଧା ନାହିଁ ମ୍ୟାଡମ।
2: ନାଇଁ ହେଲେ କେମିତି କରୁଛନ୍ତି?
3: ବର୍ଷା ବର୍ଷା ପାଣି।
2: ହେଲେ ବାକି ଟାଇମରେ?
3: ଟାଇମରେ ସେମିତି ପଡିଯାଉଛି, ପଡିଆ ପଡିଯାଉଛି।
2: ହେଲେ ପନିପରିବା ଯୋଉ ଲଗେଇ ଥାଉଛନ୍ତି, ପାଣିର ସୁବିଧା ଯଦି ନାହିଁ ଆଉ ବାକି ଟାଇମରେ କେମିତି କଣ କରୁଛନ୍ତି, କୋଉଠୁ ଆଣିକି ଦଉଛନ୍ତି ନା କଣ?
3: ପାଣି ଏବେ ଏବେ ଟାଇମରେ ଯେତେ ନାଳ ନର୍ଦ୍ଦମାରେ ଅଛି ଆଉ ପାଣି ରଖିକିରି ବୋରି ବୋରି ଆଣି ଦେଉଛୁ।
2: ହେଲେ କେତେ କାହାକୁ କିଛି ଲଗେଇବି ତ ଥିବେ ଲୋକ ନା ସବୁ ନିଜେ?
3: ନିଜେ ଲୋକ ଲଗାଇବେ ଆଉ।
2: ହେଲେ ଯାହା ବି ବାହାରୁଛି ପନିପରିବା କୋଉଠି କେମିତି କଣ ଦଉଛନ୍ତି ଭାଇ?
3: ମାର୍କେଟରେ।
2: ଆଉ ରଖୁଛନ୍ତି କିଛି ନା ସବୁ
3: ନିଜେ ଖାଇବା ପାଇଁ ରଖୁଛୁ ନା ମ୍ୟାଡମ? ଆଉ ସବୁ ରଖିଦେଲେ ଆଉ ନିଜେ କଣ ଖାଇବି?
2: କିଛି ନିଜ ପାଇଁ ରଖିକି ବାକି ସବୁ ଛାଡି ଦଉଛନ୍ତି। ହେଲେ କେତେ ଦିନ ରହିପାରୁଛି ପନିପରିବା ଯାକ? ସେମିତି କିଛି ସୁବିଧା
3: ସୁବିଧା ନାହିଁ,
2: ସବୁ ତ ଯାଉନଥିବ, ନଷ୍ଟ ହଉଛି ନା?
3: ନଷ୍ଟ ତ ହଉଛି ମ୍ୟାଡମ, ବାଇଗଣ ଟମାଟୋ କେତେଟା ନଷ୍ଟ ହେଇଯାଉଛି, କଣ କରିବୁ ଦଉଛୁ।
2: ହେଲେ ସରକାରଙ୍କ ତରଫରୁ କଣ ସୁବିଧା ମିଳିପାରୁଛି?
3: କିଛି ସୁବିଧା ମିଳେ ନାହିଁ।
2: ଆଜି ସାର ଫାର ମିଳୁଛି ସେସବୁ ଆଣୁଛନ୍ତି?
3: ସାର ଆଉ ଓଡ଼ିଆ ଆଉ କମନ ଜିନିଷ ମ୍ୟାଡମ
2: ସେଟା ତ ମିଳିପାରୁଛି ନା?
3: ପଇସା ଦେଇକି ଆଣୁଛୁ ତ ମ୍ୟାଡମ, ଫ୍ରିରେ ନାହିଁ, ପଇସା ଦେଇକି ଆଣୁଛୁ।
2: ଏବେ ଶୀତ ଦିନ ପାଇଁ କଣ କରିଛନ୍ତି? ଆଉ
3: ଏବେ ତ ଟମାଟୋ ଲଗେଇଛୁ, ଆଉ ମାଣ୍ଡିଆ ଲଗେଇଛୁ, ଝୁଡୁଙ୍ଗ ଲଗେଇଛୁ, ସିମ୍ବ ଲଗେଇଛୁ।
2: ସେସବୁ ବାହାରିବ କେବେ?
3: ବାହାରିବ।

ହେଲେ ବାହାର କରିକି ଛାଡି ଦଉଥିବେ ମାର୍କେଟରେ, ହେଲେ ଯେତିକି ଲଗଉଛନ୍ତି ଭାଇ ପଇସା ବାହାରୁଛି ନା? ଚାଷଟା କରିକି କେମିତି କଣ ଲାଗୁଛି? ପଢାପଢି କଣ କରିଛନ୍ତି ଆପଣ? ଗ୍ରାଜୁଏସନ ପରେ ଚାଷରେ ମନ ଦେଲେ, ବହୁତ ଭଲ କଥା। ଠିକ ଅଛି, ସମୟ ଦେଲେ ବହୁତ ବହୁତ ଧନ୍ୟବାଦ।

0: ଏଇ ସବୁ ପରିବା ବିଷୟରେ କଥା ହଉ ହଉ ସମୟ ମିଶା ସରିଗଲାଣି। ବୈଠକ ଘରକୁ ଏଠି ରଖିବା, ବେଳାବେଳି ବାହାରିବା। ଆଉ ଥରେ ବୈଠକ ଘରକୁ ଆଇଲା ବେଳକୁ ଆହୁରି ନୂଆ ନୂଆ ନୂଆ ନୂଆ ଜିନିଷ ସବୁ ଶିଖିକି ଆଇଲେ ସିନା କଥାବାର୍ତ୍ତା ହବା।
1: ନାଇଁ ସତ କଥା, ଆହୁରି ସେଟା ସହିତ ସକାଳୁ ଦେଖୁଛ ଯେମିତି ଖରା ହଉଛି, ସନ୍ଧ୍ୟା ହେଇଗଲେ ଟିକେ ଟିକେ ଥଣ୍ଡା ମିଶା ଷ୍ଟାର୍ଟ ହେଇଗଲାଣି, ଡେରି ଆଉ କରିବା ନାଇଁ, ଚାଲ ବାହାରି ପଡିବା,
0: ଚାଲ ଯିବା।

ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଚିରସବୁଜ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ପ୍ରଫେସର ଚଳଚ୍ଚିତ୍ରରୁ, ଶିଳ୍ପୀ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର, ଗୀତିକାର ହସରତ ଜୟପୁରୀ, ସଙ୍ଗୀତ ଶଙ୍କର ଜୟକିଶନ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଥିଲୁ ମେରେ ଜୀବନସାଥୀ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ କିଶୋର କୁମାର, ଗୀତ ରଚନା କରିଥିଲେ ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆର୍ ଡି ବର୍ମନ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଛନ୍ତି କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ତେବେ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସନାତନ ପୁରୋହିତ ଦାସ।

0: ପ୍ରଚାର କଲୁ ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀ ଥିଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଥିଲେ କିଶୋର ଚନ୍ଦ୍ର ନନ୍ଦ। ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ PM Kisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
5: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, DAP, MOP ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସିତାର ବାଦନ, ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ମିଶ୍ରା ଗାରା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଇରା ମହାନ୍ତି, ଗୀତିକାର ଅର୍ଣ୍ଣପୂର୍ଣ୍ଣାନନ୍ଦ, ସଙ୍ଗୀତ ପ୍ରେମ ଆନନ୍ଦ।

ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ସମ୍ବଲପୁର ଅଞ୍ଚଳର ଗୀତ। ଗୋକୁଳଚନ୍ଦ୍ର ନାୟକଙ୍କ ରଚନାରୁ ଶିଳ୍ପୀ ପାର୍ବତୀ ଜେନା।

ପ୍ରଚାର କଲୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏକକ ଚଳଚ୍ଚିତ୍ର କ୍ରମରେ ଶୁଣନ୍ତୁ ରାମଲୀଳା ଚଳଚ୍ଚିତ୍ରରୁ କିଛି ଗୀତ। ଗୀତ ରଚନା କରିଛନ୍ତି ସିଦ୍ଧାର୍ଥ ଗରିମା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଲେଲେ ଭନ୍ସାଲି। ତେବେ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଅଦିତି ପାଉଲ ଏବଂ ସାହିଲ ହଡ୍ଡା।

0: volatility, Mr. Jaiswal emphasized that New Delhi's ongoing communication channels with both Moscow and Kyiv. Meanwhile, Russia has expressed gratitude to India for its readiness to contribute to resolving the Ukraine conflict. Kremlin spokesman Dmitry Peskov said Moscow appreciates New Delhi's willingness to offer ideas aimed at finding a peaceful solution to the crisis. After nearly 3.5 years, the Reserve Bank of India, RBI, today raised the key benchmark policy rate by 25 basis points to 5.5% in a bid to contain rising inflation amid continuing global and geopolitical uncertainties. The last repo rate hike was in February 2023, when the RBI raised the rate by 0.25% to 6.50%. It kept the rate unchanged through 2023-24 before beginning its rate cut cycle in 2025. Announcing the bi-monthly monetary policy, RBI Governor Sanjay Malhotra said the Monetary Policy Committee unanimously decided to raise the policy repo rate by 25 basis points. The RBI also projected real GDP growth for the current financial year at 7.1%. Prime Minister Narendra Modi will inaugurate the 10th edition of the India Mobile Congress, IMC, at Yashobhoomi in New Delhi tomorrow. It will showcase India's remarkable progress in telecommunications, digital connectivity and technological innovation by providing a global platform for collaboration, investment and knowledge exchange. The 2026 Nobel Prize in Chemistry has been awarded to French chemist Henry B. Kagan and Japanese chemist Kenzo Sohai for their pioneering discoveries of nonlinear effects and autocatalysis in asymmetric organic synthesis. The Royal Swedish Academy of Sciences today said Kagan and Sohai solved a century-old mystery of how molecular asymmetry or homochirality can emerge spontaneously in nature. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ରାତି 11:10 ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ବୈଭବୀ ସେଟେ ସନ୍ନ୍ୟାସୀ ପରିଚ୍ଛା ଲୋଭାବତୀ ପଢିହାରୀ ରମେଶ ପଟ୍ଟନାୟକ ଲୋପିତା ମିଶ୍ର ଏବଂ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ 6:45 ଏଥିରେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ବଡ଼ ବିର୍ସା ସିସା ଓ ସାଥୀମାନେ 7:25 ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ଗବାକ୍ଷ କାର୍ଯ୍ୟକ୍ରମ ବିଷୟ ରହିଛି ସଂସ୍କାର 8:30 ଶୁଣିବେ ପୀଠ ପରିକ୍ରମା ବିଷୟ ରହିଛି ମା ପାଟଣେଶ୍ୱରୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସୁଗମ ସଙ୍ଗୀତ ପ୍ରଚାର କରିବୁ 8:45 ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ସସ୍ମିତା ବିଶ୍ୱାଳ ଏବଂ ସୋହମ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15 ଦିନ 11:00 ଶୁଣିବେ ଲୋକନାଟ ବାଳି ବାମନ ରଚନା ଦେବରାଜ ମୁନି ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ ସହଯୋଗିତା ଅଶୋକ ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ ଦିନ 12:30 ଶୁଣିବେ ସୌରଭାଷର କାର୍ଯ୍ୟକ୍ରମ ତାରୁଆ ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:50 ଶିଳ୍ପୀମାନେ ହେଲେ ସୁଧା ମିଶ୍ର ସନ୍ନ୍ୟାସୀ ପରିଚ୍ଛା ବାଳକୃଷ୍ଣ ଦାସ ଏବଂ ଲୋପିତା ମିଶ୍ର ଦିନ 1:10 ପ୍ରଚାର କରିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଏଥିରେ ରହିଛି ଅସ୍ପୃଶ୍ୟତା ନିବାରଣରେ ମହିଳାଙ୍କ ଭୂମିକା ପରେ ପରେ ଶୁଣିବେ ଆଲୋଚନା ବିବାହ ବିଚ୍ଛେଦ ଆଇନର ବିଭିନ୍ନ ଦିଗ ଶେଷରେ ଶୁଣିବେ ଅନ୍ୟ ଏକ ଆଲୋଚନା ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର ସମୟ ରାତି 11:12 ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:53